ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଆଶ୍ୱିନ ବାର ଦିନ 2026 ମସିହା ଅକ୍ଟୋବର ମାସର 4 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 40 ସେକେଣ୍ଡ।

ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଟି ନିବେଦିତା, ଶିଳ୍ପୀଙ୍କ କଣ୍ଠରେ ବାବାଜୀ ଚରଣ ଜେନାଙ୍କ ରଚନା।

ଶୁଣିଲେ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣା ଏଥର କାର୍ଯ୍ୟକ୍ରମ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ଭାଗୀରଥୀ ମିଶ୍ର।

ଦିନେ ଜଣେ ସାଧୁ ନଈକୁ ଗାଧେଇବାକୁ ଯାଇଥିଲେ। ସେଠି ସେ ପାଣିରେ ଛଟପଟ ହେଉଥିବା କଙ୍କଡ଼ା ବିଛାଟିଏ ଦେଖିଲେ। କଙ୍କଡ଼ା ବିଛା ତ ପହଁରି ପାରେ ନାହିଁ, ସାଧୁ ଯଦି ତାକୁ ନ ବଞ୍ଚାନ୍ତି ତେବେ ସେ ପାଣିରେ ଭାସି ବୁଡ଼ି ମରିବ। ସନ୍ନ୍ୟାସୀ ବିଛାଟିକୁ ଯତ୍ନର ସହିତ ହାତରେ ଉଠେଇ ଭୂଇଁରେ ଥୋଇବାକୁ ଯାଉଛନ୍ତି, ବିଛାଟି ତାଙ୍କୁ ଦଂଶନ କଲା। ସନ୍ନ୍ୟାସୀ ହାତ ଛିଞ୍ଚାଡ଼ି ଦେଲେ, ବିଛାଟି ପୁଣି ପାଣିରେ ଯାଇ ପଡ଼ିଲା। ସାଧୁ ପୁଣି ତାକୁ ପାଣିରୁ ଉଠେଇ ଆଣି ଭୂଇଁରେ ଥୋଇବାକୁ ଚେଷ୍ଟା କରୁଥାନ୍ତି। କଙ୍କଡ଼ା ବିଛା ସାଧୁଙ୍କୁ କାମୁଡ଼ି ଦେଉଥାଏ ଆଉ ସେ ହାତ ଛିଞ୍ଚାଡ଼ି ଦେଉଥାନ୍ତି, ବିଛାଟି ପୁଣି ଯାଇ ପାଣିରେ ପଡ଼ୁଥାଏ, ସାଧୁ ପୁଣି ତାକୁ ଉଠାଉଥାନ୍ତି। ଏମିତି ଚାଲିଥାଏ। ଅନତି ଦୂରରେ ଜଣେ ଶିକାରୀ ଏ ଦୃଶ୍ୟଟି ଦେଖୁଥାଏ। ସେ ବୁଝିପାରୁନଥାଏ ବାରମ୍ବାର କାମୁଡ଼ା ଖାଇବା ସତ୍ତ୍ୱେ ସନ୍ନ୍ୟାସୀ ଜଣକ କାହିଁକି କଙ୍କଡ଼ା ବିଛାକୁ ପାଣିରୁ ଉଠେଇ ଭୂଇଁରେ ରଖିବାକୁ ଚେଷ୍ଟା କରୁଥାନ୍ତି। ସେ ଆଉ ସମ୍ଭାଳି ପାରିଲା ନାହିଁ, ସେ ସାଧୁଙ୍କ ନିକଟକୁ ଯାଇ କହିଲା, ମହାରାଜ କ୍ଷମା କରିବେ, ଢେର ବେଳ ହେଲାଣି ମୁଁ ଆପଣଙ୍କୁ ଦେଖୁଛି। ଆପଣ କଙ୍କଡ଼ା ବିଛାକୁ ରକ୍ଷା କରିବାକୁ ଚାହାନ୍ତି, ସେ କିନ୍ତୁ ପ୍ରତିଥର ଆପଣଙ୍କୁ ଦଂଶି ଦେଉଛି। କେତେ କଷ୍ଟ ହେଉନଥିବ ସତେ, ତାକୁ ତା ବାଟରେ ବୁଡ଼ି ମରିବାକୁ ଦେଇ ଆପଣ ନିଜ କାମରେ ଯାଉନାହାନ୍ତି କାହିଁକି? ସାଧୁ କହିଲେ, ବତ୍ସ, କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ବିଛାଟି ମୋତେ କାମୁଡ଼ୁ ନାହିଁ। ଯେମିତି ପାଣିର ଧର୍ମ ହେଉଛି ଆମକୁ ଓଦା କରିବା, ଠିକ୍ ସେମିତି ବିଛାର ଧର୍ମ ହେଉଛି କାମୁଡ଼ିବା। ମୁଁ ତାକୁ ନିରାପଦ ସ୍ଥାନକୁ ନେଇଯାଉଛି ବୋଲି ସେ ଜାଣିବ କେମିତି? ସେସବୁ ତାର ବୁଝିବା କ୍ଷମତା ବାହାରେ। କିନ୍ତୁ ଯେମିତି ବିଛାର ସ୍ୱଭାବ ହେଉଛି ଦଂଶନ କରିବା, ମୋର ଧର୍ମ ହେଉଛି ତାକୁ ରକ୍ଷା କରିବା। ସେ ଯେତେବେଳେ ତାର ସ୍ୱଭାବ ଛାଡ଼ିପାରୁନାହିଁ, ମୁଁ ବା କାହିଁକି ମୋର ସ୍ୱଭାବ ଛାଡ଼ିବି? ଏଇ ଛୋଟ କଥାଟିର ମର୍ମ ବୁଝି ହେଉଛି ତ? ପଶୁ ପକ୍ଷୀ ଜୀବଜନ୍ତୁ ନିଜ ନିଜ ସ୍ୱଭାବ ଛାଡ଼ିପାରନ୍ତି ନାହିଁ, ଠିକ୍ ସେଭଳି ସାଧାରଣ ମଣିଷ ବି ବେଳେବେଳେ ନିଜ ସ୍ୱଭାବ ଛାଡ଼ିପାରେ ନାହିଁ। ତେଣୁ ପରା କୁହାଯାଇଛି, ଭୋପ୍ରଭୁ ସର୍ପ କଲୁ ମୋତେ ସ୍ୱଭାବ ଛାଡ଼ିବି କେମନ୍ତେ। ଆମ ନୀତିଦିନିଆ ଜୀବନରେ ଆମେ ଏମିତି ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁ ଯେଉଁମାନେ ଅକାରଣେ ଆମକୁ ଅପମାନ ଦିଅନ୍ତି, ଆମର କ୍ଷତି କରିବା ପାଇଁ ଷଡ଼ଯନ୍ତ୍ର କରନ୍ତି, ଯୋଜନାବଦ୍ଧ ଭାବରେ ଆମ ବିରୁଦ୍ଧରେ ନାନା କଥା କରନ୍ତି। ସେସବୁର ପ୍ରଭାବ ଆମ ଉପରେ ପଡ଼େ, ପ୍ରତିକ୍ରିୟା ସ୍ୱରୂପ ଆମ ମନ ମଧ୍ୟ କଳୁଷିତ ହୁଏ। ଯେସାକୁ ତେସା ନ୍ୟାୟରେ ଆମେ ମଧ୍ୟ ଅନ୍ୟର କ୍ଷତି କରିବାକୁ ଆଗେଇ ଯାଉ। କିନ୍ତୁ ଆମକୁ ବୁଝିବାକୁ ହେବ ଯେ ଯାହାର ଯେମନ୍ତ ସ୍ୱଭାବ ଗୁରୁ କହିଲେ କିସ ହେବ। ଜୀବେ ଦୟା, ସାଧୁତା, ସମ୍ବେଦନା, ସହଭାଗିତା, କରୁଣା, ବିଶୁଦ୍ଧ ଆଚରଣ କରିବା ହେଉଛି ମଣିଷର ଧର୍ମ। କିନ୍ତୁ ଅଜ୍ଞତାବଶତଃ ଆମେ ସେସବୁକୁ ଭୁଲି ନାନା କୁକାର୍ଯ୍ୟରେ ଲିପ୍ତ ରହୁ, ଫଳରେ ଆମ ହୃଦୟ ଓ ମନରେ ଅନ୍ଧକାର ଭରିଯାଏ। ଆମର ସ୍ୱାଭାବିକ ଧର୍ମ ପାଳନ ନକଲେ ଆଲୋକର ସ୍ପର୍ଶ ମଧ୍ୟ ସେ ଅନ୍ଧାରକୁ ଦୂର କରିପାରେ ନାହିଁ।

ଶୁଣିଥିଲେ ଚେତନ ଚିନ୍ତନ ଉପସ୍ଥାପନ କରିଥିଲେ ଭାଗୀରଥୀ ମିଶ୍ର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ, ଶୈଳଭାମା ମହାପାତ୍ର,

ମହାରାଜା ପରୀକ୍ଷିତ ଋଷିପୁତ୍ରଙ୍କଠାରୁ ସାପ ପାଇ ଗଙ୍ଗା କୂଳରେ ଉପବାସରେ ବସି ରହିଥିବା କଥା ମୁନିମାନେ ଜାଣିଲେ। ଅତ୍ରି, ବଶିଷ୍ଠ, ଚବନ, ଭୃଗୁ, ବ୍ୟାସ, ଅଙ୍ଗିରା, ପରାଶର, ବିଶ୍ୱାମିତ୍ର, ଉତଥ୍ୟ, ଗୌତମ, ଭରଦ୍ୱାଜ, ମୈତ୍ରେୟ, ନାରଦ ଆଦି ମୁନିଗଣ ଶିଷ୍ୟମାନଙ୍କ ସଙ୍ଗରେ ଆସି ପରୀକ୍ଷିତ ମହାରାଜାଙ୍କ ନିକଟରେ ପହଞ୍ଚିଲେ। ମୁନିମାନଙ୍କୁ ପ୍ରଣାମ କରି ପରୀକ୍ଷିତ କହିଲେ, ସବୁ ରାଜାଙ୍କ ମଧ୍ୟରେ ମୋ ଜୀବନ ଧନ୍ୟ। ମୋର ମରଣ ବେଳେ ମୁନିମାନଙ୍କୁ ଦେଖିବାକୁ ପାଇଲି। ଯେଉଁ କର୍ମ କଲେ ପ୍ରାଣୀମାନେ ମାୟାରୁ ତରିଯାଆନ୍ତି ସେହି କଥା ମୋତେ ଦୟାକରି କହନ୍ତୁ। ପୁତ୍ର ଜନ୍ମେଜୟକୁ ରାଜ୍ୟଭାର ଦେଇ ରାଜା ମୁନିମାନଙ୍କ ମେଳରେ ଗଙ୍ଗା କୂଳରେ କୁଶଶଯ୍ୟାରେ ଶୋଇ କୃଷ୍ଣଙ୍କୁ ସ୍ମରଣା କଲେ। ଦେବତାମାନେ ସ୍ୱର୍ଗରୁ ପୁଷ୍ପବୃଷ୍ଟି କଲେ।

ଏତେବେଳେ ଯେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣନ୍ତୁ। ଆଞ୍ଚଳିକ ଖବର ପରେ ପରେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଗୋଟେ ବଜାର କୈନ୍ଦ୍ରିକ ସ୍ଥାୟୀ ଆଉ ଭବିଷ୍ୟତ ଉପଯୋଗୀ କୃଷି ବ୍ୟବସ୍ଥାର ଗଠନ ଲକ୍ଷ୍ୟଟି ଭୁବନେଶ୍ୱରନ ଗଲାକାଲି ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ 2026 ହୋଇଯାଇଛି। କୃଷି ବିଭାଗ, ମିଶନ ଶକ୍ତି ବିଭାଗ, ଓର୍ମାସ ଆଉ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା ତରଫରୁ ହୋଇଥିବା ସମ୍ମିଳନୀଟି ଅତ୍କା ପୁଷ୍ଟିକର ଆଉ ସ୍ୱାସ୍ଥ୍ୟକର ଚାଉଳ ଲାଗି ବଜାର କୈନ୍ଦ୍ରିକ ପରିବେଶର ଶୁଭାରମ୍ଭ କରାଯାଇଛି। ଏ ଅବସରରେ 6 କୋଟି ଟଙ୍କାର ବ୍ୟବସାୟିକ ପ୍ରତିଶ୍ରୁତି ସହିତ 1,000 ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ଲାଗି 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆଇବା ଦିନେ ବିଶ୍ୱ ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରବାର୍ତି ଓଡ଼ିଶା ବଡ଼ ଭୂମିକା ନେବା ବୋଲି କହିଛନ୍। କୃଷି ଶିକ୍ଷାକେ କ୍ଷେତ୍ର ସ୍ତରଥି ସମ୍ପ୍ରସାରଣ ସେବା ସାଙ୍ଗେ ଯୋଡ଼ବାର୍ ଲାଗି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ କୃଷି ଉନ୍ନତ ସହଯୋଗୀର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓୟୁଏଟି ପରିସରରେ ହୋଇଥିବା କାର୍ଯ୍ୟକ୍ରମକେ ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍। କାର୍ଯ୍ୟକ୍ରମଟି ଇ ବଛର ରାଜ୍ୟର ଭିନ୍ ଭିନ୍ କୃଷି ବିଶ୍ୱବିଦ୍ୟାଳୟ ଆଉ ଉଦ୍ୟାନ କୃଷି ଶାଖାର ଶେଷ ବଛରର 964 ଜଣ ଛାତ୍ରଛାତ୍ରୀଙ୍କୁ ବଜାର ରାଜ୍ୟର 30 ଜିଲ୍ଲାର ଚାଷବାସ ଉପରେ ନଜର ରଖବାର୍କେ ସହଯୋଗୀ ହିସାବରେ ବଛା ଯାଇଛି। ଫି ବ୍ଲକ୍ନ 2-3 ଜଣ ଛାତ୍ର ଚାଷୀମାନଙ୍କୁ ସହଯୋଗ କରିବେ ଆଉ ଫି ଛାତ୍ର 100 ଜଣ ଚାଷୀଙ୍କର ଚାଷବାସର ଗୁଣାତ୍ମକ ସର୍ବେକ୍ଷଣ କରିବେ। ଓଡ଼ିଶା ବୈଦ୍ୟୁତିକ ଗାଡ଼ି ଇଭି ନୀତି 2021 ସମୟ ଡିସେମ୍ବର 31 ତକ ବଢ଼ାଯାଇଛି। ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗ ଇଭି ଗାଡ଼ି କିଣାବିକା ଉପରେ ମିଳୁଥିବା ସବୁ ସରକାରୀ ପ୍ରୋତ୍ସାହନ ଆଉ ଆର୍ଥିକ ରିହାତିକେ ଆଉ 3 ମାସ ବଢ଼ିଛନ୍। ଏହାଦେ ଇଭି ଗାଡ଼ି କିଣିଲେ ଆଖର ବାଗିର ସବସିଡି ମିଳିବା, ଇ ବାବଦେ ବିଭାଗ ତରଫରୁ ଗୋଟିଏ ବିଜ୍ଞପ୍ତି ବାହାରିଛି। ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି 8 ରାଜ୍ୟସ୍ତରୀୟ ନାର୍କୋ କୋର୍ଡିନେସନ୍ ସେଣ୍ଟରର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ନିଶାମୁକ୍ତ ଓଡ଼ିଶା ଲାଗି ସଭେ ମିଶିକରି ବର୍କସ୍ ପଦକ୍ଷେପ ନେବାର ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ନିଶା କାରବାରକେ ଆୟତ୍ତ କରବାର ଲାଗି ପ୍ରଶାସନିକ ପଦକ୍ଷେପ ସହିତ ଜନସଚେତନତା, ନିଶାମୁକ୍ତ କେନ୍ଦ୍ରମାନଙ୍କୁ ବର୍କସ୍ କରବାର, ଯୁଆନ ପିଢ଼ିକେ ଖେଲକୁଦ ଆଉ ସୃଜନଶୀଳ କାମକାଜ ସାଙ୍ଗେ ଯୋଡ଼ବାର, ଶିକ୍ଷାନୁଷ୍ଠାନମାନଙ୍କୁ ନିଶାମୁକ୍ତ ପରିସର ବନାବାର ଉପରେ ଶ୍ରୀମତୀ ଗର୍ଗ ଜୋର ଦେଇଥିଲେ। ଆଇଆଇଏମ୍ ସମ୍ବଲପୁରର 12 ସ୍ଥାପନା ଦିବସ ଗଲାକାଲି ପାଳିତ ହୋଇଯାଇଛି। ବି ସ୍କୁଲର ସାମାଜିକ ପ୍ରଭାବ ବିଷୟବସ୍ତୁକୁ ନେଇକରି ହୋଇଥିବା କାର୍ଯ୍ୟକ୍ରମଟି ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲଙ୍କ ଅଧ୍ୟକ୍ଷତାରେ ହୋଇଥିଲା। କାର୍ଯ୍ୟକ୍ରମଟି କେନ୍ଦ୍ର ପରିସଂଖ୍ୟାନ ଆଉ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଚିବ ଡକ୍ଟର ସୌରଭ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ 26 ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ଆଇଆଇଏମ୍ ସମ୍ବଲପୁର ଆଇହବ୍ ଫାଉଣ୍ଡେସନ ଅଧୀନରେ ଥିବା 9 ନୂଆ ପ୍ରତିଷ୍ଠାନକୁ 5,000 ଟଙ୍କା ଲେଖା ବୀଜ ଅନୁଦାନ ଦିଆଯାଇଥିଲା। ସେବା ସଂକଳ୍ପ ଅଭିଯାନ ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ଆଇବା 7 ଦିନ ଆୟୋଜନ କରାଯିବା। କାର୍ଯ୍ୟକ୍ରମକେ ନେଇକରି ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। କାର୍ଯ୍ୟକ୍ରମକେ ଶାନ୍ତି ଶୃଙ୍ଖଳାଥି ସାରବା ଲାଗି ଶ୍ରୀ ମାଝୀ ସମକର ସହଯୋଗ କାମନା କରିଛନ୍। ନୂଆପଡ଼ା ଜିଲ୍ଲାକେ ଶିଶୁ ଶ୍ରମମୁକ୍ତ କରବାର୍ ଲାଗି ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। 14 ତାରିଖ ତକ ପଞ୍ଚାୟତମାନଙ୍କେ ସ୍ୱତନ୍ତ୍ର ଗ୍ରାମସଭା, ଶିଶୁ ଦିବସ ତକ 44 ରାଜ୍ୟବ୍ୟାପୀ ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଅଭିଯାନର 2 ଖେପ୍କେ ସଫଲ କରବାର୍ ଲାଗି ବୈଠକଟି ଆଲୋଚନା କରାଯାଇଥିଲା। ଏ ଅବସରରେ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଜି ହେଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ସାରା ପୃଥିବୀନ ଜୀବଜନ୍ତୁମାନଙ୍କର କଲ୍ୟାଣ ଲାଗି ଲୋକମାନଙ୍କୁ ସଚେତନ କରବାର୍କେ 1928 ଏ ଦିନ ପାଳନ କରାଯାଉଛି। ପରିବେଶର ସନ୍ତୁଳନ, ପ୍ରାଣୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଲାଗି ଏ ଦିବସ ପାଳନ କରାଯାଉଛି। ଜାପାନରେ ଚାଲିଥିବା ଏସିଆ କ୍ରୀଡ଼ାଥି ଗଲାକାଲି ଭାରତକେ 9 ପଦକ ମିଳିଛି। ସେଥିର୍ ଭିତରେ ପୁରୁଷ କ୍ରିକେଟ୍ ଦଳ, ପୁରୁଷ ହକି ଦଳ ସହିତ ଗଲ୍ଫ, କୁସ୍ତି ଓ ତୀରନ୍ଦାଜିଥି 5 ସ୍ୱର୍ଣ୍ଣ ପଦକ ମିଳିଛି। ଏଛେନ୍ ଭାରତ 85 ପଦକ ପାଇକରି ପଦକ ତାଲିକାଟି 4 ଠାନ୍ତି ପହଞ୍ଚିଛି। ସ୍ୱର୍ଣ୍ଣପଦକ ଜିତିଥିବାର ଉତ୍ତରୁ ଭାରତୀୟ ହକି ଦଳର ଅଲମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିଛନ୍। ଭାରତୀୟ ପୁରୁଷ

ଗୀତ ପରିବେଷଣ କରିବେ ମାୟାରାଣୀ ଭତ୍ରା ଏବଂ ସାଥୀ। ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲରେ କେଉଁଝର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଏହି କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ। ରାତି 8:00ରେ ଶୁଣିବେ ଏ ସପ୍ତାହର ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ରାତି 8:15ରେ କଣ୍ଠଶିଳ୍ପୀ ହରିଓମ ଶରଣ। ରାତି 8:30ରେ ସ୍ପୋର୍ଟ ସ୍କେନ। ରାତି 9:15ରେ ସ୍ପଟଲାଇଟ୍। ରାତି 9:30ରେ ଶୁଣିବେ ଅଖିଳ ଭାରତୀୟ ହିନ୍ଦୀ ରୂପକ ଏବଂ ରାତି 10:00ରେ ଶୁଣିବେ ରବିବାସରୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସକାଳର ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। 2026-27 ବର୍ଷ ପାଇଁ 24 ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରାଯାଇଛି। ସେଥିମଧ୍ୟରୁ 3 ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶାର ସାଂସଦଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଭର୍ତ୍ତୃହରି ମହତାବ ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି, ସପ୍ତଗିରି ଉଲାକା ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ଏବଂ ସୁଜିତ କୁମାର ଆଇନ ଓ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ କୃଷି ଉନ୍ନତ ସହଯୋଗୀର ଶୁଭାରମ୍ଭ କରାଯାଇଛି। ଓୟୁଏଟି କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି, କୃଷିକ୍ଷେତ୍ରରେ ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରଶିକ୍ଷାର୍ଥୀ କ୍ଷେତ୍ରସ୍ତରୀୟ ସମୀକ୍ଷା କରିବେ। ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଦାୟିତ୍ୱବୋଧ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର 125ତମ ବାର୍ଷିକ ସମାରୋହରେ ଯୋଗଦେଇ ରାଜ୍ୟପାଳ ଭବିଷ୍ୟତ ପିଢ଼ିଙ୍କୁ ଗଢ଼ି ତୋଳିବାରେ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ

0: ଦୀର୍ଘ ଭାବ ବିନିମୟ କରିଛନ୍ତି। ଆୟୋଜିତ ଏକ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ପରିବେଶ ଅନୁକୂଳ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। 2021 ସେପ୍ଟେମ୍ବର 2 ଆରମ୍ଭ ହୋଇଥିବା ଏହି ନୀତିର ଅବଧିକୁ ବିଭିନ୍ନ ସମୟରେ ସରକାର ବୃଦ୍ଧି କରିଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା 10 ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ସମସ୍ତ ଅଧିକରଣ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଇତିମଧ୍ୟରେ ମାର୍ଗଦର୍ଶିକା ଜାରି ହୋଇଛି। ଭୁବନେଶ୍ୱରଠାରେ ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ 2026 ଗତକାଲି ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମିଶନ ଶକ୍ତି ବିଭାଗ, ଓରମାସ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବଜାର କୈନ୍ଦ୍ରିକ ସ୍ଥାୟୀ ଓ ଭବିଷ୍ୟତ ଉପଯୋଗୀ କୃଷି ବ୍ୟବସ୍ଥା ଗଠନ କରିବାକୁ ଏକ ମଞ୍ଚ ପ୍ରଦାନ କରିଛି। ଏଥିରେ ଚାଷୀ, କୃଷକ ଉତ୍ପାଦନ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ପୋଷଣଯୁକ୍ତ ଚାଉଳ ପ୍ରକ୍ରିୟାକରଣ ୟୁନିଟ୍, ଶିଳ୍ପୋଦ୍ୟୋଗୀ ଏବଂ ଗବେଷକ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ଅଷ୍ଟମ ରାଜ୍ୟସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ରର ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନିଶାଦ୍ରବ୍ୟର ବେଆଇନ କାରବାର ଏବଂ ନିୟନ୍ତ୍ରଣ ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଛି। ଭଦ୍ରକ ଜିଲ୍ଲାରେ ଶିଶୁଶ୍ରମ ପ୍ରଥା ଉଚ୍ଛେଦ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 7 ବ୍ଲକର ମନୋନୀତ 7 ଗ୍ରାମରେ ଜିଲ୍ଲା ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦଯାତ୍ରା ଆୟୋଜନ ମାଧ୍ୟମରେ ଲୋକଙ୍କୁ ଶିଶୁଶ୍ରମ ପ୍ରଥା ଉଚ୍ଛେଦ ନେଇ ଅବଗତ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ଅଭିଯାନ ଅଧୀନରେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଟିକା ପ୍ରଦାନ 99% ହୋଇଥିବା ଜଣାପଡ଼ିଛି। ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ 2026-27ର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ପୁସ୍ତିକା ଉନ୍ମୋଚିତ ହୋଇଛି। ସେବା ସଂକଳ୍ପ ଅଭିଯାନ 2026 ଆଧାରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଜ୍ୟୋତିଯାତ୍ରା ଆସନ୍ତା 7 ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି। ଏହାର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହେବା ସହ ରୂପରେଖ ଚୂଡ଼ାନ୍ତ ହୋଇଛି। ମା' ସୁରେଶ୍ୱରୀ ମନ୍ଦିରଠାରୁ ପୂର୍ବାହ୍ନ 8 ଏହି ଯାତ୍ରା ଆରମ୍ଭ ହୋଇ ସୋନପୁର କଲେଜଠାରେ ପହଞ୍ଚିବ। ସେଠାରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। କଟକ ସହରରେ ଆଜି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ 287 ଗଣେଶ ମୂର୍ତ୍ତି ବିସର୍ଜନ ନେଇ ନିଷ୍ପତ୍ତି ହୋଇଛି। ଜାପାନର ଆଇଚି ନାଗୋଆଠାରେ ଚାଲିଥିବା ଏସୀୟ କ୍ରୀଡ଼ା 2026 ଆଜି ଉଦ୍ଯାପନ ହେବ। ନାଗୋଆ ସିଟିସ୍ଥିତ ମିଜୋହ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଉଦ୍ଯାପନୀ ସମାରୋହ ଭାରତୀୟ ସମୟ ସନ୍ଧ୍ୟା 6 ଆରମ୍ଭ ହେବ। ଏହି ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଚମତ୍କାର ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ମୋଟ 85 ପଦକ ହାସଲ କରି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ ଆଜି ଆସନ୍ତୁ ଶୁଣିବା ବାର୍ଦ୍ଧକ୍ୟ ଜନିତ ଶାରୀରିକ କଷ୍ଟ ଓ ତାର ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଧୀରେନ୍ଦ୍ରନାଥ ମହାରଣା।
2: ଜରାବସ୍ଥା ବା ବୃଦ୍ଧାବସ୍ଥା କହିଲେ ଆମେ 60 ଅଧିକ ବୟସ୍କ ଲୋକଙ୍କୁ ବୁଝୁ। ଜରାବସ୍ଥାର କେତେଟା ସ୍ୱତନ୍ତ୍ର ବା ପେକୁଲିଆରିଟିଜ୍ ଅଛି, ସେଗୁଡ଼ାକ ହେଲା ବହୁତ ଗୁଡ଼ିଏ ଡିଜିଜ୍ ତାଙ୍କର ଥାଏ, ଯଥା ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଛି ଲୋକମାନଙ୍କର ଅନ୍ୟ କିଛି ରୋଗ ବି ଥାଏ। ଦ୍ୱିତୀୟ ସ୍ୱତନ୍ତ୍ରତା ହେଲା ସେମାନଙ୍କର ପ୍ରତିରୋଧକ ଶକ୍ତି କମ୍ ଥାଏ, ହଜମ ଶକ୍ତି କମିଯାଏ, ପାଟି ଭିତରେ ଥିବା ସୁସ୍ଥ ଜୀବକୋଷ ସବୁ କମିଯାଏ, ପାଦ ବାରି ପାରନ୍ତିନି। ତାପରେ ତଳକୁ ଗଲେ ଆମର ଯେଉଁ କୋଅର୍ଡିନେଟେଡ୍ ମୁଭମେଣ୍ଟ ହୁଏ, ଖାଦ୍ୟଟା ତଳକୁ ତଳକୁ ଯାଏ, ସେଇଟା କମିଯାଏ। ତୃତୀୟତଃ ହଜମ କରିବା ରସ ସେଗୁଡ଼ାକ ପ୍ରାପ୍ତ ବୟସରେ କମିଯାଏ, ସବୁ ରସ ଶୁଖିଯାଏ, ଆଖି ବି ଶୁଖି

0: ଶୁଖିଯିବ, ଜଳୀୟ ଅଂଶ କମିଯିବ, ପାଚନ ଦୁର୍ବଳ ହେଇଯାଏ, ଆଉ ଏନଜାଇମ ଗୁଡିକ କମିଯାଏ, ଖାଦ୍ୟ ହଜମ ହୁଏନି। ସେମାନଙ୍କୁ ଖାଇବାକୁ ଦେଲେ ଯଦି ତାଙ୍କର ଦାନ୍ତ ନାହିଁ ଆଉ ପାଟି ଭିତର ସୁସ୍ଥ ନାହିଁ ଆଉ ସେମାନେ ଖାଦ୍ୟର ସ୍ୱାଦ ବାହାରି ପାରନ୍ତିନି, ସେମାନେ ନିଶ୍ଚୟ କମ୍ ଖାଆନ୍ତି, ଆଉ ସେଇ କମ୍ ବି ଭଲ ହଜମ ହୁଏନି। ଫଳରେ ଖାଦ୍ୟରୁ ଯେଉଁ ନ୍ୟୁଟ୍ରିଏଣ୍ଟ ବା ଭିଟାମିନ ବା ପ୍ରୋଟିନ ମିଳିବା କଥା ସେଇଟା ମିଳେନି। ସେମାନେ ସାଧାରଣତଃ ସୁଷମ ଖାଦ୍ୟ ପାଆନ୍ତି। ରକ୍ତ ଶିରାର ଯେତିକି ଏଲାଷ୍ଟିକ ରହିବା କଥା, ତାର ଓଭର କାପାସିଟି, ସେଟା କମିଯାଏ, ସେଟା ଫ୍ରାଜାଇଲ ହେଇଯାଏ। ଯେତେବେଳେ ଉଚ୍ଚ ରକ୍ତଚାପ ଯାଏ, ଗୋଟେ ଜର୍କ ଭଳିଆ ଦିଏ, ହଉ କିଡ଼ନୀ ହଉ ହାର୍ଟ ହଉ ବିଭିନ୍ନ ଜାଗାରେ ରକ୍ତସ୍ରାବ କରାଏ। ଦ୍ୱିତୀୟ କଥା ହେଲା ଅନ୍ୟ କମ୍ପ୍ଲିକେସନ୍ସ, ହୃଦଯନ୍ତ୍ରର କମ୍ପ୍ଲିକେସନ୍, ମସ୍ତିଷ୍କ କମ୍ପ୍ଲିକେସନ୍ ଇତ୍ୟାଦି ଉଚ୍ଚ ରକ୍ତଚାପ ପ୍ରାପ୍ତ ବୟସ୍କଙ୍କ ଠାରେ ଅଧିକ ପରିମାଣରେ ଦେଖାଯାଏ। ପ୍ରାପ୍ତ ବୟସରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା କଷ୍ଟକର ଏବଂ ତାଙ୍କର ଆଖି ହଉ, ବ୍ରେନ୍ ହଉ, ହାର୍ଟ ହଉ, କିଡ଼ନୀ ହଉ, ଏଗୁଡ଼ାକ ସବୁ ଖରାପ ହେଇଯାଇଥାଏ। ତେଣୁ ତାଙ୍କୁ ଚିକିତ୍ସା କରିବା ବ୍ୟୟ ସାପେକ୍ଷ ଆଉ କଷ୍ଟକର। ପ୍ରୋଷ୍ଟେଟ୍ ଗୋଟିଏ ଅଙ୍ଗ ପୁରୁଷମାନଙ୍କର ପ୍ରାପ୍ତ ବୟସରେ ବଢ଼ିଥାଏ, ବିଭିନ୍ନ ଅତ୍ରଚ୍ଛା ହେବା, ପରିସ୍ରା ଅଟକି ଅଟକି ଯିବା, ପରିସ୍ରା ପୋଡ଼ିବା, ଏବଂ ଯେତେ ପରିସ୍ରା କରିସାରିଲା ପରେ ବି ଆହୁରି ପେଟରେ ପରିସ୍ରା ରହିଯିବ, ପରିସ୍ରା ଲାଗିବା, ଏହିସବୁ ପ୍ରୋଷ୍ଟେଟ୍ ବଢ଼ିବାର ମୂତ୍ରଜନିତ ସମସ୍ୟା। ପ୍ରୋଷ୍ଟେଟ୍ ଗୋଟାଏ ରୋଗ ଯେଉଁଠି ପାରାଲାଲି ପ୍ରସ୍ପେକ୍ଟିଭ ଷ୍ଟଡି ଦିଆଯାଏ ନାହିଁ। ପ୍ରଥମେ ପ୍ରଥମେ ଯେଉଁ ଇରିଟେବୁଲ ଲକ୍ଷଣ ସବୁ ହେବ, ଅତ୍ୟଚ୍ଛ ପରିସ୍ରା ଲାଗିବ, ଟିକେ ଟିକେ ବାରମ୍ବାର ପରିସ୍ରା ହେବ, ସେଇଗୁଡ଼ାକ ଏର୍ଲି ଷ୍ଟେଜ୍ରେ ହୁଏ, ଆଉ ରୋଗୀ ନିଶ୍ଚୟ ଡାକ୍ତରଙ୍କୁ ସେ ସମସ୍ୟା ବିଷୟରେ କହନ୍ତି ଆଉ ଔଷଧ ଦ୍ୱାରା ତାର ଉପଚାର ହେଇପାରେ। ପ୍ରାପ୍ତ ବୟସରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବହୁତ ସାଧାରଣ ସମସ୍ୟା। 60 ପରେ ପ୍ରତିବର୍ଷ କିଛି କିଛି ଆମର ମସ୍ତିଷ୍କର ଗୋଟେ ଯିଏକି ଥରେ କମିଗଲେ ଆଉ ବଢ଼େନି, ଫଳରେ ବିଭିନ୍ନ କଥା ଭୁଲିଯିବା, ଚିଡ଼ିଚିଡ଼ି ହେବା, ପାରିବା ସ୍ୱାସ୍ଥ୍ୟର ଅତି ସାଧାରଣ ସମସ୍ୟା ହେଉଛି ଆଲଜାଇମର ଡିଜିଜ୍। ଆଲଜାଇମର ରୋଗରେ ପ୍ରଥମରୁ ସେମାନଙ୍କର ସ୍ମୃତି ହ୍ରାସ ହେବ ବା ସ୍ମରଣ ଶକ୍ତି ହ୍ରାସ ହେବ, ତାପରେ ଏଠି ସେଠି ପରିସ୍ରା ହୋଇଯିବା କମିଯିବା, ତ ଏମିତି ସବୁ ସମସ୍ୟା ପ୍ରଥମରୁ ଆଲଜାଇମର ଦେଖାଯାଏ। ଅନ୍ୟ ସବୁ ସମୟରେ ପ୍ରାୟ ଠିକ୍ ଥାନ୍ତି, ମଝିରେ ମଝିରେ ତାଙ୍କର ଏମିତି ସବୁ ହୁଏ। ସେଇଟା ବୟସ ଜନିତ ସ୍ମରଣ ଶକ୍ତି ହ୍ରାସ ଓ ବୟସ ଜନିତ ମତିଭ୍ରମ ବୋଲି ଲୋକ ଭାବନ୍ତି, ଆଲଜାଇମର ଭାବନ୍ତିନି। ଏଇଟା ତ ସମସ୍ତଙ୍କର ହେବ, ତେଣୁ ଡାକ୍ତରଙ୍କ ପାଖକୁ ଆସନ୍ତିନି।
1: ଆମର ସ୍ୱାସ୍ଥ୍ୟରେ ବାର୍ଦ୍ଧକ୍ୟଜନିତ ଶାରୀରିକ କଷ୍ଟ ଓ ତା'ର ଚିକିତ୍ସା ସମ୍ପର୍କରେ ଆଲୋଚନା କଲେ ଧୀରେନ୍ଦ୍ରନାଥ ମହାରଣା, ଆକାଶବାଣୀ କଟକ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଭାଷାର ଅଧ୍ୟୟନ ଲାଗି 5 ଉତ୍କର୍ଷ କେନ୍ଦ୍ର ସ୍ଥାପନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ, ଅର୍ଥ ସମେତ ଅନ୍ୟ କେତେ ସଂସଦୀୟ କମିଟିର ପୁନର୍ଗଠନ କଲେ ଲୋକସଭା ବାଚସ୍ପତି। ଆସନ୍ତା ବର୍ଷ ଜାନୁଆରୀରେ କୋଲକାତାରେ ଅନୁଷ୍ଠିତ ହେବ 19ତମ ପ୍ରବାସୀ ଭାରତୀୟ ଦିବସ। ଆଜି ଉଦ୍ଯାପିତ ହେବ ଏସୀୟ କ୍ରୀଡ଼ା ଅନ୍ତିମ ମ୍ୟାଚ୍ରେ ଭାରତକୁ 5 ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦେଶରେ ଶାସ୍ତ୍ରୀୟ ଭାଷା ଅଧ୍ୟୟନ ପାଇଁ 5 ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମୋଦନ କରିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଭାଷା ଆସାମୀ, ବଙ୍ଗଳା, ମରାଠୀ, ପାଲି ଏବଂ ପ୍ରାକୃତ ଭାଷାର ଅଧ୍ୟୟନ ପାଇଁ ଏହି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା କରାଯିବ। ଆସାମର ତେଜପୁର ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପୁଣେର ଡେକାନ୍ କଲେଜ ପୋଷ୍ଟ ଗ୍ରାଜୁଏଟ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି 5 କେନ୍ଦ୍ର ପ୍ରତିଷ୍ଠା ହେବ। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଉନ୍ନତ ଶିକ୍ଷାଗତ ଗବେଷଣା, ଭାଷା ଓ ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ଡିଜିଟାଇଜେସନ୍ ସହିତ ଶାସ୍ତ୍ରୀୟ ଭାଷା ସମ୍ପର୍କିତ ଜ୍ଞାନର

ବ୍ୟାପକ ପ୍ରସାର ପାଇଁ ଆନୁଷ୍ଠାନିକ ସହାୟତା ଯୋଗାଇ ଦିଆଯିବ। ଏହି ପାଞ୍ଚଟି ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠା ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣ ପାଇଁ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ମନ୍ତ୍ରଣାଳୟ ସମ୍ପର୍କିତ କେତେକ ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଅର୍ଥ ସମ୍ପର୍କିତ ସଂସଦୀୟ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କମିଟିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କୁ ବୈଦେଶିକ ବ୍ୟାପାର ସମ୍ପର୍କିତ କମିଟିର ଅଧ୍ୟକ୍ଷ କରାଯାଇଛି। ଏହି କମିଟିରେ ମଧ୍ୟ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ରେଳବାଇ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ସୁଧୀର ଗୁପ୍ତା ଓ ବିଜେପି ସାଂସଦ ଡକ୍ଟର କାକୋଲି ଘୋଷ ଦସ୍ତିଦାରଙ୍କୁ ରସାୟନ ଏବଂ ସାର ସମ୍ପର୍କିତ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନି କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ବିଜେପି ସାଂସଦ ରାଧାମୋହନ ସିଂ ପ୍ରତିରକ୍ଷା ସମ୍ପର୍କିତ କମିଟିର ଅଧ୍ୟକ୍ଷ ହୋଇଥିବା ଜଣାପଡ଼ିଛି। ଜଳସମ୍ପଦ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ୍ଡିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ଦାୟିତ୍ୱ ଦିଆଯାଇଛି। ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସମ୍ପର୍କିତ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ନିଯୁକ୍ତ କରାଯାଇଛି। ଏହି ସଂସଦୀୟ କମିଟିଗୁଡ଼ିକର କାର୍ଯ୍ୟକାଳ ଗତମାସ 26 ତାରିଖରୁ ଆରମ୍ଭ ହୋଇଛି। ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ମଧ୍ୟ ଦେଇ ଅବୈଧ ଅନୁପ୍ରବେଶକୁ ନିରନ୍ତର ସୁବିଧା ଯୋଗାଇ ଦିଆଯାଉଥିବା ଅଭିଯୋଗରେ ଭାରତ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ଏଥିସହ ପଞ୍ଜାବର ଫିରୋଜପୁର ସେକ୍ଟରରେ ଗତ ଶୁକ୍ରବାର ଅନ୍ତର୍ଜାତୀୟ ସୀମା ନିକଟରେ ଘଟିଥିବା ଘଟଣା ସମ୍ପର୍କରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 3 ଜଣ ପାକ୍ ନାଗରିକ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ। ସୀମା ସୁରକ୍ଷା ବାହିନୀ ବାରମ୍ବାର ସେମାନଙ୍କୁ ପାକିସ୍ତାନ ଫେରିଯିବା ପାଇଁ ସତର୍କ କରିଥିଲେ ମଧ୍ୟ ସେମାନେ ସୀମା ଆଡ଼କୁ ଅଗ୍ରସର ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ବିଏସ୍ଏଫ୍ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଘଟଣା ପାକିସ୍ତାନରୁ ସକ୍ରିୟ ଥିବା ସଶସ୍ତ୍ର ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଗୋଷ୍ଠୀଙ୍କ ଦ୍ୱାରା ବାରମ୍ବାର ସୀମାପାର ଗତିବିଧିକୁ ଦର୍ଶାଉଛି। ଭାରତ ପାକିସ୍ତାନର ଏଭଳି ସୀମାପାର ଅନୁପ୍ରବେଶ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଏଥିରେ ପାକିସ୍ତାନୀ ସୀମା ସୁରକ୍ଷା ବାହିନୀର ସମ୍ପୃକ୍ତି ନେଇ ତଦନ୍ତ କରି ପଦକ୍ଷେପ ନେବାକୁ କହିଛି। ଏଥିସହ ଅନ୍ତର୍ଜାତୀୟ ସୀମା ନିୟମ ଅନୁପାଳନ କରିବା, ଦ୍ୱିପାକ୍ଷିକ ବ୍ୟବସ୍ଥାଗୁଡ଼ିକର କଡ଼ାକଡ଼ି ପାଳନ ଏବଂ ନିଜ ପଟରୁ ଅନଧିକୃତ ଗତିବିଧି ରୋକିବା ପାଇଁ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ନିକଟରେ ଦାବି କରିଛି। ଫ୍ଲାଏ ଦୁବାଇ ବିମାନରେ ଆତଙ୍କବାଦୀ ଘଟଣା ରୋକିଥିବା ଭାରତୀୟ ପାଇଲଟ୍ଙ୍କ ସାହସକୁ ଆମେରିକାର ଉପସଚିବ କ୍ରିଷ୍ଟୋଫର୍ ଲାଣ୍ଡାଉ ପ୍ରଶଂସା କରିଛନ୍ତି। ସେ ଏକ ଆତଙ୍କବାଦୀ ଘଟଣାକୁ ରୋକିଥିବା ଭାରତୀୟ ପାଇଲଟ୍ ସ୍ମିଥ୍ ମାଛର ଏବଂ ଅନ୍ୟମାନଙ୍କ ସାହସକୁ ସମ୍ମାନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ଲାଣ୍ଡାଉ କହିଛନ୍ତି, ଫ୍ଲାଏ ଦୁବାଇର FZ-107C ବିମାନ ଉଡ଼ାଉଥିବା ଭାରତୀୟ ପାଇଲଟ୍ ସ୍ମିଥ୍ ମାଛର ବିଶ୍ୱର ସବୁଠାରୁ ଭୟାବହ ଆତଙ୍କବାଦୀ ଘଟଣା ମଧ୍ୟରୁ ଗୋଟିଏକୁ ରୋକିବାରେ ସଫଳ ହୋଇଛନ୍ତି। ୟୁଏଇର ଆଟର୍ଣ୍ଣି ଜେନେରାଲ ହାମଦ୍ ସେଫ୍ ଅଲ୍ ସମିସ୍କିଙ୍କ ସୂଚନା ଅନୁସାରେ ସହ ପାଇଲଟ୍ କ୍ୟାପ୍ଟେନ୍ ମାଛରଙ୍କୁ ଆକ୍ରମଣ କରି ବିମାନକୁ ଧ୍ୱଂସ କରିବାକୁ ଉଦ୍ୟମ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗର କୋଲକାତାରେ ଆସନ୍ତା ବର୍ଷ January 7-9 ପର୍ଯ୍ୟନ୍ତ 19ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦ୍ଘାଟନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବା ସହ ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ଯୁବ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ଭାରତୀୟ ବଂଶୋଦ୍ଭବ ଯୁବ ପ୍ରବାସୀ ନେତୃତ୍ୱ, ଉଦ୍ୟୋଗୀ, ପେସାଦାର, ଶିକ୍ଷାବିତ୍, ଉଦ୍ଭାବକ ଏବଂ ଅନ୍ୟାନ୍ୟ ସହଭାଗୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 1915 January 9 ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିବା ସ୍ମୃତିରେ ପ୍ରତିବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ। 19ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବବର୍ତ୍ତୀ ସମ୍ମିଳନୀଗୁଡ଼ିକର ସଫଳତାକୁ ଆଗେଇ ନେବା ସହ ଭାରତୀୟ ପ୍ରବାସୀ ସମୁଦାୟ ଏବଂ ଭାରତ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର

ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆସନ୍ତୁ ଜାଣିବା ଦେଶର ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ ଏବଂ ବିମାନବନ୍ଦରଗୁଡ଼ିକରେ ବିଶ୍ୱସ୍ତରୀୟ ସୁବିଧା ସମ୍ପର୍କରେ। ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନବନ୍ଦର ଆଜି ଦେଶ ଓ ବିଶ୍ୱର ବିଭିନ୍ନ ସ୍ଥାନକୁ ବେଙ୍ଗାଲୁରୁ ସହ ସଂଯୋଗ କରୁଥିବା ଏକ ପ୍ରମୁଖ ଯାତ୍ରୀ ଓ ମାଲ ପରିବହନ କେନ୍ଦ୍ରରେ ପରିଣତ ହୋଇଛି। 2025-26 ଆର୍ଥିକ ବର୍ଷରେ ଏହି ବିମାନବନ୍ଦର ଦେଇ 4,44,00,000 ଅଧିକ ଯାତ୍ରୀ ଯାତାୟାତ କରିଛନ୍ତି। ଏହି ସମୟରେ ଆନ୍ତର୍ଜାତିକ ଯାତ୍ରୀ ସଂଖ୍ୟା ପ୍ରାୟ 24% ବୃଦ୍ଧି ପାଇ 72,00,000 ଅଧିକ ହୋଇଛି। ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ଏହି ବିମାନବନ୍ଦର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ପ୍ରାୟ 2,80,000 ବିମାନ ଚଳାଚଳ ରେକର୍ଡ କରାଯାଇଛି। ମାଲ ପରିବହନ କ୍ଷେତ୍ରରେ ମଧ୍ୟ ବିମାନବନ୍ଦରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025-26 5,32,000 ମେଟ୍ରିକ୍ ଟନ୍ ଅଧିକ ମାଲ ପରିବହନ ହୋଇଛି। ବେଙ୍ଗାଲୁରୁର ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରକୁ ଦେଶ ତଥା ବିଦେଶର ପ୍ରମୁଖ ବଜାର ସହ ଏହା ସଂଯୋଗ କରିବାରେ ସହାୟକ ହୋଇଛି। ଆଧୁନିକ ଚେକ୍ ଇନ୍ ବ୍ୟବସ୍ଥା, ଉନ୍ନତ ବ୍ୟାଗେଜ୍ ସୁବିଧା

0: ବର୍ଷରେ ପ୍ରାୟ 280,000 ବିମାନ ଚଳାଚଳ ରେକର୍ଡ କରାଯାଇଛି। ମାଲ ପରିବହନ କ୍ଷେତ୍ରରେ ମଧ୍ୟ ବିମାନ ବନ୍ଦରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025-26 5,32,000 ମେଟ୍ରିକ୍ ଟନ୍ ଅଧିକ ମାଲ ପରିବହନ ହୋଇଛି। ବେଙ୍ଗାଲୁରୁର ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରକୁ ଦେଶ ତଥା ବିଦେଶର ପ୍ରମୁଖ ବଜାର ସହ ଏହା ସଂଯୋଗ କରିବାରେ ସହାୟକ ହୋଇଛି। ଆଧୁନିକ ଚେକ୍ ଇନ୍ ବ୍ୟବସ୍ଥା, ଉନ୍ନତ ବ୍ୟାଗେଜ୍ ସୁବିଧା, ଫ୍ଲାଇଟ୍ ସୂଚନା ପ୍ରଦର୍ଶନ, ଯାତ୍ରୀ ଲାଉଞ୍ଜ ଏବଂ ଆଧୁନିକ ଆଭ୍ୟନ୍ତରୀଣ ସାଜସଜ୍ଜା ଯାତ୍ରୀମାନଙ୍କୁ ଆକର୍ଷିତ କରୁଛି। ବିଶେଷ କରି ବିମାନ ବନ୍ଦରର ଟର୍ମିନାଲ 2ର ଗାର୍ଡେନ୍ କନ୍ସେପ୍ଟ ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ। ଯାତ୍ରୀ ସୁବିଧା, ଆଧୁନିକ ଭିତ୍ତିଭୂମି, ସ୍ୱତନ୍ତ୍ର ସ୍ଥାପତ୍ୟ ଶୈଳୀ ଓ କଡ଼ା ସୁରକ୍ଷା ବ୍ୟବସ୍ଥାର ସମନ୍ୱୟରେ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ବେଙ୍ଗାଲୁରୁ ସହରର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରିବା ସହ ଦେଶର ନାଗରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଆଧୁନିକ ଭିତ୍ତିଭୂମିର ଉଦାହରଣ ଭାବେ ଉଭା ହୋଇଛି। ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଛନ୍ତି, ଦ୍ରୁତଗତିରେ ବଦଳୁଥିବା ଭୂ ରାଜନୈତିକ, ବୈଷୟିକ ଓ ଆର୍ଥିକ ପରିବେଶ ସହିତ ତାଳ ମିଳାଇ ନିୟାମକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ। ସେ କହିଛନ୍ତି, ନୀତି ନିର୍ଦ୍ଧାରକଙ୍କ ସମ୍ମୁଖରେ ଆହ୍ୱାନ, ନିୟନ୍ତ୍ରଣ ଓ ଅଭିବୃଦ୍ଧି ମଧ୍ୟରୁ ଗୋଟିଏକୁ ବାଛିବା ଉଚିତ ନୁହେଁ, ବରଂ ଏଭଳି ନିୟମ ପ୍ରଣୟନ କରିବା ଆବଶ୍ୟକ ଯାହା ପ୍ରତିବନ୍ଧକକୁ ଦୂର କରିବା ସହ ନବସୃଜନ, ପ୍ରତିଯୋଗିତା ଓ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବ। ଜାପାନର ଆଇଚି ନାଗୋୟାଠାରେ 2 ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଏସୀୟ କ୍ରୀଡ଼ା 2026 ଆଜି ଉଦ୍ଯାପିତ ହେବ। ନାଗୋୟା ସିଟି ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଏହି ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ 6:00 କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଏସୀୟ କ୍ରୀଡ଼ାରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ମୋଟ 85 ପଦକ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। 21 ସ୍ୱର୍ଣ୍ଣ, 27 ରୌପ୍ୟ ଓ 37 କାଂସ୍ୟ ପଦକ ଭାରତ ହାସଲ କରିଛି। ଉଦ୍ଯାପନୀ ସମାରୋହରେ ଭାରତର ମହିଳା ପତାକାବାହକ ଭାବେ ସୁଟିଂ ତାରକା ନିରୁଧାଣ୍ଡା ନେତୃତ୍ୱ ନେବେ। ପୁରୁଷ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ 3 ବିଶିଷ୍ଟ ଦିନିକିଆ ସିରିଜ୍କୁ ଭାରତ 2-1 ଜିତିଛି। ଭାରତ ପ୍ରଥମ 2 ମ୍ୟାଚ୍ ଜିତିଥିବା ବେଳେ ଗତକାଲି ନ୍ୟୁ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 5 ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 50 ଓଭରରେ 7 ବିନିମୟରେ 351 ରନ୍ ସଂଗ୍ରହ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ 48 ଓଭର 2 ବଲ୍ରେ 5 ହରାଇ 352 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଲାଗି 5 ଉତ୍କର୍ଷ କେନ୍ଦ୍ର ସ୍ଥାପନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ। ଅର୍ଥ ସମେତ ଅନ୍ୟ କେତେକ ସଂସଦୀୟ କମିଟିର ପୁନର୍ଗଠନ କଲେ ଲୋକସଭା ବାଚସ୍ପତି। ଆସନ୍ତା ବର୍ଷ ଜାନୁଆରୀରେ କୋଲକାତାରେ ଅନୁଷ୍ଠିତ ହେବ 19ତମ ପ୍ରବାସୀ ଭାରତୀୟ ଦିବସ। ଆଜି ଉଦ୍ଯାପିତ ହେବ ଏସୀୟ କ୍ରୀଡ଼ା 2026 ଏବଂ ପୁରୁଷ କ୍ରିକେଟର ଅନ୍ତିମ ମ୍ୟାଚ୍ରେ ଭାରତକୁ 5 ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଛୋଟ ଛୋଟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ।

ସ୍ୱଚ୍ଛତା ହିଁ ସେବା କୁହାଯାଏ। ଯେଉଁଠି ସ୍ୱଚ୍ଛତା ଥାଏ ସେଠି ଭଗବାନ ବାସ କରନ୍ତି। ତେଣୁ ଆମେ ବାସ କରୁଥିବା ପ୍ରତ୍ୟେକ ସ୍ଥାନକୁ ସବୁବେଳେ ସଫା ସୁତୁରା ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଏହି କଥା ସହିତ ସରଗଫୁଲ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ ପିଲା। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା। ପିଲେ, ଭଗବାନଙ୍କ ସୃଷ୍ଟିରେ ଅନେକ ଜୀବ ରହିଛନ୍ତି, ସେ ମଧ୍ୟରୁ ମଣିଷ ଭିନ୍ନ। କାହିଁକି ନା ତାର ବୁଦ୍ଧି ବିଚାର କରିବାର ଶକ୍ତି ଅଛି। ଆମେ ସମସ୍ତେ ଗୋଟେ ସୁନ୍ଦର ପୃଥିବୀରେ ବାସ କରିବା ପାଇଁ ଚାହୁଁ, କିନ୍ତୁ ଖାଲି ଚାହିଁଦେଲେ ହବ କି? ସେଥିପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଆମେ ସମସ୍ତେ ଆମ ନିଜ ଶରୀରକୁ ଯେମିତି ସ୍ୱଚ୍ଛ ରଖୁ, ଆମ ଘରକୁ ଯେମିତି ସ୍ୱଚ୍ଛ ରଖିବା ପାଇଁ ଚେଷ୍ଟା କରୁ, ସେମିତି ପ୍ରତ୍ୟେକ ସ୍ଥାନକୁ ସ୍ୱଚ୍ଛତାରେ ପରିପୂର୍ଣ୍ଣ କରିବା ଉଚିତ। କାହିଁକି ନା ଖାଲି ଘର ବା ନିଜେ ସଫା ହେଇଗଲେ ସବୁଆଡ଼ ସୁନ୍ଦର ହେଇପାରିବନି, ତାହେଲେ

ପୃଥିବୀ ବା ଦେଶ କେମିତି ସୁନ୍ଦର ହବ, ସେଥିପାଇଁ ଛୋଟବେଳୁ ଛୋଟ ଛୋଟ ଅଭ୍ୟାସ ସବୁ କରିବା ଦରକାର। ଏଇ ଯେମିତି ଘରକୁ ଆସିଲେ ଆମ ଜିନିଷପତ୍ର ସବୁ ଠିକ୍ ଜାଗାରେ ରଖିବା କଥା, ମାନେ ଛୋଟ ପିଲାମାନେ ପେନସିଲ୍ କାଟୁଛ ସେଇଥିରୁ ଯୋଉ ଅଳିଆ ବାହାରୁଛି, ଖାଇଲ କିଛି ତା କଭର ଗୁଡିକ ତାକୁ ଯୋଉଠି ପାରିଲେ ସେଇଠି ଫୋପାଡ଼ି ଦଉ। ତ ସେମିତି ନ କରି ତାକୁ ତୁମେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ରଖି ଯୋଉ ଜାଗାରେ ଫିଙ୍ଗା ହବା କଥା ସଠିକ୍ ଜାଗା ସେଠି ପହଞ୍ଚେଇବ, ସେଇଠି ତାକୁ ଫୋପାଡ଼ିବ। ତୁମେମାନେ ଜାଣିଥିବ ପିଲାଏ ବହୁତ ଲୋକ ଅଛନ୍ତି ଯୋଉମାନେ କି ଅଳିଆକୁ ନେଇକି ବାରମ୍ବାର ମନା ହଉଥିବ ଯେ ରାସ୍ତା ସାଇଡ୍ରେ ପକାଅନି, କିନ୍ତୁ ସେମାନେ ଘର ପରିଷ୍କାର କରିବାକୁ ଯାଇ ସେ ଅଳିଆକୁ, ଅଳିଆ ଗାଡ଼ି ସବୁଆଡ଼େ ଆସୁଛି ସେ ଗାଡ଼ିରେ ପକାଇବା ପାଇଁ ଟିକେ ଅପେକ୍ଷା କରିବା ଦରକାର ହୁଏ, କିନ୍ତୁ ତାହା ନ କରି ନେଇକି ରାସ୍ତା ସାଇଡ୍ରେ ଯୋଉଠି ଟିକେ ଖାଲି ଜାଗା ଦେଖିଲୁ ପକାଇଦେଉ। ଆଉ ସବୁଠୁ ମଜା କଥା କ'ଣ ଜାଣିପିଲେ, ଯେ ଯଦି ଜଣେ ପକାଇଲା ଆଉ ଜଣେ ତାକୁ କେମିତି ସଫା ରଖିପାରିବା ସେ ଚିନ୍ତା ନ କରି, ଜଣେ ତ ପକାଇଲାଣି ଅପରିଷ୍କାର ଜିନିଷ ଆମେ ବି ନେଇକି ସେଠି ପକାଇଦବା କହିକି ତାକୁ ଆମେ ଆହୁରି ଅପରିଷ୍କାର କରିଚାଲୁ। ଧୀରେ ଧୀରେ ଛୋଟିଆ ଅଳିଆ ଗଦାରୁ ସେ ବିରାଟ ଅଳିଆ ଗଦା ହେଇଯାଏ। ଭାବିଲ ଆମେ ସମସ୍ତେ ଆମ ନିଜକୁ ଶିକ୍ଷିତ କହୁଛୁ, ଆଉ ସେମିତି ଗୋଟେ ପରିବେଶ ଭିତରେ ଅଳିଆ କୁଢ କୁଢ ଯେତେବେଳେ ରହିବ କେମିତି ଲାଗିବ କହିଲ, ସେଇଟା କ'ଣ ଶିକ୍ଷିତର ପରିଚୟ ହେଇପାରିବ, ନୁହେଁ ନା? ତେଣୁ ପିଲାଏ ଛୋଟବେଳୁ ଏଇ ଅଭ୍ୟାସ କରିବ, ଆଉ ଯଦି କେହି ବି ବାହାରେ ଏମିତି ଅଳିଆ ଫିଙ୍ଗୁଥିବେ ଦେଖିବ ତାଙ୍କୁ ବି ମନା କରିବ, କାହିଁକିନା ସରକାର ଆମର ବହୁତ ପଇସା ଖର୍ଚ୍ଚ କରୁଛନ୍ତି ଏଇ ଅଳିଆ ମ୍ୟାନେଜମେଣ୍ଟ ପାଇଁ। ତେଣୁ ଅଳିଆ ଗୁଡ଼ିକୁ କେମିତି ଠିକ୍ ଜାଗାରେ ରଖାଯାଇପାରିବ ଆମେ ସେସବୁ ଯଦି ଟିକେ ନିଜେ ଜଣେ ଜଣେ କରିନେବା, ତାହେଲେ ଆମ ପରିବେଶ ସ୍ୱଚ୍ଛ ରହିବ, ଏତେ ମଶା ମାଛି ହେବେନି, ଏତେ ରୋଗ ହେବନି, ସେଥିପାଇଁ ଆମେ ହିଁ ସତର୍କ ରହିବା ଦରକାର। ସରକାର ସବୁବେଳେ ଆମକୁ ସତର୍କ କରୁଥିବେ କି? ସରକାର ସବୁବେଳେ ସତର୍କ କରୁଥିଲେ ଯାଇ ଆମେ ସତର୍କ ହବା, ସେମିତି ନୁହେଁ। ସରକାର ତାଙ୍କ ଚେଷ୍ଟା ଜାରି ରଖିଛନ୍ତି, ଯୋଉଗୁଡ଼ିକ ଆମେ କରିପାରିବାନି ତାହା ସରକାର କରୁଛନ୍ତି, ଯେମିତିକି ଅଳିଆ ଗାଡ଼ିଟେ ପଠଉଛନ୍ତି, ଆମେ ତାକୁ ସେଠି ନେଇ ଫୋପାଡ଼ିବା, ସିଏ ନେଇକିରି ଅଲଗା ଜାଗାରେ ତାର ନଷ୍ଟ କରିବେ। ତେଣୁ ପିଲା ଏଇ ସ୍ୱଚ୍ଛତା ଅଭିଯାନକୁ ସବୁବେଳେ ଆଗେଇ ନେବ, ଏଇଟା ଆମ ପ୍ରଧାନମନ୍ତ୍ରୀଙ୍କର ସମସ୍ତଙ୍କୁ ଅନୁରୋଧ ରହିଛି। ତେଣୁ ଆମେ ସମସ୍ତେ ସ୍ୱଚ୍ଛତା ଆଡ଼କୁ ଗୋଟିଏ ପାଦ ନିଶ୍ଚୟ ବଢ଼େଇବା, ଆଉ ସହର ବା ଗ୍ରାମକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଦେଇପାରିବା। ଏବେ ଆସ ଗୀତଟି ଶୁଣିବା।

0: ପିଲାମାନେ, ଆମେ ପ୍ରତିବର୍ଷ ଅକ୍ଟୋବର 2ରେ ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜନ୍ମଦିନ ପାଳିଥାଉ। ଆଉ ଏଇ ଉପଲକ୍ଷେ ଆମେ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥାଉ, କାହିଁକିନା ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ବହୁତ ଭଲ ପାଉଥିଲେ। ଏ ବର୍ଷ ଆମର ନାରା ହେଉଛି ସ୍ୱଚ୍ଛତା ହିଁ ସେବା, ଆଉ ଆମର ଥିମ୍ ହେଉଛି ସ୍ୱଚ୍ଛତାରେ ସହଭାଗିତା ଓ ସ୍ୱଚ୍ଛ ଭାରତ ବିକଶିତ ଭାରତ। ଏହି ଅଭିଯାନ 17 ସେପ୍ଟେମ୍ବରରୁ 17 ଅକ୍ଟୋବର ଯାଏଁ ଆମ ଦେଶରେ ପାଳନ କରାଯାଉଛି। ତାହେଲେ ଆସ ଆଜି ଏହି ସମ୍ପର୍କରେ ତୁମର ଜଣେ ସାଥୀଙ୍କୁ ଭେଟିବା। ସିଏ ତାଙ୍କ ବିଦ୍ୟାଳୟରେ ସ୍ୱଚ୍ଛତା କେମିତି ପାଳନ କରୁଛନ୍ତି, ସ୍ୱଚ୍ଛତାକୁ କେତେ ଗୁରୁତ୍ୱ ଦିଅନ୍ତି, ସେ ସମ୍ପର୍କରେ ଜାଣିବା।
1: ନମସ୍କାର ଭାଇ, ତୁମ ନାଁ କଣ?
2: ମୋର ନାଁ ହେଲା ପ୍ରିୟାଂଶୁ ଶେଖର।
1: କୋଉ ଶ୍ରେଣୀରେ ପଢ?
2: ମୁଁ ଏବେ 8ମ ଶ୍ରେଣୀରେ ଅଛି।
1: କୋଉ ସ୍କୁଲରେ?
2: ଦିଲ୍ଲୀ ପବ୍ଲିକ ସେକେଣ୍ଡାରୀ ସ୍କୁଲ, ଭବାନୀପାଟଣା।
1: ତମ ଛାତ୍ର ଜୀବନରେ ତମକୁ ସବୁଠୁ କଣ ଭଲ ଲାଗେ?
2: ମୁଁ ଛାତ୍ର ଜୀବନରେ ଛାତ୍ର ହିସାବରେ ପାଠ, ତାପରେ ଖେଳ, ଡ୍ରଇଂ, ତାପରେ ବହୁତ କିଛି କରିଛି ନା।
1: ଖେଳ ବି କଣ ଖେଳିବାକୁ ବେଶୀ ଭଲ ପାଏ?
2: ମୁଁ କ୍ରିକେଟ।
1: କୋଉ କ୍ରିକେଟରଙ୍କୁ ତମକୁ ବେଶୀ ଭଲ ଲାଗେ?
2: ମହେନ୍ଦ୍ର ସିଂ ଧୋନି।
1: ତାଙ୍କଠୁ ତମେ ଖେଳ ପାଇଁ ପ୍ରେରଣା ପାଅ?
2: ହଁ, ବହୁତ। ତାଙ୍କ କୁଲନେସ୍ ଆଉ ସେ ଯେତେ ଶାନ୍ତି ପୂର୍ବକରେ ଖେଳନ୍ତି ସେସବୁ।
1: ଜଣେ ଯୋଉ କାମ ବି କରୁ ତାର ଯୋଉ ବ୍ୟକ୍ତିତ୍ୱଟା ଆମକୁ ସବୁବେଳେ ପ୍ରଭାବିତ କରିଥାଏ ନା।
2: ସେଇଟା ସତ କଥା।
1: ତେଣୁ ଆମେ ଯୋଉ କାମ ବି କରୁ, ଖେଳୁ ବା ଯେକୌଣସି ପ୍ରଫେସନରେ ରହୁ ବା ଯାହା ବି କରୁ, ଆମ ବ୍ୟକ୍ତିତ୍ୱଟା ସବୁବେଳେ ଅନ୍ୟମାନଙ୍କୁ ପ୍ରେରଣା ଯୋଗେଇ ଥାଏ। ତେଣୁ ଛୋଟବେଳୁ ଆମକୁ ଏମିତି ଭଲ ବ୍ୟକ୍ତିତ୍ୱଙ୍କଠୁ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। ତ ଅକ୍ଟୋବର 2 କାହାର ଜନ୍ମଦିନ କହିଲ?
2: ମହାତ୍ମା ଗାନ୍ଧୀ ଆଉ ଲାଲ ବାହାଦୁର ଶାସ୍ତ୍ରୀଙ୍କର।
1: ତାହେଲେ ଦି ଜଣଙ୍କର ବ୍ୟକ୍ତିତ୍ୱ ବହୁତ ପ୍ରଭାବିତ କରିଥାଏ ଆମ ସମସ୍ତଙ୍କୁ ନା।
2: ଆମ ସମସ୍ତଙ୍କ ପାଇଁ ବହୁତ କିଛି ବି କରିଛନ୍ତି।
1: ମହାତ୍ମା ଗାନ୍ଧୀ ବି ତାଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ଆମକୁ ପ୍ରଭାବିତ କରିଛନ୍ତି, ଆଉ ଲାଲ ବାହାଦୁର ଶାସ୍ତ୍ରୀ ବି ସବୁବେଳେ ତାଙ୍କର ସତ୍ୟନିଷ୍ଠ ଆଉ କର୍ତ୍ତବ୍ୟ ପରାୟଣତା ହିଁ ଆମକୁ ବେଶୀ ପ୍ରଭାବିତ କରିଥାଏ ନୁହେଁ। ଆଚ୍ଛା, ତମେ ଜାଣିଥିବ ଏବେ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦିଆଯାଏ, ଆଉ ଆମ ପ୍ରଧାନମନ୍ତ୍ରୀ ସବୁବେଳେ ଚାହାନ୍ତି ଯେ ଆମର ଛୋଟ ପିଲାଠୁ ଆରମ୍ଭ କରିକି ସବୁ ନାଗରିକ ଏଇ ସ୍ୱଚ୍ଛତାଟାକୁ ଯେମିତି ବହୁତ ଗୁରୁତ୍ୱ ଦେବେ। ସମସ୍ତେ ଯଦି ଗୁରୁତ୍ୱ ଦେବେ ତାହେଲେ ଯାଇକି ଆମ ଦେଶଟା ସୁନ୍ଦର ହେଇପାରିବ।
2: ଆମେ ଦଉଛେ, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ଭଲ କାମ ବି କରିଛନ୍ତି, ଆଉ ସେ କାମ

0: ପ୍ରେରଣା ଦେଇଛନ୍ତି। ଆମେ ସବୁ ଏବେ କରୁଛୁ ବି ଏଟା, ସବୁ ଛୋଟରୁ ନେଇକି ନା ବଡ ପିଲା ଝିଅ ସମସ୍ତେ ସଫା ସୁତୁରା ଏକା ରହୁଛନ୍ତି।
1: ତ ବହୁତ ପରିଷ୍କାର ଥିବ ଜଣା ପଡୁଛି, କିନ୍ତୁ ତୁମ ସ୍କୁଲରେ ବି କେବେ ଦେଖିଛ କେହି କେବେ କୋଉଠି ଆମର ଯୋଉଟା କି ଅଦରକାରୀ ଜିନିଷକୁ ଏଠି ସେଠି ଫୋପାଡିବା?
0: ନାଇଁ ନାଇଁ ସେଟା ବିଲକୁଲ କେମିତି ଫୋପାଡନ୍ତି ବି ନାଇଁ।
1: ତ ଆଉ ଡଷ୍ଟବିନ୍ ର ବ୍ୟବହାର ଆମେ ସମସ୍ତେ କରିବା ଉଚିତ। ଆମ ପାଖରେ ଅବ୍ୟବହୃତ ଜିନିଷ ତ ନିଶ୍ଚୟ ବାହାରିବ, କିନ୍ତୁ ତାକୁ ଆମେ ଠିକ ଜାଗାରେ ରଖିବା ଉଚିତ ନା?
0: ସେଟା ଆମ କର୍ତ୍ତବ୍ୟ ଏକା, ସବୁ ସଫା ସୁତୁରା ରହି।
1: ବହୁତ ଜାଗାରେ ଆମେ ଦେଖୁ ଘର ସଫା କରିଦଉ, କିନ୍ତୁ ରାସ୍ତାରେ ଠିକ ଜାଗାରେ ଯୋଉଠି ଡଷ୍ଟବିନ୍ ଥିବ ସେଠି ନ ରଖିକି ଯୋଉଠି ଟିକେ ଦେଖିଲେ ଜଣେ ଟିକେ ଅଳିଆ ପକେଇଲା, ଆମେ ଆଉ ସିଏ ତ ପକେଇଲା ଆଉ ମୁଁ ପକେଇଦେଲେ କଣ ଅସୁବିଧା ଅଛି କହିକି ସେଠି ନେଇକି ଜଣେ ପରେ ତାପରେ ଆଉ ଜଣେ ଏମିତି କରିକି ସେ ରାସ୍ତାଟିକୁ ପୁରା ଅପରିଷ୍କାର କରିଦେଇଥାନ୍ତି।
0: ସତ କଥା, ଏମିତି ସମସ୍ତେ କି ଜଣେ ବି ଫିଙ୍ଗି ଦେଲା ବୋଲେ ଆଉ ଜଣେ ସେହା ଏକା ଭାବେ କି ଇଏ ତ କରୁଛି ଏକା, ଆକୁ କିଏ କିଛି କହୁନାହାନ୍ତି, ମୁଁ ଫିଙ୍ଗିଲେ କଣ ହବ। ବାକି ସେଇ ଭାବନାଟା ଆମକୁ ଅଲଗା କରିବାକୁ ପଡିବ।
1: ହଁ, ସେଇ ଭାବନାଟାକୁ ଆମକୁ ଦୂର କରିବାକୁ ପଡିବ। ଯଦି ଜଣେ ଅପରିଷ୍କାର ସେଠି କରିଛି, ତାମାନେ ଆମେ ସେଟା କେମିତି ପରିଷ୍କାର କରିବା ସେଇ ଚିନ୍ତା କରିବା ଉଚିତ ନା? କି ଜଣେ ତ ଫିଙ୍ଗୁଛି ଆମେ ବି ଫିଙ୍ଗି ଦବା?
0: ନାଇଁ,
1: ଆମେ ନିଜେ ବି ରାସ୍ତା ସଫା କରୁ, କିନ୍ତୁ ଯେତେବେଳେ ସଫା କରିସାରିଥାଉ ସମସ୍ତଙ୍କୁ ମନା ବି ହେଇଥାଏ, କିନ୍ତୁ ଯେତେବେଳେ ଜଣେ ଆଣିକି ପକେଇଦେ ଆଉ ଜଣେ ଯଦି ଆଣିଲା ବେଳକୁ ତୁମେ କହିବ ଏଠି ପକାଅନି, ସେ କହିବ ଆଉ ଜଣେ ତ ପକେଇଛି ଆମେ ପକେଇଲେ କଣ ଅସୁବିଧା ଅଛି।
0: ହଁ, ଏମିତି ସମସ୍ତେ ବୋଲେ ଯେ ଯାହା ଦେଖିଲା ସମସ୍ତେ ଏଇଟା ହେଇ ଆସିଛି ତ ସମସ୍ତେ ସେଇଟା ପାଳନ କରୁଛନ୍ତି। ବାକି ଧୀରେ ଧୀରେ ଏବେ ସମସ୍ତେ ଏମିତି ନାହାନ୍ତି, ଅଲଗା ବି ଅଛନ୍ତି ବହୁତ ଜଣ
1: ଅଛନ୍ତି ଯେ ବାହାରେ ବି ନିଜେ ନିଜର ଖର୍ଚ୍ଚରେ ନିଜର ପରିଶ୍ରମରେ ରାସ୍ତାରେ ଯଦି କୋଉଠି ଅପରିଷ୍କାର ହେଇଥିବ ନିଜେ ସଫା କରିଥାନ୍ତି। ବହୁତ ଭଲ ଲୋକ ବି କରନ୍ତି ଏସବୁ ନା?
0: ଏଇଟା ଏମିତି ସମସ୍ତଙ୍କୁ ହେବାକୁ ପଡିବ, କି ଜଣେ ଏମିତି ହେଲେ ହବନି, ସମସ୍ତଙ୍କୁ ବୁଝିବାକୁ ପଡିବ, ଏଇଟା ଆମର ଏକା ତ ଜାଗା।
1: ବହୁତ ସୁନ୍ଦର କଥା କହିଲ,
0: ସବୁଦିନ ସ୍ୱଚ୍ଛ ରହିବାର କଥା।
1: ହଁ, କିଛି ନ କରିବାଠୁ କରୁ ବୋଲି କୁହାହେଇଛି, ତ ସେଇଟା ଆମ ଅଭ୍ୟାସରେ ଯେତେବେଳେ ପଡିଯିବ ଆମେ ସମସ୍ତେ ସେ ତାକୁ ନିଶ୍ଚୟ କରିବା। ସେଟା କରିବା ଦ୍ଵାରା କଣ ହବ ନା, ଆମେ ଯେମିତି ବାହାର ବିଦେଶକୁ ଆମେ ଗଲେ ଯଦି ଦେଖିଲେ ଆମେ ସେଠି ସେ ଜାଗାଟା ବହୁତ ସଫା ସୁତୁରା ହେଇଛି, ଆମକୁ ଭାରି ଖୁସି ଲାଗେ ନା?
0: ହଁ, ଦେଖିଲେ କିଛି ବି ସଫା ଜିନିଷ ଦେଖିଲେ ଭିତରୁ ଏକା ଗୋଟେ ବହୁତ ଭଲ ଲାଗେ, ସଫା ଜାଗାରେ ରହିଲେ ଟିକେ ଭଲ ଲାଗେ।
1: ଆମେ ଯଦି ଆମ ଜାଗାକୁ ସଫା ନ ରଖିବା ତାହେଲେ ଆମ ପାଖକୁ ଯିଏ ଆସିବେ ସେମାନେ କଣ ଭାବିବେ କହିଲ?
0: ହଁ, ସେଇଟା ତ ବୋଲେ ଏବେ ଯଦି ଆମେ ନିଜ ଜାଗାକୁ ଏକା ସଫା ରଖୁନୁ କି ନିଶ୍ଚୟ ଭାବିବ କିଏ ଏଟା ନିଜ ଘର ହେଲେ ବି ସେ ଆକୁ ସଫା ରଖୁନି ବୋଲେ ନିଜକୁ ବି ତ ଖରାପ ଲାଗିବ ନା।
1: ତେଣୁ ଆମ ଦେଶର ଗୌରବରେ ବି ସେଟା ହାନି ଆସିବ।
0: ହଁ,
1: ତେଣୁ ଆମେ ସମସ୍ତେ ନିଜ ବିଦ୍ୟାଳୟ, ନିଜ ଗ୍ରାମ, ନିଜ ସହର ସବୁକୁ ସଫା ରଖିବା ପାଇଁ ଚେଷ୍ଟା କରିବା।
0: ହଁ,
1: ଆଉ କିଏ ଜଣେ ଅଳିଆ କରୁଛି ବୋଲି ଆମେ ତାକୁ ସେ ଜାଗାକୁ ପୁଣି ଅଳିଆରେ ଭରିଦବା ସେ ଚିନ୍ତା କରିବାଠୁ ଆମେ ସେ ଜାଗାକୁ କେମିତି ସଫା କରିବା ସେ ଚିନ୍ତା କରିବା ଉଚିତ ନୁହେଁ?
0: ଏବେ ଆମର ପୁରା ଦେଶରେ ସବୁ କର୍ମଚାରୀ ଅଛନ୍ତି, ସବୁ ସକାଳେ ଉଠି ସେ କଷ୍ଟ କରି ଚାରିଆଡେ ସଫା କରୁଛନ୍ତି, ଆମକୁ ତାଙ୍କ ବିଷୟରେ ବି ତ ଭାବିବା କଥା। ନିଜ ଜାଗା ଅଛି ସଫା ରଖିବୁ ବସ୍, ତାଙ୍କ କାମ ବି ଟିକେ କମ ହେବ, ସେମାନେ ସବୁବେଳେ ସକାଳେ ଆସି ସଫା କରନ୍ତି।
1: ବହୁତ ସୁନ୍ଦର କଥାଟେ କହିଲ ଭାଇ, ଏତେ ଛୋଟ ବେଳୁ ତମର ଏତେ ସୁନ୍ଦର ଚିନ୍ତା ରହିଛି ଯେ ସତରେ ଆମର ଯୋଉ ସଫେଇ କର୍ମଚାରୀ ମାନେ ଅଛନ୍ତି ସେମାନେ ବି ମଣିଷ, ସେମାନେ ଦିନେ ଯଦି କାମ ବନ୍ଦ କରିଦେବେ ଆମ ସହର ଆମ ଗାଁ ସବୁ ଅପରିଷ୍କାର ହେଇଯିବ।
0: ସେଥିପାଇଁ ଆମକୁ ନିଜେ ବି ତ ଭାବିବାକୁ ପଡିବ ନା, ଆମର ଏକା ତ ଜାଗା।
1: ସେମାନେ ସଫା କରୁଛନ୍ତି ମାନେ ନୁହଁ ଯେ ଆମେ ଅପରିଷ୍କାର କରିବ ଆଉ ସେମାନେ ସଫା କରୁଥିବେ, ସେମାନେ ସଫା କରିବା ଦରକାର, ସଫା କରିବେ, କିନ୍ତୁ ଆମେ ତାକୁ ଅପରିଷ୍କାର ଯେମିତି ନ କରିବା ଆମର ଗୋଟେ କର୍ତ୍ତବ୍ୟରେ ଯାଉଛି ନା?
0: ହଁ, ସେଟା ଆମର କର୍ତ୍ତବ୍ୟ ଏକା, କାହିଁକି ନା ସେଟା ଆମ ନିଜ ଜାଗା ବୋଲେ ଆମକୁ ନିଜକୁ ଖରାପ ଲାଗିବାର କଥା ବୋଲେ ଆମେ ଯାହା ଅଳିଆ ମଳିଆ କରୁଛୁ ବାହାରୁ ଲୋକେ ଆସିକିନା ତାକୁ ସଫା କରୁଛନ୍ତି, ନିଜେ ଭାବିବାର କଥା ନିଜେ କେତେ ସଫା ରହିବା କଥା, ଲୋକେ ନିଜେ ତ ସଫା ରହୁଛନ୍ତି ବାକି ବାହାରେ ଅଳିଆ ମଳିଆ ସବୁ ଫିଙ୍ଗୁଛନ୍ତି, ସେଇଟା ବି ଭାବିବାର କଥା।
1: ନିଶ୍ଚୟ ଆମେ ନିଜେ ଯଦି ସଫା ହଉଛୁ ଆମ ପରିବେଶକୁ ବି ସଫା ରଖିବାର ଦାୟିତ୍ୱ ବି ଆମର।
0: ହଁ,
1: କାହିଁକି ଘର ଯେମିତି ଆମର ଗୋଟେ ସୁନ୍ଦର ସ୍ଥାନ ସେମିତି ଆମେ ଯୋଉ ଜାଗାରେ ରହୁଛୁ ସେଇ ସହର ହଉ ଗାଁ ହଉ ସେଇଗୁଡା ବି ଆମର ଗୋଟେ ଗର୍ବ ଆଉ ଗୌରବର ସ୍ଥାନ ନା?
0: ହଁ,
1: ଆଚ୍ଛା, ତମ ବିଦ୍ୟାଳୟକୁ ତମକୁ କେତେ ଭଲ ଲାଗେ?
0: ମୋ ବିଦ୍ୟାଳୟ ତ ମୁଁ ଯାହା ଜାଣିଛି ସେଟା ମୋ ପାଇଁ ସବୁଠୁ ବଡ, ମୋ ପାଇଁ ମନ୍ଦିର ସେଟା ଗୋଟେ, ସେଇଠିର ସବୁ

0: ମତେ ଗୋଟେ ଗୋଟେ ଜିନିଷ ଶିଖେଇ ଆସିଛନ୍ତି, ଆଉ ଯାହା ମୁଁ ଜାଣିଛି ମୋ ବିଦ୍ୟାଳୟ ବି ବହୁତ ସଫା ଏକା ରୁହେ, କର୍ମଚାରୀ ସବୁ ସମସ୍ତେ ସଫା କରିକି ନା ଏକା ରଖନ୍ତି, ଆଉ ସବୁ ଷ୍ଟୁଡେଣ୍ଟର ବି ସେଇଟା ଗୋଟେ କର୍ତ୍ତବ୍ୟ।
1: ବହୁତ ବଢିଆ କଥା କହିଲ, ତମ ସ୍କୁଲରେ ସମସ୍ତେ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦିଅନ୍ତି।
0: ହଁ,
1: ଗଛ ଲଗା ନା ନାହିଁ?
0: ହଁ, ଆମର ବିଦ୍ୟାଳୟ ଗୋଟେ ଏତେ ଭଲ ଜାଗାଟା ବୋଲେ ସେଇଠି ସବୁ ବର୍ଷ ଆମର ଗୋଟେ ଦିନ ଏମିତି ୱାର୍ଲଡ ଏନଭାୟରମେଣ୍ଟ ଡେ ଯୋଉ ଅଛି ସେଇଟା ଆମେ ସବୁ ବର୍ଷ ସବୁ ଛାତ୍ର ଛାତ୍ରୀ ମାନେ ଆଣିକିନା ସେଇଠି ଲଗାନ୍ତି, ଏ ବର୍ଷ ବି ହେଇଥିଲା ପ୍ଲାଣ୍ଟେସନ। ହଁ,
1: ବହୁତ ବଢିଆ କଥା, କାହିଁକିନା ଆମ ସ୍ୱଚ୍ଛତା ସହିତ ବୃକ୍ଷରୋପଣ ବି ବହୁତ ଜରୁରୀ, ଗଛ ନଥିଲେ ଆମ ପରିବେଶ ଭଲ ଅମ୍ଳଜାନ ଟିକେ ବି ପାଇପାରିବାନି
0: ଭବିଷ୍ୟତ ପାଇଁ ବି, କାହିଁକି ନା ଏବେ ଧୀରେ ଧୀରେ କମି ଆସିଲାଣି, ଗଛ ପତ୍ର କାଟି ଚାଲିଛନ୍ତି, ଆମକୁ ନିଜକୁ ତା ବିଷୟରେ ଧ୍ୟାନ ଦେବାକୁ ପଡିବ ନା, ଆମେ ଏବେ ଲଗେଇଲେ ସିନା ଆଗେ ଭବିଷ୍ୟତରେ କାମ ଆସିବ।
1: ଜଙ୍ଗଲ ଯେହେତୁ ବିଭିନ୍ନ କାରଣରୁ କଟା ଚାଲିଛି, ଯେହେତୁ ଆମର କେତେବେଳେ ରେଳ ଲାଇନ ହଉଛି, କେତେବେଳେ ରାସ୍ତା ହଉଛି, କେତେବେଳେ ଏମିତି ବିଭିନ୍ନ କାରଣରୁ ଜଙ୍ଗଲ କଟାକଟି ଚାଲିଛି, ଆମେ କେତେ ଜାଗା ଦେଖିକିରି ଆମକୁ ଗଛ ଲଗେଇବାକୁ ପଡିବ। ରାସ୍ତା ସାଇଡ୍ ରେ ଆମର ଗଛ ଲାଗିଥିଲେ ବାପୁ ମାନେ ଯିବା ଆସିବା କଲାବେଳେ ସୁବିଧା ହେଇଥାଏ, ଟିକେ ବସିବ କେତେବେଳେ ଖରାରେ ଟିକେ ବିଶ୍ରାମ ନବା ପାଇଁ ବି ଚାହିଁବ ନା,
0: ଭଲ ବି ଲାଗେ। ଆମ ଘରେ ବି ଆମେ ସମସ୍ତେ ଗୋଟେ ଛୋଟ ଗାର୍ଡେନ ଭଳିଆ ବନେଇକିନା ବି ରଖିଛୁ, ସେଠି ବିଭିନ୍ନ ପ୍ରକାରର ଗଛ ଆମେ ଲଗେଇଛୁ, ବୋଲେ ଆମକୁ ନିଜକୁ ଭଲ ଲାଗେ, ସବୁଦିନ ପାଣି ଦଉ।
1: ଏଇଟା ସମସ୍ତେ କରିବା କଥା, ସମସ୍ତେ ଗଛ ଲଗେଇବା କଥା, ଆଉ ତାର ଯତ୍ନ ବି ନବା କଥା, ଖାଲି ଦିନେ ଲଗେଇଦେଲେ ହବନି। ଆମ ଜନ୍ମଦିନ ଆଜି ଗଛଟି ଲଗେଇଦେଲେ, କିନ୍ତୁ ତାକୁ ଯତ୍ନ ବି ନବା କଥା, ଆଉ ଯତ୍ନ ନେଲେ ଯୋଉ ଖୁସି ମିଳେ ସେଟା ତମେ ତ ଜାଣିଥିବ ନିଶ୍ଚୟ।
0: ହଁ, ସମସ୍ତେ ଖାଲି ଜନ୍ମଦିନ ଭଳି ନାହିଁ, ଭାବନା ଆସିବାର କଥା କି ଗୋଟେ ଗଛ ଲଗେଇଲେ ଆମର ଭବିଷ୍ୟତରେ ସେଟା କେତେ କାମ ଆସିବ, ଆଉ ସବୁଦିନ ବି ଆମକୁ ବହୁତ ଭଲ ବି ଲାଗୁଛି।
1: ଆଚ୍ଛା, ମହାତ୍ମା ଗାନ୍ଧୀଙ୍କ ବିଷୟରେ ତମେ କଣ ଜାଣିଛ?
0: ମହାତ୍ମା ଗାନ୍ଧୀ ପୁରା ଭାରତ ବର୍ଷର ଗୋଟେ ବହୁତ ବଡ ଲୋକ ବୋଲେ, ସେ ଆମର ଜାତିର ଜନକ ବି,
1: ଜାତିର ଜନକ, ଜାତିର ପିତା ବୋଲି ବି କୁହାଯାଏ ନା।
0: ହଁ, ସରଳ ଜୀବନ ବୋଲେ ସେ ଗୋଟେ ଏତେ ବଡ ଲୋକ ହେଲା ପରେ ବି ସେ ଖାକିର ଲୁଗାପତ୍ର ଧୋତି ଗୋଟେ ପିନ୍ଧିକିନା ତାଙ୍କର ପୁରା ଜୀବନ ଯାପନ କରିଛନ୍ତି, ବୋଲେ ସେ ନିଜ ବିଷୟରେ ଏତେ ନ ଭାବିକିନା ଆମ ପୁରା ଭାରତ ବର୍ଷ ପାଇଁ, ଆମ ଦେଶ, ଆମ ଆସିବା ପିଢି ସବୁ ସେମାନଙ୍କ ବିଷୟରେ ବେଶୀ ଭାବ ପ୍ରକାଶ ବି କରିଛନ୍ତି।
1: ଆମ ଦେଶକୁ ସ୍ୱାଧୀନ କରିବା ପଛରେ ବହୁତ ଲୋକଙ୍କର ବଳିଦାନ ଅଛି, କିନ୍ତୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବାରେ ମହାତ୍ମା ଗାନ୍ଧୀ ଥିଲେ ମୁଖ୍ୟ ସ୍ରୋତ, ଯିଏକି ବାହାରେ ପଢିଛନ୍ତି, ଚାହିଁଥିଲେ ସେ ବହୁତ ଆରାମରେ ଜୀବନ କଟେଇଥାନ୍ତେ, କିନ୍ତୁ ଆଣ୍ଠୁ ଲୁଚୁ ନଥିବା ଧୋତି ତ କହିବାନି, ତାକୁ ଗାମୁଛା ଖଣ୍ଡେ ପିନ୍ଧିଲା ଭଳି ସେ ପିନ୍ଧୁଥିଲେ,
0: ହିଂସା ପରମ ଧର୍ମ ବି ତ ଥିଲା ବୋଲେ ସେଟା ଆମକୁ ବହୁତ ପ୍ରେରଣା ଦଉଛି, ବୋଲେ ସେ ଆମ ପାଇଁ ଏକା ଭାବିକିନା ତ ଏତେ ସାକ୍ରିଫାଇସ୍ ଏତେ ଏତେ କିଛି କରିଛନ୍ତି, ସହନ ଶକ୍ତି
1: ନିଶ୍ଚୟ। ମାନେ ଆମେ ଯୋଉ ଭାବୁଛେ ସବୁ ଜିନିଷ ଆମେ ଖାଲି ଝଗଡା କରି ବା ମାଡ଼ଗୋଳ ଲାଗି ବା ଯୁଦ୍ଧ କରି ଆଣିପାରିବା ତାହା ନୁହେଁ, ଆମେ ଅହିଂସା ଦ୍ଵାରା ନିଜର ସହନଶୀଳତା, ଅହିଂସା, ସତ୍ୟ ରାସ୍ତାରେ ବି ଆମେ ବିଜୟ ପ୍ରାପ୍ତି ହେଇପାରିବା ନା।
0: ଆମକୁ ଗୋଟେ ବହୁତ ବଡ ଶିକ୍ଷା ଦେଇଛନ୍ତି ବୋଲେ, ଯଦି ଭାରତର ଆମେ ସମସ୍ତେ ଲଢିକି ନା ବି ଚେଷ୍ଟା କରିଥାନ୍ତୁ ବୋଲେ ଜିତି ଯାଇଥାନ୍ତୁ, ବାକି ମହାତ୍ମା ଗାନ୍ଧୀ ବୋଲେ ଗୋଟେ ଏତେ ବଡ ଭଲ ଲୋକ, ଅସହଯୋଗ ଆନ୍ଦୋଳନ ଆହୁରି ବହୁତ କିଛି କରିଛନ୍ତି ବୋଲେ ସେ ଆମକୁ ବହୁତ ବଡ ପ୍ରେରଣା ଦଉଛି,
1: ଖାଲି ଆମକୁ ନୁହଁ ସାରା ବିଶ୍ୱକୁ ଏଇଟା ପ୍ରେରଣା ଦେଇଛି। ଭାରତ ଯେତେବେଳେ ନାଁଟେ ବାହାରେ କିଏ ବି କହନ୍ତି ତା ସହିତ ଅହିଂସାଟେ ଯୋଡି ହେଇଯାଇଥାଏ, ତେଣୁ ଆମ ଭାରତୀୟ ଲୋକଙ୍କୁ ସମସ୍ତେ ଗୋଟେ ସ୍ନେହ, ଶ୍ରଦ୍ଧା ଆଉ ସମ୍ମାନର ସହିତ ଦେଖିଥାନ୍ତି, ଗୋଟେ ବ୍ୟକ୍ତିତ୍ୱ ଆମ ଦେଶର ପରିଚୟ ସୃଷ୍ଟି କରିଦେଇଥାନ୍ତି,
0: ଅହିଂସା ପରମ ଧର୍ମ,
1: ତେଣୁ ଆମକୁ ବି ସେଇଠୁ ଶିଖିକି ଆମ ବ୍ୟକ୍ତିତ୍ୱକୁ ଏମିତି ତିଆରି କରିବା କଥା ଯେମିତି ସେଇ ଯୋଉ ଦେଶର ଯୋଉ ସୁନ୍ଦର ପରିଚୟ ତାହା ଯେମିତି ନଷ୍ଟ ନ ହୁଏ।
0: ନିଶ୍ଚୟ।
1: ଆଉ କଣ କଣ କରିବାକୁ ତମକୁ ଭଲ ଲାଗେ?
0: ମୁଁ ପାଠ ପଢେ, ତାପରେ ମୋର ସାଙ୍ଗ, ମୋର ଫ୍ୟାମିଲି ସମସ୍ତଙ୍କ ସାଙ୍ଗରେ ଟାଇମ ସ୍ପେଣ୍ଡ କରିବାର ସବୁ ମତେ ଭଲ ଲାଗେ, ସେଟା କରିବାର ବି କଥା, ଆଉ
1: ଜେଜେମାଙ୍କ ସହିତ ସମୟ ବିତା ମାନେ
0: ସବୁବେଳେ ସନ୍ଧ୍ୟାରେ ଆମେ ସବୁ ମିଶିକିନା ଗପ ସପ ସବୁ ହଉ, କାହିଁକିନା ସକାଳେ ତ ମୋର ବି ସ୍କୁଲ ରହିଯାଏ, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି, ବାକି ସନ୍ଧ୍ୟା 6-7 ବଜା ପରେ ଟିକେ ଆମେ ଫ୍ରି ହେଲେ କଥା ହେଇପାରୁ।
1: ବଢିଆ କଥା, ଆମ ପରିବାର

0: ରୁ ହିଁ ଆମର ବ୍ୟକ୍ତିତ୍ୱ ଗଠନ ହେଇଥାଏ। ତେଣୁ ପରିବାରରେ ଆମେ ସମସ୍ତେ ମିଶିକି କିଛି ସମୟ ନିଶ୍ଚୟ ବିତେଇବା କଥା, ଆଉ ଘରର ବୟସ୍କ ମାନଙ୍କ ସହିତ ଗୋଟେ ଭଲ ସମୟ କଟେଇବା କଥା।
1: ସେଟା କରିବାର ଏକା କଥା, ସେଟା ଆମର ଗୋଟେ କର୍ତ୍ତବ୍ୟ ବୋଲି ଆମେ ଘରେ ରହୁଛୁ, ସେଟା ଆମ ଘର ସଦସ୍ୟ, ଆଉ ଆମେ ଯେତିକି ବି ବିଜି ଥାଉ ଯାହା ବି ଥାଉ ତାଙ୍କ ପାଇଁ ଆମେ ଆମ ସମୟ କାଢିକି ନା କାମ କରିବା କଥା।
0: ବଢିଆ କଥା କହିଲ। ଏମିତି ଛୋଟ ବେଳ ଆମର ଯଦି ସଂସ୍କାର ରହିବ ତାହେଲେ ଆମେ ନିଶ୍ଚୟ ବଡ ହେଲେ ବି ଯୋଉ କାମ କରିବା ବହୁତ ଭଲରେ କରିପାରିବା, ଆଉ ବହୁତ ସୁନ୍ଦର ଭାବରେ କରିପାରିବା, ଆଉ ସୁନ୍ଦର ମନ ସୁନ୍ଦର କାମ ଯଦି ରହିବ ତାହେଲେ ଆମେ ସବୁବେଳେ ସଫଳତା ପାଇବା।
1: ହଁ ସେଇଟା ବିଲକୁଲ ରଖିବା କଥା।
0: କଣ ହବ ବୋଲି ଭାବିଛ ଭବିଷ୍ୟତ?
1: ମୁଁ ଆଇପିଏସ୍ ହେବି ବୋଲି ଭାବିଛି।
0: ଆଇପିଏସ୍ ଅଫିସରଙ୍କୁ ତମକୁ ବେଶୀ ଭଲ ଲାଗେ?
1: ହଁ, ଆଇପିଏସ୍ ବନେଇଲା ପରେ ରେସ୍ପନ୍ସିବିଲିଟିସ୍ ପଳେଇ ଆସେ, ଆଉ ସେଇଟା ଆମ ଭାରତ ପାଇଁ ଆଇପିଏସ୍ ହବା ଗୋଟେ ବହୁତ ଗର୍ବର କଥା। ଆମ ଫ୍ୟାମିଲି, ଆମ ମା ବାପା, ଜେଜେମା, ଜେଜେ ବାପା ସମସ୍ତଙ୍କୁ ଭଲ ଲାଗିବ। ଛୋଟ ବେଳୁ ଏକା ମୁଁ ଭାବିକିନା ରଖିଛି କି ମୁଁ ଗୋଟେ ଆଇପିଏସ୍ ହେବି, ସେଟା ମୋର ଏମ୍ ଅଛି।
0: ଆଚ୍ଛା, ତାହେଲେ ସେଥିଲାଗି ଫିଜିକାଲ ଫିଟନେସ୍ ବହୁତ ଭଲ ରହିବା ଦରକାର, ଆଉ ତା ସହିତ ପାଠ ବି ବହୁତ ପଢିବା ଦରକାର।
1: ହଁ, ମୁଁ ଦୁଇଟା କରୁଛି। ମୋ ହିସାବରେ ତ ମୋର ଫିଜିକାଲ ଫିଟନେସ୍ ଭଲ ଏକା ଅଛି। ହଁ, ଯେତେବେଳେ ମତେ ଫ୍ରି ଟାଇମ୍ ମିଳିଲା ମୋ ସାଙ୍ଗମାନଙ୍କ ସାଙ୍ଗେ ଯାଇକି ଏକଲା ବି ଯାଏ। ମୋ ପାଖେ ସାଇକେଲ ଅଛି, ତାପରେ କ୍ରିକେଟ ଖେଳି ଟିକେ ରନିଂ ପାଇଁ, ଆଉ ସବୁ ଫିଜିକାଲ ଫିଟନେସ୍ ଯାହା କରିବା କଥା ସବୁ। ଟାଇକୋଣ୍ଡୁ ବି ମୁଁ କରିଛି, ମୋର ଫାର୍ଷ୍ଟ ଇୟର୍ରେ ବି ୟେଲୋ ବେଲ୍ଟ ଅଛି ମୁଁ।
0: ଆଚ୍ଛା, ତାହେଲେ ବହୁତ ବଢିଆ। ତମେ ଛୋଟ ବେଳୁ ଯାହା ସ୍ୱପ୍ନ ଦେଖୁଛ ତାକୁ ସାକାର କରିବା ପାଇଁ ପରିଶ୍ରମ ବି କରୁଛ, ବହୁତ ସୁନ୍ଦର କଥା କହିଲ। ଆଉ ଏମିତି ତୁମେ ସୁନ୍ଦର ଭାବରେ ତୁମ ସମୟକୁ ବିତା, ଭଲ ଆଇପିଏସ୍ ଅଫିସରଟେ ହେଇକି ଦେଶର ସୁରକ୍ଷାରେ ବହୁତ ସୁନ୍ଦର ଭାବରେ କାମ କର। ବହୁତ ବହୁତ ଧନ୍ୟବାଦ ଭାଇ।
1: ନମସ୍କାର।
0: ନମସ୍କାର।
2: ପିଲା, ଇଏ ଥିଲେ ତୁମ ସାଥୀ ପ୍ରିୟାଂଶୁ ଶେଖର, ଯିଏକି ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦିଅନ୍ତି, ସ୍ୱଚ୍ଛ ରହିବାକୁ ଭଲ ପାଆନ୍ତି, ଆଉ ତାଙ୍କ ବିଦ୍ୟାଳୟରେ ସ୍ୱଚ୍ଛତାକୁ ସମସ୍ତେ ମାନନ୍ତି, ଗଛ ବି ଲଗାନ୍ତି, ତା ସହିତ ମହାତ୍ମା ଗାନ୍ଧୀଙ୍କ ବିଷୟରେ ସେ ଅନେକ କଥା ଜାଣିଛନ୍ତି। ତୁମେମାନେ ବି ପିଲେ ଜାଣିବାକୁ ଚେଷ୍ଟା କରିବ, କାହିଁକିନା ଏଇ ଯୋଉ ସ୍ୱାଧୀନ ଭାରତ ବର୍ଷରେ ଆଜି ଆମେ ଏତେ ଆନନ୍ଦରେ ରହୁଛୁ, କିଛି ଲୋକଙ୍କର ବଳିଦାନ ପାଇଁ ସେସବୁ ହେଇଛି, ବହୁତ ପରିଶ୍ରମ ସେମାନେ ଦେଶ ପାଇଁ କରିଯାଇଛନ୍ତି। ସେ ମଧ୍ୟରୁ ଆମ ମହାତ୍ମା ଗାନ୍ଧୀ ଜଣେ, ଯିଏକି ଅହିଂସାକୁ ନିଜର ବ୍ରତ ବୋଲି ମାନି ନେଇଥିଲେ, ଅନେକ କଷ୍ଟ ସ୍ୱୀକାର କରିଛନ୍ତି, କାରାଗାରରେ ବହୁତ ଦିନ ରହିଛନ୍ତି, ତଥାପି ହାରି ଯାଇନଥିଲେ, ଶେଷରେ ଦେଶ ଆମର ସ୍ୱାଧୀନ ହେଇଥିଲା। ତ ଏଇସବୁ ସୁନ୍ଦର କଥାଗୁଡ଼ିକୁ ଆମକୁ ନିଜ ଜୀବନରେ ଆପଣେଇବାକୁ ପଡ଼ିବ, ଯେମିତି ତୁମ ସାଥୀ ବି ଆପଣେଇଛନ୍ତି। ଆଉ ଆଇପିଏସ୍ ଅଫିସର ହେଇ ଦେଶର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚେଷ୍ଟା କରିବେ ବୋଲି ସଂକଳ୍ପ ନେଇଛନ୍ତି। ଏବେ ଆଉ ଗୋଟେ ଗୀତ ଶୁଣିନେବା।

ଜାଣ ପିଲାଏ, ଏ ବର୍ଷ ସ୍ୱଚ୍ଛତା ଏଜେଣ୍ଡାରେ ପାଞ୍ଚଟି ମୁଖ୍ୟ ସ୍ତମ୍ଭ ରହିଛି। ପ୍ରଥମଟି ହେଲା ସାର୍ବଜନୀନ ଭିଡ଼ଭାଡ଼ ଜାଗାକୁ ଚିହ୍ନଟ କରି ତାକୁ ସଫା ରଖିବା ଓ ତା'ର ସୌନ୍ଦର୍ଯ୍ୟକରଣ କରିବା। ଦ୍ୱିତୀୟରେ ସ୍କୁଲ କଲେଜର ଛାତ୍ରମାନଙ୍କୁ ନେଇ ସ୍ୱଚ୍ଛତା ଜ୍ଞାନ ଯାତ୍ରା।

ଏବଂ କଥାବାର୍ତ୍ତା ଦ୍ୱାରା ଅଳିଆ ପ୍ରବନ୍ଧନରେ ଯୋଡ଼ିବା। ତୃତୀୟରେ ସଫାଇ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସାମାଜିକ ସୁରକ୍ଷା ଦେବା। ଚତୁର୍ଥରେ ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରି ୱେଷ୍ଟ ମ୍ୟାନେଜମେଣ୍ଟ ବା ଅଳିଆ ଆବର୍ଜନାକୁ କେମିତି ଅଲଗା ଅଲଗା କରି ରଖିବା ସେଥିପାଇଁ ସଚେତନ କରାଇବା। ପଞ୍ଚମଟି ହେଉଛି ୱେଷ୍ଟ ଟୁ ୱେଲ୍ଥ, ସ୍ୱଚ୍ଛତାରୁ ସମୃଦ୍ଧି। ଏହିସବୁ କଥାକୁ ଆମେ ଯଦି ସମସ୍ତେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା, ତାହେଲେ ଆମ ଦେଶ ସ୍ୱଚ୍ଛ ହେବା ସହିତ ସୁନ୍ଦର ହୋଇପାରିବ। ଆଜି ପାଇଁ ଏତିକି। ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବ ଏଇ ନମ୍ବରରେ। ନମ୍ବରଟି ହେଉଛି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖ ଅର୍ଥାତ୍ ଗତକାଲିଠାରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆଜି ଶୁଣିବେ ସକାଳ 8:30ରେ ଆକାଶବାଣୀ ବାରିପଦା କେନ୍ଦ୍ରର ପ୍ରସ୍ତୁତି, ବାରିପଦାର ଇଷ୍ଟଦେବୀ ମା ଅମ୍ବିକା, ପ୍ରଯୋଜନା ବିଶ୍ୱନାଥ ସିଂ। ଅକ୍ଟୋବର 5 ତାରିଖ ସୋମବାର ଦିନ ଶୁଣିବେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ମାଣିକେଶ୍ୱରୀ, ପ୍ରଯୋଜନା ଶାନ୍ତନୁ କୁମାର ରଥ। 6 ତାରିଖ ଦିନ ମଙ୍ଗଳବାର ସକାଳ 8:30ରେ ଶୁଣିବେ ଆକାଶବାଣୀ କେନ୍ଦୁଝର ର ପ୍ରସ୍ତୁତି, ଘଟଗାଁ ମା ତାରିଣୀ, ପ୍ରଯୋଜନା ଜୟରାମ ମୁଣ୍ଡା। ଅକ୍ଟୋବର 7 ତାରିଖ ବୁଧବାର ସକାଳ 8:30ରେ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ପ୍ରସ୍ତୁତି, ମା ସମଲେଶ୍ୱରୀ, ପ୍ରଯୋଜନା ମୁରଲୀଧର ପଣ୍ଡା। ଅକ୍ଟୋବର 8 ତାରିଖ ଗୁରୁବାର ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର ପ୍ରସ୍ତୁତି, ମା ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝୀ। ଅକ୍ଟୋବର 9 ତାରିଖ ଶୁକ୍ରବାର ସକାଳ 8:30ରେ ଶୁଣିବେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି, କୃପାମୟୀ ମା ତାରା ତାରିଣୀ, ପ୍ରଯୋଜନା ହୃଷିକେଶ ପଣ୍ଡା। ଅକ୍ଟୋବର 10 ତାରିଖ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି, ମା ବିମଳା, ପ୍ରଯୋଜନା ଅଜିତ ଦାସ। ଅକ୍ଟୋବର 11 ତାରିଖ ରବିବାର ଆକାଶବାଣୀ କଟକ।

ଚଳଚ୍ଚିତ୍ରର ପ୍ରସ୍ତୁତି ମା ବିରଜା ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଅକ୍ଟୋବର 12 ତାରିଖ ସୋମବାର ସକାଳ 8:30 ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରସ୍ତୁତି ମା କଣ୍ଟା ବାଉଁଶୁଣୀ ପୀଠ ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା ଅକ୍ଟୋବର 13 ତାରିଖ ମଙ୍ଗଳବାର ଆକାଶବାଣୀ କେନ୍ଦୁଝର ଦ୍ୱାରା ପ୍ରସ୍ତୁତ ମା ସିଦ୍ଧକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା ଅକ୍ଟୋବର 14 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜେନା ଅକ୍ଟୋବର 15 ତାରିଖ ଗୁରୁବାର ସକାଳ 8:30 ଶୁଣିବେ ଆକାଶବାଣୀ ଜୋରନ୍ଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ହିଙ୍ଗୁଳା ଦେବୀଙ୍କ ପୀଠ ପ୍ରଯୋଜନା ଭାଗୀରଥୀ ମିଶ୍ର ଅକ୍ଟୋବର 16 ତାରିଖ ଶୁକ୍ରବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ଭଗବତୀ ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ ଅକ୍ଟୋବର 17 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ଝଙ୍କଡ଼ର ମା ସାରଳା ପ୍ରଯୋଜନା ଲଳିତ କାନୁନଗୁ ଅକ୍ଟୋବର 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା କଟକ ଚଣ୍ଡୀ ପ୍ରଯୋଜନା ସୁମିତ୍ରା ମହାପାତ୍ର ଅକ୍ଟୋବର 19 ତାରିଖ ସୋମବାର ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି ମା ବାଳକୁମାରୀ ପ୍ରଯୋଜନା ଜଗନ୍ନାଥ ସେଠୀ ଅକ୍ଟୋବର 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି ମା ବାଟମଙ୍ଗଳା ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ ଅକ୍ଟୋବର 21 ତାରିଖ ବୁଧବାର ସକାଳ 8:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ବିଜୟର ପର୍ବ ବିଜୟା ଦଶମୀ ପ୍ରଯୋଜନା ଭାଗୀରଥୀ ମିଶ୍ର ଶୁଣିଲେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଏହି ସୂଚନାଟି ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ପ୍ରଥମେ ସମାଚାର ପ୍ରଭାତ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ତାପରେ ସକାଳ 8:30 ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା କାର୍ଯ୍ୟକ୍ରମ ଆଜି ଶୁଣିବେ ବାରିପଦା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବାରିପଦାର ଇଷ୍ଟଦେବୀ ମା ଅମ୍ବିକା

0: ପୌରାଣିକ ମତ ଅନୁସାରେ ମାତା ପାର୍ବତୀ ପତିଙ୍କ ଅପମାନ ସହ୍ୟ କରିନପାରି ସେତେବେଳେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ। ଏକଥା ଶୁଣି ମହାଦେବ ଦୁଃଖ ଆଉ କ୍ରୋଧରେ ସେଠି ପହଞ୍ଚି ସତୀଙ୍କର ଅର୍ଦ୍ଧଦଗ୍ଧ ଶରୀର ନେଇ ଆସୁଥିବା ସମୟରେ ବାମପାଦ ଓ ଅଧଦନ୍ତ ପଙ୍କ୍ତି ମୟୂରଭଞ୍ଜର ଦେବକୁଣ୍ଡଠାରେ ପଡ଼ିଲା।
1: ଆମର ତାନ୍ତ୍ରିକ ବହି ଗୁଡ଼ିକରେ ପ୍ରମାଣ ଅଛି ଯେ ଦେବୀ ଦକ୍ଷ ଯଜ୍ଞରେ ଯେତେବେଳେ ସତୀ ଆତ୍ମବିସର୍ଜନ କଲେ ତାଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ଶିବ ଧରିକି ବୁଲିଲେ ସେତେବେଳେ ବିଷ୍ଣୁ ସୁଦର୍ଶନ ଚକ୍ର ପଠାଇଲେ ତାକୁ କାଟିକି ଇଏ କରେ। କିନ୍ତୁ ସୁଦର୍ଶନ ଚକ୍ର ମଧ୍ୟ ଭଗବାନ ଶିବଙ୍କ ପାଖକୁ ଯିବା ପାଇଁ ଭୟ କରୁଛି, ପଛରେ ଯାଉଛି, ଯେତେବେଳେ ଟିକେ ଶୋଇପଡ଼ୁଛନ୍ତି ଗୋଟେ ଯାଇକି କାଟି ଦେଉଛି। ଏଇଭଳିଆ କାଟି କାଟି କାଟି କାଟି ସେ ଶେଷ କରିଦେଲା, 108 ଜାଗାରେ ପଡ଼ିଲା। ଆମର ଏବେ ସୁଦ୍ଧା 52 ଜାଗାର ତା'ର ଚିହ୍ନ ଆମକୁ ମିଳିଛି। ସେ ଜାଗାରୁ ଆମର 4 ସ୍ଥାନ ଆମ ଓଡ଼ିଶାରେ ପଡ଼ିଛି। ନାଭିଅଂଶ ବିରଜାଙ୍କ ପାଖରେ ଅଛି ଯାଜପୁରରେ, ବାମ ପାଦ ପଡ଼ିଛି ପୁରୀରେ, ସେ ହେଉଛନ୍ତି ବିମଳା କହୁଛନ୍ତି ଅଧଦନ୍ତ ପଙ୍କ୍ତି, ଏବଂ ବାମ ପାଦ ଆଙ୍ଗୁଳି ପଡ଼ିଛି ଆମର ବାରିପଦାରେ ଦେବକୁଣ୍ଡର ଉପର କୁଲଟାରେ, ଯେଉଁଟିକୁ ମା

0: ତାପରେ ନାମକରଣ। ତେଣୁ ସିଏ ହେଉଛନ୍ତି ଆଦ୍ୟ। ଏଇଟା ତନ୍ତ୍ର ମତ କରୁଛି, କେମିତି ଆମେ ଜାଣିଲୁ ନା, ସେଠି ପାଞ୍ଚଟି ସାଗର ଥିବ, ସାଗରର ଗର୍ଜନ ସବୁ ଥିବ, ସେଠି ସପ୍ତଲିଙ୍ଗ ଥିବେ, ଯେଉଁ ସବୁ ଜିନିଷ ଆମର ତନ୍ତ୍ର ବହିରେ ସବୁ ଲେଖା ହେଇଛି ସେ ଲକ୍ଷଣ ଗୁଡ଼ିକ ସେଠି ଦେଖାଯାଉଛି। ସେ ସମୟରୁ ସେଠି ସେଇ ଜିନିଷ ଥିବାରୁ ସେ ଆଦ୍ୟ ଅମ୍ବିକା ବୋଲି ଆମେ ତାଙ୍କୁ ପ୍ରମାଣ ପାଇଛୁ। ସେଠି ପୂଜା ପାଇପାରୁନଥିଲେ, ଜଙ୍ଗଲ ଭିତରେ ଥିଲେ, ଦେବୀ ଏଇଥିପାଇଁ ହିଁ ଆସୁଥିଲେ ପୂଜା ପାଇବା ପାଇଁ। ତେଣୁ ଏଠି ପ୍ରତ୍ୟକ୍ଷ ସେ ଅମ୍ବିକା ଏ ଅମ୍ବିକା ଭିତରେ କିଛି ଫରକ ନାହିଁ। ଦୁର୍ଗା ଦୁର୍ଗା ଯେକି ମୂର୍ତ୍ତି ପୂଜା ହେଉଛି ସେତିକି ଦୁର୍ଗା, ସବୁ ଜାଗାରେ ଦୁର୍ଗା ଶକ୍ତି ହିଁ ଏ।
1: ଘଞ୍ଚ ଅରଣ୍ୟରେ ମାଙ୍କର ପୂଜାର୍ଚ୍ଚନା କରିବା ସମ୍ଭବ ନ ହେବାରୁ ବକ ସାମଲଗଡ଼ଠାରେ ମାଟି ଘୋଡ଼ା ମାଟି ହାତୀଙ୍କୁ ମାଙ୍କର ପ୍ରତିମା ରୂପେ ପୂଜା କରାହେଲା।
2: ଏହି ବକ ସାମଲଗଡ଼ର ଏକ ସ୍ୱତନ୍ତ୍ର କିମ୍ବଦନ୍ତୀ ରହିଛି। କୁହାଯାଏ ମାଙ୍କ ପୀଠ ଉପରେ ଥିବା ତେନ୍ତୁଳି ଗଛରେ କେତେକ ବଗ ବାସ କରୁଥିଲେ। ହଠାତ୍ ଦିନେ ଏକ ଶାଗୁଣା ବା ସାମଲ ପକ୍ଷୀ ବଗକୁ ଆକ୍ରମଣ କଲା ଏବଂ ମାଙ୍କ ଶକ୍ତିକୁ ନେଇ ବଗ ଆଉ ସାମଲ ଯୁଦ୍ଧରେ ଶେଷରେ ଶାଗୁଣା ପରାସ୍ତ ହୋଇଥିଲା।
0: ପ୍ରତାପପୁତ୍ର ଦେବଙ୍କର ଝିଅକୁ ଆମ ଜଗନ୍ନାଥ ଭଞ୍ଜ ଯେତେବେଳେ ବିବାହ ହେଲେ, ବାରିପଦା ଅଞ୍ଚଳଟା ତାଙ୍କୁ ଯୌତୁକ ଆକାରରେ ଦେଇଥିଲେ ଏବଂ ସିଏ ଦିନେ ସେଠି ଶିକାର କରୁ କରୁ ଦେଖିଲେ ଯେ ଗୋଟେ ତେନ୍ତୁଳି ଗଛ ମୂଳରେ କିଛି ହାତୀ ଗୁଡ଼ା ଅଛନ୍ତି, ତାଙ୍କୁ ପୂଜା କରାହେଇଛି। ସେଠି ଗୋଟେ ବଗ ଆଉ ଛଞ୍ଚାଣ ଲଢ଼େଇ ଲାଗୁଛନ୍ତି ଏବଂ ଛଞ୍ଚାଣକୁ ବଗ ମାରିଦେଲା। ସେ କହିଲେ ଆଶ୍ଚର୍ଯ୍ୟ ହେଲେ, ସେ ଯାଇ ଦେଖିଲେ ଧୂଆଁ ଧୂପ ଗନ୍ଧ ଆସୁଛି, ଦେଖିଲେ ଠାକୁର ଅଛନ୍ତି, ଆଉ ଗୋଟେ ଛଞ୍ଚାଣଟା ତ ମରି ପଡ଼ିଛି। କହିଲେ ବଗଟା ମାରିଦେଲା, ଓ ଠାକୁରଙ୍କ ଗଛରେ ସେମାନେ ରହୁଛନ୍ତି, ସେଇଥିପାଇଁ ବଗର ଏତେ ଶକ୍ତି ଆସିଲା ଏବଂ ସିଏ ଛଞ୍ଚାଣକୁ ମାରିଦେଲା ଆଉ ଠାକୁରଙ୍କୁ ସେ ପ୍ରଣାମ କଲେ।
1: ମୟୂରଭଞ୍ଜର ରାଜପରିବାର ସହିତ ମା ଅମ୍ବିକାଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼। ମାଙ୍କ ପାଇଁ ପ୍ରଥମ ମନ୍ଦିର ଯଦୁନାଥ ଭଞ୍ଜ ନିର୍ମାଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଗଗନ କରାଇଙ୍କ ଦ୍ୱାରା ପୁନଃ ନିର୍ମାଣ କରାଯାଇଥିଲା।
0: ରାତିରେ ସ୍ୱପ୍ନରେ ତୁ ଯାଇଥିଲୁ, ମୁଁ କିଏ ଜାଣିଛୁ, ମୁଁ ହେଉଛି ଅମ୍ବିକା, ତୁ ରାଜବାଟୀ ତିଆରି କରି କହୁଛୁ, ମୋରି ପାଖରେ କର ଏବଂ ମୋ ଘର ଟିକେ ତିଆରି କରିଦେ ତୋ ଘର ସାମ୍ନାରେ, ମୁଁ ତ ଗୋଡ଼ଟା ଜଙ୍କି ବସିବି। ସେଇ ବୋଗ ଆଉ ସାମଲର ଯୁଦ୍ଧ ଲାଗିକି ସେ ହେଇଥିବାରୁ ସେଠି ଯେ ଗୋଡ଼ ତିଆରି ହେଲା ତା ନାମ ହେଲା ବୋଗ ସାମଲ ଗୋଡ଼, ଏବଂ ସେ ଗୋଡ଼ର ଅଧିଷ୍ଠାତ୍ରୀ ଦେବୀ ହିସାବରେ ଅମ୍ବିକା ସେଠି ଛୋଟ ମନ୍ଦିର କରିଦେଲେ ଏବଂ ସେ ହାତୀ ଘୋଡ଼ା ଯେ ଥିଲେ ତାଙ୍କୁ ଅମ୍ବିକା ନାମରେ ସେଠି ପୂଜା ଦେହୁରି କରୁଥିଲେ। ଇଏ ହେଉଛି ତାଙ୍କର ମୂଳ ଆବିର୍ଭାବ।
3: ସେ ତେନ୍ତୁଳି ଗଛ ପାଖରେ ଠାକଣେ ଥିଲେ, ତାଙ୍କ ପୁରୁଣା ପୀଠଟା ବି ମେୟର ବିଟା ଅଛି, ସ୍ୱପ୍ନ ହେଇଥିବା ସେଇ ପାଖରେ ମନ୍ଦିର କରିବା ପାଇଁ, ଆଉ ଆଗା ଯାଏନି, ସେଇ ପାଖରେ ମନ୍ଦିର ହେଇଛି, ସେଇ ଜାଗା ଉପରେ ମନ୍ଦିର ହେଇଛି।
0: ସେ ମଗନ କାରାର ବାବୁ ଯିଏ ଥିଲେ, ତାଙ୍କର ଯେତେବେଳେ 7-8 ବର୍ଷ ସମୟ ସେତେବେଳେ ତାଙ୍କୁ ବହୁତ ପକ୍ସ ହେଲା। ସେତେବେଳେ ବାରିପଦାର ଏମିତି ଗୋଟେ ଥିଲା ଯେ ଯାହାକୁ ପକ୍ସ ହେଉଥିଲା ସେ ମରୁଥିଲା, ଏବଂ ବାରିପଦା ପକ୍ସ ପାଇଁ ଏତେ ଭୟଙ୍କର ଥିଲା ଯେ ରାଜପରିବାରର ଅଧିକାଂଶ ସେଇ ପକ୍ସରେ ହିଁ ମରିଗଲେ। ମଗନ କାରକୁ ମଧ୍ୟ ପକ୍ସ ହେଇଗଲା, ତାଙ୍କ ବାପା ମା' ଆଶା ଛାଡ଼ିଦେଲେ, କହିଲେ ଇଏ ମରିଯିବ କ'ଣ କରିବା, ଯେ ମାଆଙ୍କ ପାଖରେ ମୁଁ ସମର୍ପଣ କରିଦେବା। ନେଇକି ଅମ୍ବିକାଙ୍କ ପାଖରେ କଦଳୀ ପତ୍ରରେ ଶୋଇ ଦେଇକରି ସେମାନେ ପଳେଇ ଆସିଲେ। ରାତି ତମାମ ଛୁଆ ସେ କ'ଣ ଶୋଇଥିଲେ।

0: ସକାଳୁ ଯାଇକି ଦେଖିଲେ ଛୁଆ ଠିକ୍ ଅଛି, ତାକୁ ନେଇ ଆସିଲେ, ତା ପରଦିନଠୁ ଲାଲି ହେଇଗଲା ଏବଂ ଗୁଟି ବାନ୍ଧିଗଲା ଏବଂ ସେ ପଶୁ ଭଲ ହେଇଗଲା। ସେଇଠୁ ସେ ଆନନ୍ଦ ହେଇକି ସେଠି ମନ୍ଦିର ତିଆରି କରିଦେଲେ ଏବଂ ସେ ମାର୍ବଲର ମୂର୍ତ୍ତି ଆଣିକି ସେଠି ସ୍ଥାପନା କରିଥିଲେ।
1: ବାରିପଦା ସୃଷ୍ଟି ହେବା ପୂର୍ବରୁ ଅମ୍ବିକା ମନ୍ଦିର ଅଛି, କିନ୍ତୁ 1911 ଗୋଟେ ଇତିହାସ କହୁଛି, ଜାରକୁଳି ସାର ମଧ୍ୟ ଲେଖା ଅଛି, ଇଟ୍ ଇଜ୍ ବିଲ୍ଟ ଇନ୍ ଏ ଟାଇମ୍ ୱେନ୍ ଦି ଫଟ୍ ବକ୍ସାଲ ଫଟ୍ ୱାଜ୍ ଇନ୍ ଫ୍ଲୋରିସିଂ କଣ୍ଡିସନ୍, ଦି ଟାଇମ୍ ଫାଉଣ୍ଡେସନ୍ ଫାଉଣ୍ଡାଇଜ୍ ଇଜ୍ ନଟ୍ ନୋନ୍।
2: କେତେକ କହନ୍ତି ଏହି ମନ୍ଦିର ନିର୍ମାଣ ପରେ ସ୍ୱୟଂ ମାଙ୍କ ସ୍ୱପ୍ନାଦେଶ ପାଇ ରାଜାଙ୍କ ପ୍ରଚେଷ୍ଟାରେ ସ୍ୱଇଚ୍ଛାରେ ଜଣେ କୁମାରୀ କନ୍ୟା ଜୀବନ୍ତ ସମାଧି ନେବା ପରେ ହିଁ ମାଙ୍କ ବିଗ୍ରହ ପ୍ରତିଷ୍ଠା ହୋଇପାରିଥିଲା।
0: କୁମାରୀ କନ୍ୟା କଥା କିଛି ଶୁଣାଯାଏ ତ ସିଏ ରଜାଙ୍କ ପରେ ପରେ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହେଲା ବା ତାକୁ କରାଗଲା ସେତେବେଳେ କୁଆଁରୀ କନ୍ୟାକୁ ଜୀବନ୍ତ ସମାଧି ଦିଆହେଇଛି ବୋଲି କିଛି ଆମ କିମ୍ବଦନ୍ତୀ ଶୁଣିବା ପାଇଁ ମିଳେ।
3: ଯେତେବେଳେ ରାଧା ବା ସୀତା କୁଆଁରୀ ଥିଲେ ସେତେବେଳେ ସେମାନେ ଭଗବାନ ଗୌରୀ ମନ୍ଦିରରେ ପୂଜା କରୁଥିଲେ।

0: ସେ ପୂଜା ସମୟରେ ସେ ଭଲ ସ୍ୱାମୀ ପାଇଥିଲେ, ଭଲ ସ୍ୱାମୀ ପାଇବା ପାଇଁ କୁମାରୀମାନେ ତାଙ୍କର ପୂଜା କରନ୍ତି ବା କୁମାରୀମାନେ ତାଙ୍କର ସେବା କରନ୍ତି, ସେଥିପାଇଁ ସେ ବିଷୟରେ କୁମାରୀମାନଙ୍କର ସେବା କରୁଥିବାର ଭଲ ସ୍ୱାମୀ ପାଇବା ପାଇଁ ସେ ଆଶା ସେମାନେ ଆସନ୍ତି।
1: ମା ଅମ୍ବିକାଙ୍କର ସତ୍ତା ଆଉ ତତ୍ତ୍ୱ ସମ୍ପର୍କରେ ପୌରାଣିକ ମତ, ତାନ୍ତ୍ରିକ ମତ ଏବଂ ଐତିହାସିକ ମତ ଅନେକ, ତେବେ ତାଙ୍କର ପ୍ରତ୍ୟକ୍ଷ ସତ୍ତା ଅନେକ ପୁରୁଣା ଲୋକ ନିଜେ ହିଁ ଅନୁଭବ କରିଛନ୍ତି।
2: ସ୍ୱର୍ଗୀୟ କୃଷ୍ଣଚନ୍ଦ୍ର ମହନ୍ତଙ୍କ ଅମଳରେ 1888 ଯେତେବେଳେ ବସନ୍ତ ହେଲା, ସେତେବେଳେ ସେ ଯବାନୀ ଆଦେଶ ଦେଇଥିଲେ କି ମା ଅମ୍ବିକା ଠାକୁର ପାଇଁ ତେଳଗୁଡ଼ା ମୌଜାରୁ 36 ନଗଦ ଖଞ୍ଜା କରିଦିଆଯାଉ, ସେଟା ଟଙ୍କା ଆକା ରାଜକୋଷରେ ଆସିଥିଲା।
3: ବହୁତ ପୁରୁଣା ଲୋକଙ୍କ ପାଖରୁ ଶୁଣିବା ପାଇଁ ମିଳେ, ବହୁତ ପ୍ରତ୍ୟକ୍ଷ ଥିଲେ ବୋଲି କୁହନ୍ତି ଯେ ଅମ୍ବିକା ଘୋଡ଼ାରେ ଚଢ଼ିକି ରାତିରେ ବୁଲନ୍ତି, ତେଣୁ ଆମର ଛୁଆ କତୁରୁ ବୁଢ଼ା ପର୍ଯ୍ୟନ୍ତ ଅମ୍ବିକା ନାମ କହିଲେ ସମସ୍ତେ ଦୁର୍ବଳ ହୋଇଯାଆନ୍ତି, କାରଣ ମା ଅମ୍ବିକାଙ୍କୁ ଏତେ ଭକ୍ତି କରନ୍ତି ଯେ ଯାହା କଥା ହେଲେ ମଧ୍ୟ ତାଙ୍କୁ ବିଶ୍ୱାସ କରନ୍ତି।
4: ସକାଳ 8 ମାଙ୍କର ପୂଜାର୍ଚ୍ଚନା ଆରମ୍ଭ ହେଉଥିବା ବେଳେ ତାଙ୍କର ସନ୍ଧ୍ୟା ଆରତୀର ଆକର୍ଷଣ ପ୍ରତ୍ୟେକ ଭକ୍ତଙ୍କ ମନକୁ ଛୁଇଁଥାଏ।

0: ପ୍ରତ୍ୟେକ ଦିନ ମନ୍ଦିର ସକାଳ ଭୋର ଖୋଲେ, ପଞ୍ଚପଚାର ଷୋଡ଼ଶୋପଚାର ପୂଜା ହୁଏ, କାରଣ ପଞ୍ଚପଚାର ଷୋଡ଼ଶ ପୂଜା ପର୍ବାଣୀ ଷୋଡ଼ଶୋପଚାର ପୂଜା ହୁଏ, ଆଉ ନିଷ୍ଠା ପ୍ରସାଦ ପୂଜା ହୁଏ। ବାରଟା ମନ୍ଦିର କେନ ସମୟ ଅନୁସାରେ ଗୋଟେ ବେଳେ ମନ୍ଦିର ପର୍ବପର୍ବାଣୀ, ଆଉ ପ୍ରହଳି ସେ ପାଞ୍ଚଟା ପାଖାପାଖି କଲେ ତାହେଲେ ସାଢ଼େ ଆଠଟା ନଅଟା ବନ୍ଦ।
1: ସେଠିକାର ଆରତୀଟା ନ ଦେଖିଲେ ଆପଣ ଟିକେ ବୁଝିପାରିବେନି, ଆପଣ ଯଦି ନିଜେ ଯାଇକି ଦେଖୁଥିବେ ଜାଣିପାରିବେ।
2: ଅନେକ ଭକ୍ତଙ୍କର ବିଶ୍ୱାସ ଯେ ସେମାନେ ଯାହା ମନସ୍କାମନା କରି ମାଙ୍କୁ ଜଣାନ୍ତି, ମା ଅମ୍ବିକା ତାହା ନିଶ୍ଚୟ ପୂରଣ କରନ୍ତି।
3: ବହୁତ ଖୁସି ମିଳିଥାଏ, ମନରେ ଶାନ୍ତି ମିଳିଛି।
4: ମାଙ୍କ ଭକ୍ତି କଲେ ଶାନ୍ତି ମିଳେ, ଆଉ ମନ ଦୁଃଖ ପୀଡ଼ା ସବୁ ଦୂର ହେଲେ।
3: जो भी हम लोग कुछ लेके आते हैं भगवान के सामने, लगता अपना पूरा होता है, इसलिए तो हम लोग भगवान के आगे आते हैं ना।
4: माँ बोली तो जिनस गोटे अच्छा ना आज्ञा, ना श्रद्धा कमी हम हजार हजार लोक कि निश्चय माँ को किसी शक्ति अच्छी
5: निष्ठा भक्ति कहजुग दरकार, ना हेनी ये संसार समस्त पाप करी तो पुण्य अर्जन करा दरकार। आम जेनेसन केसबू नहीं से रकिंग म्यूजिक रे ही दिन चल जाए, कितु आम मानक जी आम जी झील पिला ଆମେ ଜଣଙ୍କ ମା ହବୁ, ଜଣଙ୍କର ବୋଉ ହବୁ, ଜଣଙ୍କ ୱାଇଫ୍ ହବୁ, ଆମ ଯଦି ଏଇସବୁରେ ରୁଚିର ରହିବ ଆମେ ଆମ ଆଗ ଯାଇ ଶିଖେଇବୁ କ'ଣ ଜୀବନ ତାଙ୍କୁ ହିଁ ବିଶ୍ୱାସ କର, କାରଣ କିଏ ଆରମ୍ଭ ସିଏ ହିଁ ଶେଷ, ସେ ନ ଚାହିଁଲେ କିଛି ହବନି। ତାଙ୍କୁ ମୁଁ ଯାହା ମାଗିଛି ଡେରିରେ ହଉ କିନ୍ତୁ ମିଳିଛି, ଆଜି ମିଳିଲା କାଲି ନ ମିଳିଲା କିନ୍ତୁ ପରଦିନ ନିଶ୍ଚୟ ମିଳିବ।
6: ମାଙ୍କର ମହିମା ଏତେ ଯେ ତାଙ୍କ ପାଖରୁ ଆଜ୍ଞା ନ ମିଳିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ରର ରଥଟଣା ବି ବନ୍ଦ ରହେ। ବିବାହ, ବ୍ରତ କିମ୍ବା ଯେକୌଣସି ଶୁଭକାମରେ
0: ବାରିପଦାର ଅବଶିଷ୍ଟା ଦେବୀ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଅମ୍ବିକା ଠାକୁରଙ୍କ ପୂଜାର ଲୋକ ଲଢ଼ନ୍ତି, ଏପରିକି ଜଗନ୍ନାଥ ମହାପ୍ରଭୁଙ୍କ ପୂଜା ପାଇଁ ବାହାଘର ଯେତେବେଳେ ହୁଏ ଜଗନ୍ନାଥଙ୍କ ବାହାଘର ସେତେବେଳେ ଅମ୍ବିକା ମନ୍ଦିରକୁ ସେମାନେ ପାଖରୁ ଆସି ପାଣି ନେଇଯାଆନ୍ତି। ଇନ୍ଦ୍ରୋତ୍ସବରେ ମାଙ୍କ ଖଡ଼ଗ ଯାଇ ତାଙ୍କ ପ୍ରତିନିଧି ହିସାବରେ ସେଠି ପୂଜା ହୁଏ ଇନ୍ଦ୍ରଧ୍ୱଜ ପାଖରେ, ଏବଂ ରଥବେଳେ ସେ ପୁରୀରେ ରଜାଙ୍କର ଛେରାପହଣା ପ୍ରସିଦ୍ଧ ବାରିପଦା ଜଗନ୍ନାଥଙ୍କର ଅମ୍ବିକା ଠାକୁରଙ୍କ ଦାସୀ ସହିତ ପୂଜକ ଖଡ଼ଗ ନେଇ ଗଲି ରଥ ପ୍ରତିଷ୍ଠା ହୁଏ। ରଥ ପ୍ରତିଷ୍ଠା ପରେ ଠାକୁର ରଥ ପଠନ୍ତି।
2: ଆଗରୁ ଏବେଠାରେ ପଶୁ ବଳି ପଡୁଥିବା ବେଳେ ଆଜିକାଲି ବଳିକୁ ବନ୍ଦ ରଖାଯାଇ କେବଳ ଅର୍ପଣ ହିଁ କରାଯାଉଛି।
7: ଆଗରୁ ବହୁତ ପଶୁ ବଳି ଦିଆହଉଥିଲା, ସବୁଦିନ ବଳି ଲାଗୁଥିଲା, ଏବେ ପଶୁ ବଳି ବନ୍ଦ କରାଗଲା, ପଶୁ ବଳି ବନ୍ଦ ହେଇଛି, କେବଳ ଉତ୍ସର୍ଗ କରାହଉଛି।
6: ମାଙ୍କର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତଥା ତାଙ୍କର ପୂଜାର୍ଚ୍ଚନା ପାଇଁ ବ୍ୟବହୃତ ପୂଜା ସାମଗ୍ରୀ, ଭୋଗ ଏବଂ ଫୁଲ ମନ୍ଦିର ପ୍ରାଙ୍ଗଣରେ ଥିବା ବିଭିନ୍ନ ଦୋକାନରୁ ମିଳିଥାଏ।
8: ଫୁଲ ଆମ ପ୍ରତ୍ୟେକ ଦିନ ମାଙ୍କ ପାଖକୁ ଆଗେ ଯାଏ,
4: ବାହାରୁ ନେଇ ଆଣୁଛନ୍ତି ଯେ, କିନ୍ତୁ ଏଇଟା ମୂଳ ଦୋକାନ ପ୍ରଥମ, ଏଠି ଆମର ସବୁ ଗୁଆ ଘିଅ ତିଆରି, ବାହାରେ ସେମାନେ ତେଲ ରିଫାଇନ୍ ସବୁ ୟୁଜ୍ କରୁଛନ୍ତି।
2: କୁହାଯାଏ ଘିଅ ଦୀପ, ମନ୍ଦାର ଫୁଲ ଆଉ ବେଲପତ୍ର ହେଉଛି ମାଙ୍କର ଅତି ପ୍ରିୟ।
6: ମା ଅମ୍ବିକାଙ୍କର ପ୍ରତ୍ୟେକ ସତ୍ତ୍ୱ ଯେମିତି ମୟୂରଭଞ୍ଜର ଗୋଡ଼ି ମାଟି ସହିତ ମିଶିଯାଇଛି, କେହି ବିପଦରେ ପଡ଼ିଲେ କେବଳ ଥରଟିଏ ମା ବୋଲି ଡାକିଲେ ଅମ୍ବିକା ମା ତାକୁ ବାଟ କଢ଼ାଇ ନେଇଥାନ୍ତି।
1: ମା କାନି ଧରି ପୁଅ ଯେମିତି ଚାଲେ ଆମେ ସେମିତି ଚାଲି,
9: ଏଇ ପିଲା ପୁଲିଙ୍କର ଦେହ ପା ଖରାପ ହେନେ ଇଏ ହେନେ ମାଙ୍କୁ ଡାକିନେ ମା ଶୁଣନ୍ତି।
10: ମାଙ୍କ ପାଖରୁ

0: ସବୁ ପାଇଛି। ଆଧ୍ୟାତ୍ମିକ ଜଗତରେ ଭଗବାନଙ୍କୁ ଦର୍ଶନ କରିବା କେବଳ ମାଆଙ୍କର କ୍ଷମତା ଅଛି, ବାପାଙ୍କ ପାଖରେ ପହଞ୍ଚାଇବା ଆଉ କାହାରି କ୍ଷମତା ନାହିଁ।
1: ଏହି ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ 16 ଦିନ ଧରି ଅତ୍ୟନ୍ତ ନିଷ୍ଠାର ସହିତ ମାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏ ଉତ୍ସବକୁ ଦେଖିବା ପାଇଁ ରାଜ୍ୟରୁ ଏବଂ ରାଜ୍ୟ ବାହାରରୁ ମଧ୍ୟ ପ୍ରତ୍ୟହ ଭକ୍ତଙ୍କର ସମାବେଶ ଲାଗି ରହିଥାଏ।
2: 1650ରେ ପୂଜା ହୁଏ 16 ଦିନ।
3: ପୁଅ ଯେତେ ଯୁଆଡ଼େ କାମ କରୁ ଯାହା କରୁ ଟିକେ ଯାଇ ଘରକୁ ଫେରି ଯାଇକି ମାଆ ଦର୍ଶନଟା କରିଦେଲେ, ମା କାନିଟେ ଟିକେ ମୁହଁଟା ପୁଛିଦେଲେ ଯୋଉ ଆନନ୍ଦ ଲାଗେ ସେ ଆନନ୍ଦ ସେ ମନ୍ଦିରରେ।
4: ଏବେ ଏ ସମୟରେ ବାରିପଦାର ବିଭିନ୍ନ ଜାଗାରେ ମା ଦୁର୍ଗାଙ୍କର ଆକର୍ଷକ ମେଢ ଓ ତୋରଣର ସୌନ୍ଦର୍ଯ୍ୟ ସହରକୁ ଏକ ଅପରୂପ ଶୋଭାରେ ବିମଣ୍ଡିତ କରିଥାଏ।
5: ମହିଷାସୁର ସଞ୍ଜନାଶିନୀ ବ୍ରହ୍ମ ବଶିଷ୍ଠ ବିଶ୍ୱାମିତ୍ର ସାପାତ ବିମୁକ୍ତା ଭବ।
1: ତାହେଲେ ଆସନ୍ତୁ ଏ ଶାରଦୀୟ ଜଗତଜନନୀ ମା ଦୁର୍ଗାଙ୍କର ଉତ୍ସବ ସମୟରେ ଶକ୍ତି ସ୍ୱରୂପା ପ୍ରତ୍ୟକ୍ଷ ମା ଅମ୍ବିକାଙ୍କର ଦର୍ଶନ କରିବା, ତାଙ୍କର ପୂଜାର୍ଚ୍ଚନା କରିବା ଆଉ ତାଙ୍କର କରୁଣା ଲଭିବା।

0: ତେବେ ଶ୍ରୋତା ବନ୍ଧୁ ମା ଅମ୍ବିକାଙ୍କର ତତ୍ତ୍ୱ ଆଉ ବାଣୀଙ୍କୁ ଆପଣଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଥିଲୁ। ଆକାଶବାଣୀ ବାରିପଦା ତରଫରୁ ମୁଁ ରାଜେଶ କୁମାର ଦାସ ଆଉ ମୋ ସହିତ
1: ମୁଁ ଭାରତୀ ଟୁଡୁ।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ସନ୍ଥ କବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

ଜଞ୍ଜାଳମୟ ଜୀବନର କରୁଣ ପରିବେଶକୁ ଅତିକ୍ରମ କରି ଭୀମ ଭୋଇଙ୍କ ପରି କରିତ୍କର୍ମା ସାଧକଙ୍କ ଅଭ୍ୟୁଦୟ ହୋଇଥାଏ, ଯେଉଁମାନେ କି ନିଜର ସାଧନା ବଳରେ ଯନ୍ତ୍ରଣା ଜର୍ଜରିତ ଜୀବନକୁ ଭୁଲି ସମଗ୍ର ମାନବ ସମାଜକୁ ଉଦ୍ଧାର କରିବାର ସ୍ୱପ୍ନ ଦେଖିଥାନ୍ତି। ଜୀବନର ହଳାହଳକୁ ଆକଣ୍ଠ ପାନ କରି କବି ଭୀମ ଭୋଇ ମାନବ ଜୀବନର ମୁକ୍ତି ପାଇଁ ସତତ ତାଙ୍କ ଲେଖନୀରେ ସଚେତନ ରହି ଜୀବନକୁ ଲକ୍ଷ୍ୟ କରି କବିତାରେ ଇନ୍ଦ୍ରିୟର କଥା କହିଛନ୍ତି। ପୁଣି ଇନ୍ଦ୍ରିୟରୁ ଅତୀନ୍ଦ୍ରିୟ ରାଜ୍ୟକୁ ଯିବା ପାଇଁ ମଣିଷକୁ ନୀତି ଆଦର୍ଶ ଓ ଆଶାର ବାଣୀ ଶୁଣାଇଛନ୍ତି। ଭୀମ ଭୋଇଙ୍କ ପ୍ରଚାରିତ ତତ୍ପାବଳୀକୁ ଅଲେଖ ବା ମହିମା ଧର୍ମ କୁହାଯାଏ। ମୁଖ୍ୟତଃ ଭୀମ ଭୋଇ ଥିଲେ ଜଣେ ଧାର୍ମିକ କବି। ତାଙ୍କର ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଶ୍ରୁତି ନିଷେଧ ଗୀତା, ଭଜନମାଳା ପ୍ରଭୃତି ତାଙ୍କ ପ୍ରତିଭାର ସାର୍ଥକ ନିଦର୍ଶନ। ତାଙ୍କ ଜୀବନ ହେଉଛି ଭକ୍ତର ଜୀବନ।

ସୃଷ୍ଟିରେ ଶୁଦ୍ଧ ଈଶ୍ୱର ପ୍ରୀତିର ଧାରା ପ୍ରବାହିତ ତାଙ୍କ ରଚନାରେ ସେ କେଉଁଠି ନିଚ୍ଛକ ସାହିତ୍ୟ ରସିକ ବା ଜ୍ଞାନବାଗେ ସ୍ୱଭାବେ ଆତ୍ମପରିଚୟ ଦେଇନାହିଁ। ବରଂ ସର୍ବତ୍ର ସାମାଜିକ କ୍ଲେଶ ପାପ ଭ୍ରଷ୍ଟାଚାର ଓ ଅବିଦ୍ୟାର ଦୂରୀକରଣ ପାଇଁ ସ୍ୱପ୍ନ ଦେଖିଛନ୍ତି ଓ ଜୀବନ ସମ୍ପର୍କରେ ଗଭୀର ଚିନ୍ତା କରି ମଣିଷ ପ୍ରତି କରୁଣାର ବାରିପାତ କରିଛନ୍ତି। ଜୀବନର ଦୁଃଖ କଷ୍ଟ ପ୍ରତି ସହାନୁଭୂତିଶୀଳ ହୋଇ କବି ଆବେଗତାର ସହିତ ଲେଖିଛନ୍ତି।

ଭୀମ ଭୋଇ ଆଜୀବନ ଯେଉଁ ଯନ୍ତ୍ରଣା ଯେଉଁ ଦୁଃଖ ପାଇଛନ୍ତି ଓ ତହିଁରୁ ମୁକ୍ତି ପାଇବାର ଆଶାକୁ ଜାଗ୍ରତ କରିଛନ୍ତି ତାହା ସ୍ତୁତି ଚିନ୍ତାମଣିର ପଞ୍ଚମ ବୋଲିରେ ଉଲ୍ଲେଖ କରିଛନ୍ତି। ପଞ୍ଚମ ବୋଲି ଯଥାର୍ଥରେ ଭୀମ ଭୋଇଙ୍କ ଅନ୍ତରର ଲିପି, ହୃଦୟର ଭାଷା, ପ୍ରାଣର ଆବେଗ ଏବଂ ଈଶ୍ୱର ଉପାସନାର ଏକ ମନୋଜ୍ଞ ମନ୍ଦିର। ତାଙ୍କ ମତ ଅନୁସାରେ ଅଲେଖ ବ୍ରହ୍ମ ବା ନିରଞ୍ଜନ ସର୍ବବ୍ୟାପୀ ଭକ୍ତମାନଙ୍କର ସେ ଆଧ୍ୟାତ୍ମିକତାର ବଳୟ ଆଡ଼କୁ ସ୍ୱତଃ ଆକର୍ଷିତ ହୋଇଯାଇଛନ୍ତି। ଲୋଭ ମୋହ ମାୟାଗ୍ରସ୍ତ ସଂସାରରେ ପାଦ ଥାପି କବି କେଉଁଆଡ଼େ ଯିବେ ଠିକ୍ କରିପାରିନାହାନ୍ତି। ସଂସାରର ଆସକ୍ତି କବିଙ୍କୁ ଆଦୌ ସ୍ପର୍ଶ କରିପାରିନାହିଁ। କବିଙ୍କ ପିଣ୍ଡ ଏହି ମାୟାଗ୍ରସ୍ତ ସଂସାରରେ କାଳାତିପାତ କରି ଅତୀବ ଯନ୍ତ୍ରଣା ଜର୍ଜରିତ ହୋଇପଡ଼ୁଛି, ତେଣୁ ସେ ଶାନ୍ତି ପାଇପାରୁନାହାନ୍ତି। ଜନ୍ମରୁ ଦାରିଦ୍ର୍ୟ ଓ ଯନ୍ତ୍ରଣା ମଧ୍ୟରେ କାଳାତିପାତ କରି ସଂସାରର ଯାବତୀୟ ମାୟା ମୋହ ଛିଣ୍ଡାଇ ପ୍ରଭୁଙ୍କୁ ଡାକିବାକୁ ଯିବାବେଳେ ପ୍ରଭୁଙ୍କର ଭୀମଙ୍କ ପ୍ରତି ଅନାଦର ଭାବ ହେତୁ ସେ ମ୍ରିୟମାଣ ହୋଇପଡ଼ିଛନ୍ତି। ପ୍ରଦୀପ ମାଳାର ଅନୁପସ୍ଥିତିରେ ଗୃହ ଯେପରି ଅନ୍ଧକାରମୟ ହୋଇଥାଏ, ସେହିପରି ଭୀମ ଦିବ୍ୟ ଜ୍ଞାନ ଓ ଦିବ୍ୟ ସ୍ପର୍ଶ ଲାଭନ କରିବା ହେତୁ ଅଜ୍ଞାନ ରୂପକ ଅନ୍ଧକାର ମଧ୍ୟରେ ନିପତିତ ହୋଇପଡ଼ିଛନ୍ତି। ତେଣୁ ଅଲେଖ ପ୍ରଭୁ ଏପରି ଅଜ୍ଞାନ ରାଶିକୁ ଦୂରୀଭୂତ କରିବା ପାଇଁ ସେ ଆକୁଳ ମିନତି କରି ଲେଖିଛନ୍ତି।

ଧନ ଦାରାସୁତ ଇଷ୍ଟବନ୍ଧୁ ଭ୍ରାତ ଇତ୍ୟାଦି ରହିଥିବେ, ଅଥଚ ସେମାନଙ୍କ ମଧ୍ୟରେ ସାମାନ୍ୟ ଶ୍ରଦ୍ଧାଭାବ ପ୍ରକଟିତ ହେଉନଥିବ। ଏହିପରି ବ୍ୟବସ୍ଥା କ୍ରମାନ୍ୱୟରେ ଘଟି ଚାଲିଲେ ବନ୍ଧୁ ଓ ସହୋଦର ମଧ୍ୟରେ ପ୍ରୀତି ପ୍ରତ୍ୟୟ ବଢ଼ିବ ନାହିଁ। ଏଥିପାଇଁ ପୂର୍ବଜନ୍ମର ସ୍ୱୀକୃତ ହିଁ ଆବଶ୍ୟକ। ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ହେଉଛି ମନୁଷ୍ୟମାନଙ୍କ ପାଇଁ ସର୍ବଥା ପ୍ରଧାନ କର୍ତ୍ତବ୍ୟ। ସମ୍ପର୍କର ହାନି ଘଟିଲେ ହିଂସା, ଅଶାନ୍ତି, ମିଥ୍ୟାର ପରିସର ବ୍ୟାପକ ହୋଇଯାଇଥାଏ। ଏସବୁ ପାପାଚାର ବୋଧର ମିଶ୍ରଣରେ ମନୁଷ୍ୟ ଶେଷରେ ଦୁଃଖ ପାଇଥାଏ। ତେଣୁ ମର୍ତ୍ତ୍ୟମଣ୍ଡଳରେ ସମ୍ପର୍କ ରକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ପ୍ରଧାନ କାର୍ଯ୍ୟ। ପୁଣି କବି ବ୍ରହ୍ମା ବିଷ୍ଣୁ ଆଦି ଦେବତା ପ୍ରତି ନିଜର ଅଭିମାନ ଭରା ବାଣୀ ପ୍ରକାଶ କରିଛନ୍ତି। ବ୍ରହ୍ମା ହିଁ ଯଦି ତ୍ରିଗୁଣ ମାର୍ଗରେ ସୃଷ୍ଟି ସର୍ଜନା ନ କରିବ ତଥା ଜନ୍ମର ଜାତକ ବୁଝି ନ ପାରିବ, ତେବେ ଏପରି ବ୍ରହ୍ମାଙ୍କୁ କେବେ ବିଧାତା ବୋଲି କୁହାଯାଇପାରିବ ନାହିଁ। ଯଦି ବିଷ୍ଣୁ ହୋଇ 56 କୋଟି ଜୀବଙ୍କୁ ପାଳନ ନ କରନ୍ତି, ତେବେ ସେ ବିଷ୍ଣୁ ପଦବୀ ମଧ୍ୟ ଅକାରଣ। କାରଣ ଆତ୍ମାକୁ ନ ଚିହ୍ନିଲେ ଏବଂ ଧର୍ମକୁ ପାଳନ ନ କଲେ ପାଳନକର୍ତ୍ତାର ପଦବୀ ନିଶ୍ଚୟ ଅଯଥା ବୋଲି ବିବେଚିତ ହେବ। ଯଦି ବ୍ରହ୍ମାଙ୍କ ସୃଷ୍ଟି କ୍ରିୟାରେ ଓ ବିଷ୍ଣୁଙ୍କ ପରିପାଳନ କ୍ରିୟାରେ ତ୍ରୁଟି ରହେ, ତେବେ ସେମାନଙ୍କ କର୍ତ୍ତା ପଦ ନିଶ୍ଚିତ ଭାବେ ଅକାରଣ। ପରିଶେଷରେ ଭୀମ ଭୋଇ ଅଲେଖ ନିରଞ୍ଜନଙ୍କ ଉଦ୍ଦେଶ୍ୟରେ ନିଜର ଅଭିମାନମୟ ବାଣୀକୁ ପ୍ରକାଶ କରିଛନ୍ତି। ସେଠାରେ ଜଣାଇଛନ୍ତି ଯେ ସ୍ୱୟଂ ଅଲେଖ ବ୍ରହ୍ମ ସାମାନ୍ୟ କୃପାଜଳ ଟିକିଏ ଦେଇ ତାଙ୍କୁ କଷଣରୁ ପାରି କରନ୍ତୁ।

0: ଜନଜୀବନରେ ଭୀମଭୋଇଙ୍କ ରଚନା ବିଶେଷ କରି ଭଜନ ଓ ଜଣାଣ କଣ୍ଠେ କଣ୍ଠେ ଧ୍ୱନିତ ହୋଇଥାଏ। ଟୁଙ୍ଗି ମହିମା ଭଜନାଳୟ, ସଙ୍ଗୀତ ଆସର ଓ ଭଜନ ସମାରୋହରେ ସବୁ ଶ୍ରେଣୀର ଲୋକମାନଙ୍କ ଦ୍ୱାରା ଏସବୁ ଆଦୃତ ହେଉଅଛି। ଭୀମଭୋଇଙ୍କ ସାହିତ୍ୟ କୃତିର ଅଂଶବିଶେଷ ହେଉଛି ଭଜନ ଜଣାଣ। ଭଜନ ମାଧ୍ୟମରେ ସେ କିପରି ଗୁରୁ ସେବା କରିଛନ୍ତି, କିପରି ଚକ୍ଷୁରେ ଗୁରୁଙ୍କୁ ଦେଖିଛନ୍ତି, ସେ ଗୁରୁ କିଏ, ସେ କାହିଁକି ବିଜେ ହେଲେ ଇତ୍ୟାଦି ପ୍ରଶ୍ନର ଉତ୍ତର ଆମେ ତାଙ୍କ ଭଜନ ଜଣାଣରୁ କିପରି ପାଇବା ଏସବୁ ବିଚାର୍ଯ୍ୟ। ଗୁରୁଙ୍କୁ ଆଶ୍ରା କର, ଗୁରୁପାଦ ଧରିବା ପାଇଁ ଭାଗ୍ୟ ଦରକାର, ଗୁରୁପାଦ ଧରିବା ପାଇଁ ଗୁରୁ କୃପା ଦରକାର। ଗୁରୁପାଦ ଧରିଲେ ସତ୍ଵଗୁଣ ଜାଗରିତ ହେବ ଏବଂ ସମସ୍ତ ପାପ ତାପ ଦୂର ହୋଇଯିବ। ଗୁରୁଙ୍କ ପାଖରେ ଅପରାଧ ସ୍ୱୀକାର କରିଦେଲେ ଅପରାଧ ଖଣ୍ଡନ ହୋଇଯିବ। ଅହଂକାର ତ୍ୟାଗ କଲେ ବା ଅପରାଧ ସ୍ୱୀକାର କଲେ ମନରୁ ଗ୍ଲାନି ମଧ୍ୟ ଦୂର ହୋଇଯିବ। ଅହଂକାର ତ୍ୟାଗ କରିବା ଓ ଅପରାଧ ସ୍ୱୀକାର କରିବା ହେଉଛି ଗୁରୁପ୍ରାପ୍ତିର କୌଶଳ। ନିଷ୍କାମ ସାଧନା ହେଉଛି ସଦ୍ଭାବନା, ସତ୍ସଙ୍ଗ ଦ୍ୱାରା ସଂଯମ ମାଧ୍ୟମରେ ବ୍ୟକ୍ତି ଓ ସମୂହ ସଦ୍ଗତି ଆଣିଦେବା। ଏହି ସଦ୍ଗତି ହେଉଛି ବ୍ରହ୍ମନିଷ୍ଠତା ଓ ବ୍ରହ୍ମୋପଲବ୍ଧି। କେବଳ ବ୍ରହ୍ମ ହିଁ ସତ୍ୟ। ଗୁରୁଙ୍କ ସମ୍ମୁଖରେ ଅପରାଧ ସ୍ୱୀକାର କରିଦେଲେ ପାପଟି ବ୍ରହ୍ମରେ ପଡ଼ିଯିବ ଓ ମନରେ ନିର୍ମଳ ଭାବ ପ୍ରକାଶ ପାଇବ। ବ୍ରହ୍ମପ୍ରାପ୍ତିର ଏ ପଥକୁ ଅବିଶ୍ୱାସ କର ନାହିଁ, ଅନ୍ୟଥା ଅନିଷ୍ଟ ଘଟିବ।
1: ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 9:00, ଆରମ୍ଭ କରୁଛୁ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

0: ଆସିଛି ଅଶ୍ରୀଣ ହୋଇ ପପାର୍ପଣ ଖୁସିରେ ଧରା ହସୁଛି ଶରତ ଆସିଛି ମରତ ଛୁଇଁଛି କାଶ ତଣ୍ଡି ଫୁଟିଅଛି ନିର୍ମଳ ଆକାଶ ଶୋଭାତା ପ୍ରକାଶ ମନକୁ ମୋହି ନେଉଛି ଅତି ମନଲୋଭା ସୁନ୍ଦରତା ଆଉ ଆଖିକୁ ଟାଣି ରଖୁଛି ଧରାକୁ ଓହ୍ଲାଇ ଆସିଛି ଶରତ ମା ଦୁର୍ଗା ବିଜେ କରିବେ ବୋଲି ପାର୍ବଣ ଆସିଛି ପରବ ପାଳୁଛି ମନି ପୁଲକ ଭରିଦେବ ବୋଲି ନଈ ପଠାଧାରା କାଶତଣ୍ଡି ଫୁଲ ଶୋଭାତା ବଢ଼ାଉଅଛି ଧବଳ ବରଣ ତନୁଟି ତାହାର ସବୁ ମନକୁ ଜିଣୁଛି ମଣ୍ଡପରେ ବିଜେ ହେବେ ଦଶଭୁଜା ପାର୍ବଣ ଆସିଯାଇଛି କାଶତଣ୍ଡି ଫୁଲ ସ୍ୱାଗତ କରୁଛି ଶରତ ବିଜେ କରିଛି ଆସିଛି ଆସିଣ ଆସିଛି ପାର୍ବଣ ମା ବିଜେ ହେବେ ବୋଲି ସନ୍ତାନକୁ ରକ୍ଷା ଦେଇତା ସୁରକ୍ଷା ଜଗତକୁ ହସାଇବେ ବୋଲି ହଁ ଶ୍ରୋତା ବନ୍ଧୁ ଆସିଯାଇଛି ଶରତ ଆସିଯାଇଛି ପାର୍ବଣ ହସୁଛି କାଶତଣ୍ଡି ସ୍ୱାଗତ ଜଣାଉଛି ମା ଦଶଭୁଜାଙ୍କୁ ମା ଜଗଜ୍ଜନନୀ ସମସ୍ତଙ୍କୁ ତାଙ୍କର କୃପା ଦୃଷ୍ଟିରେ ରଖିଥାନ୍ତୁ ଚାଲନ୍ତୁ ସେହି ମାଆଙ୍କର ଆଶୀର୍ବାଦ ଘେନି ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ ଶ୍ରୋତା ବନ୍ଧୁ ଆଜିର ଉପସ୍ଥାପନାରେ ମୁଁ ଲିପ୍ସା ମହାରଣା ଏହି ସୁନ୍ଦର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି ଚାଲନ୍ତୁ ତାହେଲେ ଆଉ ଡେରି ନ କରି ଶୁଣିବା ପ୍ରଥମେ କେଉଁ ଶ୍ରୋତା କଲ୍ କରିଛନ୍ତି ଏବଂ କେଉଁଠୁ କଲ୍ କରିଛନ୍ତି ଏବଂ ଶୁଣିନେବା ତାଙ୍କର ମନପସନ୍ଦର ଗୀତ ପ୍ରଥମ କଲ୍ ଲାଗିଛି ଭାଇ ଆଉ ଘରେ ସମସ୍ତେ ଭଲ ଅଛନ୍ତି ହଁ ହଁ ତାହେଲେ କୁହନ୍ତୁ ଆପଣ କୋଉ ଗୀତଟି ଶୁଣିବା ପାଇଁ ପସନ୍ଦ କରିବେ ଭାଇ
1: ଆଜି ଗୀତ ଦେଇଦେବେ ଫିଲ୍ମ ହେଲା ହମକୋ ତୁମସେ ପ୍ୟାର।

0: हॅलो
1: हॅलो शुभ सकाळ नमस्कार मॅडम
0: शुभ सकाळ नमस्कार हॅलो आकाशवाणी भवानी पटना को बहुत बहुत स्वागत आपण को परिचय दिया
1: धन्यवाद मॅडम आपण निलिषा महाराणा
0: आज्ञा आज्ञा
1: धन्यवाद मॅडम आपण आग्रह कथा
0: हा आपण कथा ऐकले किंतु आमर नुआ नुआ श्रोता बंधु माने जोडुचंती आम संगेरे तो आपण को परिचय दियंतु आज्ञा
1: मु होते रेडियो सम्राट मुना पांडा कोटेला कनापुर दावसमर कोतेले
0: भाई आपण केमती अछंती
1: मु त सबळे बिंदास र चासा मा सळंग आशीर्वाद र आपण बिंदास दान सोसेतांत मा सळापुर मंटो डे रखदान आ विशेष करी आपण जो खोला दरकार करतोंदे आपण तो दाबरे न्यारिका मॅडम नमता मॅडम रवता मॅडम ବଢିଆ ଲାଗୁଛି ଆଉ ବିଶ୍ୱାସ କରେ ଯେ ଦେବାଶିଷ ନାୟକ ଟିକେ ଆସନ୍ତା ଯୋଉ ଖୋଲା ଦରକାର ତାଙ୍କ ଉପସ୍ଥାନ ବହୁତ ଭଲ ଲାଗେ କାରଣ ସେ ଚାଷ କିଷାନ ଆଣିକୁ ବହୁତ ବଢିଆ ଲାଗୁଛି ତାଙ୍କ ଉପସ୍ଥାନ ସ୍ଥଳୀ
0: ଯାହା ହଉ ଆପଣ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ତି ଆଉ
1: ଆପଣ ମାନେ ବଢିଆ ପ୍ରୋଗ୍ରାମ କରୁଛନ୍ତି ଭବାନୀ ପାଟଣା ଆମର ଖୋଲା ଦରକାର ଯେ ଏକ ନମ୍ବର ପ୍ରୋଗ୍ରାମ କାରଣ ମୁଁ 10:30-11:10 ପ୍ରୋଗ୍ରାମଟା ଭଲ ଲାଗେ ମତେ ବହୁତ ଭଲ ଲାଗେ କାରଣ ଏଥିରେ ସବୁ ଆପଣ ଗୋଟେ ବିଷୟବସ୍ତୁ ଆଲୋଚନା କରୁଛନ୍ତି ତାପରେ ତା ସାଙ୍ଗକୁ ଗୀତ ମ୍ୟାଚିଂ କରି ପକଉଛନ୍ତି ତାକୁ କେତେ ଶିଖିବାକୁ ମିଳୁଛି ତା ସହ ମନୋରଞ୍ଜନ କରୁଛି ଗୀତ କେମିତି କାହାଣୀ ଆଗକୁ ନାହିଁ ତାକୁ ବି ଜାଣିବାକୁ ପଡୁଛି ନା ସୁନ୍ଦର ସୁନ୍ଦର ଗୀତ ଦଉଛନ୍ତି ନାଚିଂ କରି ବଢିଆ ଲାଗୁଛି ପ୍ରୋଗ୍ରାମଟା ଆଉ ଭବାନୀପାଟଣା ଏକ ନମ୍ବର ପ୍ରୋଗ୍ରାମ ମୋ ପାଇଁ ବହୁତ ବଢିଆ ଲାଗୁଛି ତାପରେ ଡକ୍ଟର ପ୍ରୋଗ୍ରାମ ବହୁତ ବଢିଆ ଲାଗୁଛି ଯୁବାଣୀ ପ୍ରୋଗ୍ରାମ ଭଲ ଲାଗୁଛି କେବଳ ଗୋଟେ ଦୁଃଖର ବିଷୟ ଯୁବାଣୀ ଯୋଉ ଗୀତଟା ମିତଟା ପ୍ରଚାର କରୁଛନ୍ତି କିଛି କଥା କିଛି କଥା ଯଦି ଗୋଟେ ନମ୍ବର ରଖନ୍ତେ ବହୁତ ଭଲ ହୁଅନ୍ତା
0: ଯଦି ଗୋଟେ ନମ୍ବର ରଖୁଛୁ ଯଦି କେତେ କେତେବେଳେ ଯଦି ନ ଲାଗୁଛି ତ ଆଉ ଗୋଟିଏ ନମ୍ବର ଲାଗିଯାଉଛି ସେଥିପାଇଁ ସେମିତି ରଖା ହେଇଛି ଦୁଇଟା ନମ୍ବର ଆପଣ ମାନଙ୍କ ସୁବିଧା ପାଇଁ ହିଁ ରଖା ହେଇଛି
1: ନାଇଁ ଦେଖନ୍ତୁ ଥରେ ଆମେ ଲଗେଇଲା ରିଙ୍ଗ ହଉଛି ସେପଟେ ଆପଣ କଥାବାର୍ତ୍ତା କରୁଛନ୍ତି କି ଏପଟେ ରିଙ୍ଗ ସେପଟେ ଚଳିବ କିଛି ମୁଁ ଏତେ ମନ୍ଦୁକ କରେନି କାରଣ ଗୀତ ପ୍ରୋଗ୍ରାମ ମତେ ବେଶୀ ଆଲୋଚନା ପ୍ରୋଗ୍ରାମଟା ବହୁତ ଭଲ ଲାଗେ ଆଉ ଆପଣଙ୍କ ଜରିଆରେ ମୁଁ ଗୋଟେ ଅନୁରୋଧ କରୁଛି ଆପଣ ଡାଇରେକ୍ଟରଙ୍କୁ ଗୋଟେ ଲାଇଭ୍ ଆକାଶବାଣୀ କରନ୍ତେ ଯୋଉ ଶ୍ରୋତା ଗୋଟେ ବିଶ୍ୱାସ ରଖି ଟପିକ କରନ୍ତି କିମ୍ବା ଗୋଟେ ଲାଇଭ୍ ଆକାଶବାଣୀ ଖୋଲା ଦରକାର କରୁଛନ୍ତି ସେଇଭଳିଆ ଗୋଟେ କରନ୍ତେ ଲାଇଭ୍ ଆକାଶବାଣୀ ବିଶ୍ୱାସ ରଖନ୍ତେ ବହୁତ ବଢିଆ ଲାଗେ କାରଣ ଗୀତା ଆମେ ସବୁ କିଛି ପାଇପାରୁଛେ କିନ୍ତୁ ଆଲୋଚନାଟା ମିଳିବା ବହୁତ କଷ୍ଟ ହଉଛି ଆଜିକା ଡେଟ୍ରେ
0: ନା ନା ଠିକ କଥା ଆପଣ ଯାହା ବି ଆପଣ ଏବେ ମତେ ଯାହା ବି କହିଲେ ନା ଆମ ଚିଠି ପତ୍ର ଯୋଉ କାର୍ଯ୍ୟକ୍ରମ ଅଛି ଆପଣ ହ୍ୱାଟ୍ସଆପ୍ କରନ୍ତୁ ନିହାତି ଭାବରେ ଆମର ଯୋଉ କର୍ମକର୍ତ୍ତା ଅଛି
1: ମ୍ୟାଡମ୍ ମୁଁ ତ ଦୋସ୍ତନା ଲେଖିପାରେନି ତା ପାଇଁ ପ୍ରୋଗ୍ରାମ ମାଧ୍ୟମରେ
0: ଶୁଣନ୍ତୁ ଆପଣ ଗୋଟେ କାମ କରିବେ ହ୍ୱାଟ୍ସଆପ୍ରେ ମେସେଜ ଆପଣ ଭଏସ୍ ମେସେଜଟା କରିଦେବେ ସେଟା ତ କରିପାରିବେ
1: ସତ କହିବେ ମ୍ୟାଡମ୍ ମତେ ଆସେନି ତାପରେ ଛୋଟ ଫୋନ୍ ବଡ ଫୋନ୍ ଏତେ ବ୍ୟବହାର କରେନି
0: ଯାହା ବି ଆପଣ କହିଲେ ନିହାତି ଭାବରେ ଆମର କର୍ମକର୍ତ୍ତା ଶୁଣିବେ ତାକୁ ଆଉ କିଛି ତା ଉପରେ ପଦକ୍ଷେପ ନେବେ ତାହେଲେ ମତେ କୁହନ୍ତୁ ଆପଣ ଆଜି କୋଉ ଗୀତଟି ଶୁଣିବା ପାଇଁ ଆପଣ ପସନ୍ଦ
1: ଆଜି ଗୀତ ଦିଅନ୍ତୁ ଫିଲ୍ମ ନା ଅଛି ଆସିକି ଶୁଣା ଅଛି ତେରେ ଦିନ ଜିଲେଙ୍ଗେ ହମ୍ ଆଉ ଗୀତଟା ଦେଢେର କରିଦେବେ ଚୁଲବୁଲି ରଶ୍ମିତା ଭାଇ ଦୀକ୍ଷା ଗୋପାଳ ମେଘନାଦୀପ ଚିତ୍ରରଞ୍ଜନ ସଭାର ସୀମାଞ୍ଚଳ ସଭାର ମନୋଜ ପଟେଲ କ୍ଷମା ସାଗର ସାହ ପୁରୁଷ ଭାଇ ନାଗପାତ୍ର ମଞ୍ଜୁ ପାତ୍ର ରୂପେଶ ପ୍ରିନ୍ସ ଲକ୍ଷ୍ମୀନାରାୟଣ ବାଗ ଆଉ ବିଶେଷ ଆପଣଙ୍କୁ ଆପଣଙ୍କ ପୁରା ଟିମ୍ ଆମର ଯେତେ ଶ୍ରୋତା ଭାଇ ଭଉଣୀ ହେଲେ ସମସ୍ତଙ୍କୁ ଆଉ ବିଶେଷ କରି ମୋର ବେଷ୍ଟ ବନ୍ଧୁ ବଲାଙ୍ଗୀର ନୀଳାଞ୍ଚଳ ଭାଇ ତାଙ୍କ ସହପରିବାର କାରଣ ସେ ଆମ ଘରକୁ ଆସିଲେ August 30 ଦିନ ଏ ଗୀତଟା ସ୍ୱତନ୍ତ୍ର ତାଙ୍କୁ ଡେଡିକେଟ୍ କରୁଛୁ
0: ନିଶ୍ଚୟ ଏ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଆମେ ଗୀତ ଡେଡିକେଟ୍ କରିଦେଉଛୁ ଭାଇ
1: ଆଜ୍ଞା
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲୁ ନମସ୍କାର

0: ଗୋବିନ୍ଦ ମିଶ୍ର ସୁଲେ ଗାଁ କେନ୍ଦ୍ରା ବ୍ଲକ ଝାରସୁଗୁଡା ଜିଲ୍ଲା ନୁ କହୁଛେ।
1: ଭାଇ କେନ୍ତା ଅଛନ୍?
0: ଟିକେ ଭଲ, ମାନେ ପୁରାପୁରି ଭଲ ନାଇଁ ନ, କି ପୁରାପୁରି ଖରାପ ହେଇନ, ହେନ୍ତା ମିଡିୟମ ହିସାବରେ। ଟିକେ ଦେହ ଟିକେ ଖରାପ ଥିଲା, ଟିକେ ଏବେ ଠିକ ହେଇଛି ଆଉ।
1: ହଁ ହଁ, ଯେହେତୁ ଭାଇ ଲଗାତାର ବର୍ଷା ହଉଥିଲା, ୱେଦର ବି ଆମର ଟିକେ ପ୍ରୋବ୍ଲେମ ଥିଲା, ସେଥିକାଜି ବୋଧେ ଆପଣଙ୍କ ଜର ଫର ହେଇଯାଇଛି ଆଉ।
0: ହଁ ହଁ ହଁ, ହେନ୍ତା ହେଇଛି।
1: ଆଚ୍ଛା, ଆଉ ଘରେ ସମସ୍ତେ କେନ୍ତା ଅଛନ୍?
0: ଭଲ ଅଛନ୍। ମୋର ମ୍ୟାଡମ କେ ବି ଟିକେ ଖାସି ହଉଛେ, ତାଙ୍କୁ ଗୋଟେ କେନ୍ତା ପ୍ରକାର ତାଙ୍କର ଗଲାର ପ୍ରୋବ୍ଲେମ ହେଇଯାଇଛି ଯେ, ଟିକେ ଇଆସାରଟା ଟିକେ ବଢି ଯାଇଛି ବହୁତ, ତ ସେଥିରେ ସେ ଖାସି ଟିକେ ନେଇ ଛାଡ଼ବା।
1: ହଁ ହଁ, ଥ୍ରୋଟ ଇନଫେକ୍ସନ ହେଇଥିବ, ଆପଣ କିଛି ଔଷଧ ପତ୍ର କରନ୍, ଠିକ ହେଇଯିବେ।
0: ନି ଔଷଧ ପତ୍ର ଦୁଇଟା ଡାକ୍ତର ଦେଖାଲୁନ, ଔଷଧ ଗଲା ଡାକ୍ତର ଦେଖେଇଛୁ, ସେ ମାନେ ଦେଇଛନ୍।
1: ଆଜ୍ଞା ଆଜ୍ଞା, ଠିକ ଅଛି। ରେଗୁଲାରଲି ଭାବରେ ଆପଣ ଔଷଧ ବ୍ୟବହାର କରନ୍, ଠିକ ହେଇଯିବେ ବହୁତ ଜଲ୍ଦି। ତାହେଲେ ମତେ କୁହନ୍ ଭାଇ, ଆପଣ କେନ୍ ଗୀତ ଆଜି ଶୁଣିବାକୁ ପସନ୍ଦ କରିବେ?
0: ଚିତ୍ର ଫିଲ୍ମର ଆଜ୍ ସେ ପହେଲେ ଆଜ୍ ସେ ଜ୍ୟାଦା।
1: ଠିକ ଅଛି ଭାଇ, ଆପଣଙ୍କ ମନ ପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇ ଦେବୁ।
0: ଟିକେଟ କରିଦେବେ?
1: ନିଶ୍ଚୟ, କୁହନ୍।
0: ଟିକେଟ କରିଦେବେ ଆମର ମାନେ ଇଏ ମୋର ମାମୁ ସୁବଲ ସାହୁ ପହଣ୍ଡି ବିଜେପୁର, ମୋର ଭାଇ ରାଧାକାନ୍ତ ବୋହି କରମଚାନି ସାହୁ, ମୋର ନାନୀ ସ୍ୱର୍ଣ୍ଣପ୍ରଭାକର, ପଙ୍କଜ ମିଶ୍ର ଜୟପୁର, ତାପରେ ଭୋଲା ପଣ୍ଡା ମୋର ଦାଦା, ଆଉ ଭକ୍ତଚରଣ ଭୋଇ, ହରେଶ ପରୁଆ, ପରମାନନ୍ଦ କିଷାନ, ଉପେନ୍ଦ୍ର ସୁନା, ଆଉ ଯେତିକି ବି ଶ୍ରୋତାବୁ ସୁନ୍ଦର ସମସ୍ତଙ୍କୁ ଡେଡିକେଟ କରିଦେବେ। ଭଗବାନ ସମସ୍ତଙ୍କର ଦୁଃଖ ନିବାରଣ କରି ସୁଖ ପ୍ରାପ୍ତି କରନ୍ତୁ, ସମସ୍ତଙ୍କର ଚଲାପଥରେ ପୁଷ୍ପ ବୃଷ୍ଟି ହଉ, ଆପଣ ମାନେ ଏନ୍ତା ଆମକେ ମନୋରଞ୍ଜନ ଦଉଥାଉ।
1: ବହୁତ ବହୁତ ଧନ୍ୟବାଦ, କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ଆମେ ଗୀତଟା ଡେଡିକେଟ କରିଦଉଛୁ, ଆଉ ଆପଣଙ୍କୁ ବି ଭଗବାନ ଭଲସେ ରଖିଥାଉନ୍ ଭାଇ, ଯେ ନେଗେଟିଭ ଭଏସରେ ଆପଣ ମୋ ସାଙ୍ଗେ ସଦାବେଳେ କଥା ହେସନ୍, ଆଜି ଟିକେ ଡିମ୍ ପଡିଯାଇଛି ସେଟା। ଭଲସେ ରହ, ହଉ, କଲ୍ କରିଥିବାରୁ ଭାଇ ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।
0: ଧନ୍ୟବାଦ, ନମସ୍କାର।

0: ନେଇଥିବା ବେଳେ ଆଉ ଜଣେ ବି ନେଇ ଚାଲିପାରେ ସେମିତି କଥା।
1: ହଁ ଦିଦି, ଆଜି ଆପଣ କିଏ ଅଛନ୍? ଉପସ୍ଥାପନା ଦାୟିତ୍ୱ
0: ମୁଇଁ ଲିପ୍ସା ମହାରଣା ଅଛେ।
1: ମତେ ଗୋଟେ ଗୀତ ଶୁଣାବେ ଦିଦି? ଗୀତର
0: ହଁ ଆପଣ ଆପଣଙ୍କର କୁହନ।
1: ଡାର୍କ ଦ ଫାୟାର ଫିଲ୍ମର ନାଁ।
0: ଆଜ୍ଞା ଆଜ୍ଞା ଠିକ ଅଛି ଭାଇ।
1: ଆଉ ଗୀତ ଗାଇଛନ୍ କୁମାର ସାନୁ, ଗୀତର ନାଁ ହଉଛେ ଦିଲ ଦିୱାନା ନା ଜାନେ କୁଛ ହୋ ଗୟା।
0: ନିଶ୍ଚୟ ଭାଇ ଆପଣଙ୍କର ମନ ପସନ୍ଦ ଗୀତ ଆପଣଙ୍କୁ ଆମେ ନିଶ୍ଚୟ ଶୁଣେଇ ଦେବୁ।
1: ହଁ ଦିଦି,
0: ମୁଇଁ ବୋଧେ ପହିଲା ଥର ଆପଣଙ୍କ ସାଙ୍ଗରେ କଥା ହଉଛେ।
1: ହଁ ଦିଦି, ପହିଲା ତ ମୁଇଁ ଫୋନ ଆପଣଙ୍କ ସାଙ୍ଗେ କଥା ହେଲି। ଆଗେ ଗୋଟେ ଦିନ ଫୋନ କରିଥିଲି ଆଲୋକ ସାହୁ ଆଜ୍ଞା କଥା ହଉଥିଲେ।
0: ଆଚ୍ଛା ଆଚ୍ଛା, ଆପଣ ଯେହେତୁ ବହୁତ ଜୋରେ ବର୍ଷା ହେଇଥିଲା ମଝିରେ 3-4 ଦିନ ଖଣ୍ଡେ ଲଗାତାର ହେଇଥିଲା, ଆପଣଙ୍କର ସିଚୁଏସନ କାଣ ଏବେ?
1: ବର୍ଷା ତ ବହୁତ ଆମର ଏରିଆ ଥି କ୍ଷତି ପହଞ୍ଚେଇଛେ ଦିଦି। ଗୋଟେ ଗୋଟେ କିଆରି ମନ୍ତି ଏବେ ଯାଏ ପାଏନାରି ନେଇ ଅଟବାର ତାଲ ରେ, ଆଉ ଏନ୍ତା ତ ବିଶେଷ କ୍ଷତି ନେଇ ହେଇ। କିନ୍ତୁ ଇ ବରଷ ଦେଖବାକେ ଗଲେ ଦିଦି, ଯେନ୍ ଚାଷ ମାନକେ ପୋକ ମାନେ ଯେନ୍ ଆମର ଅଡା ପୋକ ଆରମ୍ଭ କରି ବିପିଏସି ସବୁ ଜିନିଷ ମାନେ କ୍ଷତି ପହଞ୍ଚଉଛନ୍।
0: ଆଚ୍ଛା ସେମିତି ଅଛି ବୋଲ। ଆଉ ଯେହେତୁ ଭାଇ ଏବେ ଦଶହରା ଆସୁଛି, କେମିତି କାଣ ପ୍ରସ୍ତୁତି ଚାଲିଛି ଆପଣଙ୍କର ଏଠି?
1: ଦଶହରା ଲାଗି ଆମର ତ November 1 ହେବା ଦିଦି ଦଶହରା, ତାର ଲାଗି ନାଟକର ବ୍ୟବସ୍ଥା ଚାଲୁଛେ, ତାର ସାଙ୍ଗେ ସାଙ୍ଗେ ରେକର୍ଡ ଡ୍ୟାନ୍ସ ଏନ୍ତା ପ୍ରୋଗ୍ରାମ ମାନେ କରବାର ବ୍ୟବସ୍ଥା। ଇହାଦେ ମିଟିଂ କାଲି ସରିଛେ, ଆଉ ଏବେ ସଂକୀର୍ତ୍ତନ ମାନକେ ବି ରେଲ ସେଲ ମାନେ ଚଲାଲୁ ନ ଦିଦି, ଅଷ୍ଟପ୍ରହର ମାନେ ପାଖେ ଆସିଯିବା ବୋଲିକରି।
0: ହଁ ହଁ, ଯେହେତୁ ଭାଇ ଆପଣ କଳାକାର ବୋଲି କହିଲେ, ଆପଣ କାଣ କରସନ୍?
1: ଆକ୍ଚୁଆଲି ଦିଦି ମୁଇଁ ସରସ୍ୱତୀ ସଙ୍ଗୀତ ବାଲିକା ସଂକୀର୍ତ୍ତନ ମଣ୍ଡଳୀ ନେ ନାମ ଗାଇସି ଆର ବଜାସି ଦିଦି।
0: ଓହୋ, ଜାଣିକି ବହୁତ ଖୁସି ଲାଗିଲା ଭାଇ।
1: ହଁ ଦିଦି, ଆକ୍ଚୁଆଲି ମୋର ଆଖି ଯୋଡେ ନେଇନ ଦିଦି, ଅନ୍ଧ ଲୋକେ ମୁଇଁ।
0: ହଁ ହଁ,
1: ତ ପ୍ରୋଗ୍ରାମ ମାନେ କରସୁ ତାର ନେ ଯାହା କିଛି ଆମର ସମୟ କାଟସୁ। ଆଉ
0: ଜାଣିକି ଖୁସି ଲାଗିଲା ଆପଣଙ୍କ ପାଖରେ ଏମିତି ଗୋଟେ କଳା ଅଛି, ତ ସେଥିକାଜି ଆପଣ ସେ ଜିନିଷ କେ ଦୁଃଖ ନାଇଁ କରନ୍ ଭାଇ। ଭଗବାନ ଯଦି ଗୋଟେ ଜିନିଷ ଯଦି ନେଇ ଯାଇଥିସନ୍, ଆଉ ଗୋଟେ ଜିନିଷ ନିହାତି ଭାବରେ ତାଙ୍କ ଦ୍ୱାରଟା ଖୋଲା ଥିସି ସଦା ବେଲେ।
1: ହଁ ନିହାତି ଦିଦି।
0: ହଁ ଭାଇ, କଲ କଲେ ବହୁତ ଖୁସି ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି। କଲ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଜୁହାର ଦିଦି।
0: ଜୁହାର।

0: ବର୍ଷା ଋତୁ, ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁ, ଏଇ ତିନୋଟି ଋତୁରେ ସବୁଠୁ ଅଧିକ ଭଲ ଲାଗେ ଶୀତ ଋତୁ।
1: ହଁ ଭାଇ, ସମସ୍ତଙ୍କର ପସନ୍ଦ ଅଲଗା, କାହାକୁ ଶୀତ ଭଲ ଲାଗେ, କାହାକୁ ବର୍ଷା ବି ଭଲ ଲାଗେ, କାହାକୁ ଖରା ମଧ୍ୟ ଭଲ ଲାଗେ।
0: ନିଶ୍ଚୟ ନିଶ୍ଚୟ।
1: କଲ୍ କଲି ଭାଇ, ବହୁତ ବହୁତ ଧନ୍ୟବାଦ।
0: ହଉ, ଧନ୍ୟବାଦ।
1: ନମସ୍କାର।

ନମସ୍ତେ ବନ୍ଧା, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଆମର ଫୋନ୍ ନମ୍ବରଟି ହେଲା 8895994143। ଆଉ ଥରେ କହି ରଖୁଛୁ, 8895994143। ଏହି ନମ୍ବରରେ ଆପଣ ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏବଂ ଆମର ଏହି ହ୍ୟାଲୋ ଆକାଶବାଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଆପଣମାନେ ଆମକୁ କଲ୍ କରିପାରିବେ ପ୍ରତି ଗୁରୁବାର ସକାଳ 11:00-11:30 ମଧ୍ୟରେ। ଆମର ଫୋନ୍ ନମ୍ବରଟି ହେଲା 0667029562 3। ଆଉ ଗୋଟିଏ ନମ୍ବର ହେଲା 2956268। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ସମ୍ପାଦନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଉପସ୍ଥାପନରେ ମୁଁ ଥିଲି ଲିପ୍ସା ମହାରଣା। ପୁଣି କଥା ହେବା ଆଉ ଏକ ନୂଆ ଅଧ୍ୟାୟରେ। ସେତେବେଳେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ, ରହିଲି, ନମସ୍କାର।

ନମସ୍କାର, ଶୁଭ ସକାଳ। ଆଜି ଖୋଲା ଝରକାର ଏକ ନୂତନ ସଂସ୍କରଣ ସହିତ ମୁଁ ଗୀତାଞ୍ଜଳି ସାହୁ ଆପଣ ସଭିଙ୍କୁ ସ୍ୱାଗତ ଆମର ଏହି କାର୍ଯ୍ୟକ୍ରମର ପରିସରକୁ। ହସ ଭାବପୂର୍ଣ୍ଣ ରସଟିଏ ଆମ ଜୀବନର। ଆମ ଜୀବନରେ ଏହି ହସ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ଜୀବନକୁ ସହଜ ସୁନ୍ଦର ଭାବରେ ବଞ୍ଚିବା ଆଦୌ ସହଜ ହେବ ନାହିଁ ଯଦି ଜୀବନରେ ହସ ନଥିବ। ମନ ଏବଂ ଶରୀରକୁ ସୁସ୍ଥ ରଖିବାରେ ହସ ମହୋତ୍ସବୀ ଭଳି କାମ କରିଥାଏ। ଆନନ୍ଦ ଆଉ ଆତ୍ମସନ୍ତୋଷର ପ୍ରତୀକ ହେଉଛି ହସ। ଜୀବନରେ ଯେତେ ବଡ଼ ସମସ୍ୟା ଥାଉ, ଟିକିଏ ଖୋଲା ହସ ହସିଦେଇ କାହା ଆଗରେ ମନର ଭାବକୁ ବ୍ୟକ୍ତ କରିଦେଲେ ସାମୟିକ ଭାବରେ ହେଉ ପଛେ ମନ ଟିକିଏ ହାଲକା ହୋଇଯାଏ। ଆମ ଜୀବନରେ ଏତେ ବେଶୀ ଗୁରୁତ୍ୱ ବହନ କରୁଥିବା ଏହି ହସ ଆମକୁ ସକାରାତ୍ମକ ଉର୍ଜା ଯୋଗାଇଥାଏ। ମଣିଷ ଭିତରୁ ଖୁସି ଥିଲେ ହିଁ ମନ ଖୋଲା ହସ ହସିପାରେ। କିନ୍ତୁ ଆମେ ଯେ ସବୁବେଳେ ଭିତରୁ ଖୁସି ରହିପାରିବା ସେ କଥା ମଧ୍ୟ ନୁହେଁ। ଜୀବନ ଅଛି ମାନେ ଯନ୍ତ୍ରଣା ମଧ୍ୟ ଅଛି, କିନ୍ତୁ ତାରି ଭିତରେ ସବୁକୁ ସାଙ୍ଗରେ ଧରି ଆମକୁ ଚାଲିବାର ଅଛି। ହସ ଗୋଟିଏ ଏଭଳି ସଂକ୍ରମିତ ଜିନିଷ, ଭିତରେ ଯେତେ ଥାଉ ଜଣଙ୍କ ପାଖରୁ ନିଶ୍ଚିତ ଭାବରେ ଆଉ ଜଣଙ୍କ ପାଖକୁ ସଂକ୍ରମିତ ହୋଇଆସେ। ତେଣୁ ଚେଷ୍ଟା କରିବା ଏଇ ସୁନ୍ଦର ରସକୁ ପାଖରେ ଧରି ରଖିବା ପାଇଁ। ଆମେ ଯଦି ସାମାନ୍ୟ ଚେଷ୍ଟା କରିବା, ତେବେ ଦିନରେ କିଛି ସମୟ ଅନ୍ତତଃ ନିଜର ସମସ୍ତ ଦୁଃଖ ଯନ୍ତ୍ରଣା ସମସ୍ୟାକୁ ଭୁଲି ନିଜ ମୁହଁରେ ହସ ଆଣିବା, ତା ସହିତ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାରିବା। ଆସନ୍ତୁ ନିଜେ ହସିବା, ଅନ୍ୟକୁ ହସେଇବା ପାଇଁ ଛୋଟିଆ ପ୍ରୟାସଟିଏ କରିବା। ନିଶ୍ଚୟ ଶୁଣିନେବା ଏହି ସୁନ୍ଦର ଗୀତଟି।

ବିଶ୍ୱ ଜୀବଜନ୍ତୁଙ୍କ ସୁରକ୍ଷା ଅଧିକାର ଏବଂ ସେମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରିବାର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ପ୍ରତ୍ୟେକ ବର୍ଷ ଅକ୍ଟୋବର 4 ତାରିଖରେ ଜୀବଜନ୍ତୁଙ୍କ ପ୍ରତି ମଣିଷର ଦାୟିତ୍ୱବୋଧକୁ ସ୍ମରଣ କରାଇବା ଏବଂ ବିଲୁପ୍ତପ୍ରାୟ ତଥା ଘରୋଇ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ଦିବସଟି ସାରା ବିଶ୍ୱରେ ପାଳନ କରାଯାଇଥାଏ। ବର୍ତ୍ତମାନର ଆଧୁନିକ ସଭ୍ୟତା, ନଗରୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବହୁ ମୂଲ୍ୟବାନ ବନ୍ୟଜନ୍ତୁ ନିଜର ପ୍ରାକୃତିକ ପରିବେଶ ହରାଉଥିବା ବେଳେ ଅନେକ ଅସହାୟ ଗୃହପାଳ

ପାଳିତ ପ୍ରାଣୀ ନିର୍ଯାତନାର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାଣୀମାନଙ୍କୁ କେବଳ ଏକ ସମ୍ପଦ ଭାବରେ ନ ଦେଖି ସେମାନଙ୍କର ଜୀବନ ଓ ନିରାପତ୍ତାକୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ପରିବେଶବିତ୍, ବନ୍ୟପ୍ରାଣୀ ସଂରକ୍ଷଣ ସଂସ୍ଥା ଏବଂ ସମାଜସେବୀମାନେ ଜୀବଜନ୍ତୁଙ୍କୁ ଭଲ ପାଇବା, ସେମାନଙ୍କୁ ଆଶ୍ରୟ ଓ ଚିକିତ୍ସା ବ୍ୟବସ୍ଥା କରିବା ସହିତ ପ୍ରାଣୀ ନିଷ୍ଠୁରତା ବନ୍ଦ କରିବା ପାଇଁ ଜନସାଧାରଣଙ୍କୁ ସଚେତନ ହେବାକୁ ଆହ୍ୱାନ ଦେଇଛନ୍ତି। କାରଣ ଏକ ସନ୍ତୁଳିତ ପରିବେଶ ଓ ଜୈବ ବିବିଧତା ବଜାୟ ରଖିବା ପାଇଁ ଜୀବଜନ୍ତୁଙ୍କ ସୁରକ୍ଷା ନିତ୍ୟାନ୍ତ ଅପରିହାର୍ଯ୍ୟ।

ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ

0: ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆଜି ହେଉଛି ମାତୃନବମୀ। ଏହା ହେଉଛି ପିତୃପକ୍ଷ ସମୟରେ ଆସୁଥିବା ଏକ ଅତ୍ୟନ୍ତ ପବିତ୍ର ତିଥି, ଯାହା ମୁଖ୍ୟତଃ ସ୍ୱର୍ଗବାସ ହୋଇଥିବା ମାତା ଓ ମହିଳା ପୂର୍ବପୁରୁଷଙ୍କ ଶ୍ରାଦ୍ଧ ପାଇଁ ଉଦ୍ଦିଷ୍ଟ। ଓଡ଼ିଆ ପରମ୍ପରା ଏବଂ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ କୃଷ୍ଣପକ୍ଷ ନବମୀ ତିଥିକୁ ମାତୃନବମୀ ବା ନବମୀ ଶ୍ରାଦ୍ଧ କୁହାଯାଏ। ଏହିଦିନ ପରିବାରର ସମସ୍ତ ମୃତ ମହିଳା ଯେପରିକି ମା, ଆଈ, ଜେଜେମା, ଶାଶୁ କିମ୍ବା ଅନ୍ୟାନ୍ୟ ସ୍ତ୍ରୀ ଲୋକମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରାଯାଏ। ଯେଉଁ ସୌଭାଗ୍ୟବତୀ ମହିଳାମାନେ ସଧବା ଥିବା ସମୟରେ ଆଖି ବୁଜିଥାନ୍ତି ସେମାନଙ୍କ ପାଇଁ ଅବିଧବା ନବମୀ ଶ୍ରେଷ୍ଠ ବୋଲି ମନା କରାଯାଏ। ଯଦି ପରିବାରର କୌଣସି ମହିଳାଙ୍କ ମୃତ୍ୟୁର ସଠିକ୍ ତିଥି ଜଣାନଥାଏ ତେବେ ମାତୃନବମୀରେ ତାଙ୍କ ଶ୍ରାଦ୍ଧ କଲେ ସେ ତୃପ୍ତ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। ସକାଳୁ ସ୍ନାନ ସାରି ଶୁଦ୍ଧପୁତ ଭାବରେ କଳାରାଶି, ଜଳ, କୁଶ ଓ ଫୁଲ ସାହାଯ୍ୟରେ ପିତୃପୁରୁଷ ମାତୃଶକ୍ତିଙ୍କୁ ତର୍ପଣ ଦିଆଯାଏ। ଏହିଦିନ ଘରକୁ ବ୍ରାହ୍ମଣ କିମ୍ବା ସଧବା ସ୍ତ୍ରୀ ଲୋକମାନଙ୍କୁ ନିମନ୍ତ୍ରଣ କରି ସାତ୍ୱିକ ଭୋଜନ କରାଇବା ସହିତ ସେମାନଙ୍କୁ ସିନ୍ଦୁର, ଶାଢ଼ୀ ଓ ସୁହାଗ ସାମଗ୍ରୀ ପ୍ରଦାନ କରାଯାଇଥାଏ। ଏହାଦ୍ୱାରା ମାତୃଶକ୍ତି ପ୍ରସନ୍ନ ହୋଇ ପରିବାରକୁ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ ହେବାର ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ଆଜିକାଲି ପ୍ଲାଷ୍ଟିକ୍ ସାରା ବିଶ୍ୱର ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ଲାଷ୍ଟିକ୍ ଆବର୍ଜନାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଗ୍ରହଣ କରିବା ଆରମ୍ଭ ହୋଇଗଲାଣି। ଏହି କ୍ରମରେ ଚୀନ୍ର ବୈଜ୍ଞାନିକମାନେ ବାଉଁଶରୁ ଏଭଳି ଏକ ବାୟୋ ପ୍ଲାଷ୍ଟିକ୍ ପ୍ରସ୍ତୁତ କରିଛନ୍ତି ଯାହା ଦେଖିବାକୁ ଓ ବ୍ୟବହାରରେ ପେଟ୍ରୋଲିୟମରୁ ନିର୍ମିତ ସାଧାରଣ ପ୍ଲାଷ୍ଟିକ୍ ଭଳି। ହେଲେ 50 ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବରେ ମାଟିରେ ମିଶିଯିବ ବୋଲି ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି। ଏହାକୁ ଚୀନ୍ର ନର୍ଥ ଇଷ୍ଟ ଫରେଷ୍ଟ୍ରି ୟୁନିଭର୍ସିଟିର ଗବେଷକମାନେ ବାଉଁଶର ସେଲ୍ୟୁଲୋଜ୍ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି, ଯାହା ଅତ୍ୟନ୍ତ ମଜବୁତ ହେବା ସହିତ ଉଚ୍ଚ ତାପମାତ୍ରା ବା ଗରମ ମଧ୍ୟ ସହ୍ୟ କରିପାରେ। ଲାବୋରେଟୋରୀ ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ପ୍ଲାଷ୍ଟିକ୍ ମାଟିରେ ମିଶିବା ସମୟରେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥାଏ। ଏହାଦ୍ୱାରା ପରିବେଶରେ କୌଣସି ପ୍ରକାର ବିଷାକ୍ତ କେମିକାଲ ବା ଟକ୍ସିନ୍ ସୃଷ୍ଟି ହୁଏ ନାହିଁ, ଯାହାଫଳରେ ସାରା ବିଶ୍ୱରେ ବଢ଼ୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସମସ୍ୟାର ସମାଧାନ ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଭବିଷ୍ୟତରେ ଯଦି ବ୍ୟାପକ ସ୍ତରରେ ଏହାର ଉତ୍ପାଦନ ଆରମ୍ଭ ହୁଏ, ତେବେ ପ୍ୟାକେଜିଂ ସାମଗ୍ରୀ, ଆସବାବପତ୍ର, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ ଅନେକ ଶିଳ୍ପ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର କରାଯାଇପାରିବ।

77 ମସିହା ତତ୍କାଳୀନ ଭାରତୀୟ ବୈଦେଶିକ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସଂଯୁକ୍ତ ରାଷ୍ଟ୍ର ମହାସଭା ବୈଠକକୁ ହିନ୍ଦୀ ଭାଷାରେ ସମ୍ବୋଧନ କଲେ। ହିନ୍ଦୀରେ ଏହା ହେଉଛି ପ୍ରଥମ ସମ୍ବୋଧନ। 1857 ମସିହା ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଓ କ୍ରାନ୍ତିକାରୀ ଶ୍ୟାମାଜୀ କୃଷ୍ଣ ବର୍ମାଙ୍କ ଜନ୍ମ। 1986 ମସିହା ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ତଥା ଲେଖିକା ସରଳା ଦେବୀଙ୍କର ଦେହାନ୍ତ। 1996 ମସିହା ପାକିସ୍ତାନର 16 ବର୍ଷୀୟ ବୋଲର ସାହିଦ ଆଫ୍ରିଦି ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ରେ 37 ବଲ୍ରେ ଶତକ କରି ଇତିହାସ ରଚିଥିଲେ। 2004 ମସିହା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପରଲୋକ। 2008 ମସିହା ଆମେରିକୀୟ ବୈଦେଶିକ ମନ୍ତ୍ରୀ କୋଣ୍ଡାଲିଜା ରାଇସ୍ ଦିନିକିଆ ଭାରତ ଗସ୍ତରେ ଆସିଥିଲେ। 2011 ମସିହା ଆଇଏସ୍ ମୁଖ୍ୟ ଅବ୍ ବୁକର ଅଲ୍ ବାଗଦାଦୀଙ୍କୁ ବୈଷୟିକ ଆତଙ୍କବାଦୀ ରୂପେ ଚିହ୍ନଟ କଲା ଆମେରିକା। 1927 ମସିହା ଭାରତର ଦ୍ୱିତୀୟ ମହିଳା ପ୍ରଶାସନିକ ଅଧିକାରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ରାଜ୍ୟପାଳ ସାରଳା ଗ୍ରେୱାଲଙ୍କ ଜନ୍ମ।

ଖୋଲାଝରକା କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ବିରତି ଦେବା। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କୀୟ ଏହି ସୂଚନା। ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖ ଅର୍ଥାତ୍ ଗତକାଲିଠାରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ଏହି କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆଗାମୀକାଲି 5 ତାରିଖ ସୋମବାର ଶୁଣିବେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ମାଣିକେଶ୍ୱରୀ ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। ଅକ୍ଟୋବର 6 ତାରିଖ ମଙ୍ଗଳବାର ଦିନ ସକାଳ 8:30ରେ ଶୁଣିବେ ଆକାଶବାଣୀ କେନ୍ଦୁଝରର ପ୍ରସ୍ତୁତି ଘଟଗାଁ ମା ତାରିଣୀ ପ୍ରଯୋଜନା ଜୟରାମ ମୁଣ୍ଡା। ଅକ୍ଟୋବର 7 ତାରିଖ ବୁଧବାର ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ପ୍ରସ୍ତୁତି ମା ସମଲେଶ୍ୱରୀ ପ୍ରଯୋଜନା ମୁରଲୀଧର ପଣ୍ଡା। ଅକ୍ଟୋବର 8 ତାରିଖ ଗୁରୁବାର ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର ପ୍ରସ୍ତୁତି ମା ପାଟଣେଶ୍ୱରୀ ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। ଅକ୍ଟୋବର 9 ତାରିଖ ଶୁକ୍ରବାର ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି କୃପାମୟୀ ମା ତାରାତାରିଣୀ ପ୍ରଯୋଜନା ଋଷିକେଶ ପଣ୍ଡା। ଅକ୍ଟୋବର 10 ତାରିଖ ଶନିବାର ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି ମା ବିମଳା ପ୍ରଯୋଜନା ଅଜିତ ଦାସ। ଅକ୍ଟୋବର 11 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ବିରଜା ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଅକ୍ଟୋବର 12 ତାରିଖ ସୋମବାର ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରସ୍ତୁତି ମା କଣ୍ଟା ବାଉଁଶୁଣୀ ପୀଠ ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। ଅକ୍ଟୋବର 13 ତାରିଖ ମଙ୍ଗଳବାର ଆକାଶବାଣୀ କେନ୍ଦୁଝରର ପ୍ରସ୍ତୁତି ମା ସିଦ୍ଧକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା। ଅକ୍ଟୋବର 14 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜେନା। ଅକ୍ଟୋବର 15 ତାରିଖ ଗୁରୁବାର ଆକାଶବାଣୀ ଚୋରନ୍ଦା କେନ୍ଦ୍ରର ପ୍ରସ୍ତୁତି ମା ହିଙ୍ଗୁଳା ଦେବୀଙ୍କ ପୀଠ ପ୍ରଯୋଜନା ଭାଗିରଥୀ ମିଶ୍ର। ଅକ୍ଟୋବର 16 ତାରିଖ ଶୁକ୍ରବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ଭଗବତୀ ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। ଅକ୍ଟୋବର 17 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ଝଙ୍କଡ଼ର ମା ସାରଳା ପ୍ରଯୋଜନା ଲଳିତ କାନୁନଗୋ। ଅକ୍ଟୋବର 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି

କଟକଚଣ୍ଡୀ, ପ୍ରଯୋଜନା ସୌମିତ୍ରା ମହାପାତ୍ର। ଅକ୍ଟୋବର 19 ସୋମବାର, ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। ଅକ୍ଟୋବର 20 ମଙ୍ଗଳବାର, ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି ମା ବାଟମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। ଏବଂ ଅକ୍ଟୋବର 21 ବୁଧବାର ସକାଳ 8:30 ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ବିଜୟର ପର୍ବ ବିଜୟାଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର। କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନାଟି ଏଇଠି ଶେଷ ହେଲା। ଫେରିଯିବା ପୁଣି ଖୋଲା ଜରକା କାର୍ଯ୍ୟକ୍ରମର ପରିସରକୁ। ବହି ପଢ଼ିଲେ ପାଇବେ ଆକର୍ଷଣୀୟ ଉପହାର କିମ୍ବା ଟଙ୍କା, କ'ଣ ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି? ହଁ ବନ୍ଧୁ, ଠିକ୍ ଶୁଣିଛନ୍ତି। ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ଅଧିକାଂଶ ଲୋକ ବହିପଢ଼ା ଅଭ୍ୟାସକୁ ପ୍ରାୟତଃ ବିଦାୟ ଦେଇସାରିଛନ୍ତି। ହେଲେ ସିଙ୍ଗାପୁର ସରକାର ଲୋକଙ୍କୁ ମୋବାଇଲ ସ୍କ୍ରିନ୍ଠାରୁ ଦୂରେଇ ରଖିବା ଏବଂ ବହି ପଢ଼ିବା ଅଭ୍ୟାସକୁ ବଢ଼ାଇବା ପାଇଁ ଏକ ନୂତନ ଜାତୀୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯେଉଁମାନେ ବହି ପଢ଼ୁଛନ୍ତି ସେମାନଙ୍କୁ ମିଳୁଛି କିଛି ଆକର୍ଷଣୀୟ ଉପହାର ବା ଆର୍ଥିକ ପ୍ରୋତ୍ସାହନ। ସରକାର ପାଠପଢ଼ାକୁ ଏକ ମୋବାଇଲ ଗେମ୍ ଭଳି ମଜାଦାର କରିଦେଇଛନ୍ତି। ଏଥିପାଇଁ ଏହାର ନାଗରିକମାନଙ୍କୁ ପ୍ରତିଦିନ ଅତି କମ୍ରେ 15 କୌଣସି ବହି କିମ୍ବା ଦୀର୍ଘ ପ୍ରବନ୍ଧ ପଢ଼ିବାକୁ ପଡ଼ୁଛି। ପଢ଼ିସାରିବା ପରେ ସେମାନେ ସରକାରଙ୍କ ସ୍ୱତନ୍ତ୍ର ପ୍ଲାଟଫର୍ମ କ୍ରାଉଡ୍ ଟାସ୍କ SG ୱେବସାଇଟ୍ରେ ନିଜର ପଠନ ସମୟକୁ ଉଲ୍ଲେଖ କରିଥାନ୍ତି। ପ୍ରତିଦିନ ବହି ପଢ଼ିବା ଦ୍ୱାରା ସେମାନଙ୍କୁ 20 ଭର୍ଚୁଆଲ୍ କଏନ୍ ମିଳିଥାଏ। ଯେତେବେଳେ ଏହି କଏନ୍ ସଂଖ୍ୟା 1000 ପହଞ୍ଚିଯିବ, ପାଠକଙ୍କୁ ଏଥିପାଇଁ ସିଙ୍ଗାପୁରର $1 ଅର୍ଥାତ୍ ଭାରତୀୟ ମୁଦ୍ରାରେ 75 ମିଳିବ। କେବଳ ସେତିକି ନୁହେଁ, ଏହି ଚ୍ୟାଲେଞ୍ଜରେ ରିଡିଂ ଷ୍ଟ୍ରାଇକ୍ସ ଓ ବ୍ରୋଞ୍ଜ ସିଲଭର ଭଳି ବିଭିନ୍ନ ସ୍ତର ମଧ୍ୟ ରହିଛି, ଯାହା ଲୋକଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିଛି। ଏହି ଅଭିଯାନକୁ ଏଭଳି ଏକ ସମୟରେ ଆରମ୍ଭ କରାଯାଇଛି ଯେତେବେଳେ ଲୋକଙ୍କର ଏକାଗ୍ରତାର ସମୟ ବହୁତ କମିଯାଇଛି। ଏହାର ମୁଖ୍ୟ କାରଣ ହେଉଛି ସର୍ଟ ଫର୍ମ ଭିଡ଼ିଓ, ଯାହାକୁ ଲୋକମାନେ ମାତ୍ର କିଛି ସେକେଣ୍ଡ ଦେଖନ୍ତି ଆଉ ତାପରେ ବିରକ୍ତ ହୋଇ ଆଗକୁ ସ୍କ୍ରୋଲ୍ କରିଦିଅନ୍ତି। ଏହାର ପ୍ରଭାବ ସିଧାସଳଖ ଆମ ମସ୍ତିଷ୍କ ଉପରେ ପଡ଼ୁଛି ଓ ମନ ଆମର ପଢ଼ିବା, ଖାଇବା, ବାହାରକୁ ଯିବା, କଥାବାର୍ତ୍ତା କରିବା, ଏପରିକି କାମ କରିବାରେ ମଧ୍ୟ ଲାଗିପାରୁନାହିଁ। ୟୁରୋପର କିଛି ଦେଶ ପୂର୍ବରୁ ବହି କିଣିବା ପାଇଁ ଭାଉଚର୍ ଦେଉଥିବା ବେଳେ ସିଙ୍ଗାପୁରର ଏହି ପଢ଼ିଲେ ଟଙ୍କା ଯୋଜନା ଏବେ ଚର୍ଚ୍ଚାର ବିଷୟବସ୍ତୁ ନିଶ୍ଚୟ।

ଏଥର କିଛି ସ୍ଥାନୀୟ ଖବର। ଭକ୍ତି ଓ ପରମ୍ପରାର ସଙ୍ଗମରେ ପାଳିତ ହେଲା ଖଣ୍ଡାବସ ପର୍ବ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଇଷ୍ଟଦେବୀ ମା' ଲଙ୍କେଶ୍ୱରୀଙ୍କ ଐତିହାସିକ ଖଣ୍ଡାବସା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପର୍ବରେ ହଜାର ହଜାର ଶ୍ରଦ୍ଧାଳୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସି ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିବେ ସେ ନେଇ ଏସ୍ବିଆଇ ଓ ରାମଜୀ ଫାଉଣ୍ଡେସନ ପକ୍ଷରୁ ଗତକାଲି କେସିଙ୍ଗା ବ୍ଲକସ୍ଥିତ ଉତ୍କିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ଡିଜିଟାଲ ସାକ୍ଷରତା ଓ ସାଇବର ସୁରକ୍ଷାକୁ ନେଇ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ କାଶୀଭାଲଠାରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପରିବେଶ ସନ୍ତୁଳନ ରକ୍ଷା ସହିତ ଆମର ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରଚେଷ୍ଟା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

କଳାହାଣ୍ଡି ବିଦ୍ୟାଳୟ ସମୂହର ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କର୍ଲାମୁଣ୍ଡା ବ୍ଲକ ଟିମ୍ ଚମ୍ପିଅନ୍ ହୋଇଛି। କଲମପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ କଲମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଲ ପିଏମ୍ ରାଜା ଆର୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ସଫଳତା ଦେଖି ଲୋକେ କେବଳ ଭାବନ୍ତି ଭାଗ୍ୟ ଭଲ ଥିଲା, କିନ୍ତୁ ସେମାନେ ଦେଖନ୍ତି ନାହିଁ ସେହି ଅସଂଖ୍ୟ ଘଣ୍ଟାର ପରିଶ୍ରମ, ନିଦହୀନ ରାତି, ନିରବ ସଂଘର୍ଷ, ଯାହା ପାଇଁ ଆଜି ସଫଳତା। ଲୋକେ ସଫଳତା ଦେଖନ୍ତି ସଂଘର୍ଷ ନୁହେଁ, ତେଣୁ ଚୁପଚାପ ପରିଶ୍ରମ କରିଚାଲ ଆଉ ନିଜ ଉପରେ ବିଶ୍ୱାସ ରଖ। ପରିଶ୍ରମ ଦିନେ ନା ଦିନେ ସଫଳତା ନିଶ୍ଚୟ ଆଣିବ। ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ। ଯିବା ଆଗରୁ ଛୋଟ ଅନୁରୋଧଟିଏ, କାର୍ଯ୍ୟକ୍ରମ ସମ୍ପର୍କୀୟ ନିଜର ମତାମତ ଆମ ପାଖକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ ନିଶ୍ଚୟ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛୁ, 8895994143। ଆଜି ଦିନଟି ଆପଣମାନଙ୍କ ପାଇଁ ଶୁଭଙ୍କର ହେଉ, ମଙ୍ଗଳମୟ ହେଉ, ଏହି କାମନା ସହିତ ରହୁଛି ମୁଁ ଗୀତାଞ୍ଜଳି ସାହୁ। ନମସ୍କାର।

ଏଇଠି ଶେଷ ହେଲା ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁଦର୍ଶନ ପ୍ରଧାନ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୋପୀନାଥ ମହାପାତ୍ର, ଗୋପାଳକୃଷ୍ଣ ବେହେରା, ସ୍ୱାଗତିକା ରଥ, ନିହାରିକା ପଟ୍ଟନାୟକ ଏବଂ ପଙ୍କଜ ବେହେରା। ଚାଷର କଥା ଦିନ 1:10। ଓଡ଼ିଆ ଆଲବମ୍ରୁ କିଛି ଗୀତ ଶୁଣିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 2:45। ଏ ଥିଲା ଆମର ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଦିନ 12:30। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 12:30। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଓ ଗୋପୀନାଥ ମହାପାତ୍ର। ଗୀତ ରଚନା କରିଛନ୍ତି ପ୍ରେମଚାନ୍ଦ ପଟ୍ଟନାୟକ।

0: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
1: ଏଥରର ଶିଳ୍ପୀ ହେଲେ ଗୋପାଳକୃଷ୍ଣ ବେହେରା। ଗୀତ ରଚନା କୀର୍ତ୍ତନ ନାରାୟଣ ପାଢ଼ୀ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ନିହାରିକା ପଟ୍ଟନାୟକ ଓ ପଙ୍କଜ ବେହେରା। ଗୀତ ରଚନା କରିଛନ୍ତି କୀର୍ତ୍ତନ ନାରାୟଣ ପାଢ଼ୀ।

ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚାଷର କଥା କାର୍ଯ୍ୟକ୍ରମ।

0: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ୍, ପୁଟଲ୍, ମିର୍ଚା ଆରୁ ଲଇନି। ତ ଏସବୁ ଚାଷ୍ କଲା ଭିତରେ ଆମର୍ ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ସମିଆ ଦେଖିକରି ଇ କୁକୁରା ଆରୁ ବତକ 10-15 ପଟ ପତ୍କେ ବି ଘରେ ଘରେ ପୋଷିଥିସନେ। ଘରକେ କେତେବେଲେ କେନ୍ କୁନିଆ ଗୁଟେ ଆସ୍ଲେ ତାକର୍ ଲାଗି ବି ଆରୁ ତିଆର ପରବ ସମିଆନେ ଇଟାକେ ବିକି ଭାଙ୍ଜି କରିବି ଦୁଇ ପଇସା ଲାଭ ବି ପାଇଥିସନେ। ଆର୍ ଗୋଟେ କଥା ହଉଛେ, ଏବେ ଆରୁ ସେ ପୁରୁଣା ସମିଆ ନେଇନା ଯେ ଚାଷୀ ଦାଦାମାନେ ଗୋଟେକ ଚାଷ ନେଇ ଏକା ଘାଟି ହେବେ। ଆଜିର ଦିନକେ ଦେଖମା ବୋଇଲେ ଚାଷୀ ଦାଦାମାନେ ତାକର ଆୟକେ ବଢ଼ାବାର ଲାଗି ଭିନ୍ନ ଭିନ୍ନ ପ୍ରକାରର ଧନ୍ଦାମାନଙ୍କର ଆଡ଼କେ ବି ତାକର ଧ୍ୟାନ ଦେବାର ଦେଖାଯାଉଛେ। ଇସବୁ ଧନ୍ଦାମାନଙ୍କର ଭିତରୁ ଇ ବତକ ଚାଷ ଗୋଟେ ନୂଆ ପ୍ରକାରର ଚାଷୀଟା, ଯେନ୍ଟା ଆମର ଚାଷୀ ଦାଦାମାନଙ୍କେ ଲାଭ ହେଲା ଭଳିଆ ଭଲ ଧନ୍ଦା ଗୋଟେ। ଏବର୍ ସମିଆତି ଆମର ଚାଷୀ ଦାଦାମାନେ କୁକୁରା ଚାଷ ଉପରେ ଏକା ବେଶୀ ସମିଆ ଦଉଥିବାର ବେଲ୍କେ ଇ କୁକୁରା ଚାଷ ନେ ଇ ବତକ ଚାଷ ବ୍ୟବସାୟ ନେ ବି ସବୁଠାନୁ ବେଶୀ ଲାଭ ମିଳିପାରୁଛେ। ଆରୁ ଇ ବତକ ଚାଷ ଉପରେ ବି ଆମର ଚାଷୀ ଦାଦାମାନେ ଧ୍ୟାନ ଦେବାର ବି ଆରମ୍ଭ କରିଦେଲେ ନା। ଇ କୁକୁରା ଚାଷ ନୁ ବତକ ଚାଷ ନେ ଦେଖମା ବୋଇଲେ ଅଧିକା ଲାଭ ବି ଅଛେ। ଅଧିକାଂଶ ଲୋକ ଇ ବତକ ଚାଷ କରବାକେ ବି ପସନ୍ଦ କରୁଛନେ। ବେଶୀ କରି ଆମର ଯେନ୍ ଛୋଟ ଚାଷୀ ଦାଦାମାନେ ଇ ବତକ ଚାଷ ଲାଗି ବି ଆଗ୍ରହୀ ହେଲେ ନା। ତ ଚାଷୀ ଦାଦାମାନେ ଏବେ କଥା ଆସୁଛି ଇ ବତକ ଚାଷ କରିକିନା ଅଧିକା ଆୟ କେନ୍ତା ଆମେ କରିପାରମା, ଇ କଥା ଗୁଟେକେ ବି ଆମକେ ଜାନବାକେ ପଡ଼ବା। ଏ ବତକ ଅଣ୍ଡା ଆରୁ ତାର ମାଂସ, ଇ ଚିକେନ୍ ଆରୁ ଅଣ୍ଡା ଆରୁ ଅଲଗା ମାଂସ ଠାନୁ ବି ଇଟା ଅଧିକା ଆଏ। ସେଥିର୍ଲାଗି ଚାଷୀ ଦାଦାମାନେ ଇନୁ ଭଲ ରୋଜଗାର କରିଥିସନେ। ବତକ ପୁଷବାରଟା ଗୁଟେ ଲାଭଜନକ ଆରୁ ଲୋକପ୍ରିୟ ବ୍ୟବସାୟ ଏଇଟା। ତ ଇ ବତକ ଚାଷ ଲାଗି ଆମର ଚାଷୀ ଦାଦାମାନଙ୍କେ କେତେଟା କଥା ଉପରେ ଧ୍ୟାନ ଦେବାକେ ପଡ଼ବା। ପ୍ରଥମ କଥା ହେଲା, ବତକମାନେ ବାହାରକେ ଯାଇକରି ତାଙ୍କର ଖାଦ୍ୟର କିଛି ଭାଗ, ଯେନ୍ତାକି କ୍ଷେତ ହେଲା, ବଗିଚା ହେଲା, କଚା ପତର, କୀରା ପତଙ୍ଗା ଇସବୁନୁ ସେମାନେ ତାଙ୍କର ଖାଦ୍ୟ ବାହାର କରିଥିସନେ। ସେଥିର୍ଲାଗି ବତକ ଚାଷ କରୁଥିବାର ଚାଷୀ ଦାଦାମାନଙ୍କେ ଖାଦ୍ୟ ଲାଗି କମ୍ ଖର୍ଚ୍ଚା କରବାକେ ପଡ଼ିଥିସି। ବାହାରୁ ଏକା ଅଧା ଭାଗ ଖାଦ୍ୟ ଇ ବତକମାନେ ନିଜେ ସଂଗ୍ରହ କରିଥିସନେ। ଦ୍ୱିତୀୟ ନେ ଆସୁଛେ, ବତକମାନଙ୍କେ ଆମେ ଏନ୍ତା ଜାଗାନେ ରଖିପାରମା ଯେନ୍ନେ କି ଅଲଗା ପଶୁପକ୍ଷୀମାନଙ୍କେ ନେଇ ରଖି ହୁଏ, ଯେନ୍ କେନ୍ସି ଜାଗାନେ ବି ଆମେ ଇ ବତକମାନଙ୍କେ ପୋଷି ପାରମା। ଏ ତୃତୀୟ ନେ ଆସୁଛେ, ଇ କୁକୁରା ଚେମରା ମାନଙ୍କର ଠାନୁ ଇ ବତକମାନେ ବେଶୀ କରି ଚତୁର ଥିସନ୍। ଇ ବତକମାନଙ୍କେ ବେଶୀ ଯତ୍ନ ରତ୍ନର ଆବଶ୍ୟକତା ନେଇ ପଡ଼ିଥାଏ। ଇମାନଙ୍କର ଯତ୍ନ ରତ୍ନ ଲାଗି କମ୍ ଖର୍ଚ୍ଚା ହେଇଥିସି। ଇନୁ ଆର ଗୋଟେ କଥା ଆସୁଛେ, ଆମେ ଇ ବତକ ପୁଷବାର ସଙ୍ଗେ ମାଛ ଚାଷ ବି କରିପାରମା। ଏ କାରଣ ହଉଛେ, ଇ ବତକର ଖାଦ୍ୟ ଲାଗି ଛୋଟ ଛୋଟ ମାଛ ଆମକେ ସହଜେ ଏକା ମିଳିପାରବା, ଯେନ କି ସେମାନେ ରହୁଥିବେ। ବତକମାନେ ସୂର୍ଯ୍ୟ ଉଦୟ ହେବାର ଆଗ୍ନୁ ଏକା ବେଶୀ କରି ଅଣ୍ଡା ତାକର ଦେଇଥିସନ୍, ଯେନ୍ତାକି ସକାଳର 9 ବାଜବାର ଆଗ୍ନୁ ଏକା। ଇଟା ବତକ ରଖିଥିବାର ଚାଷୀ ଦାଦାମାନଙ୍କେ ଦିନ ବେଲିଆ ଏକା ଅଣ୍ଡା ସଂଗ୍ରହ କରିପାରବେ, ଆରୁ ଅଲଗା କାମଧାମ କରବାକେ ବି ସମିଆ ବି ସେମାନଙ୍କେ ମିଳିଯିବା। ଇଟାର ସନେ ସନେ ଯେନ୍ ବନ୍ଦ ହଉ କି କଟା ହଉ, ଇ ବତକମାନେ ଯେତ୍କି ସମିଆ ରହିବେ ସେନର ଅଦରକାରୀ ଗଛ ପତରକେ ବଢ଼ବାକେ ଇମାନ ନେଇ ଦିଅନ୍। ଇ ବତକମାନେ ଲାଗି ଲାଗି କରି 2-3 ବଛର ପତ୍କେ ଭଲ ଅଣ୍ଡା ଦେଇଥିସନ୍। ଆର୍ ଗୋଟେ କଥା, ଇ ବତକମାନ୍କେ ଆମେ ସାଧାରଣ ଘର ଭିତରେ ବି ରଖିପାରମାଏ। ମୁଖ୍ୟ କଥା ହଉଛେ, ଇ ବତକମାନ୍କେ ରୋଗ ବେମାର ବେଶୀ ନେଇ ହେବାର କାରଣନୁ ଔଷଧ ପତ୍ରର ଖର୍ଚ୍ଚା ବି କମିଯାଇସି। ଗୋଟେ ବତକ ଗୋଟେ ବଛରନେ 280-300 ପତ୍କେ ଅଣ୍ଡା ଦେଇଥିସିଏ, ଯେନ୍ଟାକି କୁକୁରାମାନଙ୍କର ଠାନୁ 2 ଗୁଣ ଅଧିକା ଏ। ଆର୍ ଗୋଟେ ଆଡ଼େ ଦେଖମା ବୋଇଲେ ବଜାରରେ ଗୋଟେ ଅଣ୍ଡାର ଦାମ 9-11 ଟଙ୍କା ପତ୍କେ ଅଛେ। ଇ ବତକ ମାଂସର ଚାହିଦା ବି 4 ବାଟକେ ବେଶୀ ଏ। ହେନ୍ତା ଲାଭକେ ଆମେ ଯଦି ଦେଖମା ବୋଇଲେ ଇ ବତକ ଚାଷୀ କମ୍ ଖର୍ଚ୍ଚା କରିକରି ଅଧିକା ଲାଭ ଆମର ଚାଷୀ ଦାଦାମାନେ ପାଇପାରବେ। ଏ ଯେନ୍ ଚାଷୀ ଦାଦାମାନେ ଗାଏ ବୁଛରା ପୋଡ଼ ଭଇଁସ ଇ ସବୁ ରଖିଛନ୍ ବୋଇଲେ ତାର ସନେ ଇ ବତକ ଚାଷ କରିକରି ବି ଭଲ ରୋଜଗାର କରିପାରବେ। ଏ ସବୁଠାନୁ ବଡ଼ କଥା ହେଲା, ଇ ଗୋପାଳନ ଠାନୁ ବି ଇ ବତକ ଚାଷ ନେ ଆମର ଚାଷୀ ଦାଦାମାନେ 2 ଗୁଣା ଅଧିକା ପଇସା ରୋଜଗାର କରିପାରବେ। ଏ
1: ଶୁଣୁଥିଲେ ଚାଷର କଥା କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
2: ତାଙ୍କରି ଶିକ୍ଷା
3: ଆଉ ସବୁବେଳେ ଆମରି ଚିନ୍ତା କରିବା, ଏମିତିରେ ତାଙ୍କର ଗୋଟେ ଜମା ପୁଞ୍ଜି ବ୍ୟାଙ୍କରେ ବି ଅଛି,
2: କିନ୍ତୁ କ୍ଲେମ କରିବା କଷ୍ଟକର ହେବ।
3: ଏବେ आहुरी भी सहज हो जाएगी। बैंक रो वेबसाइट किंबा शाखा को जाओ, क्लेम फॉर्म भरो, डॉक्यूमेंट्स दाखल करो, 15 दिन रे सेटलमेंट पाओ और नॉमिनेशन द्वारा क्लेम सेटलमेंट हो जाए आहुरी भी सहज।
2: आरबीआई कहे सचेतन हुवंतु, सतर्क रहंतु।
1: श्रोता बंधु, शारदीय दुर्गा पूजा अवसर रे अक्टोबर 3 तारीख रु अक्टोबर 21 तारीख पर्यंत सकाळ 8:30 मिनिट रे राज्यस्तरीय प्रसारण रे सुनिबे कार्यक्रम पीठ परिक्रमा। रिले करी प्रचार करिबु आकाशवाणी कटक केन्द्र रो। अक्टोबर 5 तारीख सोमवार दिन सुनिबे मां माणिकेश्वरी। प्रयोजना डॉक्टर शांतनु कुमार रथ। आकाशवाणी भवानीपाटणा केन्द्रर प्रस्तुति। अक्टोबर 6 तारीख मंगलवार घटगाँ माँ तारिणी। प्रयोजना जयराम मुंडा। आकाशवाणी केन्दुझर। अक्टोबर 7 तारीख बुधवार माँ समलेश्वरी। प्रयोजना मुरलीधर पंडा। आकाशवाणी संबलपुर। अक्टोबर 8 तारीख गुरुवार माँ पाटणेश्वरी। प्रयोजना प्रफुल्ल कुमार माझी। आकाशवाणी बलांगीर। अक्टोबर 9 तारीख शुक्रवार कृपामयी माँ तारा तारिणी। प्रयोजना ऋषिकेश पंडा। आकाशवाणी ब्रह्मपुर। अक्टोबर 10 तारीख शनिवार माँ विमला। प्रयोजना अजित दास। आकाशवाणी पूरी केन्द्रर प्रस्तुति।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ: ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଓ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି କହିଲେ ଉପରାଷ୍ଟ୍ରପତି. ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ପୂରଣ କରିଛି ଏକ ବର୍ଷ. ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଆସନ୍ତା ମଙ୍ଗଳବାର ମତଗ୍ରହଣ. ୟେମେନ୍ ସେନା ଆକ୍ରମଣରେ 260 ହୁତି ବିଦ୍ରୋହୀଙ୍କ ମୃତ୍ୟୁ ଏବଂ ଆଜି ଉଦ୍ଯାପିତ ହେଉଛି ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026. 85 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ. ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍ ଏବଂ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା

0: ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି। ନୂଆଦିଲ୍ଲୀରେ ଆଜି ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନର 58ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ନିବେଶକଙ୍କ ବିଶ୍ୱଭାଜନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୈତିକ ରାଷ୍ଟ୍ର ହେବା ସହ ଦ୍ରୁତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରବେଶ କରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଉଦ୍ୟୋଗ କ୍ଷେତ୍ରର ପ୍ରଶାସନିକ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଉପରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଛନ୍ତି। ଆତ୍ମନିର୍ଭର ଭାରତ ଗଠନରେ ଏଭଳି ପ୍ରତିଷ୍ଠାନର ସାମୂହିକ ପ୍ରୟାସ ଦେଶକୁ ବିଶ୍ୱର ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରିପାରିବ ବୋଲି ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଦେଶର ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଦକ୍ଷତା ଓ ନିବର୍ତ୍ତନ କରିଛି। ଶିଳ୍ପ ନେତୃତ୍ୱାଧୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ତାଲିମ ଭିତ୍ତିଭୂମିକୁ ଉନ୍ନତ ସହ ଦକ୍ଷତା ସମ୍ପନ୍ନ କର୍ମଶକ୍ତି ପ୍ରସ୍ତୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ମୋଟ 60,000 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରେ 30,000 କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ, 20 ରାଜ୍ୟ ସରକାରଙ୍କ 1,000 କୋଟି ଟଙ୍କା ଏବଂ ଶିଳ୍ପୋଦ୍ୟୋଗ କ୍ଷେତ୍ରର 10,000 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ଯୋଜନା ଅଧୀନରେ ପାଠ୍ୟକ୍ରମର ଅବଧି 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ରହିଛି। ତାଲିମ ମହାନିର୍ଦ୍ଦେଶାଳୟ ଅଧୀନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏ ପର୍ଯ୍ୟନ୍ତ ଦେଶରେ 13,000ରୁ ଅଧିକ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନ ରହିଛି। 2014 ତୁଳନାରେ ଏ କ୍ଷେତ୍ରରେ 42% ବୃଦ୍ଧି ଘଟିଛି। 2025-26 ଶିକ୍ଷାବର୍ଷ ଆଇଟିଆଇ ପ୍ରତିଷ୍ଠାନ ଉପରେ 14,70,000 ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯୋଜନାର କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ନେଇ ଏକ ଜାତୀୟ ପରିଚାଳନା କମିଟି ଗଠନ କରାଯାଇଛି। ଆଇଟିଆଇ କ୍ଲଷ୍ଟରରେ ପିଏମ୍ ସେତୁ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ 14 ଆଇଟିଆଇ କ୍ଲଷ୍ଟର ପାଇଁ 3,446 କୋଟି ଟଙ୍କାରୁ ଅଧିକ ନିବେଶ ଯୋଜନାକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଆସାମର ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦର ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଆସାମର ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଆନ୍ତର୍ଜାତିକ ବିମାନ ବନ୍ଦର ଏକ ଆଞ୍ଚଳିକ ପରିବହନ କେନ୍ଦ୍ରରୁ ଆନ୍ତର୍ଜାତିକ ବିମାନ ପ୍ରବେଶ ପଥରେ ପରିଣତ ହୋଇଛି। ଉତ୍ତର ପୂର୍ବ ଭାରତରେ ଆର୍ଥିକ ଓ ସାଂସ୍କୃତିକ ନବଜାଗରଣକୁ ଏହି ବନ୍ଦର ପ୍ରେରଣା ପ୍ରଦାନ କରୁଛି। ସରକାରଙ୍କ ଆକ୍ଟ ଇଷ୍ଟ ନୀତି ଅଧୀନରେ ବିକଶିତ ହୋଇଥିବା ଏହି ବିମାନ ବନ୍ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତବର୍ଷ ଡିସେମ୍ବର 20 ତାରିଖରେ ଉଦ୍ଘାଟିତ ହୋଇଛି। ଟର୍ମିନାଲର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏଭଳି ଭିତ୍ତିଭୂମି ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ଉନ୍ମୁକ୍ତ କରିବ।
1: ଇନଫ୍ରାଷ୍ଟ୍ରକ୍ଚର କେ ଇସ୍ ବିକାଶ କା ବହୁତ ବଡ଼ା ସନ୍ଦେଶ ଭାରତ କି ବିକାଶ ଯାତ୍ରା କି ପହଚାନ ବଢ଼ ରହା ହେ। ଇସେ ଉଦ୍ୟୋଗୋଁ କୋ ବଢ଼ାବା ମିଲତା ହେ, ଲୋକାଲ ପ୍ରଡକ୍ଟସ୍ କୋ ଦୁନିଆ ଭର ମେ ପହଞ୍ଚାନେ କା ରାସ୍ତା ଖୁଲତା ହେ। ଔର ସବସେ ବଡ଼ା ଭରୋସା ଉସ ଯୁବା କୋ ମିଲତା ହେ ଜିସକେ ଲିଏ नए अवसर पैदा होते। और इसलिए आज हम असम को असीम संभावनाओं के इस उड़ान पर आगे बढ़ते देख रहे हैं।
0: आपण माने संवाद सुनुचंती आकाशवाणी रो। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ଶେଷ ହେଉଛି। ଆସନ୍ତା ମଙ୍ଗଳବାର ଦିନ ସେଠାରେ ଭୋଟ୍ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଆଜି ନନ୍ଦୀଗ୍ରାମଠାରେ କେତେକ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ରେଜିନଗରରେ ମଧ୍ୟ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସିଛନ୍ତି। ଏ ଦିଗରେ ମିଳିଥିବା ସଫଳତା ସରକାରଙ୍କ ପ୍ରୟାସକୁ ପ୍ରତିପାଦନ କରିଛି। ଆଜି ଆସନ୍ତୁ ଶୁଣିବା ଏ ସମ୍ପର୍କରେ।
2: 1967 ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ନକ୍ସଲ ଆନ୍ଦୋଳନ ପ୍ରାୟ 5 ଦଶନ୍ଧି

0: ଦେଶର ମଧ୍ୟଭାଗରେ ରାଜ୍ୟର ପ୍ରଶାସନିକ ପଦକ୍ଷେପକୁ ଆହ୍ୱାନ ଦେଇ ଆସୁଥିଲା। ଏହି ଅଞ୍ଚଳକୁ ରେଡ୍ କରିଡର ବୋଲି କୁହାଯାଉଥିଲା। 2010 ଏପ୍ରିଲରେ ଛତିଶଗଡ଼ର ଦନ୍ତେୱାଡ଼ାରେ ମାଓବାଦୀମାନେ ସିଆର୍ପିଏଫ୍ର ଏକ ପେଟ୍ରୋଲିଂ ଦଳ ଉପରେ ଆକ୍ରମଣ କରି 76 ଜଣ ଯବାନଙ୍କୁ ହତ୍ୟା କରିଥିଲେ। 2014 ସୁଦ୍ଧା ଦେଶର 126 ଜିଲ୍ଲା ନକ୍ସଲ ପ୍ରଭାବିତ ଅଞ୍ଚଳ ତାଲିକାରେ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ନକ୍ସଲବାଦ ମୁକାବିଲା ପାଇଁ ସୁରକ୍ଷା ଅଭିଯାନ ଓ ଗୁଇନ୍ଦା କାର୍ଯ୍ୟକୁ ସଡ଼କ, ବିଦ୍ୟାଳୟ, ମୋବାଇଲ୍ ଟାୱାର ଏବଂ ବ୍ୟାଙ୍କ ଋଣ ଭଳି ବିକାଶମୂଳକ ପଦକ୍ଷେପ ସହ ଯୋଡ଼ାଯାଇଥିଲା। ଫଳରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ବ୍ୟବସ୍ଥା ଓ ବିକାଶ ପହଞ୍ଚପାରିଥିଲା। ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ବର୍ଷକୁ ଏହି ସଂଖ୍ୟା 421 ବୃଦ୍ଧି ପାଇ 6558 ପହଞ୍ଚିଥିଲା। ଗତ ମାର୍ଚ୍ଚ 30 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ଆଉ କୌଣସି ଜିଲ୍ଲା ନକ୍ସଲ ପ୍ରଭାବିତ ହୋଇ ରହିନାହିଁ ବୋଲି ସଂସଦରେ ଘୋଷଣା କରିଥିଲେ। ଦୀର୍ଘଦିନ ଧରି ଦେଶର ମଧ୍ୟଭାଗରେ ରହିଥିବା ରେଡ୍ କରିଡରର ଅଦୃଶ୍ୟ ପ୍ରତିବନ୍ଧକ ଏବେ ଭାଙ୍ଗିଯାଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଆଜ୍ ମୁଝେ ଖୁସି ହେ କି ନକ୍ସଲୀ ମାଓବାଦୀ ହିଂସା ଆଖରୀ ସାଂସ ଭୀ ଶାନ୍ତ ରହିନେ କି ଅବ ତୋ ତାକତ ନହିଁ ରହି ହେ ଜହାଁ ପର କଭି ଧରତୀ ରକ୍ତ ରଞ୍ଜିତ ରହା କରତି ଥି ଆଜ ଉସୀ ନକ୍ସଲ କ୍ଷେତ୍ର ମେ ନକ୍ସଲ ମୁକ୍ତ ହୋନେ କେ କାରଣ ବିକାଶ ବିଶ୍ୱାସ ଔର ପ୍ରୟାସ କା ତିରଙ୍ଗା ଲହରା ରହା ହେ।
0: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
2: ୟେମେନ୍ ସେନା ଆକ୍ରମଣରେ ହୁତି ବିଦ୍ରୋହୀ ଗୋଷ୍ଠୀ ବହୁ ପରିମାଣରେ କ୍ଷତି ସହିଛି ବୋଲି ୟେମେନ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରିୟାଦ୍ରେକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ହୁତି ବିଦ୍ରୋହୀ ଗୋଷ୍ଠୀର ଦାବିକୁ ସାଉଦି ଆରବ ଖଣ୍ଡନ କରିଛି। ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟେମେନ୍ ସରକାରଙ୍କ ସଶସ୍ତ ବାହିନୀ ତୁର୍, ଆଲ୍ଭା ଏବଂ ତାଇଜ ଅଞ୍ଚଳରେ ଦୃତି ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ପ୍ରବଳ ଆକ୍ରମଣ କରିଛି। ଫଳରେ ପାଖାପାଖି 260 ହୁତି ବିଦ୍ରୋହୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ବିଦ୍ରୋହୀ ଗୋଷ୍ଠୀର 44 ସାମରିକ ଯାନ ଓ ପରିବହନ ଏବଂ ଯୋଗାଣ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଥିବା ୟେମେନ୍ ସେନା ଦାବି କରିଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହେଉଛି। 2 ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:00 ସମାରୋହ ଆରମ୍ଭ ହେବ। ଉଦ୍ଯାପନୀ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଖେଳାଳିଙ୍କ ପରେଡ୍, ଏସୀୟ କ୍ରୀଡ଼ା ପତାକା ଅବତରଣ ଅନୁଷ୍ଠିତ ହେବ। 2030 ସଂସ୍କରଣ କାତାରର ଦୋହାଠାରେ ଅନୁଷ୍ଠିତ ହେବ। ଚଳିତ ସଂସ୍କରଣର ଏସୀୟ କ୍ରୀଡ଼ା ପତାକା ଦୋହାକୁ ଆଜି ହସ୍ତାନ୍ତର କରାଯିବ। ବନ୍ଧୁକ ଚାଳନା ଖେଳାଳି ନିରୁ ଢାଣ୍ଡା ଭାରତୀୟ ଖେଳାଳିଙ୍କର ପରେଡ୍ରେ ଜାତୀୟ ପତାକା ବହନ କରିବେ। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେଥିମଧ୍ୟରେ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଏମ୍ଏସ୍ଏମ୍ଇ ଷ୍ଟାର୍ଟଅପ୍ ଓ ଦେଶର ବିଭିନ୍ନ ପ୍ରତିଷ୍ଠାନର ସଫଳତା ଆଧାରରେ ବିକଶିତ ଭାରତ ଯାତ୍ରା ଗତିଶୀଳ ହୋଇଛି କହିଲେ ଉପରାଷ୍ଟ୍ରପତି। ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ପୂରଣ କରିଛି 1 ବର୍ଷ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଆସନ୍ତା ମଙ୍ଗଳବାର ମତଗ୍ରହଣ ଏବଂ ଆଜି ଉଦ୍ଯାପିତ ହେଉଛି ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।
3: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଆମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Journey of Viksit Bharat will be built on strength of India's institutes, MSMEs and startups, says Vice President CP Radhakrishnan. In West Bengal, campaigning ends today for Nandigram Reji Nagar Assembly by elections. PM Setu scheme aiming to transform industrial training institutes completes 1 year. IMD forecasts heavy rainfall at isolated places over Kerala, Mahe, Tamil Nadu, Puducherry and Karaikal till tomorrow. Yemen confirms strikes against Houthi-controlled areas in Sana'a and Sadr. Houthi claims missile and drone attack targeting Aramco facilities in Riyadh. And Asian Games 2026 to conclude today at Nagoya in Japan. Medals, including 21.

0: ଉପରେ କାମୁଡ଼ିଦେଲା ତ ଅଳ୍ପ ଟିକେ ଖଣ୍ଡିଆ ହେଇଯାଇଛି।
1: ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ଆଜି ପୂରଣ କରିଛି ଏକ ବର୍ଷ। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର କଲେ ବୃଦ୍ଧି। ପ୍ରାଣୀଙ୍କ ଆଖିରେ ବିଶ୍ୱକୁ ଦେଖିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026ର ଆଜି ହେବ ଉଦ୍ଯାପିତ। 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ। ଦେଶର ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଦକ୍ଷତା ନିୟୋଜନ ପରିବର୍ତ୍ତନ ପିଏମ୍ ସେତୁ ଯୋଜନା ଆଜି ଏକ ବର୍ଷ ପୂରଣ କରିଛି। ଶିଳ୍ପ ନେତୃତ୍ୱାଧୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ତାଲିମ ଭିତ୍ତିଭୂମିକୁ ଉନ୍ନତ ସହ ଦକ୍ଷତା ସମ୍ପନ୍ନ କର୍ମଶକ୍ତି ପ୍ରସ୍ତୁତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ମୋଟ 60,000 କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ସେଥିମଧ୍ୟରେ 30,000 କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ, 20 ରାଜ୍ୟ ସରକାରଙ୍କ 1,000 କୋଟି ଟଙ୍କା ଏବଂ ଶିଳ୍ପୋଦ୍ୟୋଗୀ କ୍ଷେତ୍ରର 10,000 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ଯୋଜନା ଅଧୀନରେ ପାଠ୍ୟକ୍ରମର ଅବଧି 6 ମାସରୁ 2 ବର୍ଷ ପର୍ଯ୍ୟନ୍ତ ରହିଛି। ତାଲିମ ମହାନିର୍ଦ୍ଦେଶାଳୟ ଅଧୀନରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏପର୍ଯ୍ୟନ୍ତ ଦେଶରେ 13,000ରୁ ଅଧିକ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନ ରହିଛି। 2014 ତୁଳନାରେ ଏ କ୍ଷେତ୍ରରେ 42% ବୃଦ୍ଧି ଘଟିଛି। 2025-26 ଶିକ୍ଷାବର୍ଷ ଆଇଟିଆଇ ପ୍ରତିଷ୍ଠାନ ଉପରେ 14,70,000 ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯୋଜନାର କାର୍ଯ୍ୟାନ୍ୱୟନ ଲକ୍ଷ୍ୟ ନେଇ ଏକ ଜାତୀୟ ପରିଚାଳନା କମିଟି ଗଠନ କରାଯାଇଛି। ଆଇଟିଆଇ କ୍ଲଷ୍ଟରରେ ପିଏମ୍ ସେତୁ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଦେଶବ୍ୟାପୀ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ 14 ଆଇଟିଆଇ କ୍ଲଷ୍ଟର ପାଇଁ 3,446 କୋଟି ଟଙ୍କାରୁ ଅଧିକ ନିବେଶ ଯୋଜନାକୁ ଅନୁମୋଦନ କରାଯାଇଛି। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021ର ବୈଧତାକୁ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ପରିବେଶ ଅନୁକୂଳ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। 2021 ସେପ୍ଟେମ୍ବର 2 ତାରିଖରେ ଆରମ୍ଭ ହୋଇଥିବା ଏହି ନୀତିର ଅବଧିକୁ ବିଭିନ୍ନ ସମୟରେ ସରକାର ବୃଦ୍ଧି କରିଛନ୍ତି। 2026-27 ବର୍ଷ ପାଇଁ 24 ସଂସଦୀୟ ଷ୍ଟାଣ୍ଡିଂ କମିଟିର ପୁନର୍ଗଠନ କରାଯାଇଛି। ସେଥିମଧ୍ୟରୁ 3 ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶାର ସାଂସଦଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଭର୍ତ୍ତୃହରି ମହତାବ ସଂସଦୀୟ ଅର୍ଥ ଷ୍ଟାଣ୍ଡିଂ କମିଟି, ସପ୍ତଗିରି ଉଲ୍ଲାକା ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ଏବଂ ସୁଜିତ କୁମାର ଆଇନ ଓ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ସ୍ୱଚ୍ଛ ଭାରତ ମିଶନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଭାରତ ସରକାରଙ୍କର ସ୍ୱଚ୍ଛ ଭାରତ ମିଶନକୁ କୋରାପୁଟ ଜିଲ୍ଲାରେ ସଫଳତାର ସହ ରୂପାୟନ କରାଯାଉଛି। କୋରାପୁଟର ଜୟପୁରଠାରେ ସ୍ୱଚ୍ଛତା ଓ ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସହରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବଜାର, ସାର୍ବଜନୀନ ସ୍ଥାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ହ୍ରାସ କରି ବିକଳ୍ପ ପରିବେଶ ଉପଯୋଗୀ ସାମଗ୍ରୀର ବ୍ୟବହାର ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଜୟପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ସ୍ୱଚ୍ଛତା ମିଶନର ଗୁରୁତ୍ୱ ସହରରେ ଏସବୁର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ଘର, ବଜାର ଓ ସାର୍ବଜନୀନ ସ୍ଥାନରେ ଆବର୍ଜନା ନ ପକାଇବା ପାଇଁ ଆହ୍ୱାନ ଦେଇଛନ୍ତି।
1: ସମସ୍ତଙ୍କୁ ଏୱାର କରିବା ପାଇଁ ସ୍ୱଚ୍ଛତା ଉପରେ କ'ଣ ଆୱେରନେସ୍ ହବ ପ୍ଲାନ୍ କରିଥିଲୁ, କେତେଟା ଲୋକଙ୍କର ଆଉଟପୁଟ ଆସିଥିଲା କି ଆମେ ଛୋଟ ରେଲିଟେ କରିବୁ, ଛୋଟ ରେଲିଟେ କରିଲୁ। ସ୍ୱଚ୍ଛତା ଉପରେ ରେଲି କଲା ପରେ ଲୋକଙ୍କୁ ଏୱାର କଲୁ କି ପ୍ଲାଷ୍ଟିକ କ'ଣ ପାଇଁ ଆମର ହାନିକାରକ। ସେ ଛୋଟ ପିଲାମାନଙ୍କୁ, ମ୍ୟୁନିସିପାଲିଟିର ଷ୍ଟାଫ ମାନଙ୍କୁ ନେଇକି ଏବଂ ଆମର ପବ୍ଲିକ ମାନଙ୍କୁ ନେଇକିନା ଆମେ ଗୋଟେ ରେଲି, ଛୋଟ ରେଲିରେ ଆରମ୍ଭ କଲୁ ସ୍ୱଚ୍ଛତାରେ, ଯୋଉଠିକି ଆମେ ସ୍ୱଚ୍ଛତା ଚାହୁଁଛୁ, ଯୋଉ ଏରିଆରେ ଆମେ ପ୍ଲାଷ୍ଟିକ ବେଞ୍ଚ ଚାହୁଁଛୁ ସେ ଏରିଆକୁ ଆମେ ଭିଜିଟ୍ କରିଲୁ।

0: ଆମେ ଚାହୁଁଛୁ ସେଟା ଯଦି ହଉ, ଆଉ ଆଗକୁ ଯଦି ନ ହଉଛି ତାହେଲେ ଆମେ ଫାଇନ୍ ମଧ୍ୟ ଆଦାୟ କରିବୁ।
1: जयपुर चैंबर ऑफ कॉमर्स रो सभापति संजय जैन ग्राहक मानंकु परिवेश अनुकूल सामग्री रो व्यवहार करबा पई व्यवसायी माने आगे आसीबा को आह्वान दैछंती।
2: अक्षरगामु स्वच्छता मिशन विषय रे हमर मीटिंग हेतिला। सरकार जो पदक्षेप नैछंती बहुत सुंदर पदक्षेप। जयपुर को प्लास्टिक मुक्त परिवेश भलो करि परिबा, जत्ते कम रु कम हे परियो प्लास्टिक वर्जन करिकिरि कपडा बैग यूज करंतु मार्केट गला बळ को। आगुरु आमे एसजी ग्रुप मानंकु कहिछु हमर व्यापारी भाई मानंकु जे आग जमी होता पेपर रो ठंगा कर जिनस पत्र दौले से ठंगा बनकर बिकतु से जिनस दिंतु जोद्वारा कि आम परेशा भल
1: रंचलिक संवाद शुणुंट आकाशवाणी कटक केन्द्र। ବନ୍ୟପ୍ରାଣୀଙ୍କ ପ୍ରତି କ୍ରୁରତା ରୋକିବା ତଥା ଏ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ ପାଳନ କରାଯାଉଛି। 1925 ପରଠାରୁ ଏହି ଦିବସକୁ ପାଳନ କରାଯାଉଛି। ପ୍ରାଣୀମାନଙ୍କ ଭାବନା ବୁଝିବା ସହିତ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ ଏକ ପ୍ରୟାସ ଅଟେ। ପ୍ରାଣୀ କଲ୍ୟାଣ ଓ ଚିକିତ୍ସା ସୁନିଶ୍ଚିତ କରିବା ଏହି ଦିବସ ପାଳନକୁ ପ୍ରତିଫଳିତ କରିଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସେମାନଙ୍କ ଆଖି ମାଧ୍ୟମରେ ବିଶ୍ୱକୁ ଦେଖନ୍ତୁ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଛି। ବଲାଙ୍ଗୀର ବନଖଣ୍ଡ ଆନୁକୂଲ୍ୟରେ ସ୍ଥାନୀୟ ମେଗା ନର୍ସରୀଠାରେ ଏକ ସଚେତନତା ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସାମିଲ ହୋଇଥିଲେ। ରାଜ୍ୟ ବିଧାନସଭାର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ମା ସରଳା ଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବିଧାନସଭା ସମ୍ମୁଖସ୍ଥ ମା ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ବିଧାନସଭା ବାଚସ୍କତି ସୁରମା ପାଢ଼ୀଙ୍କ ସମେତ ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀମତୀ ପାଢ଼ୀ କହିଛନ୍ତି ମା ସରଳା ଦେବୀ ନାରୀ ଶିକ୍ଷା, ନାରୀ ଜାଗରଣ ଓ ସମାଜର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ତାଙ୍କର ଆଦର୍ଶ ଓ ସେବା ମନୋଭାବ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛି ବୋଲି ବାଚସ୍ପତି କହିଛନ୍ତି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ସ୍ଥାନୀୟ ଜନସାଧାରଣ ଚିକିତ୍ସାଳୟ ପରିସର ସଫା କରିଥିଲେ। ସ୍ୱଚ୍ଛତାକୁ ସବୁ ସ୍ଥାନରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟଠାରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନାର ରାଷ୍ଟ୍ରର ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି କହିଛନ୍ତି। ନୂଆପଡ଼ା ବ୍ଲକରେ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି। ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଧାୟକ ଜୟ ଢୋଲକିଆ, ସାଂସଦ ପ୍ରେମ ଅଗ୍ରୱାଲ ଯୋଗଦେଇ ସରକାରଙ୍କର ବିଭିନ୍ନ ସେବା ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ, ସ୍ୱଚ୍ଛ ଓ ସମୟୋଚିତ ଭାବରେ ପହଞ୍ଚାଇବା ଉପରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ବୈଠକରେ ଯୋଗଦେଇ ଶିଶୁ ଶ୍ରମିକ ଚିହ୍ନଟ, ଉଦ୍ଧାର, ପୁନର୍ବାସ ଓ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଆଲୋଚନା କରିଥିଲେ। କଟକ ସହରରେ ଆଜି ତୃତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହେଉଛି। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ 287 ଗଣେଶ ମୂର୍ତ୍ତି ବିସର୍ଜନ କରାଯିବ। ଆସନ୍ତା 11 ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ନବରଙ୍ଗପୁର ଜିଲ୍ଲା ଝରିଗାଁର ଗୋରାସ୍ତା ଗାଁରେ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳର ଗୁରୁତ୍ୱ, ସଂରକ୍ଷଣ ଓ ସୁବିନିଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହେଉଛି। ଦୁଇ ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେଉଛି। ଭାରତୀୟ ସମୟ ଅପରାହ୍ନ 2:30 ସମାରୋହ ଆରମ୍ଭ ହୋଇଛି। ଉଦ୍ଯାପନୀ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଖେଳାଳିଙ୍କ ପରେଡ୍, ଏସୀୟ କ୍ରୀଡ଼ା ପତାକା ଅବତରଣ ଅନୁଷ୍ଠିତ ହେଉଛି। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଉନ୍ନତ କରିବା ନେଇ କାର୍ଯ୍ୟକାରୀ ହେଉଥିବା ପିଏମ୍ ସେତୁ ଯୋଜନା ଆଜି ପୂରଣ କରିଛି 1 ବର୍ଷ। ଓଡ଼ିଶା ବୈଦ୍ୟୁତିକ ଯାନ ନିୟମ 2021 ବୈଧତାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର କଲେ ବୃଦ୍ଧି। ପ୍ରାଣୀଙ୍କ ଆଖିରେ ବିଶ୍ୱକୁ ଦେଖିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2000

0: ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। କଥାଚିତ୍ର ଜବ୍ ଜବ୍ ଫୁଲ୍ ଖିଲେ।

ରାଜ ସଙ୍ଗୀତ ପରିଚାଳନା ଏସ୍ ଡି ବର୍ମନ କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ପଡ଼ୋଶନ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଓ ଲତା ମଙ୍ଗେସ୍କର। ଗୀତ ରଚନା ରାଜିନ୍ଦର କିଶନ, ସଙ୍ଗୀତ ପରିଚାଳନା ଆର୍ ଡି ବର୍ମନ।

ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:25। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଆଦିବାସୀ ଗୀତକ୍ରମରେ ଶୁଣିବେ ଭତ୍ରା ସମ୍ପ୍ରଦାୟର ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ମାୟାରାଣୀ ଭତ୍ରା ଓ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କେଉଁଝର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀ ହରିଓମ ସରନ। ରାତି 8:30 ସ୍ପୋର୍ଟସ୍ ସ୍କାନ୍, ରାତି 9:15 ସ୍ପଟ୍ ଲାଇଟ୍। ରାତି 9:30 ଶୁଣିବେ ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 মিটার ତଥା 1206 কিলোহার্জ, ଏଫ୍ଏମ୍ ମାଧ୍ୟମରେ 100.3 মেগাহার্জ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର୍ ଆପ୍ଲିକେସନ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଉତ୍ତମ ପଦକ୍ଷେପ। ଏହାଦ୍ୱାରା ଆମ ଦେଶରେ ସରକାରୀ ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଉପକୃତ ହୋଇଥାନ୍ତି। ଏହା ସେମାନଙ୍କୁ ସୁପୋଷଣ ଯୋଗାଇବା ସହ ବିଦ୍ୟାଳୟକୁ ଆସିବା ପାଇଁ ଉତ୍ସାହିତ କରିଥାଏ। ତେଣୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ କଥା ହେବା ଜଣେ ଶିକ୍ଷା ଅଧିକାରୀଙ୍କ ସହ।
1: ସାର୍ ନମସ୍କାର।
2: ନମସ୍କାର।
1: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର୍।
2: ରାଧାକାନ୍ତ ଛତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି।
1: ଭାରତ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ସୁପୋଷଣ ଦେବା ପାଇଁ, ସେମାନଙ୍କର ପୋଷଣର ଅଭିବୃଦ୍ଧି କରିବା ପାଇଁ ଯେଉଁ କାର୍ଯ୍ୟକ୍ରମଟି ଜାରି ରହିଛି, ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମର ତାର ମୁଖ୍ୟ ଲକ୍ଷ୍ୟ ସବୁ କ'ଣ ରହିଛି?
2: ଆମର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା, ଆମେ ଯଦି ଦେଖିବା, ଏଇଟା ଭାରତ ସରକାରଙ୍କ ଗୋଟିଏ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯଦ୍ୱାରା ଆମର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ଗତ ବର୍ଷରୁ ଆମ ଓଡ଼ିଶା ରାଜ୍ୟରେ ବାଲବାଟିକାର ଶିଶୁବାଟିକା, ଯେଉଁଟା ବାଲବାଟିକାର ଛାତ୍ରଛାତ୍ରୀ ମଧ୍ୟ ସଂଶ୍ଲିଷ୍ଟ ଅଛନ୍ତି। ତ ଏହି ପରିପ୍ରେକ୍ଷୀରେ ଆମେ ବାଲବାଟିକାରୁ କ୍ଲାସ୍ 8 ପର୍ଯ୍ୟନ୍ତ ଯେତେ ଛାତ୍ରଛାତ୍ରୀ, ସମସ୍ତ ଆମର ସରକାରୀ ଏବଂ ନ୍ୟୁ ଏଡେଡ଼୍ ବା ବ୍ଲକ୍ ଗ୍ରାଣ୍ଡ ସ୍କୁଲ୍ସ ଗୁଡ଼ାକ ଅଛନ୍ତି, ସବୁ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ପୋଷଣର ଉନ୍ନତି ପାଇଁ ପ୍ରତି ୱାର୍କିଂ ଡେରେ, ପ୍ରତି ସୋମବାରଠୁ ଯାଇକି ଶନିବାର ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରେ ହିଁ ତା ମଧ୍ୟାହ୍ନ ଭୋଜନ ଯୋଜନା କରାଯାଇଛି, ଯାହା ତାଙ୍କର ନୀତି ନିୟମ ଅନୁଯାୟୀ ପିଲାଙ୍କୁ ସେଇଟା ଦିଆଯାଏ। ଏବଂ ତଦ ଅନୁଯାୟୀ ଆମେ ଦେଖିଛୁ ଯେ ପ୍ରିଭିୟସ୍ଲି ଏହି ଯୋଜନାଟା ନିଶ୍ଚିତ ରୂପରେ ପିଲାଙ୍କର ତାଙ୍କର ସ୍ୱାସ୍ଥ୍ୟକୁ ସ୍ୱାସ୍ଥ୍ୟବାନ କରିପାରୁଛି। ତା ସହିତ ଆମେ ଦେଖୁଛୁ ଯେ ଏନ୍ରୋଲମେଣ୍ଟଟା, ପିଲାଙ୍କର ଆଟେଣ୍ଡାନ୍ସଟା ନିଶ୍ଚିତ ରୂପରେ ଉପସ୍ଥାନ ଉପରେ ବଢ଼ିଛି, ଏବଂ ପିଲାମାନେ ମଧ୍ୟ ସ୍କୁଲ୍ସ ରେଗୁଲାରଲି ଆସୁଛନ୍ତି। ଏବଂ ଖାଇଲା ପରେ ମଧ୍ୟ ପ୍ରିଭିୟସ୍ଲି କ'ଣ ହେଉଥିଲା, ପିଲାମାନଙ୍କର ଲଞ୍ଚ ସମୟରେ ପିଲାମାନେ ଏପଟେ ସେପଟେ କିଏ ଯାଉଥିଲା, ଘରକୁ ପଳାଇ ଆସୁଥିଲା, କିନ୍ତୁ ଯେବେଠୁ ପ୍ରଧାନମନ୍ତ୍ରୀ ଆମର ପୋଷଣ ଯୋଜନା ଆରମ୍ଭ ହୋଇଛି, ନିଶ୍ଚିତ ରୂପରେ ପିଲାମାନେ ସମାନ ସ୍କୁଲିଂ ହେବାରେ 10ରୁ 4 ପର୍ଯ୍ୟନ୍ତ ରହୁଛନ୍ତି, ଯେଉଁଟାକି ତାଙ୍କ ଖାଇବା ଏବଂ ଭଲ ଖାଇଲେ ତାଙ୍କର ସ୍ୱାସ୍ଥ୍ୟ ବି ଠିକ୍ ରହୁଛି। ସ୍ୱାସ୍ଥ୍ୟ ଠିକ୍ ରହିବା ଦ୍ୱାରା ତାଙ୍କ ପାଠରେ ମଧ୍ୟ ଆଗ୍ରହ ବଢ଼ୁଛି ଏବଂ ସେମାନେ ରେଗୁଲାରେଡ଼ ରହୁଛି। ଏହାଦ୍ୱାରା ପ୍ୟାରେଣ୍ଟସ୍ ମଧ୍ୟ ଖୁସିରେ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାରେ ଇଚ୍ଛା ପ୍ରକାଶ କରୁଛନ୍ତି।
1: ନିଶ୍ଚିତ ଭାବରେ ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଏତେ ସୁନ୍ଦର ଖାଦ୍ୟ ଦିଆଯାଉଛି, ତାହା ସେମାନଙ୍କୁ ବିଦ୍ୟାଳୟ ପ୍ରତି ଆହୁରି ଆକର୍ଷିତ କରିବ। ଆପଣ କହୁଥିଲେ ଯେ ସେମାନଙ୍କୁ ଦିନ ଅନୁଯାୟୀ ଭିନ୍ନ ଭିନ୍ନ ଖାଦ୍ୟ ସବୁ ପରିବେଷଣ କରାଯାଏ, ସେ ଦିନ ଅନୁଯାୟୀ କ'ଣ କ'ଣ ସବୁ ଖାଦ୍ୟ ପରିବେଷଣ କରାଯାଉଛି?
2: ଦେଖନ୍ତୁ, ଆମର ପ୍ରତ୍ୟେକ ୱାର୍କିଂ ଡେ ମେନ୍, ଯଦି ଛୁଟି ନଥିବ, ରବିବାର ଛାଡ଼ିକି ଅନ୍ୟ କୌଣସି ନଥିଲେ, ଆମର ଗୋଟେ ସ୍ପେସିଫିକ୍ ଓଡ଼ିଶା ସରକାର ମେନୁ ଦେଇଛନ୍ତି। ଯେମିତିକି ଆମେ ଯଦି ସୋମବାରରୁ ଶନିବାର କଥା ଚିନ୍ତା କରିବା, ସୋମବାର ଦିନ ସମସ୍ତ ଛାତ୍ରଛାତ୍ରୀ ପାଇଁ ଭାତ ଏବଂ ଅଣ୍ଡା ତରକାରୀ ରହୁଛି। ମଙ୍ଗଳବାର ଦିନ ରହୁଛି ଭାତ ସହିତ ଆମର ସୋୟାବଡ଼ି ତରକାରୀ ରହୁଛି, ଏବଂ ତା ସହିତ ଆମର ଗୋଟେ ନ୍ୟୁଟ୍ରିସନ୍ ଲଡ଼ୁ, ଯେଉଁଟାକି ଆମର ଲୋକାଲି କଲଚର ଦାଲ ମିଲେଟ୍ସ ଲଡ଼ୁ ହୋଇପାରେ, ସେଇଟା ଆମର ରାଗି ହୋଇ ବାଜରା ହଉ ଯେଉଁଟା ଲଡ଼ୁ ହେବ, ସେଇଟା ଆମର ଓଡ଼ିଶା ସରକାର ଇନ୍ଟ୍ରୋଡ୍ୟୁସ୍ କରିଛନ୍ତି। ପୁଣି ସେମିତି ବୁଧବାର ଦିନ ରହୁଛି ଆମର ଭାତ ଏବଂ ପୁଣି ଅଣ୍ଡା ତରକାରୀ ରହୁଛି। ଗୁରୁବାର ଦିନ ଆମେ ଚିନ୍ତା କରିବା, ସେଇଦିନ ପିଲାଙ୍କର ଭାତ ରହିତ ଡାଲମା ରହୁଛି, ଡାଲମା ସହିତ ଡାଲି ସହିତ ବିଭିନ୍ନ ଲୋକାଲି ଯେଉଁ ଆଭେଲେବୁଲ ପନିପରିବା ପଡ଼ିକି ସେଇଟା ଡାଲମା ହୁଏ, ସେଇଟା ବି ଭାରି ସ୍ୱାଦିଷ୍ଟ ଲାଗେ। ତ ହଷ୍ଟେଲ୍ର ସେୟାର ହୁଏ, ଭାତ ଏବଂ ଡାଲମା ରହୁଛି। ତା ସହିତ ସେଦିନ ମଧ୍ୟ ଆମର ଯେଉଁ ନ୍ୟୁଟ୍ରିସନ୍ ଲଡ଼ୁ ରହୁଛି ତାକୁ ଦିଆଯାଏ। ଫ୍ରାଇଡ଼େରେ ପୁଣି ଆମର ଭାତ ଏବଂ ଅଣ୍ଡା ତରକାରୀ ରହୁଛି, ଏବଂ ପୁଣି ଶନିବାର ଦିନ ଭାତ ସହିତ ସୋୟାବଡ଼ି ତରକାରୀ ଏବଂ ନ୍ୟୁଟ୍ରିସନାଲ ରହୁଛି। ତ ଏପରି ଭାବରେ ଆମର ସପ୍ତାହକୁ ପିଲାଙ୍କୁ 3 ଦିନ ଭାତ ଏବଂ ଅଣ୍ଡା ତରକାରୀ ଦିଆଯାଉଛି, 2 ଦିନ ଭାତ ଏବଂ ସୋୟାବଡ଼ି ତରକାରୀ ଦିଆଯାଉଛି, ଆଉ 1 ଦିନ ଭାତ ଡାଲମା ଦିଆଯାଉଛି। ଏବଂ ଯେଉଁଦିନ ଅଣ୍ଡା ତରକାରୀ ନାହିଁ, ସେଦିନ ମାଗେ ପିଲାଙ୍କର ନ୍ୟୁଟ୍ରିସନ ପାଇଁ ତାଙ୍କୁ ଲଡ଼ୁଟା ଦିଆଯାଉଛି।
1: ସୁନ୍ଦର କଥା ଯେ ଛାତ୍ରଛାତ୍ରୀମାନଙ୍କର ପୋଷଣର ଅଭିବୃଦ୍ଧି ପାଇଁ ଏତେ ସୁନ୍ଦର ଖାଦ୍ୟ ବ୍ୟବସ୍ଥା ରହିଛି। ତେବେ ଯେତେବେଳେ ପିଲାମାନଙ୍କୁ ଏତେ ଖାଦ୍ୟ ସବୁ ଦିଆଯାଉଛି, ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ବ୍ୟୟ ବରାଦ ରହିଥିବ, ସେମାନଙ୍କର ଜଣ ପିଛା କେତେ ଟଙ୍କା ଦିଆଯିବ ତାହା ଧାର୍ଯ୍ୟ ଥିବ, ଏବଂ ଯେଉଁ ଛୁଟି ସମୟ ରହୁଛି ସେଥିପାଇଁ ମଧ୍ୟ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ରହିଥିବ, ଏ ସମ୍ପର୍କରେ କ'ଣ କହିବେ?
2: ଦେଖନ୍ତୁ, ପିଲାଙ୍କର ହେଲ୍ଥକୁ ଆଧାର କରି ଦିଆଯାଇଛି, ଏବଂ ସେଇଟା ଗଭର୍ଣ୍ଣମେଣ୍ଟର ଯେଉଁ ନିୟମ ଅଛି ସେ ନିୟମ ଅନୁଯାୟୀ ଆମେ ପ୍ରତ୍ୟେକ ସ୍କୁଲକୁ ଚାଉଳ ତାଙ୍କୁ ସ୍କୁଲ୍ସକୁ ଆମ ଏଜୁକେସନ୍ ବା ଆମର ଯେଉଁଟା ମିଲ୍ସ ଗୁଡ଼ାକ ଥାଏ, ସେ ମିଲ୍ସ ଦ୍ୱାରା ଗଭର୍ଣ୍ଣମେଣ୍ଟ ଆମକୁ ଆଲର୍ଟ କରନ୍ତି ଚାଉଳ କେତେ କ୍ୱିଣ୍ଟାଲ, ଏବଂ ସେ କ୍ୱିଣ୍ଟାଲ ହିସାବରେ ପିଲାଙ୍କର ପିଛା ଯେତେ ରହିବା କଥା ସେ ସ୍କୁଲକୁ ପଠାଯାଏ। ଯେମିତି ଆମେ ଯଦି ଚିନ୍ତା କରିବା ପିଲାଙ୍କୁ, ତ ଆମର ପ୍ରଥମ ଶ୍ରେଣୀ ବା ବାଲବାଟିକ ପ୍ରଥମ ଶ୍ରେଣୀ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ 100 ଗ୍ରାମ ଚାଉଳ, ଏବଂ ସେମିତି ଅପର ପ୍ରାଇମେରୀ ପିଲାଙ୍କ ପାଇଁ 150 ଗ୍ରାମ ଚାଉଳ ରହୁଛି। ତ ସେହି 100 ଗ୍ରାମ ଚାଉଳ ହିସାବରେ ଏବଂ ଅପର ପ୍ରାଇମେରୀ ପିଲାଙ୍କ 150 ଗ୍ରାମ ଚାଉଳ ହିସାବରେ ଚାଉଳରେ ଯାଉଛି, କିନ୍ତୁ ପିଲାଙ୍କ ପାଇଁ ଯେମିତି ଅଣ୍ଡା ତରକାରୀ କଥା କହିଲା, ସୋୟାବଡ଼ି ତରକାରୀ କଥା କହିଲା, କିମ୍ବା ଡାଲମା କଥା କହିଲା, ସେଥିପାଇଁ ମଧ୍ୟ ବର୍ତ୍ତମାନ ଆମର ଯେଉଁ ରେଟ୍ ରହୁଛି, ଯେ ପ୍ରାଇମେରୀ ସ୍କୁଲ୍ସରେ ଯେଉଁ ପିଲାମାନେ ପଢ଼ୁଛନ୍ତି ବା ବାଲବାଟିକାରୁ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ 11.15 ରହୁଛି, ଏବଂ ସେମିତି ଅପର ପ୍ରାଇମେରୀ ସ୍କୁଲ୍ ବା ଷଷ୍ଠ ସପ୍ତମ ଅଷ୍ଟମ ପିଲାଙ୍କ ପାଇଁ ତାହା 14.74 ରହୁଛି। ତାକୁ ସେହି ପଇସାକୁ କନ୍ସର୍ନ ସ୍କୁଲ୍କୁ ଯେଉଁ ହେଡ଼୍କୁ ଦିଆଯାଏ, ଏବଂ ସେମାନେ ତାହାର

0: ଯେତେ ହେବା କଥା ପିଲାଙ୍କର ସେ ଅନୁଯାୟୀ ପିଲାଙ୍କର ପୋଷଣକୁ ପୂରଣ କରିଥାନ୍ତି। ଏହା ସହିତ ଦେଖନ୍ତୁ ଆମର ସ୍କୁଲ ଲେଭେଲରେ ସେ ପିଲାଙ୍କୁ ମାନେ ତାଙ୍କର ଖାଦ୍ୟକୁ ପୋଷଣ କରିବା ପାଇଁ ସେଥିରେ ଆମ ପ୍ରତ୍ୟେକ ବିଦ୍ୟାଳୟ ଆମର CCH ବା କୁକମ୍ ହେଲ୍ପର ଗୁଡ଼ାକ ଅଛନ୍ତି, ସେଟା ଆଧାରରେ ରୁହନ୍ତି। ଯଦି ମିନିମମ୍ 25ଟା ପିଲା ଅଛନ୍ତି ତାହେଲେ ଜଣେ ରହିବେ, 25ରୁ 100ଟା ପିଲା ହେଲେ 2 ଜଣ ରୁହନ୍ତି, ଏବଂ 200ରୁ ଅଧିକ ପିଲା ଯଦି ରହୁଛନ୍ତି ବେଲେ ତାର ଆଧାର ଅନୁଯାୟୀ 3 ଜଣ 4 ଜଣ, ବଡ଼ ବଡ଼ ସ୍କୁଲରେ 4 ଜଣ ମଧ୍ୟ ରହୁଛନ୍ତି, ସେଟା ସଫିସିଏଣ୍ଟ ହେଇଯାଉଛି। ସେମାନେ ତାଙ୍କୁ ବି ବୋଧେ ପିରିଅଡିକାଲି ଟ୍ରେନିଂ ଦିଆଯାଏ, ସେମାନେ କେମିତି ସଫା ସୁତୁରା ମେଣ୍ଟେନ୍ କରିକି ରହିବେ, ପିଲାଙ୍କର ହାଇଜିନ୍ କେମିତି ଆସିବ। ଏବଂ ଏଥିରେ ଆମର ସ୍କୁଲ୍ସ ଲେଭେଲରେ ଗୋଟେ SMC କମିଟି ମାନେ ଯେଉଁ ଅଛନ୍ତି ସେ SMC ମଧ୍ୟ ତଦାରଖ କରନ୍ତି, ତଦାରଖ କରିକି ପିଲା କେମିତି ଭଲ ପୋଷଣ ଖାଇପାରିବେ ତାର ମଧ୍ୟ ନୀତିଦିନିଆ ଗୋଟେ ରିପୋର୍ଟଟେ ସେମାନେ ପ୍ରସ୍ତୁତ କରି ଦିଅନ୍ତି। ଏବଂ ସେ CCH ମାନେ ଯେଉଁ ରହୁଛନ୍ତି ତାଙ୍କୁ ମଧ୍ୟ ବର୍ତ୍ତମାନ ସରକାର ଧାର୍ଯ୍ୟ କରିଛନ୍ତି ଯେ ସେମାନେ ମାସକୁ 3000 ଟଙ୍କା ତାଙ୍କର ପାଉଣା ପାଉଛନ୍ତି। 5450 ଜଣ CCH ଆମ ଜିଲ୍ଲାର ବିଭିନ୍ନ ସ୍କୁଲ୍ସରେ ଏପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି, ଏବଂ ତାଙ୍କର ରେମୁନେସନ୍ ପ୍ରିଭିୟସ୍ଲି ଓଡ଼ିଶା ସରକାରଙ୍କ ଦ୍ୱାରା ହେଉଥିଲା, ଏବେ କିନ୍ତୁ ବିଗତ 2 ମାସ ହେଲା ଆମେ ତାଙ୍କୁ ଆମ ଗଭର୍ଣ୍ଣମେଣ୍ଟ ଆମକୁ ଦେଉଛେ ଏବଂ ତାଙ୍କ ଆକାଉଣ୍ଟକୁ ପଇସାଟା ଦେଇଦେଉଛୁ ତାଙ୍କର ମାସକୁ 3000 ଟଙ୍କା। ଏହା ସହିତ ଆମର ଆଉ ଗୋଟେ କଥା କହିବାକୁ ଚାହେଁ, ଧରନ୍ତୁ କୌଣସି କାରଣବଶତଃ ସ୍କୁଲ୍ସରେ କଣ୍ଟିନ୍ୟୁସଲି କିଛି ଛୁଟି ପଡ଼ିଗଲା, ଯେମିତିକି ପ୍ରିଭିୟସ୍ଲି ଆମେ ବିଭିନ୍ନ ବ୍ଲକ୍ ଲେଭେଲ୍ କାର୍ଯ୍ୟକ୍ରମ ହେଉ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉ, ସ୍କୁଲ୍ସଟା ଯଦି ସବୁ ତ ସ୍କୁଲ୍ସ ବନ୍ଦ ହୁଏନି, କିନ୍ତୁ କୌଣସି କାରଣ ଯଦି ସ୍କୁଲ୍ସ ଗୁଡ଼ାକ କିଛି କାରଣ ବନ୍ଦ ହୋଇଗଲା, କିମ୍ବା ଅଚାନକ କିଛି ଗୋଟେ ବନ୍ୟା ବାତ୍ୟା ଯାହା ପରିପ୍ରେକ୍ଷୀରେ ପିଲାଙ୍କର ସ୍କୁଲ୍ସ ବନ୍ଦ ହୋଇଗଲା, ତ ଯେଉଁ ସେ ସ୍କୁଲ୍ସ ବନ୍ଦ ହେଇଗଲେ ପିଲାମାନେ ତାଙ୍କର ପୋଷଣରୁ ତାମାନେ ଦୂରରେ ନ ରହିବେ ବା ତାର ଅଭାବ ନ ହେବ ବୋଲିକରି ଆମେ ନିର୍ଦ୍ଦେଶ ଆସିଛି ଯେ ଯେତେ ଦିନ ପର୍ଯ୍ୟନ୍ତ ପିଲାଙ୍କର ସ୍କୁଲ୍ସଟା ବନ୍ଦ ରହିବ ତାଙ୍କୁ ସେ ଡ୍ରାଏ ରାସନ ଏବଂ କୁକିଂ କଷ୍ଟ ଆମାଉଣ୍ଟ ତାଙ୍କର ପ୍ୟାରେଣ୍ଟସ୍ କିମ୍ବା ପିଲାଙ୍କର ଆକାଉଣ୍ଟ ସେଟା ଦିଆଯାଏ।
1: ବହୁତ ସୁନ୍ଦର କଥା ସାର୍, ଯେ ଛାତ୍ରଛାତ୍ରୀମାନଙ୍କର ସବୁ ପ୍ରକାର ସୁବିଧା ପାଇଁ ପଦକ୍ଷେପ ନିଆଯାଉଛି ଏହି ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ। ତେବେ କଳାହାଣ୍ଡି ଜିଲ୍ଲାରେ ଏହା କିଭଳି ଭାବରେ କାର୍ଯ୍ୟକାରୀ ହେଉଛି?
0: ଆମ କଳାହାଣ୍ଡି ଜିଲ୍ଲାରେ 13ଗୋଟି ବ୍ଲକ୍ ଅଛି, 13ଗୋଟି ବ୍ଲକ୍ରୁ ଆମର ବହୁତ ସଂଖ୍ୟା ମାତ୍ରାରେ ସ୍କୁଲ୍ ଯେ ଅଛନ୍ତି ଡିଫରେଣ୍ଟଲି, ଯେମିତି ଆମେ ଯଦି ଚିନ୍ତା କରିବା ଭବାନୀପାଟଣା ବ୍ଲକ୍ରେ 221 ସ୍କୁଲ୍, ଏମିତି ଟୋଟାଲ୍ ସ୍କୁଲ୍ସ ଦେଖିଲେ ଆମର 2163ଟା ସ୍କୁଲ୍ସ ଆମ ଜିଲ୍ଲା ସାରା ଅଛି। ଏବଂ ସେଥିରୁ ଆମେ ଯଦି ପିଲାଙ୍କର ସଂଖ୍ୟା କଥା କହିବା ବେଳେ ବର୍ତ୍ତମାନ ଶିଶୁ ବାଟିକାରେ ଆମର 15265 ପିଲା ଗତ ବର୍ଷ ଧାରଣାରେ ଏପର୍ଯ୍ୟନ୍ତ ଆଡ଼ମିସନ୍ ହୋଇଥିଲେ। ଏବଂ ସେମିତି ଆମେ ପ୍ରାଇମେରୀ କଥା ଚିନ୍ତା କରିବା, ପ୍ରଥମରୁ ପଞ୍ଚମ ଶ୍ରେଣୀ 1,04,750 ଜଣ ଛାତ୍ରଛାତ୍ରୀ ଅଛନ୍ତି, ଏବଂ ଅପର୍ ପ୍ରାଇମେରୀ ଯାହା ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀରେ ଆମର 68,676 ପିଲା, ଏମିତିକି ଟୋଟାଲ 1,88,691 ପିଲା ଆମର ଏହି PM ପୋଷଣ ଯୋଜନାରେ ସାମିଲ ହୋଇଛନ୍ତି ଏବଂ ତାଙ୍କର ଇଏ ସ୍କୁଲ୍ସ ଲେଭେଲ୍ ତାଙ୍କୁ ଖାଦ୍ୟ ପାଉଛନ୍ତି।
1: ନିଶ୍ଚିତ ଭାବରେ କଳାହାଣ୍ଡିର କୋଣ ଅନୁକୋଣର ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସୁପୋଷଣ ଯୋଗାଇବା ପାଇଁ ନିରନ୍ତର ପ୍ରୟାସ ଚାଲିଛି। ତେବେ ଏଇ ଯେଉଁ ପୋଷଣ କାର୍ଯ୍ୟକ୍ରମଟି କିଭଳି ଭାବରେ ତୃଣମୂଳ ସ୍ତରରେ ଚାଲିଛି ତାହାକୁ ତଦାରଖ କରିବା ପାଇଁ ଆପଣଙ୍କ ତରଫରୁ କ'ଣ ସବୁ ପଦକ୍ଷେପ ନିଆଯାଉଛି?
0: ଏଇଟା ଯେହେତୁ ଗୋଟେ ସମସ୍ତଙ୍କର ସଂଶ୍ଲିଷ୍ଟ ଦ୍ୱାରା କାର୍ଯ୍ୟ ହୋଇଥାଏ, ଯେମିତିକି ଆମେ ବିଦ୍ୟାଳୟ ସ୍ତରରେ ଆମର ଯେଉଁ SMC କମିଟି ମାନେ ଅଛନ୍ତି, SMC ର ମେମ୍ବର୍ସ ଏବଂ ତଥା ଆମର ପ୍ରଧାନ ଶିକ୍ଷକମାନଙ୍କ ନିର୍ଦ୍ଦେଶ କ୍ରମେ ଟିଚର୍ସ ମାନେ ସେଇଟା ତାମାନେ ଦେଖା ଯାହା କରନ୍ତି, ଯେମିତିକି SMC ମେମ୍ବର୍ସ ମାନେ ପ୍ରତିଦିନ ଖାଇବା ଅନ୍ତତଃ ଖାଇବା ସମୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଶାଳାକୁ ଯିବେ ଦେଖିବେ, ଏବଂ ଖାଇବା ପୂର୍ବରୁ ମଧ୍ୟ ସଫାସୁତୁରା ଅଛି ନା ନାହିଁ, ଭଲ ଭଲ ଜିନିଷ ତାମାନେ ଯେଉଁଟା ମେନୁ ହିସାବରେ ପ୍ରିପେୟାର ହୋଇଛି କି ନାହିଁ ସେଇଟା ଦେଖନ୍ତି। ଏବଂ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅନ୍ତତଃ ପିଲାଙ୍କର ଖାଇଲା ବେଳେ ସମସ୍ତ ଟିଚର୍ସ ବା ଯାହାକୁ ଆସାଇନ୍ ହୋଇଥିବ ସେ ଟିଚର୍ସ ମାନେ ସେଠି ଉପସ୍ଥିତ ରହିକି ପିଲାଙ୍କର ସେଫ୍ଟି ସିକ୍ୟୁରିଟି ଦୃଷ୍ଟିରୁ ଦେଖିବେ। ଏବଂ ଏହା ସହିତ ଆମେ ଜିଲ୍ଲା ସ୍ତରରେ ଜାଣିବା ପାଇଁ ପ୍ରତ୍ୟେକ ଦିନ କେତେ ସ୍କୁଲରେ କେତେ ପିଲା ଖାଇଲେ, କେଉଁ ବ୍ଲକରେ କେତେ ଖେଳା ହୋଇପାରିଥାଏ, ତ ଆମର ଯେଉଁ ସରକାରଙ୍କର ଯେଉଁ SMS ବେସ୍ଡ ଗୋଟେ ପୋର୍ଟାଲ୍ ରହୁଛି, ଯେଉଁଥିରେକି ପ୍ରତ୍ୟେକ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ପିଲାମାନେ ଯେଉଁ ଯେତେ ଦିନ ଯେତେ ଖାଉଛନ୍ତି ତଦ ଅନୁଯାୟୀ ଗୋଟେ SMS ପୋର୍ଟାଲରେ ସେମାନେ SMS କରିବେ ଯେ ବିଦ୍ୟାଳୟରେ କେତେ ପିଲା ଉପସ୍ଥିତ ଥିଲେ, କେତେ ପିଲା ମଧ୍ୟାହ୍ନ ଭୋଜନ ଖାଇଲେ ବୋଲି। ଏବଂ ମଧ୍ୟାହ୍ନ ଭୋଜନ ଯେହେତୁ ଆମର ଗୋଟେ ଥିବାକୁ ଯେତେ ମହତ କାମ, ସେଥିପାଇଁ ଆମେ ତା ସୁରକ୍ଷା ଦୃଷ୍ଟିକୁ ନେଇକି ପ୍ରତ୍ୟେକ ଆମର ମାସ ଗୋଟେ DRM ମିଟିଂ ପ୍ରସ୍ତୁତ ହୁଏ, ଏବଂ ଏଇ PM ପୋଷଣ ବିଷୟରେ ଆମେ ସ୍ପେସିଫିକ୍ ଗୋଟେ ଆଲୋଚନା ହୁଏ, ଏବଂ ମାନ୍ୟବର କଲେକ୍ଟର ତଥା ଆମର ଅନରେବୁଲ ଡାଇରେକ୍ଟର ମଧ୍ୟାହ୍ନ ଭୋଜନ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯାହା ଗୋଟେ ସେନ୍ସିଟିଭ ଜିନିଷ ରହୁଛି ପିଲାଙ୍କର ଡାଇରେକ୍ଟଲି ତାଙ୍କ ଲାଇଫ୍ ସହିତ କନିଷ୍ଠ, ତେଣୁକରି ଏହାର ମନିଟରିଂ ପାର୍ଟଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଏବଂ ତେଣୁକରି ଆମେ ଜିଲ୍ଲା ସ୍ତର ହେଉ ବ୍ଲକ୍ ସ୍ତରରୁ, ଆମ ଜିଲ୍ଲା ସ୍ତରରେ ମୁଁ DO ADO 3 ଜଣ ଅଛନ୍ତି, ଏବଂ ବ୍ଲକ୍ ସ୍ତରରେ ଆମର BO ମାନେ ଅଛନ୍ତି, ABO ମାନେ ଅଛନ୍ତି, ତା ତଙ୍କର CRCC ମାନେ ଅଛନ୍ତି, ସମସ୍ତଙ୍କ ଦାୟିତ୍ୱ ଫାଷ୍ଟ ଆୱାର ପର୍ଯ୍ୟନ୍ତ ଆମେ ନିଶ୍ଚିତ ରୂପରେ ସମସ୍ତ ସ୍କୁଲ ତଦାରଖ କରିବୁ, ଏବଂ ଯେଉଁ ସମୟରେ 1ଟା ବାଜିବ ସେହି ସମୟରେ ଆମେ ନିକଟସ୍ଥ ସ୍କୁଲରେ ଆମେ ରୁହଁ ଏବଂ ତାର ସେ ସ୍କୁଲର ମଧ୍ୟାହ୍ନ ଭୋଜନ ପରୀକ୍ଷିତ କରୁ, ଏବଂ ନିଜେ ମଧ୍ୟ ଆମେ ସ୍ୱାଦ ଟେଷ୍ଟ କରୁ କେମିତି କ'ଣ ହେଇଛି। ଏବଂ ସ୍ପେସିଆଲି ଯଦି ସୋମବାର କଥା ଚିନ୍ତା କରିବା, ସୋମବାର ଯେହେତୁ ପ୍ରତ୍ୟେକ ବ୍ଲକରେ

0: ଗ୍ରିଭାନ୍ସଟା ରହୁଛି ଏବଂ ସେଟା ମଧ୍ୟ ନିର୍ଦ୍ଦେଶ ଆସିଛି ଯେ ଅନ୍ତତଃ ସୋମବାର ଦିନ ଆମେ ଡିଷ୍ଟ୍ରିକ୍ଟ ଲେଭେଲ୍ ଅଥରିଟି କୌଣସି ନା କୌଣସି ସ୍କୁଲ୍ସକୁ ଯାଇକି ସେଠି ମଧ୍ୟାହ୍ନ ଭୋଜନର ତାର ଚାହିଦା ଆମେ ରଖିଥାଉ।
1: ବହୁତ ସୁନ୍ଦର ପଦକ୍ଷେପ ସାର୍, ଯେ ଖାଦ୍ୟର ମାନ କିଭଳି ଅଛି ତାହାକୁ ମଧ୍ୟ ଆପଣ ଜାଣିବା ପାଇଁ ବ୍ୟକ୍ତିଗତ ଭାବରେ ମଧ୍ୟ ତଦାରଖ କରୁଛନ୍ତି। ତେବେ ଇଏ ତ ଗଲା ପିଲାମାନଙ୍କର ଖାଇବା କଥା, ସେମାନଙ୍କର ଭୋଜନର କଥା। ତେବେ ଏଇ ଯେଉଁ ଭୋଜନ ବାଦ ଏଇ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ନେଇକି କ'ଣ ବ୍ୟବସ୍ଥା ରହିଛି କି?
0: ସ୍ୱାସ୍ଥ୍ୟ ସୁରକ୍ଷା ଯେମିତି ମୁଁ ଆଗରୁ କହିଲି ଯେ ଏକ୍ଚୁଆଲି ଆମର ଯେଉଁ ଖାଦ୍ୟ ଗୁଡ଼ାକ ପରଶିବା ପାଇଁ ତାକୁ ପ୍ରଥମେ ତଦାରଖ କରାଯାଏ। ତ SMC ଲୋକମାନେ ଆମର SHG ମାନେ ଟ୍ୟାଗ୍ ହୋଇଛନ୍ତି, ଅନେକ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଛନ୍ତି। ତ ଯେଉଁ ଖାଦ୍ୟ ପୋଷଣ କରିବା ପୂର୍ବରୁ ତାକୁ ତା'ର ମାନକୁ ଦେଖାଯାଇଥାଏ ଏବଂ ତା ସହିତ ମଧ୍ୟ ଖାଦ୍ୟ ଯେତେବେଳେ ରେଡ଼ି ହୋଇଯାଏ, ପ୍ରିପେୟାର ହୋଇଯାଏ, ରୋଷେଇ ସରିଯାଏ, ପ୍ରଥମେ ସେଟା ନିର୍ଦ୍ଦେଶ ହେଉଛି ଯେ SMC ଲୋକଙ୍କର କୌଣସି ଜଣେ ମେମ୍ବର ଟିଚର୍ସ ଭିତରୁ ଜଣେ ମେମ୍ବର କିମ୍ବା ହେଡ଼ମାଷ୍ଟର ପ୍ରଥମେ ଖାଇଲେ ଏବଂ ସେମାନେ ଖାଇଲା ପରେ ଯାଇକି ପିଲାଙ୍କୁ ସେଟା ବଣ୍ଟନ କରାଯାଇଥାଏ। ଏବଂ ଯେହେତୁ ତାଙ୍କର ନ୍ୟୁଟ୍ରିସନାଲ ଭ୍ୟାଲ୍ୟୁ ଏବଂ ସ୍ପେଶିଆଲି ଆମର ଝିଅ ପିଲାଙ୍କ କଥା କହିବା, ତାଙ୍କର ଆଇରନ୍ ଏବଂ ଫୋଲିକ୍ ଏସିଡ୍କୁ ତାଙ୍କର ରକ୍ତହୀନତାକୁ ଦୂରୀ କରିବା ପାଇଁ ଆମର ହେଲ୍ଥ ଡିପାର୍ଟମେଣ୍ଟ ସହଯୋଗ ଦ୍ୱାରା ଆମର ପ୍ରତ୍ୟେକ ସୋମବାର ଦିନ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ଟ୍ୟାବ୍ଲେଟ୍ ଦିଆଯାଏ, ଯାହାକି ଖାଇଲା ପରେ ପିଲାମାନେ ମଧ୍ୟାହ୍ନ ଭୋଜନ ସୋମବାର ଦିନ ଖାଇସାରିଲା ପରେ ଆମର ଆଇରନ୍ ଏବଂ ଫୋଲିକ୍ ଏସିଡ୍ ଟ୍ୟାବ୍ଲେଟ୍ ଟିଚର୍ସମାନଙ୍କର ସମ୍ମୁଖରେ କ୍ଲାସରୁମ୍ରେ ଶିକ୍ଷକମାନଙ୍କର ତଦାରଖରେ ପ୍ରତ୍ୟେକ ପିଲା ଖାଇଥାନ୍ତି ଏବଂ ଗୋଟିଏ ଗ୍ଲାସ୍ ପାଣି ପିଇଥାନ୍ତି ଏବଂ ଯାହାଦ୍ୱାରା ପିଲାଙ୍କର ରକ୍ତହୀନତା ଦୂର ହୋଇଥାଏ ଏବଂ ତାଙ୍କର ହଜମ ପ୍ରକ୍ରିୟା ତା ସହିତ ତାଙ୍କର ଶରୀର ମଧ୍ୟ ଉନ୍ନତି କରିଥାଏ। ଏବଂ ଆମେ ଯଦି ଦେଖିବା ଛୋଟ ଛୋଟ ପିଲାମାନଙ୍କର ସେମାନେ ସ୍କୁଲ୍ରେ ଖେଳୁଛନ୍ତି, ଏପଟେ ସେମାନେ ତାଙ୍କ କୃମି ମଧ୍ୟ ନିବାରଣ କରିବା ପାଇଁ ବର୍ଷକୁ 2 ଥର ଆମର ଆଲବେଣ୍ଡେଜଲ୍ ଟ୍ୟାବ୍ଲେଟ୍ ବା କୃମି ନିବାରଣ ଦିବସ ପାଳନ କରାଯାଏ। ସ୍ପେଶିଆଲି ସେଟା ଅଗଷ୍ଟ ମାସରେ ହୁଏ ଏବଂ ଆଇ ଥିଙ୍କ ଜାନୁଆରୀ ମାସ ଏବଂ ଅଗଷ୍ଟ ମାସ 2 ଥର ସେଟା ହୋଇଥାଏ।
1: ନିଶ୍ଚିତ ଭାବରେ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଆଜି ତ ଆପଣ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ଉପରେ ଅନେକ ଗୁଡ଼ିଏ ସୂଚନା ଦେଲେ, ଆଲୋଚନା କଲେ। ତେବେ କଥାବାର୍ତ୍ତା ଶେଷରେ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଆଜି ଆପଣଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଶ୍ରୋତାମାନେ ଶୁଣୁଛନ୍ତି, ଯେଉଁ ପ୍ରଧାନ ଶିକ୍ଷକମାନେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରୁଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ କ'ଣ ବାର୍ତ୍ତା ରଖିବେ?
0: ମୁଁ ଅନୁରୋଧ ରଖିବି ଆମର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଇଭେନ୍ ଆମର CRCC ABOs POs ମାନଙ୍କୁ ଯେ ଏଇ ଯେଉଁ PM ପୋଷଣ ଯୋଜନାଟା ଆମ ପାଇଁ ଗୋଟେ ଆମର ଶିକ୍ଷା ବିଭାଗକୁ ଅର୍ଥାତ୍ ଆମର ପିଲାଙ୍କର ଶିକ୍ଷାର ଉନ୍ନତି ପାଇଁ ଏକ ଗୋଟେ ତା'ମାନେ ଏକ ଅଭିଙ୍ଗ ଅଙ୍ଗ। ଆମେ ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି କଥା ଚିନ୍ତା କଲେ ପିଲାଙ୍କର ସ୍ୱାସ୍ଥ୍ୟତା ପ୍ରଥମେ ଆସିଥାଏ। କଥାରେ ଅଛି ଯେ ଟେକ୍ କେୟାର ଅଫ୍ ହେଲ୍ଥ ଏଣ୍ଡ ଏଜୁକେସନ୍ ଏଭ୍ରିଥିଙ୍ଗ ୱିଲ୍ ବି ଟେକେନ୍ କେୟାର, ଯେମିତି ଗୋଟେ କନସେପ୍ଟ ଅଛି। ତ ପ୍ରଥମ ହେଲା ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ପରେ ଆମର ଶିକ୍ଷାଟା ଆସିଥାଏ। ଆମର ପିଲାଙ୍କର ସ୍ୱାସ୍ଥ୍ୟକୁ ଯଦି ଯତ୍ନବାନ କରିବା, ସ୍ୱାସ୍ଥ୍ୟ ଯଦି ସେମାନେ ଫିଟ୍ ରହିବେ, ଭଲ ରହିବେ, ଡେଫିନେଟଲି ଏଜୁକେସନ୍ ତା'ର ଅଟୋମେଟିକାଲି ସେମାନେ ପାଇପାରିବେ। ଏବଂ ଯେହେତୁ ଆମର ସ୍କୁଲିଂ ବ୍ୟବସ୍ଥା ଦୁଇଟା ବି ଇନଭଲ୍ଭ ହେଉଛି, ଆମେ ସ୍ୱାସ୍ଥ୍ୟକୁ ବି ଯତ୍ନ କରୁଛୁ ଏବଂ ହେଲ୍ଥ ଆମର ଶିକ୍ଷା ବି ଦେଉଛୁ। ତ ଏହା ଗୋଟେ ଅଭିଙ୍ଗ ଅଙ୍ଗ ଏବଂ ତାଙ୍କୁ ଭଲ ଭାବେ କାମ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି। ଯାହା ସରକାରଙ୍କ ମେନୁ ଅଛି, ସେ ମେନୁ ଅନୁଯାୟୀ ପିଲାଙ୍କୁ ଠିକ୍ ଭାବରେ ଖାଇବାକୁ ଦେବେ। ଅନେକ ଜାଗାରେ ଆମେ ଦେଖିଥାଉ ବିଭିନ୍ନ ତା'ମାନେ କ'ଣ ଏପଟେ ସେପଟେ ହେଲା ବୋଲି ତାକୁ ଆମେ ଚେଷ୍ଟା କରିବା ଯେ ଆମର ଆୱାରନେସ୍ କରିବା ମା ବାପାମାନଙ୍କ ସହିତ, ପିଲାମାନଙ୍କ ସହିତ, ଯେ ଯାହା ବି ମେନୁ ଅଛି ସ୍କୁଲ୍ସ ଅନୁଯାୟୀ ପିଲାମାନେ ମଧ୍ୟାହ୍ନ ଭୋଜନ ଲାଭ ନିଅନ୍ତୁ। କାରଣ ତଦ୍ୱାରା ହିଁ ଆମର ଏଜୁକେସନ୍ ସିଷ୍ଟମଟା, ଆମର ଶିକ୍ଷା ବ୍ୟବସ୍ଥା ବା ଅର୍ଥାତ୍ ଆମର ପିଲାଙ୍କର ଶିକ୍ଷା ଗୁଣବତ୍ତାରେ ବିକାଶ ଆସିବ।
1: ଯାହା ବି ହଉ ସାର୍, ଆଜି ଆପଣ ଆମକୁ ସମୟ ଦେଲେ ଏବଂ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ଉପରେ ଏତେ ସୁନ୍ଦର ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ଧନ୍ୟବାଦ, ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ସନ୍ଧ୍ୟାର ଏହି ସୁନ୍ଦର ମୁହୂର୍ତ୍ତରେ ଆପଣ ସମସ୍ତଙ୍କୁ ମୋର ଅନେକ ଶୁଭେଚ୍ଛା ଓ ଭଲ ପାଇବା। ଆଜି ଆମେ ଅଛୁ ଆମ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀରେ, ଯେଉଁଠାରେ ଗୀତ ଅଛି, କଥା ଅଛି, ହସ ଅଛି, ଆଉ ଅଛି ଜୀବନକୁ ନୂଆ ଭାବେ ଦେଖିବାର ପ୍ରେରଣା। ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ନେଇ ଆସିଛି ଖୁସିର କିଛି ରଙ୍ଗ, ସ୍ୱପ୍ନର କିଛି ସୁର, ଆଉ ଆପଣଙ୍କ ମୁହଁରେ ହସ ଫୁଟାଇବା ପାଇଁ କିଛି ମନଛୁଆଁ କଥା ସହିତ ଆଜିର ଉପସ୍ଥାପନରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା। ବନ୍ଧୁଗଣ, ଜୀବନ ସବୁବେଳେ ସହଜ ନୁହେଁ। କେବେ କାମର ଚାପ, କେବେ ଦାୟିତ୍ୱର ଭାର, କେବେ ନିରାଶାର ଅନ୍ଧାର ଆମକୁ ଘେରିଥାଏ। କିନ୍ତୁ ମନେ ରଖନ୍ତୁ, ଏକ ଛୋଟ ହସ, ଏକ ସୁନ୍ଦର ଗୀତ, ଆଉ କିଛି ଭଲ କଥା ମନରେ ପୁଣି ଥରେ ଆଶାର ଆଲୋକ ଚଲେଇ ଦେଇପାରେ। ମନୋରଞ୍ଜନ କେବଳ ସମୟ କାଟିବା ପାଇଁ ନୁହେଁ, ଏହା ହେଉଛି ମନକୁ ନୂଆ ଶକ୍ତି ଦେବାର ଏକ ସୁନ୍ଦର ଉପାୟ। ଯେତେବେଳେ ଆମେ ଗୀତ ଶୁଣୁ, ହସୁ, ନିଜ ପସନ୍ଦର କଥାରେ ମନକୁ ହଜେଇ ଦେଉ, ସେତେବେଳେ ଜୀବନ ଆମକୁ କୁହେ, ଏ ଯାଏ ସବୁ ଶେଷ ହୋଇନି, ବର୍ତ୍ତମାନ ମଧ୍ୟ ଆଉ ଅନେକ ସୁନ୍ଦର ମୁହୂର୍ତ୍ତ ଅପେକ୍ଷା କରୁଛି ଆମ ଜୀବନରେ। ଆଜିର ଏହି କାର୍ଯ୍ୟକ୍ରମରେ ଆମେ କଥା ହେବା ସଙ୍ଗୀତର, ସିନେମାର, କଳାର, ଆଉ ସେହି ସବୁ ସ୍ୱପ୍ନର, ଯେଉଁମାନେ ଜୀବନକୁ ରଙ୍ଗୀନ କରିଦିଅନ୍ତି। କାରଣ ପ୍ରତ୍ୟେକ ମଣିଷଙ୍କ ଭିତରେ ଗୋଟିଏ କଳାକାର ଲୁଚି ରହିଥାଏ। ଏହି ଗୀତରେ ନିଜକୁ ଖୋଜନ୍ତି କେହି, ନୃତ୍ୟରେ କେହି, ଲେଖାରେ ଆଉ କେହି ନିଜ ହସରେ ଅନ୍ୟକୁ ଖୁସି ଦିଅନ୍ତି। ତେଣୁ ବନ୍ଧୁମାନେ, ଆଜିର ଏହି ସନ୍ଧ୍ୟାରେ ସମସ୍ତ ଚିନ୍ତାକୁ କିଛି ସମୟ ପାଇଁ ଦୂରେଇ ରଖନ୍ତୁ, ନିଜ ମନକୁ ଖୋଲା ଆକାଶ ପରି ମୁକ୍ତ କରନ୍ତୁ। ଯେଉଁ ସ୍ୱପ୍ନକୁ ଆପଣ ଭୟରେ ଲୁଚାଇ ରଖିଛନ୍ତି, ସେହି ସ୍ୱପ୍ନକୁ ପୁଣି ଥରେ ଜୀବନ ଦିଅନ୍ତୁ। କାରଣ ଯେଉଁ ମଣିଷ ନିଜ ଭିତରେ ଖୁସିକୁ ବଞ୍ଚାଇ ରଖିପାରେ, ସେ କେବେ ଜୀବନରେ ହାରି ନାହିଁ। ତାହେଲେ ଆସନ୍ତୁ ନା ଆରମ୍ଭ କରିବା ଆଜିର ଏହି ସୁରିଲା, ରଙ୍ଗୀନ ଓ ପ୍ରେରଣା ଭରା ଯାତ୍ରାକୁ। ଆପଣ ମଧ୍ୟ ଶୁଣୁଥାନ୍ତୁ, ହସୁଥାନ୍ତୁ, ଆଉ ନିଜ ଭିତରେ ସ୍ୱପ୍ନକୁ ସବୁବେଳେ ଜୀବନ୍ତ ରଖୁଥାନ୍ତୁ। ତେବେ ବନ୍ଧୁଗଣ, ବର୍ତ୍ତମାନ ସମୟ ହେଇଯାଇଛି ଏହି ସନ୍ଧ୍ୟାକୁ ଆହୁରି ଅଧିକ ସ୍ପେଶାଲ କରିଦେବାର। କାରଣ ଆଜି ଆମ ସହିତ ଯୋଗ ଦେଉଛନ୍ତି ଏମିତି ଜଣେ ଯୁବ କଳାକାର, ଯିଏ ସ୍ୱପ୍ନକୁ କେବଳ ଦେଖିନାହାନ୍ତି, ସେହି ସ୍ୱପ୍ନକୁ ସାହସ ଓ ପରିଶ୍ରମରେ ସତ୍ୟ କରିବାର ଯାତ୍ରାରେ ନିଜକୁ ସମର୍ପିତ କରିଛନ୍ତି। ଗୀତ, ସଙ୍ଗୀତ, ନୃତ୍ୟ, ଲେଖା, କଳାର ପ୍ରତ୍ୟେକ ରଙ୍ଗ ସହିତ ନିଜକୁ

0: ଜଳି ରଖିଥିବା ଏହି ଯୁବ ପ୍ରତିଭା ଆଜିର ଯୁବପିଢ଼ି ପାଇଁ ଏକ ସୁନ୍ଦର ପ୍ରେରଣା। ଜୀବନରେ ସୁବିଧାର ରାସ୍ତା ଛାଡ଼ି ନିଜ ପ୍ରେମ ନିଜ ପ୍ୟାସନକୁ ବାଛିବା ସହଜ କଥା ନୁହେଁ, କିନ୍ତୁ ଯେଉଁମାନେ ନିଜର ସ୍ୱପ୍ନ ଶବ୍ଦକୁ ଶୁଣିପାରନ୍ତି ସେମାନେ ଗୋଟିଏ ଦିନ ନିଶ୍ଚୟ ନିଜ ପରିଚୟ ତିଆରି କରିପାରନ୍ତି। ତେଣୁ ଆସନ୍ତୁ ବନ୍ଧୁଗଣ, ଢେର ଭଲ ପାଇବା ଓ କରତାଳି ସହ ସ୍ୱାଗତ କରିବା ଆଜି ଆମର ବିଶେଷ ଅତିଥି ଜଣେ ସଂଘର୍ଷଶୀଳ ସ୍ୱପ୍ନବାଜ ଓ ଅତ୍ୟନ୍ତ ପ୍ରତିଭାଶାଳୀ ଯୁବ କଳାକାର ମନୀଷ ରାଜ ନାୟକ ଭାଇଙ୍କୁ। ନମସ୍କାର ଭାଇ, ସ୍ୱାଗତ କରୁଛି ଆମ କାର୍ଯ୍ୟକ୍ରମ ମନୋରଞ୍ଜନରେ। ତେବେ ପ୍ରଥମେ ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ ଆପଣ ଆମ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନିଜର ପରିଚୟଟି ଦେଇ ଦିଅନ୍ତୁ।
1: ଧନ୍ୟବାଦ। ମୋର ନାଁ ମନୀଷ ରାଜ ନାୟକ। ମୁଇଁ କେସିଙ୍ଗାରୁ 3 କିଲୋମିଟର ଦୂର ଗୋଟେ ଗାଁ ଅଛି, ଯେ ଗାଁ ନାଁ ହଉଛି ତହସିର, ଆଉ ମୁଇଁ ସେନୁ ବିଲଙ୍ଗସ୍ କରସି। ମୁଇଁ ଗୋଟେ ସିଙ୍ଗର, ଲିରିସିଷ୍ଟ, କମ୍ପୋଜର, ଇଭେନ୍ ଡ୍ୟାନ୍ସ ବି କରସି। ୟେସ୍, ଥ୍ୟାଙ୍କ ୟୁ ସୋ ମଚ୍। ମୁଇଁ ବହୁତ ଖୁସି ଯେ ଆପଣ ମତେ ଏଇ ଶୋରେ ଇନଭାଇଟ୍ କରିଛନ୍, ଆଉ ମୁଇଁ ଥ୍ୟାଙ୍କସ୍ କହିମି ଆପଣଙ୍କୁ। ଆଉ ଇଭେନ୍ ମୋର ସହିତ ଆଜି ଆସିଛନ୍ ମୋର ଗୁରୁଜୀ ସୀତମ ଦା ଆଣ୍ଡ ୱାନ୍ ଅଫ୍ ମାଇ ବେଷ୍ଟ ବ୍ରଦର ଆଉ ଫ୍ରେଣ୍ଡ ବି କୁହାଯାଏ, ଆଉ ୟେସ୍ ଓମ୍ ଭାଇ। ସୋ ଥ୍ୟାଙ୍କ ୟୁ ସୋ ମଚ୍। ବହୁତ ଖୁସି ଲାଗୁଛି, ବହୁତ ଏକ୍ସାଇଟେଡ୍ ମୁଇଁ ଯେ ଆଜି ଏଇ ଅପରଚୁନିଟି ମିଳିଛି। ଥ୍ୟାଙ୍କ ୟୁ।
0: ଆମେ ମଧ୍ୟ ବହୁତ ଉତ୍ସାହିତ ଆପଣଙ୍କୁ ଆମ ମଞ୍ଚରେ ପାଇ। ତେବେ 23 ବର୍ଷ ବୟସରେ ଯେତେବେଳେ ସାଙ୍ଗସାଥିମାନେ କ୍ୟାରିୟର ସେଟେଲ କରିବାରେ ବ୍ୟସ୍ତ, ସେତେବେଳେ ଜଣେ ଷ୍ଟ୍ରଗଲିଂ ଆର୍ଟିଷ୍ଟ ଭାବେ ନିଜକୁ ଗଢ଼ିବା କେତେ କଷ୍ଟକର?
1: ମୋର ହିସାବରେ ତ ଆର୍ଟିଷ୍ଟ ଲାଇଫ ମୁଇଁ ଲାଗ୍ସି ଯେ ସେମାନେ କ୍ୟାରିୟର କରୁଛନ୍ ବହୁତ ବଢ଼ିଆ, ଦ୍ୟାଟ୍ସ ଗୁଡ଼। ସମସ୍ତଙ୍କ ଲାଇଫ ଷ୍ଟାଇଲ ଅଲଗା, ସବକର ଯିବା ତରିକା ଅଲଗା। ମୁଇଁ ଚାହିଁସି ଯେ ଯାହା ମତେ ଖୁସି ଲାଗ୍ସି ଫ୍ୟୁଚରରେ ବି ମୁଇଁ ସେଟା କରିବା ଲାଗି ଚାହିଁସି। ମୁଇଁ ମୋର ପ୍ୟାସନକେ ପ୍ରଫେସନ ବନାବା ଲାଗି ଚାହିଁସି। ଲାଇକ ଫ୍ୟୁଚରରେ ମୁଇଁ ଏଇଟା ନେଇ ଭାବେ କି ନେଇ କା ସେଟା କରିଥିତି ମୋର ଦ୍ୱାରା ହଉଥିଲା, ଏଜ୍ ଗଡ୍ ଗିଫ୍ଟେଡ୍ ସ୍କିଲ ଯେନ୍ଟା ଅଛି, ଗିଟାର ପ୍ଲେ କରିପାରସି କି ଗୀତ ଗାଇପାରସି କି ଯାହା ବି କରିପାରୁଛେ ସେଟା ୟୁଟିଲାଇଜ୍ କରୁଛି, ୟୁଜ୍ କରୁଛେ। ମୋର ହିସାବ ଆକର୍ଡିଂ ଟୁ ମି, ଯଦି ପ୍ରଫେସନକେ ଧରିଥିମୁ, ମୁଇଁ ମୋର ଲାଇଫରେ ପ୍ୟାସନକେ ହିଁ ପ୍ରଫେସନ କରିବା ଲାଗି ଚାହିଁସି, ସେଟା ହେଉଛି ମୋର ଡ୍ରିମ୍ସ। ଆଉ ମୁଇଁ କେବେ ରିଗ୍ରେଟ୍ ଫିଲ୍ କରିବା ଲାଗି ନେଇ ଚାହେଁ ଯେ କାଶ ଗାନା ଗାଇଥିତି ଏମିତିନି। ସୋ ପ୍ୟାସନ, ଆଇ ୱାଣ୍ଟ ଟୁ ମେକ୍ ମାଇ ପ୍ୟାସନ ଏଜ୍ ପ୍ରଫେସନ।
0: ଠିକ୍ କହିଲେ। ତେବେ ଆପଣ ପୋଷ୍ଟାଲ ବିଭାଗରେ ସ୍ଥାୟୀ ଚାକିରି କରୁଥିଲେ ଏବଂ ଅନ୍ୟପଟେ ଥିଲା ଆପଣଙ୍କ ଯୋଉ କଳା ପ୍ରତି ପାଗଳାମୀ, ତେବେ ଏହି ଦୁଇଟି ମଧ୍ୟରୁ କଳାକୁ ବାଛିବା ପଛରେ ସବୁଠାରୁ ବଡ଼ ନିଷ୍ପତ୍ତି କ'ଣ ଥିଲା?
1: ଇଣ୍ଡିପେଣ୍ଡେଣ୍ଟ ମତେ କାଣ କି ଗୋଟେ ସର୍କଲ ଭିତରେ, ଯେମିତିକି 9 to 5 ୱାର୍କ ହଉ, ପୋଷ୍ଟାଲରେ ତ କମ୍ ଆୱାର୍ସ ଥିଲା, କିନ୍ତୁ ମତେ ସମ୍ ହାଉ ସାଟିସ୍ଫିକେସନ ସାଟିସ୍ଫାଏ ନେଇ ହଉଥାଏ ସେ ବିଷୟରେ। ମୁଇଁ ନିଜର ଲାଇଫ ଗୋଟେ ଏଜ୍ ଏ ଆର୍ଟିଷ୍ଟ, ମତେ ମୋର ପର୍ସନାଲ କଥା କହିମି ବୋଲେ ମତେ ରାତି ନିଦ ନି ଲାଗେ। ସ୍ପେଶାଲ ନିଦ ନି ଲାଗବା ରିଜନ ଏଇଟା ଯେ ମ୍ୟୁଜିକର ବିନା ମତେ ସୁକୁନ ନାହିଁ। ତ ସେ ଡିପାର୍ଟମେଣ୍ଟରେ କାମ କଲା ବେଳେ ଡେ ଟାଇମ୍ର ୱାର୍କ ଆର୍ ରାତି ମତେ ବହୁତ ଟ୍ରାଭେଲ ହଉଥିଲା ଟାଇମ୍ ଟିକେ। ଇଭେନ୍ ମୁଇଁ ମୋର ଲାଇଫରେ କେବେ ନେଇ ଚାହିଁ ଯେ ଗୋଟେ ସର୍କଲରେ ଥିମି 9 to 5 ଡ୍ୟୁଟି। ମୁଇଁ ଚାହିଁସି ଯେ ମୋର ଲାଇଫରେ ଏଜ୍ ଏ ଖୁସିରେ ମ୍ୟୁଜିକ ଇଜ୍ ଇକ୍ୱାଲ୍ ଟୁ ସୁକୁନ, ଆପଣ ଜାଣିଛନ୍ ଏଇଟା ମ୍ୟୁଜିକ ଯେମିତି ସୁକୁନ ଦେସି ଏକ୍ଜାକ୍ଟଲି। ମୁଇଁ ବି କାହାର ବାଉଣ୍ଡ୍ରିରେ ରହିବା ଲାଗି ନେଇ ଚାହେଁ, ମୁଇଁ ମୋର ଲିମିଟ୍ ଯେନ୍ଟା ଅଛେ ସେଟା କ୍ରସ୍ କରବାର ଅଛେ। ଆଉ ମ୍ୟୁଜିକ ଇଜ୍ ଇକ୍ୱାଲ୍ ଟୁ ପିସ୍ ଫର୍ ମି। ତ ଇଭେନ୍ ନାଇଟ୍ ଟାଇମ୍ରେ ବେଶୀ ୱିକ୍ ହେସି, ନାଇଟ୍ ଟାଇମ୍ରେ ବେଶୀ ଜାଗ୍ସି, ତ ମତେ ବହୁତ ପସନ୍ଦ ଲାଗ୍ସି କାହିଁକି ସେନେ ଖାଲିପନରେ ମୁଇଁ ବହୁତ ମ୍ୟୁଜିକ କ୍ରିଏଟ୍ କରିପାରସି। ସେଟା ମୋର ଅଫିସ ଟାଇମ୍ରେ ସମ୍ ହାଉ ଡିଷ୍ଟର୍ବାନ୍ସ ହଉ ବି ଥିଲା, ସୋ ସେ ରିଜନ୍ ଲାଗି ଏଖା ମୁଇଁ ମୋର ମ୍ୟୁଜିକ ଉପରେ ଫୋକସ୍ କଲି ଆଉ ସେ ଡିପାର୍ଟମେଣ୍ଟକୁ ମୁଁ ଲେଫ୍ଟ କରିଦେଲି, ଛାଡ଼ିଦେଲି।
0: ମାନେ ବଞ୍ଚିବାର ସଠିକ୍ କଥା ତ ହେଲା କି ଆମେ ତାହାକୁ ଖୋଲିକି ବଞ୍ଚିବା,
1: ରାଇଟ୍।
0: ଆପଣ ପୋଷ୍ଟ ଗ୍ରାଜୁଏସନ୍ ଶେଷ କରିଛନ୍ତି, ଆପଣଙ୍କ ଶିକ୍ଷା ଆପଣଙ୍କ ସଙ୍ଗୀତ କିମ୍ବା ଗୀତ ରଚନାରେ କିପରି ସାହାଯ୍ୟ କରୁଛି?
1: ବହୁତ, ଲାଇକ୍ ଏ ଲଟ୍। ଏଜୁକେସନ ସ୍ପେଶିଆଲି ଅଧା ଲୋକେ ଦେଖ୍ସି ମୁଇଁ ଯେ ଅଧା ଏଜୁକେସନ ଚକରରେ ସେମାନେ ସ୍କିଲ୍ସ କେ ଫୋକସ୍ ନେଇ କରିପାରନ୍ ଯେନ୍ଟା ପର୍ସନାଲ ଥିସି ମୁଇଁ ଦେଖ୍ସି। ତ ଏଜୁକେସନ ବହୁତ ଇମ୍ପୋର୍ଟାଣ୍ଟ ଲାଇଫରେ, ୱି ହାଭ୍ ଟୁ ବାଲାନ୍ସ ଇନ୍ ଲାଇଫ୍। ଆମର ଜିନ୍ଦଗିରେ ଆମର ଲାଇଫରେ ଆମକେ ବାଲାନ୍ସ କରିକରି ଚଲବା ପଡ଼ସି। ଆର୍ ଏକ୍ଜାକ୍ଟଲି ଯେମିତିକି ମୋର ପ୍ୟାରେଣ୍ଟସର ଇଚ୍ଛା ଥିଲା, ସେମାନେ ମତେ ଚାହୁଁଥିଲେ ଯେ ମୋର ପୁଅ ପଢ଼ୁ ବୋଲିକରି, ଆଉ ଏକ୍ଜାକ୍ଟଲି ମୁଇଁ ତାଙ୍କ ଡ୍ରିମ୍ସ ବି ପୁରା କଲି, ୱିଥ୍ ଦ୍ୟାଟ୍ ମୁଇଁ ମୋର ଡ୍ରିମ୍ସ ବି ପୁରା କରୁଛେ। ତ ଏକ୍ଜାକ୍ଟଲି ସେନେ ପିଜି ଯେନ୍ କଲି, ପୋଷ୍ଟ ଗ୍ରାଜୁଏଟ୍ ଯେନ୍ କଲି, ତ ଇଟ୍ ୱାଜ୍ ସମ୍ ହାଉ ମାଇ ଡ୍ୟାଡ୍ସ ଡ୍ରିମ୍, ମୋର ପ୍ୟାରେଣ୍ଟସର ଡ୍ରିମ୍ସ ଥିଲା ମୋର। ଇଭେନ୍ ସେ ଜାଗାରେ ତତ୍ ସହିତ ମୁଇଁ ମୋର ସ୍କିଲ୍ସ କେ ବି ସେନେ ଫୋକସ୍ କରି ଚାଲିନି, କାହିଁକି ଆମକୁ ଆଗକେ ଯାଇକରି ଫେସ୍ କରବା ନେଇ ନା କି ଲୋକମାନେ ବି ସୋସାଇଟି ବି କହିବା ଯେ ନେଇ ନେଇ ପଢ଼ି ଜାଣିଲା, ନେଇ ଲେଖି ଜାଣିଲା, ଆଉ ଇ ଜାଗାରେ ଫୋକସ୍ କରିଛି ନେଇ। ବ୍ୟାକୱାର୍ଡରେ ଆମେ ପାର୍ଟ ବି ପଢ଼ିଛୁ, ଆଉ କମିଂ ଟୁ ଦ ହେଲ୍ପଫୁଲ୍ ବୋଲେ ଯେନ୍ ସାହାଯ୍ୟ ଆମକେ ଏଜୁକେସନ କରସି। ତ ସ୍ପେଶିଆଲି ମତେ ଲେଖବାରେ ବହୁତ ସାହାଯ୍ୟ କରସି, ଆର୍ ମୋର ଗାନାରେ ସ୍ପେଶିଆଲି ଆପଣ ଦେଖିବେ ଯେ ବାହାରିଆ ଲିରିକ୍ସ ନେଇଥାଏ, ଯେତିକି ମୁଇଁ ତ କାହାକେ ନେଇ କହେ, ବଟ୍ ଯେତିକି ମୁଇଁ ରାଇଟର୍ସ ମାନକେ ଦେଖ୍ସି ହେଲା,

0: ସେମାନଙ୍କର ଖାସିୟତ ଏଇଟା ଥିସି ଯେ ସେମାନେ ପୁରା ସେ ପୁରା ଟ୍ରେଡିସନ୍କେ ଯାଇସନ୍, କଲଚର୍କେ ଯାଇସନ୍, ଯଦ୍ୱାରା କି ଆମେ ବାହାର ଷ୍ଟେଟ୍ ଗଲାବେଳେ ସେମାନେ କହିସନ୍ ତମମାନେ ଇଟା ଥିବା ଇଟା ଥିବା। ବଟ୍ ମୁଇଁ ଯେତେବେଳେ ଏଜ୍ ଏ ଏଜୁକେସନ୍ ଯେନ୍ଟା ପଢ଼ି ଲେଖିକର କଲେଜରେ ଦେଖିଛେ, କଲେଜ ଲାଇଫ୍ ହଉ କି ସ୍କୁଲ ଲାଇଫ୍ରେ, ଆମର ଆଉଟଫିଟ୍ ଯେମିତି ରହିସି, ଆମର ୱେ ଅଫ୍ ପ୍ରେଜେଣ୍ଟିଂ ଯେମିତି ରହିସି, ଆମେ ପ୍ରେଜେଣ୍ଟେସନ୍ ନିଜକେ ଯେମିତି କରସୁଁ, ଆମର ଚାଲିଚଲନ, ଆମର କଥାବାର୍ତ୍ତା, ଆମର ଇମ୍ପ୍ରେସିଭ୍ ଯେନ୍ ବନ୍ସି, ରାଇଟ୍। ତ ସେ ବିଷୟ ହିଁ ଏକ୍ଜାକ୍ଟ ମୁଁ ଉତରେଇଛେ ଯେତେବେଳେ ମୁଇଁ ଗୀତ ଲେଖିଲା ବେଳେ, ୱାର୍ଡସ୍ ମାନେ ବି ସେଟା ଅଛି, ଯେମିତିକି ମୋର ଲାଇଫ୍ର ଗାନା ମାନେ ଯେନ୍ଟା ଆପଣମାନେ ଦେଖିପାରୁଥିବେ, ୟୁଟ୍ୟୁବ୍ରେ ବି ଶୁଣିପାରୁଥିବେ, ଯେନ୍ ଗାନ କି ବହୁତ ସୁନ ରେ ସୁନ୍ଦରୀ ନନୀ ତୁଇ ମୋର କଥା ନେଇ ଜାନି, ଲାଇକ୍ ଇଟ୍ସ ଟ୍ରୁ ହେ, ଆମେ ଓପନ୍ ଲେଖ୍ସୁଁ ସେଟା କି ଆମେ ଏମିତି ନେଇ କି ସେ ନାଖର ଗୁନା କାନ, ଲାଇକ୍ ଇଟ୍ସ ଗୁଡ୍। ବଟ୍ ମୋର ଲାଇଫ୍ରେ ମୁଇଁ ସେମାନଙ୍କେ ଫେସ୍ ଟୁ ଫେସ୍ ନେଇ ଦେବା, କଲେଜ ଲାଇଫ୍ରେ ମୁଇଁ କେବେ ନେଇ ଦେଖେ କାହାକେ ଧୋତି ପିନ୍ଧିବାଟା, କାହାକେ ୟୁନୋ ସେଟା ପିନ୍ଧିବାଟା। ବଟ୍ ଲୋକମାନେ ସେଟା ଲେଖ୍ସନ୍ ବଢ଼ିଆ, ସେମାନେ ତାଙ୍କର ଜିନିଷ୍କେ ଅବଜର୍ଭ କରି ଲେଖ୍ସନ୍। ବଟ୍ ମୁଇଁ ମୋର ଏଜ୍ରେ ଜାଣା ଘଟିଛେ ମୁଇଁ ସେ ବିଷୟ ହିଁ ଲେଖ୍ସି।
1: ଠିକ କହିଲି, ମାନେ ସେଟା କୋଉ ବି କ୍ଷେତ୍ର ହଉ ଶିକ୍ଷା ନିହାତି ଜରୁରୀ। ଆଚ୍ଛା, ଆଉ ଆପଣ କହିଲେ କି ଆପଣ ମାନେ ନିଜେ ଯାହା ସବୁ ଦେଖିଛନ୍ତି ସାମାଜିକ ହିସାବରେ, ଯାହା ସବୁ ଆପଣ ନିଜେ ମାନେ ଏକ୍ସପିରିଏନ୍ସ କରିଛନ୍ତି ତାହାକୁ ହିଁ ନେଇ ଆପଣ ଗୀତ ଲେଖନ୍ତି, ସେଟା ବହୁତ ଭଲ କଥା। ତେବେ ଆପଣ ଯୋଉ ଗୀତଟି କହିଲେ, ମୁଁ ନିଶ୍ଚିତ ଭାବରେ ଚାହିଁବି ଯେ ଆପଣ ସେ ଗୀତଟି ଆମ ଶ୍ରୋତାମାନଙ୍କୁ ଶୁଣେଇବେ।
0: ସୁନରେ ସୁନରେ ନନୀ ତୁଇ ମୋର କଥା ନେଇ ଜାନି, ହେଲେ ଜାନବୁ ବେଲେ ରାନୀ ତୁଇ ହି ଯିବୁ ଦିବାନୀ, ନେଇ କର ଇନେ ମନ ମାନି, ବେଷ୍ଟ ଅଛେ ତୋର ଜବାନୀ, ବନ୍ଦ କର ଇନେ ସେ ତାନି, ନେଇ ତ କହେବୁ ହନି ହନି, କଥା ତୋର ଶୁଣିଲି ନା।

0: ସତରେ ଏହି ଗୀତଟି ବହୁତ ସୁନ୍ଦର ଥିଲା। ତେବେ ଆପଣ ଜଣେ ଗାୟକ, ଗୀତିକାର, ନୃତ୍ୟ ଶିଳ୍ପୀ ଓ ଭିଡିଓ ପ୍ରଡ୍ୟୁସର ମଧ୍ୟ, ଏହି ସବୁ ଭୂମିକାକୁ ଆପଣ ଏକା ସାଙ୍ଗରେ କିପରି ମ୍ୟାନେଜ କରନ୍ତି?
1: କିସି ଚିଜ କୋ ତୁମ ସିଦ୍ଧତ ସେ ଚାହୋ ତୋ ପୁରୀ କାଇନାତ ଏକ ହୋ ଜାତି ହୋ ସେ ମିଲାନେ କେ ଲିଏ। ତୋ ମ୍ୟୁଜିକ ମୋର ପ୍ୟାସନ ହେ, ସିଧା କଥା। ତୋ ପ୍ୟାସନ ରେ ଚାହେ ଜାଣେ ବି ମୁଇଁ ଚାହେଁସି ଯେ ବେଷ୍ଟ ଦେବା ଲାଗି, ଆର୍ ସଦାବେଲେ ମୋର ବେଷ୍ଟ ହିଁ ଦେବା ଲାଗି ଚାହେଁସି ସଦାବେଲେ, ଅଲୱେଜ। जाना भी हो चाहे उसमें मेरा जान भी जाए, इस काइंड ऑफ लाइक दैट। गुड चीज का मैं दिल से चाहमा, सिद्धत ने बोला से जिनिस के चाहमा बोला मैं से जिनिस के हासिल करी पारसू। आउ एग्जैक्टली आमे जदि अमर एरिया के देखमा, अमर एनवायरमेंट, अमर सोसाइटी के देखमा, सेने क्वाइट बहुत ଟଫ୍ ହେ ଗୋଟେ ବିଷୟକେ ମ୍ୟାନେଜ କରବାଟା, ବୁଝୁଛେ। ଆଉ ସେନେ କାଣା କି ଆର୍ଟିଷ୍ଟ ମାନେ ଆମର କଳାହାଣ୍ଡିରେ ବହୁତ ସାରା ଅଛନ୍, କିନ୍ତୁ ଆମେ ଏକ ଦୁସରେକେ ମିଟ୍ ତ କରବାଟା ବହୁତ କଷ୍ଟ। ଆଉ ଯେନ୍ମାନେ ଅଛନ୍ ସେମାନେ ହାଇ ଲେଭେଲ ହେ, ହାଇ ପ୍ରୋଫାଇଲ ହେ। ଆଉ ମୁଇଁ ଇଣ୍ଡିପେଣ୍ଡେଣ୍ଟ ଆର୍ଟିଷ୍ଟ ହିସାବରେ ଯେନ୍ କାମ କରୁଛେ, ତ ସେନେ କାଣା କି ବହୁତ ଲୋକର ପାଖେ ମୁଇଁ ଲାଇଫରେ ଆପ୍ରୋଚ ବି କରିଛେ, କିନ୍ତୁ କେବେ ସକ୍ସେସ ନେଇ ମିଲି ସେନେ। ବୋଲେ ସେମାନଙ୍କୁ ମୁଇଁ ମିଟ୍ କରବାରେ ପ୍ରୋବ୍ଲେମ ହଉଥିଲା। ଆଉ ମୁଇଁ ଯେନ୍ ବିଷୟ ଚାହେଁସି, ଯେମିତି ଚାହେଁସି ଏକ୍ଜାକ୍ଟ ମୋର ଇମାଜିନେସନ କେ ଥିବା ଲାଗି ହିଁ ଲାଷ୍ଟ ନେ ଇଣ୍ଡିପେଣ୍ଡେଣ୍ଟ ହେବା ପଡ଼ିଲା। ଲୋକମାନଙ୍କୁ ନେ ଡିପେଣ୍ଡେଣ୍ଟ ଥିମି, ବହୁତ କିଛି ଟ୍ରବଲ ହୁଏ, ବହୁତ ଟ୍ରବଲ ହୁଏ କି ଆମର ସୋ ଯେମିତି, ଆମର ଲିରିକ୍ସ ଯେମିତି, ଆମର କମ୍ପୋଜିସନ ଯେମିତି ହଉ, କି ଆମର ସୁଟ ଟାଇମ୍ରେ କେନ୍ ଆଙ୍ଗଲ ନେବେ, କାଁଟା ନେବେ, ଆମର ଇମାଜିନେସନ କାଁ ଥିବା, ସେଟାକେ ଭିଜୁଆଲ କରବାରେ, ସେଟାକେ ଅଡିଓ କନଭର୍ଟ କରବାରେ ବହୁତ ଟ୍ରବଲ ହୁଏ। ତ ଲାଷ୍ଟ ନେ ଟ୍ରାଏ ତ ବହୁତ କଲି, ମତେ ବି ଭଲ ନାଇଁ ଲାଗେ କି ଲିରିସିଷ୍ଟ ମନିଷ, କମ୍ପୋଜର ମନିଷ, ମ୍ୟୁଜିସିଆନ୍ସ ମନିଷ, ସିଙ୍ଗର୍ସ ମନିଷ, ଆକ୍ଟର ମନିଷ, ବଟ ମତେ ବି ପସନ୍ଦ ନେଇ ଏସବୁ ବିଷୟ। ବଟ୍ ଆମର ଏରିଆରେ ଏତ୍କି ବି ନେଇ ମିଲ୍ବା, ଆମେ ଯେନ୍ ଏରିଆରେ, ମୁଇଁ କେସିଙ୍ଗାରେ ରହିସି, ତ ସେନେ ଏବେ କାହାକେ ମୁଇଁ ଖୁଜ୍ମି କିଏ ଗୋଟେ ଲିରିସିଷ୍ଟ ଅଛନ୍ କେ, କିଏ ଗୋଟେ କମ୍ପୋଜର ଅଛନ୍ କେ, କିଏ ଗୋଟେ ମ୍ୟୁଜିସିଆନ୍ ଅଛନ୍ କେ। ତ ଇ ବିଷୟ ଖୁଜ୍ବାର ଲାଗି ମତେ ମୋର ସୋସାଇଟି ହିଁ ମତେ ମଜବୁର କଲା, ଯେ ଲାଷ୍ଟ ନେ ନିଜେ ହିଁ ମୁଇଁ ମୋର ମଜବୁରୀ ଯେନ୍ ଇଣ୍ଡିପେଣ୍ଡେଣ୍ଟ ରହିଲି, ନିଜେ ହିଁ ଲିରିସିଷ୍ଟ ବନିଗଲି, ନିଜେ ହିଁ ମୋର ସିଚୁଏସନ୍ ହିଁ ମତେ ଏଇଟା ବନାଲା।
0: ଆପଣଙ୍କୁ ଏଇସବୁ କରିବା ଉତ୍ସାହିତ ମଧ୍ୟ ଲାଗୁଛି, ହେଲେ କଣ କରିବା, ବହୁତ ଥର ଏମିତି ହୁଏ ଜୀବନରେ କି ଆମେ ଯେଉଁ ପ୍ରକାର ଜିନିଷ ଚାହୁଁ ସେଇ ପ୍ରକାର ମିଳିନି, ଲାଇଫରେ ଆଡଜଷ୍ଟ କରିବାକୁ ପଡେ। ତ ଆପଣ ଠିକ କଲେ ଯେ ଆପଣ ଆଡଜଷ୍ଟ କଲେନି, ବରଂ ନିଜେ ତାହାକୁ ଠିକ ଭାବରେ କରି
1: ଡାଲିଦେଲି।
0: ଠିକ କଥା। ତେବେ ନିଜର ଏକ ମ୍ୟୁଜିକ ଭିଡିଓ ପ୍ରଡକ୍ସନ ଚ୍ୟାନେଲ ଖୋଲିବା ପଛରେ ଲକ୍ଷ୍ୟ କଣ ଥିଲା? ପ୍ରଥମ ଭିଡିଓ ସୁଟର ଆପଣଙ୍କ ଅଭିଜ୍ଞତା କିପରି ଥିଲା, ବା କହିବି ଏକ୍ସପିରିଏନ୍ସ ଟି କେମିତି ଥିଲା?
1: ଫାର୍ଷ୍ଟ ଲାଇନ ଯୋଉଟା ଆପଣ ପଚାରିଲେ ଯେ ନିଜର ଚ୍ୟାନେଲର କଥା, ରାଇଟ, ଆଜିକାଲି ମାର୍କେଟରେ ଆପଣ ବି ଜାଣୁଥିବେ ଯେ ଟ୍ରାପ୍ ହଉଛି, ବେଶୀ ଫସି ଯାଉଛନ୍ ଆର୍ଟିଷ୍ଟ ମାନେ, ସେମାନଙ୍କୁ ଗୀତ ଗାଇଲା ବେଲେ ସେମାନେ ଅନେକ ଷ୍ଟୁଡ଼ିଓକେ ଯାଉଛନ୍, ତ ଗୀତ ଗାଇଲା ପରେ ସେମାନଙ୍କର ଗାନା ରିଲିଜ ହେଇପାରୁଛି। ଅନେକ ଆର୍ଟିଷ୍ଟ ଅଛନ୍, ସେମାନଙ୍କର ଗାନା ରିଲିଜ ନେଇ ହେଇପାରେ। ଇଭେନ୍ ମୋର ସାଙ୍ଗେ ବି ସେ ଟ୍ରାପ୍ ହେଇଛି, ମୁଇଁ ବି ଲିରିକ୍ସ ଲେଖିକରି ଯାଇଛେ, ତାପରେ ସେନେ ମୋର ଜାଗାରେ ମାଇକ୍

0: ଟିକର ଅଲଗା ଲୋକେ ବି ଗୁଆଇ ଦେଇଛନ୍ ଗୀତ, ଏଇଟା ଗୋଟେ କଥା। ତାପରେ ଆଉ ଗୋଟେ କଥା ଏଇଟା ଯେ ଏବେ ଗୋଟେ ଜାଗାରେ ମୁଁ ଗୀତ ଗାଇଲି, ଗୀତ ରିଲିଜ ହେଲା ପରେ ସେନେ କପିରାଇଟ, ଏବେ ମୁଇଁ ଅଲଗା ଜାଗାରେ ଶୋ କରିଯିବି, ମୁଇଁ ଷ୍ଟେଜ ଶୋ ମାନେ ବି କରିଛେ, ତ ଅଲଗା ଜାଗାରେ ଶୋ କରିଯିବି ବୋଲେ ସେନେ ବି ଯଦି ତମର କପିରାଇଟ ନେଇ ନା ବୋଲେ ତମେ ଗାଇ ନେଇପାର, ତମର ଗାନା କିଏ ଗୋଟେ ସୁଟ କରବା ଆଉ ଅପଲୋଡ କଲା, ବଟ ତାକେ ବେନିଫିଟ ନେଇ ମିଲେ। ଯେନ୍ ଅଥର ବୋଲେ ଯାହାର ଅଥରିଟି ଥିସି, ଯେନ୍ ମାନେ ଓନର ଥିସନ୍, ସେମାନେ ସେ ବିଷୟରେ କପିରାଇଟ। ତ ପ୍ରାୟ ଆର୍ଟିଷ୍ଟ ଆମେ ବଲିଉଡ଼ରେ ବି ଦେଖିପାରୁଛୁ, ବଟ୍ ମୁଇଁ ବହୁତ ଜାଗାରେ ଦେଖୁଛେ, ବହୁତ ଇଣ୍ଡଷ୍ଟ୍ରିରେ ଦେଖୁଛେ ଯେ ଇ ପ୍ରକାର ପ୍ରୋବ୍ଲେମ୍ ହଉଛି। ତ ସେନର୍ ଲାଗି ମୁଇଁ ଆଡଭାନ୍ସ ଏକା ପ୍ରିପେୟାର ହେଇଦେଇଥିଲି ଯେ ନାଇଁ ମୋତେ ମୋ ଟାଇପ୍ର ବନାବାର ଅଛେ, କାହାର ଅଣ୍ଡର୍ନେ ରହିବାର ନାଇଁ, କାହାର ବାଉଣ୍ଡରୀ ରହିବାର ନାଇଁ, ବଟ୍ ଅବଜରଭେସନ୍ ବହୁତ ବଢ଼ିଆ ଥିବାର ଅଛେ, ବେଷ୍ଟ ଦେବାର ଅଛେ। ତ ମୋତେ ଟ୍ରାପ୍ରେ ଫସବାର ନାଇଁ ନ କି ମୁଇଁ କେନ୍ ଗୀତ ଗୋଟେ ଗାଇଦେଲି, ମୋତେ ମୋର ଗାନା ଫ୍ରିଡମ୍ ଗାଇବାର ଅଛି, ବସ୍ ମୋର ଗାନା ଚାଲୁ, ମୋର ଗାନା ଲୁକ୍ ଗୋଥ, ଦ୍ୟାଟ୍ସ ୱାଟ୍ ଆଇ ୱାଣ୍ଟ। ଆର୍ ମୁଇଁ ନାଇଁ ଚାହେଁ ଯେ କାହାକେ ଟ୍ରବଲ୍ ହଉ ସେ ବିଷୟ, ଗୋଟେ ଗୋଟେ ଗାନା ବନାବା ଲାଗି ମୋତେ ବହୁତ ଟାଇମ୍ ଲାଗ୍ସି, କାହିଁକି ଇମୋସନ୍ ଭରବା ପଡ଼୍ସି, ଅବଜରଭେସନ୍ ରହିସି, ହଜାର ବିଷୟ ରହିସି। ଏବେ କାହାର ଅଣ୍ଡର୍ନେ ରହିଲୁ ବୋଲେ ପ୍ରେସର୍ରେ ଥିମି, ଆର୍ ମୁଇଁ ସେ ପ୍ରକାର କାମ ନାଇଁ କରେ। ତ ମୁଇଁ ମୋର ଫ୍ରିଡମ୍ରେ କାମ କରିବା ଲାଗି ନିଜର ପ୍ରଡକ୍ସନ୍ ଓପନ୍ କଲି।
1: କଳାକାର ମାନଙ୍କ ପାଇଁ ମଧ୍ୟ ଅନେକ ପ୍ରତିବନ୍ଧ ରହିଛି,
0: ରାଇଟ୍? ଆଣ୍ଡ ଆଉ ଗୋଟେ ବିଷୟ ଥିଲା ସେକେଣ୍ଡ ଲାଇନ୍ରେ ଆପଣ କହିଲେ ମୋତେ ଯେ ଏକ୍ସପିରିଏନ୍ସ ହେଲା ଫାର୍ଷ୍ଟ ଟାଇମ୍। ଦେଖ ଏକ୍ସପିରିଏନ୍ସ ଫାର୍ଷ୍ଟ ଟାଇମ୍ଟା ବହୁତ ମୋର ଫାର୍ଷ୍ଟ ମ୍ୟୁଜିକ୍ ଭିଡ଼ିଓ ଯେନ୍ଟା ଥିଲା ସେଟା ଇନ୍ଡୋର ଗୋଟେ ବନେଇଥିନି, ସେଟା ମୋତେ ବେଶୀ ଏଇଟା ଏକ୍ସପେନ୍ସିଭ୍ ନାଇଁ ଲାଗି, ବେଶୀ ପ୍ରୋବ୍ଲେମ୍ ନାଇଁ ଲାଗି। ବଟ୍ ଯେତେବେଳେ ଟିମ୍ ୱାର୍କ କଲି, ମୋର ପହଲା ଗୀତ ଥିଲା ଟିମ୍ ୱାର୍କର ରଷିଆ ପିଲା, ୟେସ୍ ଦେଟ୍ ସଙ୍ଗ୍। ତ ସେନେ ମୋତେ କାଣ କି ସବକୁ କଲେକ୍ଟ କରବାରେ, ବୋଲେ କ୍ୟାମେରା ପର୍ସନ୍ ହାୟର କରବ, କ୍ୟାମେରା ପର୍ସନ୍ ସେଟା ମୁଇଁ ଆଡଜଷ୍ଟ କଲି, ମୋର ଫ୍ରେଣ୍ଡ ଗୋଟେ ଥିଲେ ସେମାନେ ଭିଡ଼ିଓଗ୍ରାଫି କରୁଥିଲେ, ସିନେମାଟୋଗ୍ରାଫି କରୁଥିଲେ, ତ ସେ ଏଡିଟିଂ କରୁଥିଲେ, ତାକୁ କ୍ୟାପ୍ଚର କଲି, ତାର ନା କଥାବାର୍ତ୍ତା ହେଇକରି ମିଟିଂସ କଲି। ମିଟିଂସ କଲା ପରେ ଆଉ ବହୁତ ଜଣଙ୍କର ପାଖେ ଗଲି, ଯେମିତିକି ଏକାଡେମୀ, ଡାନ୍ସ ଏକାଡେମୀ ମାନଙ୍କୁ ମାନଙ୍କର ପାଖେ ଗଲି, ଭାଇ ମାନଙ୍କର ନା କଣ୍ଟାକ୍ଟ କଲି, ସେମାନଙ୍କୁ ଗ୍ରୁପ ହି କର ଡାକବାଟା, ଫିର୍ ଆକ୍ଟ୍ରେସ୍ ନେଇ ମିଳୁଥାଏ, ଫାର୍ଷ୍ଟ ଟାଇମ୍ କରବାଟା ଆକ୍ଟ୍ରେସ୍ ମିଳିବାଟା ବହୁତ ମୁସ୍କିଲ ଥିଲା ସେତିକି ବେଳେ। ତ ଆଉ ଗୋଟେ ବିଷୟ କି ଗୋଟେ ନୂଆ ଚ୍ୟାନେଲ୍ରେ ପ୍ରାୟ ଲୋକ ବୋଲେ ସେମାନଙ୍କୁ କମ୍ଫର୍ଟେବୁଲ୍ ନେଇଥାଏ, ହିଚକିଚାସନ୍ କି ଆମେ ଆକ୍ଟ କରମୁ କି ନେଇ କରମୁ ବୋଲିକରି, ତ ସେଟା ବହୁତ ଟ୍ରବଲ୍ ଥିଲା। ବଟ୍ ଏନିୱେ ସକ୍ସେସ କଲି, ମ୍ୟାନେଜର ନେଇ ଥିଲେ ଆପଣ ଜାଣିଛନ୍ତି ଯେ କେତେ ଟ୍ରବଲ୍ସ ହୁଏ ଯେନ୍ ଆସିଷ୍ଟ କରିବା ଲାଗି, ଲାଷ୍ଟ ମୋତେ ହିଁ ସବୁ ବିଷୟ ବୁଝିବା ପଡ଼େ, ସବକର ଜର୍ନି ଚାର୍ଜ, ସବକର ସୁଟିଂ ଯେନ୍ ଲୋକେସନ୍ ଥିବା, ଲୋକେସନ୍ର ଚାର୍ଜ, ଲାଇଟ୍ସ ଥୋଉ, କ୍ୟାମେରା ଥୋଉ, ସେ ଗୀତର ପ୍ରଡକ୍ସନ୍ ହଉ, ଡର ବି ଥିଲା ବଟ୍ somehow I did it passion lagi। yes
1: bahut sundar katha ti kahili nischit bhabre amar juba pidi eha prati anupranita hebe boli mor aasha tebe chakiri chhadi kala ku pesa kariba nispati re apananko paribaranko pratikriya ki pari thila mane apananku tanku bujheiba ki mane sahaj thila na kashta kara thila ebong apana bartaman jeu apananko jibana pathare achanti apananko paribaranko pratikriya ti kemti
0: semane badhiya they are cooperative bole semane bahut company desan bahut badhiya support but ଷ୍ଟାର୍ଟିଂରେ ଆପଣ ଜାଣିଛନ୍ ଆମେ ଯେନ୍ ଏରିଆରେ ଗ୍ରୋ କରୁଛୁ, ଆମର ଏରିଆ ଯେନ୍ଟାକି କଲାହାଣ୍ଡି, ଇ ଏରିଆ ମାନ୍କେ ପ୍ରାୟ ପ୍ୟାରେଣ୍ଟସ୍ର ଡ୍ରିମ୍ସ ଥିସି ମୋର ପିଢ଼ି କି ମୋର ଛୁଆ ସେ ଫ୍ୟୁଚର୍ରେ ଟିଚର୍ ହେବା, ଲେକ୍ଚର୍ ହେବା, ପ୍ରଫେସର୍ ହେବା, ଆଇଏଏସ୍ ଓଏଏସ୍ ଏକ୍ସେଟ୍ରା, ବହୁତ ବଢ଼ିଆ ବିଷୟ ସେଟା। ବଟ୍ ତାର୍ ସାଙ୍ଗେ ନିଜର ପ୍ୟାସନ୍ ହଉ କି ନିଜର ପ୍ୟାସନ୍ କେ ଫଲୋ କରବାଟା ଆଉ ସେମାନଙ୍କେ ପ୍ରୁଫ୍ କରବାଟା ଏକା ଇମ୍ପୋର୍ଟାଣ୍ଟ। ସେମାନେ ଜବ୍ ତକ୍ ଆମେ ପ୍ରୁଫ୍ ନେଇ କରୁ ତବ୍ ତକ୍ ସେମାନେ ଭରସା କରବାଟା ଟଫ୍ ହେ, ଟିଲ୍ ମୋର ଲାଗି ଟିକେ କଷ୍ଟ ହେସି ସେମାନଙ୍କୁ ବୁଝାବାଟା ହେଲା। ବଟ୍ ସମ୍ ହାଓ ମୁଇଁ ଯେତେବେଳେ ମୋର ଲାଇଫ୍ର ଫାର୍ଷ୍ଟ ସୁଟ୍ କରିଥିଲି ସେତିକିବେଳେ ବି ଟ୍ରବଲ୍ ଥିଲା ବୋଲେ ମୁଇଁ ନେଇ କହିକରି ଯାଇଥିଲି ଆଉ ସୁଟ୍ କରି ରିଲିଜ୍ ହେଲା ପରେ ସମସ୍ତେ ଜାଣିଲେ, ତାପରେ ୱା ୱା କଲେ ଇନ୍ଡାଇରେକ୍ଟଲି ସୋସାଇଟି, ତାପରେ ପ୍ୟାରେଣ୍ଟସ୍ ବି ସେନେ ସପୋର୍ଟ ବହୁତ ବଢ଼ିଆ, ପ୍ୟାରେଣ୍ଟସ୍ ସେମାନେ ବି ଏଜୁକେଟେଡ୍ ହେ ତ ସେମାନେ ବି ଜାଣିଛନ୍ କି କାଣା କରୁଛନ୍ ବୋଲି, ତ ଡେଫିନେଟ୍ଲି ସେମାନେ ବହୁତ ସପୋର୍ଟିଭ୍, ବହୁତ ବଢ଼ିଆ ସପୋର୍ଟ କରୁଛନ୍। ଆଣ୍ଡ ଆଇ ଲଭ୍ ମାଇ ପ୍ୟାରେଣ୍ଟସ୍, ବହୁତ ହେଲ୍ପ ବି କରସନ୍, ରିସେଣ୍ଟଲି ବି ମୋର ସୁଟିଂରେ ଯାହା କିଛି ହଉଛେ ଜାଣା ବି ଚାଲିଛି ବୋଲେ ସେମାନେ ସପୋର୍ଟ କରବାରେ ଆଗେ ହିଁ ରହିସନ୍।
1: କୁହାଯାଏ ସଙ୍ଗୀତ ଆତ୍ମାକୁ ଶାନ୍ତି ଦିଏ ଏବଂ ନୃତ୍ୟ ଶରୀରକୁ, ଜଣେ ନୃତ୍ୟ ଶିଳ୍ପୀ ହେଇଥିବାରୁ ଆପଣଙ୍କୁ ଗୀତର କେଉଁ ପ୍ରଭାବ ରହିଛି ଆପଣଙ୍କ ପାଖରେ, କିପରି ଗୋଟିଏ ମୁଡ୍ ହେଲେ ଆପଣ ଗୋଟିଏ ନୃତ୍ୟ ଶିଳ୍ପୀ ଭାବରେ ଆହୁରି ଉତ୍କୃଷ୍ଟ ନୃତ୍ୟ କରିଥାନ୍ତି?
0: ଜବ୍ ମୁଁ ବହୁତ ଦୁଃଖ ମେ ରହିଥାଉ, ଯେତେବେଳେ ମୁଇଁ ପୁରା ଦୁଃଖରେ ଥିସି ହେତ୍କି ବେଲେ, ବୋଲେ ସବୁ ଲୋକର ସଲ୍ୟୁସନ୍, ମୁଇଁ ମ୍ୟୁଜିକ୍ ନି ବନାଇଲେ ମୋତେ ଟେନସନ୍ ବଢ଼ିଥିଲା, ଟେନସନ୍ ବଢ଼ିଛେ ବୋଲେ ମ୍ୟୁଜିକ୍ରେ ବସ୍ ବି କମ୍ପଲସରି, ଆଉ ସେନେ ହିଁ ମୋର ଗାନା ଲେଖବା ଆରମ୍ଭ ହେସି। ଯେତେବେଳେ ସମସ୍ତେ ଡାଉନ୍ଫଲ୍ ନେଇ କହିସନ୍ କେ, ସେ ଡାଉନ୍ଫଲ୍ ହିଁ ମୋତେ ବହୁତ ବୁଷ୍ଟ କରସି, ଯେତେବେଳେ ମୁଇଁ ମ୍ୟୁଜିକ୍ରେ ବସ୍ସି ୟା ଫିର୍ ମୁଇଁ ନିଜେ ମୋର ପର୍ସନାଲ୍ କଥା ପ୍ରାଇଭେଟ୍ କଥା ସେଟା ହେଉଛି, ଯେତେବେଳେ ବେଶୀ ରାଗ ହେସି ନେଇ କେଁ, ଟେନସନ୍ ଥିନି, ମୋର କମରା ରୁମ୍କେ କ୍ଲୋଜ୍ କରବି, ମ୍ୟୁଜିକ୍ ଅନ୍, ୟା ଫିର୍ ଗାନା ଲେଖିବି, ୟା ଫିର୍ ଗାନା ଶୁଣବି, ଆର୍ ନିଜେ ଡ୍ୟାନ୍ସ କରବି।
1: ତେବେ ଆଜିକାଲି ଡିଜିଟାଲ ଯୁଗରେ ଗୋଟିଏ ଭିଡିଓକୁ ଲୋକପ୍ରିୟ କରିବା ପାଇଁ କେଉଁ କେଉଁ ଦିଗ ଉପରେ ଆପଣ ଧ୍ୟାନ ଦେବା ଜରୁରୀ ବୋଲି ଭାବନ୍ତି? ମାନେ ଅନେକ କଳାକାର ଅଛନ୍ତି, ସେମାନେ ଭିଡିଓ ସବୁ କ୍ରିଏଟ୍ କରୁଛନ୍ତି।

0: ହେଲେ ଏତେ ମାତ୍ରାରେ ଲୋକପ୍ରିୟ ହୋଇନଥାଏ। ତ ଆପଣ କେଉଁ କେଉଁ ଦିଗ ଉପରେ ଏମିତି ଧ୍ୟାନ ଦେବା କଥା ଯାହା ପାଇଁ ସେଇ ଭିଡିଓଟା ଭଲ ଭାବରେ ଆମ ପ୍ରିୟ ଯୋଉ ଦର୍ଶକ ବନ୍ଧୁ ଅଛନ୍ତି, ଶ୍ରୋତା ଅଛନ୍ତି, ସେମାନେ ଶୁଣିପାରିବେ ଏବଂ ଲୋକପ୍ରିୟ ହେଇପାରିବ?
1: ମୋର ଅବଜରଭେସନରେ ମୁଇଁ ଗୋଟେ ବିଷୟ କହିବି ଯେ ଲୋକମାନଙ୍କେ ଟଚ୍ କରସି ର ବିଷୟ ଯେନ୍ଟା ରିଏଲ ଆଣ୍ଡ ଟ୍ରୁଥ ଥିସି। ଆମେ ଫେକିଂ କରମୁ, ଆମେ ଯଦି ଲାଇଫ ଷ୍ଟାଇଲ ଗୋଟେ ଅଲଗା ଜିଉଛୁ, ଗୀତ ଲେଖୁଛୁ ଅଲଗା ପ୍ରକାର, ତ ସେଟା ଲୋକର ମାଇଣ୍ଡକେ ଟଚ୍ ନେଇ କରେ। ଏଜ୍ ଆମେ ଷ୍ଟାର୍ଟିଂରେ ବି କଥା ହଉଥିଲୁ କି ଆମେ ଆମର ଲାଇଫ୍ରେ ଏମିତି ଅଛୁ ଯେ ଆମେ ଆମକେ ରିଏଲିଟି ପସନ୍ଦ, ଆମକେ ଫେକିଂ ପସନ୍ଦ ନାହିଁ। ତ ଆମେ ରିଏଲିଟି ଥିମୁ ର ଥିମୁ। ମୁଁ ପ୍ରାୟ ଦେଖ୍ସି, ଅବଜର୍ଭ କରସି ୟୁଟ୍ୟୁବରେ ଆଲଗୋରିଦମ୍ ମାନେ ଯେ ଲୋକମାନେ ସେ ସୁଟ୍କେ ନେଇ ଦେଖନ୍, ବିହାଇଣ୍ଡ ଦ ସିନ୍କେ ବହୁତ ଦେଖ୍ସନ୍, ପସନ୍ଦ କରସନ୍। ସେ ବିହାଇଣ୍ଡ ଦ ସିନ୍ ବୋଲେ କାଣ, ର ମେଟେରିଆଲ। ତ ଲୋକମାନଙ୍କୁ ଆମେ ଯେତିକି ର ଦେମୁ ନିକେ, ରିଏଲିଟି ହିଁ ରହିମୁ, ସେତିକି ଲୋକମାନଙ୍କୁ ପସନ୍ଦ।
0: ଆଚ୍ଛା, ତେବେ ଯେତେବେଳେ ଆମେ ସଙ୍ଗୀତ କଥା ହେଉଛୁ, ମୁଁ ପଚାରିବି ଯେ ଆପଣଙ୍କୁ କି ପ୍ରକାର ସଙ୍ଗୀତ ସବୁ ଭଲ ଲାଗେ ଏବଂ କାହିଁକି, ଆଉ ପଚାରିବି ଯେ ଆପଣଙ୍କ ଜୀବନରେ ଆପଣଙ୍କ ସବୁଠାରୁ ପସନ୍ଦର ସଙ୍ଗୀତଟି କ'ଣ, ଆଉ ଆପଣଙ୍କର ମାନେ କହନ୍ତି ନା ଫେଭରେଟ୍ ମ୍ୟୁଜିସିଆନ୍ ବା ସିଙ୍ଗର୍ଟି କିଏ?
1: ଜନର ଉପରେ ଡିପେଣ୍ଡ କରସି, ସିଙ୍ଗର୍ସ ମ୍ୟୁଜିସିଆନ୍ସ ତ ଚେଞ୍ଜ ହଉଥିସି। ରିସେଣ୍ଟଲି ବହୁତ ବହୁତ କଳାକାର ଅଛନ୍, ମୁଇଁ ତ ଚେଞ୍ଜ ଇନ୍ ଲାଙ୍ଗୁଏଜ୍ ନେଇ ବୁଝେ, ସେ ଟାଇପ୍ର ସିଙ୍ଗର୍ସ ମାନକେ ବି ବୋଲେ ଫଲୋ କରସି ସେ ଟାଇପ୍ର। ଇଭେନ୍ ମୋର ଲାଗି ବହୁତ ଟଫ୍ ଥିସି, ବଟ୍ ବହୁତ ବିଷୟ ଶିଖିବା ଲାଗି ମିଲ୍ସି। ଗୋଟେ ଭଲ ଆର୍ଟିଷ୍ଟ ରିସେଣ୍ଟଲି ବହୁତ ଅଛନ୍, ବହୁତ ଏମିତି ଗୋଟେ ନେଇ, ତ ମୋର ଫେଭରେଟ୍ ହଉଛନ୍ ଅରିଜିତ ସିଂ ରିସେଣ୍ଟଲି। ସେ ଲାଇକ୍ ଆଇ ଲଭ୍ ହିମ୍, ଆଇ ଆମ୍ ଜଷ୍ଟ ଆଇ ଡୋଣ୍ଟ ନୋ କେମିତି ଏକ୍ସପ୍ରେସ୍ କରିବି, ଆଇ ଜଷ୍ଟ ଲଭ୍ ଅରିଜିତ।
0: ଆଚ୍ଛା, ତେବେ ଆପଣଙ୍କୁ ଯେଉଁ ପ୍ରକାର ସଙ୍ଗୀତ ପସନ୍ଦ, କ'ଣ ଆମେ ଆପଣଙ୍କ ପାଖରୁ ସେଇ ପ୍ରକାର ଗୀତଟି ଶୁଣିପାରିବା?
1: ଡେଫିନେଟଲି, ଓକେ ଷ୍ଟାର୍ଟ। ଓକେ, ଦେଖୁଥିସି ତତେ ମୁଇଁ, ତୋର ଇଶାରା କେ ତୋର ପଛେ ହିଁ ପଡ଼ିଥିସି ମୁଇଁ, ଦେଖୁଥିସି ତତେ।

0: Nana.
1: So guys, this is the song which I have composed. और ये गाना बहुत जल्दी रिलीज होगा लगी जाऊँगी. So we have almost started. आशा करूँ चाहे समस्त को बहुत लगा भाई गाना.
0: बहुत बहुत बढ़िया लगा जी गीतटी. निश्चित भाव रे आम श्रोता मैंने आप YouTube चैनल रे गीतटी सुनी भी बोली मोर आशा. NXT Music Manish.
1: Right.
0: से यूट्यूब चैनल रे आम प्रिय श्रोता मैंने यही गीतटी जल्दी सुनी पारिबे एवं बहुत भल पाइबा मध्य देबे बोली आमर आशा.
1: यस.
0: आगामी 5 वर्ष भितरे आपण निजो को एवं निजर चैनल को बा निजर करियर को केउ स्तर रे देखिबा पई चाहु चोंती.
1: रेवोल्यूशन आन बारो छ मते म्यूजिक रे जंती की से गुटे विषय का चाल लाइन दि लागु छ. मुई चाहसि जे किछु अलगा हो बोली. एबे सब विषय माने डिजिटलाइज हैला तो इवन आमर इंस्ट्रूमेंट भी हो. आई रेस्पेक्ट द इंस्ट्रूमेंट सब ट्रेडिशनल इंस्ट्रूमेंट के रेस्पेक्ट है. विथ दैट आमके मॉडर्निज्म रो सहित भी आमके चलवार अच्छे जेनजी रो संगे. तो एक्जैक्टली आमर गाना से सेम नहीं रहू. मुई चाहसी जे अपकमिंग 5 ईयर रे आमर गाना पूरा होल इंडिया क्रैक करो होल वर्ल्ड के टच करो.
0: ସବୁବେଳେ ତ ପିଢ଼ି ପିଢ଼ି ହେଇ ପରିବର୍ତ୍ତନ ଆସୁଛି. ଆମେ ମଧ୍ୟ ଦେଖୁଛୁ ଏହା ବହୁତ ମାନେ ଭଲ ଲକ୍ଷ୍ୟ ରଖିଛନ୍ତି ଯେ ଆଗକୁ ଆପଣ ବିଶେଷ କିଛି ପରିବର୍ତ୍ତନ ଏହି କଳାକ୍ଷେତ୍ରରେ ଆଣିବେ. ଆମ ଓଡ଼ିଶାରେ ଆପଣଙ୍କ ଭଳି ଅନେକ ପ୍ରତିଭାବାନ ଯୁବମାନେ ଅଛନ୍ତି. ସେମାନଙ୍କ ପାଖରେ ଆପଣଙ୍କ ବାର୍ତ୍ତାଟି କ'ଣ ରହିବ? ମାନେ ଏଭଳି ଯେଉଁ କିଛି ଷ୍ଟ୍ରଗଲିଂ ଆର୍ଟିଷ୍ଟ ମଧ୍ୟ ଅଛନ୍ତି, ତ ଆପଣ ତାଙ୍କୁ କ'ଣ ସନ୍ଦେଶ ଦେବେ?
1: ଜଷ୍ଟ ଲଭ୍ ୟୋର୍ ୱାର୍କ. ନିଜର କାମକେ ପସନ୍ଦ କର, ଭଲ ପାଅ. ଦେଟ୍ ୱିଲ୍ ବି ମୋର ଦେନ୍ ଏନଫ୍. ଲାଇକ୍ ଦେଟ୍ ଇଜ୍ ମୋର ଦେନ୍ ଏନଫ୍.
0: ତ ଆଜିକାଲି ଅନେକ ଅଛନ୍ତି ଯେଉଁମାନେ କି କଭର ସଙ୍ଗ କରୁଛନ୍ତି, କିନ୍ତୁ ଆପଣ ନିଜର ଓରିଜିନାଲ ମ୍ୟୁଜିକ ଉପରେ ଅଧିକ ମହତ୍ତ୍ୱ ଦେଉଛନ୍ତି,
1: ରାଇଟ୍?
0: ତେବେ ଏହି ମୌଳିକତା ବଜାୟ ରଖିବା କେତେ ଜରୁରୀ?
1: ଏଜ୍ ଆଇ ସେଡ୍ ବିଫୋର୍ କି ମୁଇଁ କହିଥିଲି ଯେ ଟ୍ରାପ୍ରୁ ବଚିବାର ଅଛି ଆମକେ. ଅଲଗା ଲୋକର ତଳେ କାମ କଲେ ବହୁତ କିଛି ପ୍ରୋବ୍ଲେମ୍ସ ରହିଛି. ତ ଗଡ୍ ଇଜ୍ କ୍ରିଏଟେଡ୍ ଏଭ୍ରି ୱାନ୍, ସମସ୍ତଙ୍କୁ ୟୁନିକ୍ ୱେରେ ବନେଇଛନ୍. ସବକର ଭଏସ୍ ବହୁତ ପ୍ୟାରା ହେ ଆଣ୍ଡ ଆଇ ଜଷ୍ଟ ଲଭ୍ ଏଭ୍ରି ୱାନ୍ ଭଏସ୍. ସମସ୍ତଙ୍କର ଭଏସ୍ ବହୁତ ୟୁନିକ୍ ରହିଛି ଆଉ ସମସ୍ତଙ୍କ

0: ଗୋଟେ ଅଲଗା ଅଲଗା କ୍ରିଏଟିଭିଟି ରହିଛି ଆଣ୍ଡ ସେ ବିଷୟ ହିଁ କି ନିଜର କ୍ରିଏଟିଭିଟି ଦେଖାଅ ଦ୍ୟାଟ ୱିଲ୍ ବି ମୋର ଦେନ୍ ଏନଫ୍ ସୋ
1: ତେବେ ମୁଁ ପଚାରିବି ଯେ ଆପଣଙ୍କ ଜୀବନର ଲକ୍ଷ୍ୟଟି କ'ଣ ସେ କଳାକ୍ଷେତ୍ରକୁ ଛାଡ଼ିକି ବି ହଉ କି ଶିକ୍ଷା କ୍ଷେତ୍ରରେ ବି ହଉ କି ସେ ଯାହା ବି ହଉ ଆପଣ ଜୀବନରେ କ'ଣ ମାନେ ଆଗକୁ ବନିବା ପାଇଁ ଚାହୁଁଛନ୍ତି ଆପଣଙ୍କ ଜୀବନର ଲକ୍ଷ୍ୟଟି କ'ଣ
0: ମୋର ଏଜୁକେସନ ଲାଇନ ଚାଲିଛି ବୋଲେ ଏକ୍ଜାକ୍ଟଲି ପ୍ରଫେସର ନେଇ ତ ଲେକ୍ଚର ସେଟା ସେ ବିଷୟ ଗୋଟେ ରହିଛେ ଆଉ ବାକି ରହିଲା ତ ସ୍କିଲ୍ସ ସ୍କିଲ୍ସ ତ ସବୁ ୟୁଜ୍ କରୁଛେ ତ ୟେସ୍ ଡେଫିନେଟଲି ଏଜ୍ ଏ ମ୍ୟୁଜିକ୍ ପ୍ରଡ୍ୟୁସର ବି ଥିମି ଆର୍ ଏଜ୍ ଏ ଯଦି ଗଭର୍ଣ୍ଣମେଣ୍ଟ ଜବ୍ ଅଲସୋ ତାର ବି ପ୍ରିପାରେସନ ଚାଲିଛି ତ ଡେଫିନେଟଲି ସେଟା ବି କ୍ରେକ୍ କରିବି
1: ଜଣେ ଏତେ ପ୍ରତିଭାବାନ ଯୁବ ପ୍ରତିଭା ଆପଣ ଆମେ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ପ୍ରାର୍ଥନା କରିବୁ ଯେ ଆପଣ ଦୁଇଟି କ୍ଷେତ୍ରରେ ହିଁ ସଫଳତା ହାସଲ କରନ୍ତୁ ସେତେବେଳେ କାର୍ଯ୍ୟକ୍ରମଟି ଶେଷ ପର୍ଯ୍ୟାୟରେ ଅଛୁ ଆମେ ମୁଁ ଆପଣଙ୍କୁ କହିବି ଯେ ଆମ ଯୋଉ ଶୁଣୁଛନ୍ତି ଆମ ପ୍ରିୟ ଶ୍ରୋତା ବନ୍ଧୁମାନେ ତାଙ୍କ ପାଇଁ ଆପଣ କଣ ସନ୍ଦେଶ ଦେବେ
0: ମୁଁ ସମସ୍ତଙ୍କୁ କହିବି କି ୟେସ୍ ଇଟ୍ ଇଜ୍ ଲାଇଫ୍ ଆମର ଜିନ୍ଦଗୀ ଦୁଇ ଦିନ ରହେ ଏମିତି କାମ କର ଯେନ୍ ବିଷୟ ତମକୁ ସୁକୁନ ମିଲ୍ସି ଲୋକମାନେ 9-to-5 ଡ୍ୟୁଟି କରୁଛନ୍ ସେମାନଙ୍କ ସୁକୁନ ତ ନେଇଥାଏ ମୁଁ ଦେଖସି ପ୍ରାୟ ଲୋକ ସେମାନେ ତାଙ୍କର ଲାଇଫରେ ଖୁସି ନେଇଥାନ୍ ତ ଯେନ୍ ବିଷୟ ତମକୁ ଖୁସି ଲାଗ୍ସି ଆଣ୍ଡ ହେଲ୍ପଫୁଲ୍ ବି ହଉଛି ତ ଇଭେନ୍ ପର୍ସନାଲ ଲାଇଫ ବି ଦେଖ ଫ୍ୟାମିଲିକୁ ବି ଦେଖ ପ୍ଲସ୍ ଯୋଉ ପ୍ୟାସନ୍ ଅଛି ସେ ବିଷୟକେ ନେଇ ଛାଡ଼ କାହିଁକି କି ସେଟା ହିଁ ଆମକୁ ସୁକୁନ ଦେସି ତ ୟେସ୍ ଲାଇଫରେ ସୁକୁନ ବି ବହୁତ ଇମ୍ପୋର୍ଟାଣ୍ଟ ଆମେ ଯେନ୍ ବିଷୟ କରୁଛୁ ଖୁସିରେ କରୁ ଆନନ୍ଦରେ କରୁ ସକାଳୁ 9-5 ବି ହଉ କି ପର୍ସନାଲ ଯାହା ବି ଲାଇଫ ଥୋ ଖୁସିରେ କର ଷ୍ଟେ ହ୍ୟାପି
1: ବହୁତ ସୁନ୍ଦର ବାର୍ତ୍ତାଟି ଦେଲେ ତେବେ ଆମ ସହିତ ଏତେ ମୂଲ୍ୟବାନ ସମୟ ବାଣ୍ଟିଥିବାରୁ ନିଜର ଏତେ ଅଭିଜ୍ଞତା ପ୍ରେରଣାଦାୟୀ ବାର୍ତ୍ତା ବାଣ୍ଟିଥିବାରୁ ଆମ ମଞ୍ଚରେ ନିଜର ଏତେ ସମୟ ଦେଇଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ
0: ଥ୍ୟାଙ୍କ ୟୁ ସୋ ମଚ୍ ଅପର୍ଚୁନିଟି ଦେବା ଲାଗି ଥ୍ୟାଙ୍କ ୟୁ ସୋ ମଚ୍
1: ନମସ୍କାର ଭାଇ
0: ନମସ୍ତେ
1: ଆଜି ଆମକୁ ଭାଇ ସନ୍ଦେଶ ଦେଇକଲେ ଯେ ନିଜ ପେସନକୁ କେବେ ଛାଡ଼ନ୍ତୁ ନାହିଁ କାରଣ ମଣିଷ ଯେତେବେଳେ ନିଜ ମନ ପସନ୍ଦ କାମ କରେ ସେତେବେଳେ ତାଙ୍କ ପରିଶ୍ରମରେ ମଧ୍ୟ ଖୁସିର ସୁର ଶୁଣିବାକୁ ମିଳେ ଆମର ଏହି ବିଶେଷ ଅତିଥିଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ ଓ ତାଙ୍କ ଆଗାମୀ ଜୀବନ ପାଇଁ ଅନେକ ଶୁଭେଚ୍ଛା ତାଙ୍କ ସଙ୍ଗୀତ ତାଙ୍କ କଳା ଓ ତାଙ୍କ ସ୍ୱପ୍ନ ଏଭଳି ଅନେକ ଲୋକଙ୍କ ହୃଦୟକୁ ଛୁଇଁ ଯାଉ ଆଉ ବନ୍ଧୁଗଣ ଆପଣମାନେ ମଧ୍ୟ ନିଜ ଭିତର ପ୍ରତିଭାକୁ ଚିହ୍ନନ୍ତୁ ନିଜ ସ୍ୱପ୍ନକୁ ଭଲ ପାଆନ୍ତୁ ଓ ଜୀବନର ପ୍ରତ୍ୟେକ ଦିନକୁ ନୂଆ ଉତ୍ସାହରେ ଜିଅନ୍ତୁ।

ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ସମୟ ଶେଷ ହୋଇଯାଇଛି। ସମୟ ଆସିଯାଇଛି କାର୍ଯ୍ୟକ୍ରମ ଠାରୁ ବିଦାୟ ନେବାର। ହେଲେ ବିଦାୟ ନେବା ପୂର୍ବରୁ ମୋର ସେହି ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁନ୍ଦର ସୁଚିନ୍ତିତ ମତାମତ ଗୁଡିକ ନିଶ୍ଚିତ ଭାବରେ ଆମ ପାଖକୁ ପଠାଇବେ। ଆମକୁ ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ମତାମତ ଆମର ହ୍ୱାଟ୍ସଆପ୍ ନମ୍ବର ଜରିଆରେ ମେସେଜ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଉପସ୍ଥାପନାରେ ମୁଁ ଥିଲି।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଚଳିତ ଅଧିବେଶନରୁ ଆଦିବାସୀ ଗୀତ କ୍ରମରେ ଶୁଣିବେ ଭତ୍ରା ସମ୍ପ୍ରଦାୟ ଗୀତ। ସନ୍ଧ୍ୟା 6:30 ପରିବେଷଣ କରିବେ ମାୟାରାଣୀ ଭତ୍ରା ଏବଂ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ କେଉଁଝର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଜାସ୍ପାସ୍ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 7:30। ରାତି 8:00 ଶୁଣିବେ ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିବେ ରାତି 8:15। ଶିଳ୍ପୀ ହେଲେ ହରିଓମ୍ ଶରଣ। ରାତି 8:30 ସ୍ପୋର୍ଟସ୍ କ୍ୟାନ୍, ରାତି 9:15 ସ୍ପଟ୍ଲାଇଟ୍ ଓ ରାତି 9:30 ଅଖିଳ ଭାରତୀୟ ହିନ୍ଦୀ ରୂପକ ଓ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:10। ଶିଳ୍ପୀମାନେ ହେଲେ ବିଜୟ କୁମାର ପାଣିଗ୍ରାହୀ, ସସ୍ମିତା ମହାନ୍ତି, ମଦନ ମୋହନ ଖିଲାଡ଼ି, ଶ୍ୱେତାଲିନା ପଣ୍ଡା ଏବଂ ବାବାଜୀ ଚରଣ ଚେନା। ସକାଳ 6:30 ଶୁଣିବେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ ସକାଳ 7:30। ସକାଳ 7:40 ଶୁଣିବେ ଚାଷର କଥା କାର୍ଯ୍ୟକ୍ରମ। ପୁରାତନ କ୍ରମରେ ଓଡ଼ିଶୀ ପ୍ରଚାର କରିବୁ ସକାଳ 7:45। ଶିଳ୍ପୀମାନେ ହେଲେ ରାଜଶ୍ରୀ ପଟ୍ଟନାୟକ, ବିଜୟ କୁମାର ମିଶ୍ର ଓ ରାଧାମଣି ମହାପାତ୍ର। ସକାଳ 8:30 ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଏହି କ୍ରମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ପ୍ରସ୍ତୁତି ମା ମାଣିକେଶ୍ୱରୀ, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। କାର୍ଯ୍ୟକ୍ରମଟି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବୈଦେଶିକ ବିଳାସ ପ୍ରଚାର କରିବୁ ସକାଳ 8:45। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 9:10। ସକାଳ 9:45 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 12:00 ଓ ଦିନ 2:45। ଦିନ 12:30 ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସଙ୍ଗୀତା ମହାପାତ୍ର, ଉପେନ୍ଦ୍ର କୁମାର ମହାପାତ୍ର, ମୀନା ମହାପାତ୍ର, ଅପରାଜିତା ମହାପାତ୍ର ଓ କୁନ୍ତି ବେହେରା। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କ୍ରମରେ ସାହିତ୍ୟାୟନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବାଶକ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। ରାତି 7:30 ଶୁଣିବେ ଚାଷବାସ କାର୍ଯ୍ୟକ୍ରମ। ଗୀତ ଗଜଲ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:00। ଶିଳ୍ପୀ ହେଲେ ରୂପ କୁମାର ରାଠୋଡ଼। ଆସନ୍ତାକାଲି ରାତି 8:15 ଶୁଣିବେ କେତୋଟି ସମ୍ବଲପୁରୀ ଗୀତ। ଶିଳ୍ପୀମାନେ ହେଲେ ଧୀରେନ୍ଦ୍ର କୁମାର ନାୟକ ଓ ପଦ୍ମିନୀ ବୈଠାରୁ। ରାତି 8:30 ସ୍ପୋର୍ଟସ୍ କେନ୍ ସ୍ପଟ୍ଲାଇଟ୍ ରାତି 9:15 ଓ ପବ୍ଲିକ୍ ସ୍ପିକ୍ ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲି ରାତି 10:00 ଶୁଣିବେ ନାଟକ ଘାତକ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା କିଶୋର ମହାନ୍ତି। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି।

0: ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ଏକ ସୂଚନା, ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେକ୍ ରିପୋର୍ଚର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଶୁଣିବେ ସୋମବାର 5 ତାରିଖ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ପ୍ରସ୍ତୁତି ମା' ମାଣିକେଶ୍ୱରୀ, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। ମଙ୍ଗଳବାର 6 ତାରିଖ ଆକାଶବାଣୀ କେଉଁଝର କେନ୍ଦ୍ରର ପ୍ରସ୍ତୁତି ଘଟଗାଁ ମା' ତାରିଣୀ, ପ୍ରଯୋଜନା ଜୟରାମ ମୁଣ୍ଡା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ପ୍ରସ୍ତୁତି ଶୁଣିପାରିବେ ବୁଧବାର 7 ତାରିଖ ମା' ସମଳେଶ୍ୱରୀ, ପ୍ରଯୋଜନା ମୁରଲୀଧର ପଣ୍ଡା। 8 ତାରିଖ ଗୁରୁବାର ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରର ପ୍ରସ୍ତୁତି ମା' ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। 9 ତାରିଖ ଶୁକ୍ରବାର ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି କୃପାମୟୀ ମା' ତାରା ତାରିଣୀ, ପ୍ରଯୋଜନା ହୃଷିକେଶ ପଣ୍ଡା। ଶନିବାର 10 ତାରିଖ ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି ମା' ବିମଳା, ପ୍ରଯୋଜନା ଅଜିତ ଦାସ। 11 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା' ବିରଜା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 12 ତାରିଖ ସୋମବାର ମା' କଣ୍ଟା ବଂଶୁଣୀ ପୀଠ, ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା, ପ୍ରସ୍ତୁତି ଆକାଶବାଣୀ ଜୟପୁର କେନ୍ଦ୍ର। ଆକାଶବାଣୀ କେନ୍ଦ୍ର କେଉଁଝର 13 ତାରିଖ ମଙ୍ଗଳବାର ମା' ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା। ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ବୁଧବାର 14 ତାରିଖ ମା' ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା। ଆକାଶବାଣୀ ଯୋରନ୍ଦା କେନ୍ଦ୍ରର ପ୍ରସ୍ତୁତି ଶୁଣିପାରିବେ ଗୁରୁବାର 15 ତାରିଖ ମା' ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଶୁକ୍ରବାର 16 ତାରିଖ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା' ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। 17 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ଝଙ୍କଡ଼ର ମା' ସାରଳା, ପ୍ରଯୋଜନା ଲଳିତ କାନୁନଗୋ। 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା' କଟକ ଚଣ୍ଡୀ, ପ୍ରଯୋଜନା ସୁମିତ୍ରା ମହାପାତ୍ର। 19 ତାରିଖ ସୋମବାର ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି ମା' ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି ମା' ବାଟମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। ବୁଧବାର 21 ତାରିଖ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ବିଜୟର ପର୍ବ ବିଜୟା ଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଏ ଥିଲା ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା କାର୍ଯ୍ୟକ୍ରମର ସାରଣୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ହ୍ୟାଲୋ,
2: କିଏ
1: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
2: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00ରୁ 11:30 ପର୍ଯ୍ୟନ୍ତ।
1: ଆମ ଫୋନ ନମ୍ବର ହେଲା 0667029562329568।
2: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ ସକାଳ 9:00ରୁ 10:00 ପର୍ଯ୍ୟନ୍ତ।
3: ହ୍ୟାଲୋ
1: ହ୍ୟାଲୋ
3: କିଏ?
1: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା।

0: ଯୋଉ ଭତ୍ରା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମାୟାରାଣୀ ଭତ୍ରା ଓ ସାଥୀ। ତେବେ ତା ପୂର୍ବରୁ କିଛି ସୂଚନା।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ
2: ଭତରା ସମ୍ପ୍ରଦାୟ ଲୋକମାନେ ସାଧାରଣତଃ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବହୁଳ ଭାବରେ ବସବାସ କରିଥାନ୍ତି। ଏମାନେ କର୍ମଠ ଓ କଷ୍ଟ ସହିଷ୍ଣୁ। ସେମାନେ ସେମାନଙ୍କର କର୍ମବହୁଳ ଜୀବନର ଦୁଃଖ ଲାଘବ କରିବା ପାଇଁ ଅନେକ ପ୍ରକାର ନାଚ ଓ ଗୀତ କରିଥାନ୍ତି। ଯେକୌଣସି କାର୍ଯ୍ୟର ଆରମ୍ଭରୁ ସେମାନେ ଦେବୀଙ୍କ ବନ୍ଦନା କରନ୍ତି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଭତରାମାନଙ୍କର ଦେବୀ ବନ୍ଦନା। ପରିବେଷଣ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମର ମାୟାରାଣୀ ଭତରା ଓ ସାଥୀ।

ଧାନ କାଟିଲା ପରେ ଦିଆଳି ପରବ ବେଳେ ଭତ୍ରା ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ନିଜର ଦେବତାଙ୍କୁ ପୂଜା ଦେବା ପାଇଁ ମୂଷା ମାରିବାକୁ ଯାଆନ୍ତି। ବର୍ତ୍ତମାନ ଆସନ୍ତୁ ଶୁଣିବା ସେହି ସମୟର ଏକ ଗୀତ। ପରିବେଷଣ କରିଛନ୍ତି ବାଟାଗୁଡ଼ା ଗ୍ରାମର ମାୟାରାଣୀ ଭତ୍ରା ଓ ସାଥୀ।

ଆଦିବାସୀ ଗୀତ କ୍ରମରେ ପ୍ରଚାର କଲୁ ଭତ୍ରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ମାୟାରାଣୀ ଭତ୍ରା ଓ ସାଥୀ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ନବୀକରଣ ପରେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ତାମିଲନାଡୁ, ପୁଡୁଚେରୀ, ପଶ୍ଚିମବଙ୍ଗ ଏବଂ ଆସାମ ଲୋକସଭା ଆସନ ଉପନିର୍ବାଚନ ପାଇଁ ପ୍ରଚାର ଶେଷ, ଆସନ୍ତା ମଙ୍ଗଳବାର ମତଦାନ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଉଦ୍ଯାପିତ ହେଲା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026, 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟୁଡିଓର ନବୀକରଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଏହାକୁ ଉଦ୍ଘାଟନ କରିବେ। ଷ୍ଟୁଡିଓର ଆଧୁନିକୀକରଣ ଓ ପୁନର୍ବିକାଶ ସହ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ନୂତନ ଦିଗ ଦେବା ପାଇଁ 164 କୋଟି ଟଙ୍କା ବ୍ୟୟରେ ଷ୍ଟୁଡିଓର ନବୀକରଣ କରାଯାଇଛି। ଏଥିରେ ଇଣ୍ଡୋର ସୁଟିଂ ଫ୍ଲୋର, ଟେକ୍ନୋଲୋଜି ଜୋନ୍, ଏଡିଟିଂ ଓ ରେକର୍ଡିଂ ଭଳି ଆଧୁନିକ ସୁବିଧା ସହ ଚଳଚ୍ଚିତ୍ର ନିର୍ମାଣ ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମିର ବିକାଶ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋହାହନ ମିଳିବା ସହ ରାଜ୍ୟ ବାହାରର ନିର୍ମାତାମାନେ ମଧ୍ୟ ଆକୃଷ୍ଟ ହେବେ। ରାଜ୍ୟରେ ସିନେମା ଶିଳ୍ପର ବିକାଶ, ସ୍ଥାନୀୟ ପ୍ରତିଭାଙ୍କୁ ସୁଯୋଗ ଏବଂ ଚଳଚ୍ଚିତ୍ର ପର୍ଯ୍ୟଟନକୁ ପ୍ରୋହାହନ ଦେବା ଦିଗରେ କଳିଙ୍ଗ ଷ୍ଟୁଡିଓର ଆଧୁନିକୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରଠାରେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ଡକ୍ଟର ସ୍ୱଦେଶ ସିଂ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟର ସାମଗ୍ରିକ ପ୍ରଗତି ଓ ସାଂଗଠନିକ କାର୍ଯ୍ୟକ୍ରମର ସୁଦୃଢ଼ୀକରଣ ଆଦି ବିଷୟରେ ଆଲୋଚନା ହୋଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର 5 ବିଧାନସଭା ଆସନ ଏବଂ ଆସାମର 1 ଲୋକସଭା ଆସନ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ଆସନ୍ତା ମଙ୍ଗଳବାର ଏହି ସମସ୍ତ 6 ଆସନ ଲାଗି ମତଦାନ ହେବ ଏବଂ ଶୁକ୍ରବାର ଭୋଟ୍ ଗଣନା କରାଯିବ। ତାମିଲନାଡୁର ମଧୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଟ୍ଟାଛାଞ୍ଜଭାଡ଼ି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିପରି ଆସାମର ନାଓଗାଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ। ଏହିସବୁ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ ଇସ୍ତଫା କାରଣରୁ ଆସନଗୁଡ଼ିକ ଖାଲି ପଡ଼ିଛି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ନୂତନ ପରିଚୟ ପ୍ରଦାନ ଓ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଚାଲିଥିବା ଓଡ଼ିଶା ଟ୍ରାଭେଲ୍ ବଜାରର 7 ସଂସ୍କରଣର ଆଜି 2 ଦିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରାଜ୍ୟର ସମୃଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ ଓ ଇକୋ ଟୁରିଜିମ୍ରେ ଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏମ୍ଆଇସିଇ ଏବଂ ବିବାହ ଉପରେ ଅଂଶୀଦାରଙ୍କ ସହ ଏକ ବିଚାର ବିମର୍ଶ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏମ୍ଆଇସିଇ ପର୍ଯ୍ୟଟନ ଏବଂ ଡେଷ୍ଟିନେସନ୍ ୱେଡିଂ ଇନ୍ସେଣ୍ଟିଭ୍ ମ୍ୟାନେଜ୍ମେଣ୍ଟ ପ୍ଲାଟଫର୍ମକୁ ଉପମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ, ଯାହା ଉଦୀୟମାନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ପାଇଁ ଅଧିକ ସୁଗମ ଏବଂ ସକ୍ଷମ ଭିତ୍ତିଭୂମି ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ସଂସ୍କରଣ ଆସନ୍ତାକାଲି ଉଦ୍ଯାପିତ ହେବ। ରାଜ୍ୟରେ କ୍ରୀଡ଼ା, ଶାରୀରିକ ସୁସ୍ଥତା ଓ ପର୍ଯ୍ୟଟନକୁ ନୂତନ ପରିଚୟ ଦେବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରର ହାତିଆଶୁଣୀ ପଡ଼ିଆଠାରେ ଓମ୍ସି ପୁରୀ କୋଷ୍ଟାଲ ମାରାଥନ୍ ପାଇଁ ପ୍ରମୋରନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, ରାଜ୍ୟକୁ ସଶକ୍ତ, ସମୃଦ୍ଧ ଓ ଯୁବପିଢ଼ିଙ୍କ ମଧ୍ୟରେ ମାରାଥନ୍କୁ ନେଇ ସଚେତନତା ଜାଗ୍ରତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ସହ ଏହାକୁ ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆସନ୍ତା ଡିସେମ୍ବର 13 ପୁରୀ କୋଷ୍ଟାଲ ମାରାଥନ ହବ। ପ୍ରାଇସ୍ ମନି 1 କୋଟି ଟଙ୍କା ଅଛି, ଯେଉଁଥିରେ ବିଶ୍ୱର ସମସ୍ତ ମାରାଥନକାରୀ ଯୋଡ଼ି ହେବେ। ତା ସହିତ ବିଭିନ୍ନ ଜିଲ୍ଲାରେ ଯେଉଁ ପ୍ରମୋ ମାରାଥନରେ ଯୋଡ଼ି ହୋଇଛନ୍ତି ସେମାନେ ବି ରେଜିଷ୍ଟ୍ରେସନ କରିବେ। ଓଡ଼ିଶା ଏକ ସଶକ୍ତ, ସମୃଦ୍ଧ, ସ୍ପଷ୍ଟ ଦାବିଦାର ହେଇ ବିଶ୍ୱରେ ଠିଆ ହବ।
0: ଆସନ୍ତା ଡିସେମ୍ବର 13 ପୁରୀଠାରେ ଓମ୍ସି ପୁରୀ କୋଷ୍ଟାଲ ମାରାଥନ ଅନୁଷ୍ଠିତ ହେବ। ଏଥିରେ ଦେଶ ବିଦେଶର ଧାବକମାନେ ଯୋଗଦେବେ। ଏଥିପାଇଁ ପୁରସ୍କାର

0: 1 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଶାରୀରିକ ସୁସ୍ଥତା ସହ ପର୍ଯ୍ୟଟନର ସମନ୍ୱୟ ସୃଷ୍ଟି କରି ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଂସ୍କୃତିକ ଐତିହ୍ୟ ବିଶ୍ୱସ୍ତରରେ ପରିଚିତ କରାଇବା ଏହି ମାରାଥନର ମୁଖ୍ୟ ଲକ୍ଷ୍ୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିବିନିମୟମ 2023 ନୂତନ ଅପରାଧିକ ଆଇନ ସମ୍ପର୍କରେ।
1: 2024 ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ନୂତନ ଅପରାଧିକ ଆଇନଗୁଡ଼ିକ ନାଗରିକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୂତନ ଆଇନଗୁଡ଼ିକର ସମସ୍ତଙ୍କ ପାଇଁ ଅଧିକ ଗ୍ରହଣୀୟ ସହାୟକ ଏବଂ ଦକ୍ଷ ବିଚାର ବ୍ୟବସ୍ଥାର ଲକ୍ଷ୍ୟ ରହିଛି। ନୂତନ ଅପରାଧିକ ଆଇନ ଅଧୀନରେ ଶୂନ୍ୟ ମାମଲା ବ୍ୟବସ୍ଥା, ଫାଷ୍ଟ୍ରାକ୍ ତଦନ୍ତ, ସୀମିତ ସ୍ଥଗିତ, ଫରେନ୍ସିକ୍ ପ୍ରମାଣ ସଂଗ୍ରହ ଏବଂ ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ। ଏହି ଆଇନଗୁଡ଼ିକ ନାଗରିକ ଅଧିକାର ରକ୍ଷକ ଏବଂ ସହଜ ନ୍ୟାୟ ପ୍ରଦାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ ବୋଲି ଶ୍ରୀ ମୋଦି କହିଥିଲେ।
2: ହର କାନୁନ କା ବ୍ୟବହାରିକ ପକ୍ଷ ଦେଖା ଗୟା, ଫ୍ୟୁଚରିଷ୍ଟିକ ପାରାମିଟର ତ ଉସେ କସା ଗୟା, ତବ ଭାରତୀୟ ନ୍ୟାୟ ସଂହିତା ଅପନେ ଇସ୍ ସ୍ୱରୂପ ମେ ହମାରେ ସାମନେ ଆଇ ହେ। ମୈଁ ଇସ୍କେ ଲିଏ देश के सुप्रीम कोर्ट का मैं विशेष आभार प्रकट करता हूं। इस न्याय संहिता की ओनरशिप ली, मुझे भरोसा है सबके सहयोग से बनी।
1: ସଂଗଠିତ ଅପରାଧର ମୁକାବିଲା କରିବା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ବୃଦ୍ଧି କରିବା ପାଇଁ ଆଇନଗତ ସଂସ୍କାରରେ ଭାରତୀୟ ନ୍ୟାୟ ସଂହିତା 2023 କଠୋର ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସେହିପରି ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ଲାଗି ଆଇନରେ ପ୍ରାଥମିକତା ଦିଆଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ 2027 ପାଇଁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରକୁ ଘର ଯାଇ ସର୍ଭେ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ସ୍ୱଚ୍ଛ ନିର୍ଭୁଲ ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି ତାଙ୍କୁ ଗୁରୁତ୍ୱ ଦେବା ସହିତ ଭୋଟର ତାଲିକାରେ ତ୍ରୁଟିକୁ ଚିହ୍ନଟ କରି ସଂଶୋଧନ କରିବାକୁ ଆୟୋଗ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ତଥା ଶାନ୍ତି ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କମିଶନରେଟ୍ ପୁଲିସ୍ ସହ ଅନ୍ୟ ପୁଲିସ୍ର ମିଳିତ ସମନ୍ୱୟରେ ସ୍ୱତନ୍ତ୍ର ଅଭିଯାନ ଦମନ ଚାଲିଥିଲା। ଏହି ଅଭିଯାନରେ 1448 ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ସେହିଭଳି ଅନ୍ୟ ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଏବଂ ସଂସ୍ଥା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କଟକସ୍ଥିତ ଆଇପିଏସ୍ ମେସ୍ରେ ନବନିଯୁକ୍ତ ପୁଲିସ୍ ସବ୍ଇନ୍ସପେକ୍ଟରଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟ୍ରାଲ୍ ରେଞ୍ଜ ଅଧୀନରେ ଥିବା ବିଭିନ୍ନ ଜିଲ୍ଲାର ନବନିଯୁକ୍ତ ଏଏସ୍ଆଇମାନଙ୍କୁ ତାଲିମ ଦିଆଯାଉଛି। କାର୍ଯ୍ୟକ୍ରମରେ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ପୁରୁଣା କଟକସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ଆନୁକୂଲ୍ୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ଏବଂ ଦେହେଲପଡ଼ା ଗ୍ରାମ ପଞ୍ଚାୟତରେ ରୋଗ ପୋକ ଯୋଗୁଁ ଧାନ ଫସଲ କ୍ଷତି ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା କୃଷି ଅଧିକାରୀ ପ୍ରଣତି ପ୍ରଧାନ ସ୍ଥିତି ଅନୁଧ୍ୟାନ କରିବା ସହ ଉପଯୁକ୍ତ କୀଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହୋଇଯାଇଛି। 2 ସପ୍ତାହରୁ ଅଧିକ ସମୟ ଧରି 43 ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏସୀୟ କ୍ରୀଡ଼ାର ଏହି ବିଂଶତମ ସଂସ୍କରଣର ଉଦ୍ଯାପନୀ ସମାରୋହ ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସମାରୋହରେ ଭାରତ ପକ୍ଷରୁ ସୁଟର ନିରୁ ଧଣ୍ଡା ଧ୍ୱଜାବାହକ ହୋଇଥିଲେ। ଚଳିତ ସଂସ୍କରଣରେ ମୋଟ 85 ପଦକ ସହ ଭାରତ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେଥିମଧ୍ୟରେ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ତାଲିକାର ଶୀର୍ଷ ସ୍ଥାନରେ ଚୀନ୍ ଥିବାବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଜାପାନ ଏବଂ କୋରିଆ ରହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନବୀକରଣ ପରେ ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ତାମିଲନାଡୁ, ପୁଡୁଚେରୀ, ପଶ୍ଚିମବଙ୍ଗ ବିଧାନସଭା ଆସନ ଉପନିର୍ବାଚନ ପାଇଁ

0: ପ୍ରଚାର ଶେଷ, ଆସନ୍ତା ମଙ୍ଗଳବାର ମତଦାନ। ଓଡ଼ିଶାରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଉଦ୍ଯାପିତ ହେଲା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026, 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆଜି ତ ପାର୍ଟି ଦରକାର,
2: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା।
1: ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି।
2: ଚାଲ ତୋ କାର୍ଡ ଆଉ ପିନ୍ ଦେ।
1: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୋର ନେଟୱର୍କ ଦ୍ୱାରା କରନ୍ତୁ।
3: ବାଏ ଗର୍ଲସ୍।
4: କୁଆଡେ ଯାଉଛୁ,
3: ଶୁଣିପାରିଲୁନି?
4: ନୋ ଶେୟାରିଂ।
1: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆକାଶବାଣୀ କଟକ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଆଉ କିଛିଦିନ ପରେ ପବିତ୍ର ମହାଳୟା ତିଥି। ପିତୃପକ୍ଷରୁ ମହାଳୟା ମଧ୍ୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କଲେ ସେମାନେ ଶାନ୍ତି ହୁଅନ୍ତି ଏବଂ ଉତ୍ତର ପିଢ଼ିଙ୍କୁ ଆଶୀର୍ବାଦ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏପରି ସ୍ୱର୍ଗୀୟ ପିଣ୍ଡଦାନର କେତେକ ସ୍ଥାନ ସମ୍ପର୍କରେ ଆସନ୍ତୁ ଜାଣିବା। ମହାଭାରତକାଳୀନ ତୀର୍ଥ ଫଲ୍କିବନ ଓ ଫଲ୍ଗୁ ତୀର୍ଥରେ ଯୁଧିଷ୍ଠିର ପିଣ୍ଡଦାନ କରିଥିଲେ ବୋଲି କୁହାଯାଏ। ତେଣୁ ଗୟା ତୀର୍ଥ ପରି ହରିୟାଣାର କୈଥଲ ଜିଲ୍ଲା ଅନ୍ତର୍ଗତ ଫେରଲ ଗ୍ରାମରେ ଥିବା ଫଲ୍ଗୁ ତୀର୍ଥର ବି ମାନ୍ୟତା ରହିଛି। କିମ୍ବଦନ୍ତୀ ଅନୁସାରେ ଏହି ତୀର୍ଥରେ ସ୍ନାନ କଲେ 1000 ଗୋଦାନର ପୁଣ୍ୟ ମିଳେ ଏବଂ ଏଠାରେ ପିତୃତର୍ପଣ କରୁଥିବା ମଣିଷ ରାଜସ୍ୱ ଯଜ୍ଞର ଫଳ ପାଇଥାନ୍ତି। ଏହି ତୀର୍ଥରେ ଏକଦା ଫଲ୍ଗୁ ନଦୀ ପ୍ରବାହିତ ହେଉଥିଲା। ଏବେ ସେଠାରେ 5 ସରୋବରରେ ଲୋକେ ପିଣ୍ଡଦାନ କରୁଛନ୍ତି। ପୁରାଣ ଅନୁସାରେ ବ୍ରହ୍ମାଙ୍କ ପ୍ରାର୍ଥନାରେ ଭଗବାନ ବିଷ୍ଣୁ ଫଲ୍ଗୁ ରୂପ ଧାରଣ କରିଥିଲେ। ବ୍ରହ୍ମାଣ୍ଡରେ ଥିବା ସମସ୍ତ ତୀର୍ଥ ପିତୃପକ୍ଷରେ ଦେବତାମାନଙ୍କ ସହ ଫଲ୍ଗୁ ତୀର୍ଥରେ ସ୍ନାନ ପାଇଁ ଆସନ୍ତି। ଫଲ୍କିବନ ଫେରଲ ଗ୍ରାମରେ ପିତୃପକ୍ଷର ସୋମବତୀ ଅମାବାସ୍ୟାରେ ସ୍ନାନ ତର୍ପଣ ଶ୍ରାଦ୍ଧ ଦ୍ୱାରା ଗୟାଠାରୁ ଅଧିକ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ। ଫଲ୍କିବନ ସ୍ମରଣ କରିବା ମାତ୍ରେ ପିତୃପୁରୁଷଙ୍କ କଲ୍ୟାଣ ସୁନିଶ୍ଚିତ ବୋଲି କଥା ରହିଛି। ଏହି ତୀର୍ଥସ୍ଥାନରେ ଥିବା ବରଗଛ ମହାଭାରତକାଳୀନ ବୋଲି କୁହାଯାଏ। ଏହି ଗଛ ତଳେ ଫଲ୍କିବନରେ ଫଲ କୃଷି ତପସ୍ୟା କରିଥିବା କଥା ମଧ୍ୟ ରହିଛି। ଗଙ୍ଗାରେ ସ୍ନାନ ଯେ ଗୟାରେ ପିଣ୍ଡଦାନ, ପୁଣ୍ୟବନ୍ତ ପ୍ରାଣୀଙ୍କି ଯେ ମିଳଇ ଏମାନ, ଯୋଗୀମାନଙ୍କ କଣ୍ଠରେ ଏହି ଗୀତଟି ପ୍ରାୟ ଶୁଣାଯାଏ। ଗଙ୍ଗାରେ ସ୍ନାନ ଏବଂ ଗୟାରେ ପିଣ୍ଡଦାନ ପରି ସୌଭାଗ୍ୟ କେବଳ ପୁଣ୍ୟବନ୍ତ ପ୍ରାଣୀଙ୍କୁ ମିଳିଥାଏ ବୋଲି ଏଥିରେ କୁହାଯାଇଛି। ପବିତ୍ର ମହାଳୟାର ପିତୃପକ୍ଷରେ ଲୋକେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବା ଲାଗି ମୁଖ୍ୟଦ୍ୱାର ଭାବେ ପରିଚିତ ବିହାରର ଗୟାକୁ ଆସିଥାନ୍ତି। ତେବେ ପାଟନାଠାରୁ ପ୍ରାୟ 13 କିଲୋମିଟର ଦୂରରେ ଥିବା ଆଦି ଗଙ୍ଗା ପୁନ୍ପୁନ୍ ନଦୀ କୂଳରେ ପ୍ରଥମେ ପିଣ୍ଡଦାନ କରାଯାଏ। ପୁରାଣରେ ପୁନ୍ପୁନ୍ ନଦୀକୁ ପିତୃତର୍ପଣର ପ୍ରଥମ ବେଦୀ ଭାବେ ଗ୍ରହଣ କରାଯାଇଛି। ଏଠାରେ ଗୟାସୁର ଦାନବର ଚରଣ ଥିବା କୁହାଯାଏ। ଗୟାସୁରକୁ ବର ମିଳିଥିଲା ଯେ ପ୍ରଥମେ ତାର ଚରଣ ପୂଜା କରିବା ପରେ ଗୟାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯିବ। ଭଗବାନ ଶ୍ରୀରାମ ମଧ୍ୟ ପ୍ରଥମେ ପୁନ୍ପୁନ୍ ନଦୀ ତଟରେ ପିଣ୍ଡ ଦେବା ପରେ ଫଲ୍ଗୁ ନଦୀ କୂଳରେ ପିଣ୍ଡ ବାଢ଼ିଥିଲେ ବୋଲି କଥା ରହିଛି। ସେ ମଦାର୍ଡ ଏବଂ ପୁନ୍ପୁନ୍ ସଙ୍ଗମସ୍ଥଳରେ ମନ୍ଦାରେଶ ମହାଦେବଙ୍କ ନାମରେ ଶିବଲିଙ୍ଗ ସ୍ଥାପନ କରିଥିଲେ। ପ୍ରତି ଯୁଗରେ ପ୍ରସିଦ୍ଧ ଥିବା ପୁନ୍ପୁନ୍ କ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନ ଏବଂ ଭୀମଙ୍କ ସହ ସ୍ନାନ ଓ ପୂଜା କରି ଜରାସନ୍ଧଙ୍କ ପ୍ରାସାଦକୁ ଯାଇଥିବା କିମ୍ବଦନ୍ତୀ କହେ। ବିଶ୍ୱାସ କରାଯାଏ ପୁନ୍ପୁନ୍ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସେହି ନଦୀ ତଟରେ ଦାହ ସଂସ୍କାର କରିବା ଦ୍ୱାରା ସେ ସଦ୍ଗତି ପ୍ରାପ୍ତ ହୋଇଥାନ୍ତି। କୁହାଯାଏ ବ୍ରହ୍ମାଣ୍ଡର ସର୍ବପ୍ରଥମ ପିଣ୍ଡଦାନ ସ୍ୱୟଂ ପୂର୍ବପୁରୁଷମାନେ ନର୍ମଦା ନଦୀ କୂଳରେ କରିଥିଲେ। ସ୍କନ୍ଦ ପୁରାଣ ଅନୁସାରେ ପ୍ରାଚୀନ କାଳରେ ଋଷି ମୁନି ଦେବଦାନବଙ୍କୁ ଶ୍ରାଦ୍ଧକର୍ମ ସମ୍ପର୍କରେ ଜଣାନଥିଲା, ତେଣୁ ମୃତ୍ୟୁ ପରେ ସେମାନଙ୍କ ଆତ୍ମା ମୋକ୍ଷ ନ ପାଇ ପୃଥିବୀରେ ଘୁରି ବୁଲୁଥିଲା। ସତ୍ୟଯୁଗ ପ୍ରାରମ୍ଭରେ ନର୍ମଦା ନଦୀ ପ୍ରକଟ ହେବା ପରେ ସେମାନେ ନିଜେ ନିଜର ମୁକ୍ତି ପାଇଁ ଏହା ତଟରେ ବ୍ରହ୍ମାଣ୍ଡର ପ୍ରଥମ ଶ୍ରାଦ୍ଧ କରିଥିଲେ। ଏଠାରେ ଥିବା ତ୍ରିଶୂଳଭେଦ ଘାଟକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ପହଞ୍ଚିଥାନ୍ତି। ଏହି ସ୍ଥାନରେ ଭଗବାନ ମହାଦେବ ତାଙ୍କ ତ୍ରିଶୂଳ ନିର୍ମାଣ କରାଇଥିଲେ ବୋଲି କୁହାଯାଏ। ଏହି ତୀର୍ଥରେ ଶ୍ରାଦ୍ଧକର୍ମ କରିଥିବା ବ୍ୟକ୍ତିଙ୍କୁ ଗୟାର ଫଲ୍ଗୁ ନଦୀରେ ପିଣ୍ଡଦାନ ଅପେକ୍ଷା 16 ଗୁଣ ଅଧିକ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି। ମାନ୍ୟତା ରହିଛି ଏବେ ବି ଦେବରାଜ ଇନ୍ଦ୍ର ପିତୃପକ୍ଷରେ ଏଠାକୁ ଆସି ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରନ୍ତି। ଗୟାଜୀ କୁଣ୍ଡ ନିକଟରେ ଦେବରାଜଙ୍କ ହାତୀ ଐରାବତର ପାଦଚିହ୍ନ ଏବେ ମଧ୍ୟ ଦେଖାଯାଏ। ଅଯୋଧ୍ୟାର ରାଜା ମନୁ ମଧ୍ୟ

0: ତ୍ରିଶୂଳଭେଦୀ ତୀର୍ଥରେ ତର୍ପଣ କରିଥିଲେ। ଉତ୍ତରାଖଣ୍ଡରେ ବଦ୍ରିକା ଆଶ୍ରମ ନିକଟରେ ଥିବା ବ୍ରହ୍ମ କପାଳ ଘାଟ ଶ୍ରାଦ୍ଧ ଏବଂ ତର୍ପଣ ପାଇଁ ପ୍ରସିଦ୍ଧ ସ୍ଥାନ। କୁହାଯାଏ ଗୟା ପରେ ଏହି ସ୍ଥାନର ଗୁରୁତ୍ୱ ସବୁଠାରୁ ଅଧିକ। ଶ୍ରୀମଦ୍ ଭାଗବତ ପୁରାଣ ଅନୁସାରେ ମହାନ ଆତ୍ମାମାନେ ଏହି ସ୍ଥାନରେ ସୂକ୍ଷ୍ମ ରୂପରେ ବାସ କରନ୍ତି। ମହାଭାରତ ଯୁଦ୍ଧରେ ନିଜ ବନ୍ଧୁବାନ୍ଧବଙ୍କୁ ବଧ କରିଥିବାରୁ ପାଣ୍ଡବମାନଙ୍କୁ ଗୋତ୍ର ହତ୍ୟା ପାପ ଲାଗିଥିଲା, ତେଣୁ ସ୍ୱର୍ଗାରୋହଣ ଯାତ୍ରା କରିବା ବେଳେ ସେମାନେ ଏଠାରେ ନିଜ ପୂର୍ବପୁରୁଷଙ୍କୁ ତର୍ପଣ କରିଥିଲେ। ବଦ୍ରିନାଥଠାରୁ ମାତ୍ର 500 ମିଟର ଦୂରରେ ଥିବା ଏହି ଘାଟରେ ପିଣ୍ଡ ଦେବା ପରେ ଆଉ ସେହି ପୂର୍ବପୁରୁଷଙ୍କ ପାଇଁ କୌଣସି ଶ୍ରାଦ୍ଧକର୍ମ କରାଯାଏ ନାହିଁ। ଭଗବାନ ମହାଦେବ ବ୍ରହ୍ମ ହତ୍ୟା ଦୋଷରେ ଦୋଷୀ ହେବା ପରେ ସେ ମଧ୍ୟ ଏଠାରେ ଏହି ଦୋଷମୁକ୍ତ ହୋଇଥିବା ପୁରାଣ ବର୍ଣ୍ଣିତ। ଅଳକା ନଦୀ ତଟରେ ବ୍ରହ୍ମାଙ୍କ ମସ୍ତକ ଆକୃତିର ଏକ ଶିଳା ଏବେ ବି ରହିଛି।
1: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଇବାକାଲିଠାନୁ ମୂଲ ହେବା ସୁଟିଂ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନମାନଙ୍କୁ ଉନ୍ନତ କରିବାର ଲକ୍ଷ୍ୟ ଥି ମୂଲ ହୋଇଥିବା ପିଏମ୍ ସେତୁ ଯୋଜନାକେ ଆଜପୁରଲା ବଚରେ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ସହିତ ପଶ୍ଚିମ ଓଡ଼ିଶାର ଶକ୍ତିପୀଠମାନଙ୍କେ ସୁଲଭ ପୂଜା ଲାଗି ଚାଲିଛେ ଖାସ୍ ନୀତି। ଆଉ ଜାପାନର ଚାଲିଥିବା ଏସୀୟ କ୍ରୀଡ଼ା 2026 ପ୍ରତିଯୋଗିତା ଆଇଜିଛେ ଉଚ୍ଚାପିତ। 85 ପଦକ ସାଙ୍ଗେ ତାଲିକା 4 ନମ୍ବର ଠାନେ ରହିଛେ ଭାରତ। ଏଥର ପୁରା ଖବର। ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡିୟମ୍ନ ଆଇବାକାଲିଠାନୁ ଫେର୍ ଘାଏ ସୁଟିଂ ମୂଲ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲ ଇତାର ଉଦ୍ଘାଟନ କରିବେ। ଓଡ଼ିଆ ସିନେମାର ବିକାଶ ଲାଗି କଳିଙ୍ଗ ଷ୍ଟୁଡିଓର ଫେର୍ ଘାଏ ପରିଚାଳନା କରିବାର ଲାଗି ବହୁତ ଦିନ ହେଲା ଦାବି ହୋଇଆସୁଥିଲା। ସିନେମା ସାଙ୍ଗେ ଜଡ଼ିତ ଲୋକଙ୍କର ଦାବିକେ ସମ୍ମାନ ଜଣାଇକରି ରାଜ୍ୟ ସରକାରଙ୍କ ତରଫରୁ 164 କୋଟି ଟଙ୍କା ଖର୍ଚ୍ଚ କରାଯାଇକରି କଳିଙ୍ଗ ଷ୍ଟୁଡିଓର ନବୀକରଣ କରାଯାଇଛି। ଦେଶର ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନମାନଙ୍କୁ ଉନ୍ନତ କରିବାର ଲକ୍ଷ୍ୟ ଥି କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଦକ୍ଷତା ଓ ନିୟୋଜନ ପରିବର୍ତ୍ତନ ପିଏମ୍ ସେତୁ ଯୋଜନାକେ ଆଜି ବଚରେ ପୂରା ହୋଇଛେ। ଶିଳ୍ପ ନେତୃତ୍ୱାଧୀନ ବ୍ୟବସ୍ଥାକେ ବରକସ କରବାର, ତାଲିମ ଭିତ୍ତିଭୂମିକେ ଉନ୍ନତ କରବାର ସାଙ୍ଗେ ଦକ୍ଷତା ସମ୍ପନ୍ନ କର୍ମଶକ୍ତି ତିଆରି କରବାରଟା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଆଏ। ଯୋଜନାଟି 60,000 କୋଟି ଅଧିକ ଟଙ୍କା ବରାଦ କରାଯାଇଛି। ସେଥିର୍ ଭିତରୁ 30,000 କୋଟି କେନ୍ଦ୍ରୀୟ ଅର୍ଥ, 20,000 କୋଟି ରାଜ୍ୟ ସରକାରଙ୍କର ଆଉ 10,000 କୋଟି ଶିଳ୍ପ ଉଦ୍ୟୋଗ କ୍ଷେତ୍ର ରହିଛି। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନମାନଙ୍କେ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କରାଯାଉଛି। 2025-26 ଶିକ୍ଷା ବର୍ଷରେ ଆଇଟିଆଇ ପ୍ରତିଷ୍ଠାନମାନଙ୍କେ 14,70,000 ଛାତ୍ରଛାତ୍ରୀ ତାଲିମ ନେଉଛନ୍। ଆଇଟିଆଇ କ୍ଲଷ୍ଟରନ ପିଏମ୍ ସେତୁ ଯୋଜନାକେ ପାଇଲଟ ପ୍ରକଳ୍ପ ଭାବେ ସାରା ଦେଶରେ କାର୍ଯ୍ୟକାରୀ କରବାରକେ ଅନୁମୋଦନ କରାଯାଇଛି। ଓଡ଼ିଶା ଟ୍ରାଭେଲ ବଜାର 2026 ଦୁଇ ନମ୍ବର ଦିନେ ଆଜି ମାଇସ୍ ଟୁରିଜମ୍ ଆଉ ଡେଷ୍ଟିନେସନ୍ ୱେଡିଂ ପରିଚାଳନା ପ୍ଲାଟଫର୍ମ ଉନ୍ମୋଚନ କରାଯାଇଛି। ଏହି କ୍ଷେତ୍ରଟି ପର୍ଯ୍ୟଟନର ବିକାଶ ଦିଗେ ଏହି ପ୍ଲାଟଫର୍ମ ବହୁତ ସୁଯୋଗ କରବା ବୋଲି କାର୍ଯ୍ୟକ୍ରମଟି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଓଡ଼ିଶା ବିଧାନସଭାର ପହିଲା ବିଧାୟିକା ମା ସାରଳା ଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ବିଧାନସଭା ପରିସରର ତାଙ୍କ ପ୍ରତିମୂର୍ତ୍ତିଟି ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ଅଲଗାମାନେ ଉପସ୍ଥିତ ରହିକରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ କହିଛନ୍, ମା ସାରଳା ହେଉଛନ୍ ନାରୀ ସଶକ୍ତିକରଣର ପ୍ରତୀକ। ସେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେବାର ସାଙ୍ଗେ ନାରୀ ଶକ୍ତି, ନାରୀ ଜାଗରଣ ଆଉ ସମାଜର ବିକାଶ ଲାଗି କାମ କରିଥିଲେ। ତାଙ୍କର ଆଦର୍ଶ ଓ ସେବା ମନୋଭାବ ସବୁବେଳେ ପ୍ରେରଣା ଦେଇଆସୁଛି।

0: ବାଚସ୍ପତି କହିଛନ୍ତି। ଦଶରା ମାସର ଅନ୍ଧାର ପଖର ଅଷ୍ଟମୀ ତିଥିନୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ସହିତ ପଶ୍ଚିମ ଓଡ଼ିଶା ଶକ୍ତିପୀଠମାନଙ୍କେ ଶୁଲ୍ଲ ପୂଜା ଲାଗି ଖାସ୍ ନୀତି ମୂଲ ହେଇଛି। ଇତାର ସହିତ ମାନସିକଧାରୀଙ୍କ ଶୁଲ୍ଲ ଦିନିଆ ଦ୍ୱୀପ ପ୍ରଜ୍ୱଳନ ମୂଲ ହେଇଛି। ଆଇବା 10 ତାରିଖ ଦିନ ମା ସମଲେଶ୍ୱରୀ ଧବଲମୁଖୀ ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେବେ। 11 ତାରିଖନୁ 9 ଦିନିଆ ଶାରଦୀୟ ପୂଜା ଆଉ ନବରାତ୍ରୀ ଦ୍ୱୀପ ପ୍ରଜ୍ୱଳନ ମୂଲ ହେବା। ଏଥିଲାଗି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ତରଫରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହେଇଛି ବୋଲି ଟ୍ରଷ୍ଟ ବୋର୍ଡ ସଭାପତି କହିଛନ୍ତି।
1: ଆମର ମା ସମଲେଶ୍ୱରୀଙ୍କ ପୀଠରେ ଗତ କାଲି ଠାରୁ 16 ଉପଚାର ପୂଜା ଆରମ୍ଭ ହେଇଯାଇଛେ ଏବଂ 16 ଦିନାତ୍ମକ ମାନସିକ ଦୀପ ପ୍ରଜ୍ୱଳନ ବି ହେଇଯାଇଛେ ଏବଂ ଆସନ୍ତା 10 ତାରିଖ ଦିନ ପବିତ୍ର ମହାଳୟା ଯେନ୍ଦିନ କି ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେସନ୍ ତ ଆମର ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛେ ଏବଂ 10 ତାରିଖ ଦିନ ମହାଳୟା ସରିଲା ପରେ 11 ତାରିଖରୁ ଆମର 9 ଦିନାତ୍ମକ ମାନସିକ ଦୀପ ବସବାର କାର୍ଯ୍ୟକ୍ରମ ହେବା।
0: ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୁରା ହୋଇଛି। ଜନସେବାନୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଆଉ ଏହାଦେତ ଚାଲିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକେ ଏଇଟା ଦର୍ଶାଉଛି। ସେବା ଆଉ ସୁଶାସନର ଏ ଦୂରଦୃଷ୍ଟି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଲାଗି ସବୁବେଳେ କାମ କରିଆସୁଛନ୍। ସମାବେଶୀ ବିକାଶ ଆଉ ସମାଜ ସଶକ୍ତିକରଣ ଦିଗେ ଇ ସମର୍ପଣ ଜୀବନକେ ବଦଳଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ କଡ଼ିଥି ଆସନସୁନମା ନକ୍ସଲବାଦର ପରିସମାପ୍ତି ବାବଦେ
2: 1967 ବେଲ୍କେ ପଶ୍ଚିମବଙ୍ଗର ନକ୍ସଲବାଡ଼ିନୁ ମୂଲ ହୋଇଥିବା ନକ୍ସଲ ଆନ୍ଦୋଳନ 5 ଦଶନ୍ଧି ତକ ଦେଶର ମଧ୍ୟଭାଗ ରାଜ୍ୟମାନଙ୍କର ପ୍ରଶାସନିକ ପଦକ୍ଷେପକେ ଆହ୍ୱାନ ଦେଇ ଆସୁଥିଲା। ଇ ରେଡ୍ କରିଡର ଦେଶର ବିକାଶଧାରାଥି ବହୁତ ବଡ଼ ବାଧକ ସାଜିଥିଲା। ସରକାରମାନେ ଆସୁଥିଲେ ଯାଉଥିଲେ ମାତ୍ର କହିତାର ମୁକାବିଲା ନାଇଁ କରିପାରୁଥାଏ। 2010 ଏପ୍ରିଲ ମାସେ ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ମାଓବାଦୀମାନେ ସିଆର୍ପିଏଫ୍ର ଗୋଟିଏ ପାଟ୍ରୋଲିଂ ଦଲ ଉପରେ ଆକ୍ରମଣ କରିକରି 76 ଯବାନଙ୍କୁ ହତ୍ୟା କରିଥିଲେ। 2014 ବେଲ୍କେ ଦେଶର 126 ଜିଲ୍ଲା ନକ୍ସଲ ପ୍ରଭାବିତ ତାଲିକାତି ଥିଲା। 2014 ବେଲ୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକେ ଆସିଲା ଉତରୁ ନକ୍ସଲବାଦର ମୁକାବିଲା ଲାଗି ଅଭିନବ ରଣନୀତି ଅପଣାଲେ। ସୁରକ୍ଷା ଅଭିଯାନ ଆଉ ଗୁଇନ୍ଦା କାମକେ ସଡ଼କ ବିଦ୍ୟାଳୟ ମୋବାଇଲ ଟାୱାର ଆଉ ବ୍ୟାଙ୍କ ଋଣ ବାଗିର ବିକାଶମୂଳକ ପଦକ୍ଷେପ ସାଙ୍ଗେ ଯୋଡ଼ି ଦେଇଥିଲେ। ଏଥିଲାଗି ନକ୍ସଲ ପ୍ରଭାବିତ ଇଲାକାନ ସରକାରୀ ବ୍ୟବସ୍ଥା ଆଉ ବିକାଶ ପହଞ୍ଚି ପାରିଥିଲା। ନକ୍ସଲବାଦୀଙ୍କର ଆତ୍ମସମର୍ପଣ ସଂଖ୍ୟା ବି ବଢ଼ିଥିଲା। ବଛରକେ ଇ ସଂଖ୍ୟା 421 ବଢ଼ିକରି 6558 ପହଞ୍ଚିଥିଲା। ଗଲା 30 ମାର୍ଚ୍ଚ ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ଆଉ କେନ୍ସିଭିଲ୍ ଜିଲ୍ଲା ନକ୍ସଲ ପ୍ରଭାବିତ ହୋଇକରି ନାଇଁ ରହିବ ବୋଲି ସଂସଦ ଭବନ ପରିସରନୁ ଘୋଷଣା କରିଥିଲେ। ବହୁତ ଦଶନ୍ଧି ଧରିକରି ଦେଶର ମଝି ଭାଗନ କାୟା ବିସ୍ତାର କରି ଚାଲିଥିବା ରେଡ୍ କରିଡର ଅଦୃଶ୍ୟ ପ୍ରତିବନ୍ଧକ ଇହାଦେ ଭାଙ୍ଗି ଯାଇଛି। ଇ ବାବଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍,
3: ଆଜ ମୁଝେ ଖୁସି ହେ କି ନକ୍ସଲୀ ମାଓବାଦୀ ହିଂସା ଆଖରୀ ସାଂସ ବିଷାଦ ରହନେ କେ ତୋ ତାକତ ନହିଁ ରହି ହୈ। ଜହାଁ ପର କଭି ଧରତୀ ରକ୍ତ ରଞ୍ଜିତ ରହା କରତି ଥି, ଆଜ ଉସୀ ନକ୍ସଲ କ୍ଷେତ୍ର ମେ ନକ୍ସଲ ମୁକ୍ତ ହୋନେ କେ କାରଣ ବିକାଶ ବିଶ୍ୱାସ ଔର ପ୍ରୟାସ କା ତିରଙ୍ଗା ଲହରା ରହା ହୈ।
2: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
0: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ନ ଆଜି ସେବା ସଂକଳ୍ପ ଅଭିଯାନ ଅଧୀନତି ସେବା ସେତୁ ଶିବିର ହୋଇଯାଇଛି। ଏ ଅବସରରେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିନ୍ନ ଜନକଲ୍ୟାଣକାରୀ ଯୋଜନା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଆଉ ସରକାରୀ ସେବାକେ ଯୋଗ୍ୟ ହିତାଧିକାରୀମାନଙ୍କ ପାଖେ ସମୟଜାନି ସହଜ ଭାବେ ପହଞ୍ଚାବାର ବାବଦେ ଲୁକୁ ବୁଝାଯାଇଥିଲା। କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲକିଆଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲା ସଦରଠାରେ ଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ସେବା ସଂକଳ୍ପ ଅଭିଯାନ ଅବସରରେ ଗୋଟିଏ ପଥପ୍ରାନ୍ତ ନାଟକ ନମୋ ସେବା ଗାଥା ହୋଇଯାଇଛି। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀଙ୍କର 25 ବର୍ଷର ସେବା ଆଉ ତ୍ୟାଗ ବାବଦେ ନାଟକ ପ୍ରଦର୍ଶନ କରାଯାଇଥିଲା। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ଆଜି ହେଉଛି ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ। ସାରା ପୃଥିବୀର ଜୀବଜନ୍ତୁମାନଙ୍କର କଲ୍ୟାଣ ଲାଗି ଲୋକମାନଙ୍କୁ ସଚେତନ କରବାର୍କେ 1925 ଏ ଦିନ ପାଳନ କରାଯାଉଛି। ପରିବେଶର ସନ୍ତୁଳନ, ପ୍ରାଣୀମାନଙ୍କର ସୁରକ୍ଷା ଆଉ ସଂରକ୍ଷଣ ଲାଗି ଏ ଦିବସ ପାଳନ କରାଯାଉଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି, ସେମାନଙ୍କର ନଜରଥି ପୃଥିବୀକେ ଦେଖୁନ୍। ଏ ଅବସରରେ ଆଜି ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବଲାଙ୍ଗୀର ବନଖଣ୍ଡ ତରଫରୁ ମେଗା ନର୍ସରୀଠାରେ ଗୋଟିଏ ସଚେତନତା ମିରି ମାରାଥନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହିତ ବନ ବିଭାଗର କର୍ମଚାରୀ, ଛାତ୍ରଛାତ୍ରୀ ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସାମିଲ ହୋଇଥିଲେ।

ଅପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଖାସବାହାଲ ଆଉ ଦୋହେଲପଡ଼ା ପଞ୍ଚାୟତ ନ ଫସଲଥି ରୋକପୋକ ଅଭିଯୋଗ ହେବାର ଉତ୍ତର ବିଭାଗୀୟ ତଦନ୍ତ ମୂଲ ହେଇଛେ। ଜିଲ୍ଲା କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିକି ସ୍ଥିତିର ଯାଞ୍ଚ କରିଛନ୍। ଦରକାର ଜାଗାନ କୀଟନାଶକ ବ୍ୟବହାର କରବାରକେ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପରିସରନ ସମନ୍ୱିତ ଶିଶୁ ବିକାଶ ଯୋଜନାଥି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆଙ୍କର ସଭାପତିତ୍ୱତି ହୋଇଥିବା କାର୍ଯ୍ୟକ୍ରମଟି ବାଲ୍ୟ ବିବାହ ଓ କନ୍ୟାଭ୍ରୁଣ ହତ୍ୟା ବିରୋଧୀ ସଚେତନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡ଼େନ ଆର୍ ଖଡ଼ିଆଲ ଇଲାକାନ ତିନଘରିଆ ହାତୀ ଦଲ ଜନବସତି ଇଲାକାକେ ପଲେଇ ଆସିଛନ୍। ଖଡ଼ିଆଲ ବ୍ଲକ ସାନ ମାହେଶ୍ୱରୀ ଦେଇକିରି ଲାଞ୍ଜି ଉପରପିଟା ରୋକେଲ ଇଲାକା ଦେଇକିରି ହାତୀମାନେ ଯାଇଛନ୍। ହାତୀମାନଙ୍କର ଗତିବିଧି ଉପରେ ଜଙ୍ଗଲ ବିଭାଗ ତରଫରୁ ନଜର ରଖାଯାଇକିରି ସେମାନଙ୍କୁ ଜଙ୍ଗଲ ଭିତରକେ ଘୋଡ଼ାବାର ଉଦ୍ୟମ ଜାରି ରହିଛି। ଇତାର ସହିତ ହାତୀ ଯାଉଥିବା ଇଲାକାକେ ନେଇକିରି ଲୋକଙ୍କୁ ସଚେତନ କରାଯାଉଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଉଦ୍ଯାପିତ ହୋଇଯାଇଛି। ଦୁଇ ହପ୍ତା ନୁ ଅତକା ସମୟ ହେଲା 43 ବର୍ଗଥି ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ଉଦ୍ଯାପନୀ ସମାରୋହ ଜାପାନର ନାୟୋଗୋଠାରେ ଥିବା ପାଲୋମୋ ମିଜିହୁ ଷ୍ଟାଡିୟମ୍ର ହୋଇଥିଲା। ଭାରତୀୟ ସମୟ 2:30 ସମାରୋହ ମୂଲ ହୋଇଥିଲା। ଉଦ୍ଯାପନୀ ସମାରୋହଟି ଭିନ୍ ଭିନ୍ କାର୍ଯ୍ୟକ୍ରମ ସଙ୍ଗେ ଖେଳାଳିମାନଙ୍କର ପରେଡ୍ ଏସୀୟ କ୍ରୀଡ଼ା ପତାକା ଅବତରଣ କରାଯାଇଥିଲା। ଇତାର ସହିତ ଦୋହାନ ହେବାରକେ ଥିବା 2030 ଏସୀୟ କ୍ରୀଡ଼ା ଲାଗି ଜାପାନଠାରୁ କତାର କର୍ତ୍ତୃପକ୍ଷ ବେଟେନ୍ ଗ୍ରହଣ କରିଛନ୍। ଏସୀୟ କ୍ରୀଡ଼ାର ଏହି ସଂସ୍କରଣଟି 85 ପଦକ ସାଙ୍ଗେ ଭାରତ ପଦକ ତାଲିକାର 4 ରହିଛି। ସେଥିର୍ ଭିତରେ 21 ସ୍ୱର୍ଣ୍ଣ 27 ରୌପ୍ୟ ଆଉ 37 କାଂସ୍ୟ ପଦକ ରହିଛି। ତାଲିକାଥି ଚୀନ 1 ରହିଥିବାର ବେଲ୍କେ 2 ଆଉ 3 ଜାପାନ ଆର୍ କୋରିଆ ରହିଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ନ ଆଇବା କାଲିଠାନୁ ମୂଲ ହେବା ସୁଟିଂ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଆଇଟିଆଇ ଶିକ୍ଷା ପ୍ରତିଷ୍ଠାନମାନଙ୍କୁ ଉନ୍ନତ କରବାର ଲକ୍ଷ୍ୟଟି ମୂଲ ହୋଇଥିବା ପିଏମ୍ ସେତୁ ଯୋଜନାକେ ଆଜି ବୁଲ୍ଲା ପଛରେ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ସହିତ ପଶ୍ଚିମ ଓଡ଼ିଶା ଶକ୍ତିପୀଠମାନଙ୍କେ ସୁଲଭ ପୂଜା ଲାଗି ଚାଲିଛେ ଖାସ୍ ନୀତି। ଆଉ ଜାପାନର ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2026 ହେଲା ଉଦ୍ଯାପିତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରେଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଜ୍ଞା ପରିମିତା ଜେନା। ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗର 5ଟି ବିଧାନସଭା ପାଇଁ ପ୍ରଚାର ଶେଷ। ଆସନ୍ତା ମଙ୍ଗଳବାର ହେବ ଭୋଟ ଗ୍ରହଣ। ଆନ୍ତର୍ଜାତିକ ଶାନ୍ତି ଏବଂ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ ନେଇ ରୁଷ୍ର ଚେତାବନୀ। ନୂଆଦିଲ୍ଲୀରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସପ୍ତଦଶ ପେନ୍ସନ୍ ଅଦାଲତ। ଏବଂ ଉଦ୍ଯାପିତ ହେଲା ଏସିଆ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର 5ଟି ବିଧାନସଭା ଆସନ ଏବଂ ଆସାମର ଗୋଟିଏ ଲୋକସଭା ଆସନ ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ଆସନ୍ତା ମଙ୍ଗଳବାର ଏହି ସମସ୍ତ 6ଟି ଆସନ ଲାଗି ମତଦାନ ହେବ ଏବଂ ଶୁକ୍ରବାର ଭୋଟ୍ ଗଣନା କରାଯିବ। ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍, ପୁଡୁଚେରୀର ଛାଟାଞ୍ଚାଭାଡ଼ି ଏବଂ ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ପାଇଁ ଭୋଟ୍ ଗ୍ରହଣ କରାଯିବ। ସେହିପରି ଆସାମର ନାଗାଓଁ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ। ଏହିସବୁ ନିର୍ବାଚନ ମଣ୍ଡଳୀର ବିଧାୟକମାନଙ୍କ ଇସ୍ତଫା କାରଣରୁ ଆସନଗୁଡ଼ିକ ଖାଲି ପଡ଼ିଥିଲା। ଅନ୍ୟପକ୍ଷରେ କଂଗ୍ରେସ ନେତା ପ୍ରଦ୍ୟୁତ ବର୍ଦୋଲେଙ୍କ ଇସ୍ତଫା ପରେ ନାଗାଓଁ ଲୋକସଭା ଆସନ ଖାଲି ପଡ଼ିଥିଲା। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ କହିଛନ୍ତି, ଏକ ବାସ୍ତବ ବିକଶିତ ଭାରତରେ ନିଶ୍ଚିତ ଭାବେ ନାଗରିକଙ୍କ ମଧ୍ୟରେ ବିଶ୍ୱାସ ରହିବା ଉଚିତ। ସେହିପରି ପରିବାର ମଧ୍ୟରେ ମୂଲ୍ୟବୋଧ, ଯୁବବର୍ଗଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଏବଂ ସମାଜରେ ସମସ୍ତଙ୍କ ପ୍ରତି ଦୟା ମନୋଭାବ ରହିବାର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଭଗବାନ ମହାବୀର ସ୍କୃତି କମିଟି ଏବଂ ଜୈନ ମହାସଭା ଦ୍ୱାରା ଆୟୋଜିତ ମହାପର୍ବ କ୍ଷମାପଣ ଉତ୍ସବ 2026ରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହା କ୍ଷମା, ବନ୍ଧୁତ୍ୱ, ଅହିଂସା ଏବଂ ଅନ୍ତଃକରଣର ଶୁଦ୍ଧତାର ବଜାୟ ରଖିବାର ଏକ ପର୍ବ। ଶ୍ରୀ ରାଧାକୃଷ୍ଣନ୍ କହିଛନ୍ତି, ଜୈନ ପରମ୍ପରାରେ କ୍ଷମାକୁ ଧାର୍ମିକ ଶୃଙ୍ଖଳାରେ ପରିବର୍ତ୍ତିତ କରାଯାଇଛି, ଯାହାକୁ ଭାରତ ଏବଂ ମାନବିକତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୈନ ଦର୍ଶନର ସାର୍ବଜନୀନ ବାର୍ତ୍ତା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, ସମାଜରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ପାଇଁ ଏହା ଶିକ୍ଷା ଦେଇଥାଏ। ସେହିପରି ବସୁଦ୍ଧୈବ କୁଟୁମ୍ବକମ୍ ମାର୍ଗ ଆପଣେଇବା ଲାଗି ପ୍ରେରିତ କରିଥାଏ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ଏବଂ ଯୋଗାଯୋଗ ଉଦୀୟମାନ ଏବଂ ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଆୟୋଜିତ 62ତମ ମୁନିଚ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଶ୍ରୀ ଜୟଶଙ୍କର କହିଛନ୍ତି, ଗ୍ଲୋବାଲ୍ ସାଉଥ୍ ଏବଂ ନର୍ଥ କ୍ଷେତ୍ରରୁ ଉଦୀୟମାନ ଏବଂ ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ଆସିଥାନ୍ତି। ସେମାନେ ମିଳିତ ଭାବେ ସେମାନଙ୍କ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଥାନ୍ତି। ବିଶ୍ୱ ପରିବର୍ତ୍ତନ ହେଉଥିବାରୁ ଏହାର କାର୍ଯ୍ୟକ୍ରମ ଏବଂ ଭୂକ୍ଷେତ୍ର ମଧ୍ୟ ପରିବର୍ତ୍ତନ ହେଉଛି। ତେଣୁ ଉଦୀୟମାନ ଏବଂ ମଧ୍ୟମସ୍ତରୀୟ ରାଷ୍ଟ୍ରଗୁଡ଼ିକ ପରସ୍କର ମଧ୍ୟରେ ଯୋଗାଯୋଗ ରକ୍ଷା କରି କାର୍ଯ୍ୟ କରିବା ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ଶ୍ରୀ ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ପରେ ଶ୍ରୀ ଜୟଶଙ୍କର ମୁନିଚ୍ ସୁରକ୍ଷା ସମ୍ମିଳନୀର ଅଧ୍ୟକ୍ଷ ଉଲ୍ଫ ଗ୍ୟାଙ୍ଗ ଇସିଙ୍ଗର, ଜର୍ମାନୀ ସଂଘୀୟ ବୈଦେଶିକ କାର୍ଯ୍ୟାଳୟର ସଚିବ ବର୍ଣ୍ଣାର୍ଡ କୋସ୍ଙ୍କ ସହ ଆଲୋଚନା କରି କହିଛନ୍ତି, ଭାରତ ଆଗାମୀ ଦିନରେ ଆର୍ଥିକ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିଶୀଳ ହେବ। ଭାରତ ୟୁରୋପୀୟ ସଂଘ ସହିତ ତା'ର ସମ୍ପର୍କ ଦୃଢ଼ୀଭୂତ କରିପାରିଛି। ସେହିପରି ଭାରତରେ ପ୍ରତିରକ୍ଷା ରପ୍ତାନୀ ପରିମାଣ ମଧ୍ୟ ବୃଦ୍ଧି ପାଇଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଉତ୍ତରାଖଣ୍ଡର ଆଗାମୀ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଦିନେଶ ଆର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଶ୍ଚିମବଙ୍ଗ ରାଜ୍ୟସଭା ଉପନିର୍ବାଚନ ପାଇଁ ରୁକ୍ମିଣୀ ମଲ୍ଲିକଙ୍କ ନାମ ବିଜେପି ଘୋଷଣା କରିଛି। ବିଜେପି କେନ୍ଦ୍ର ନିର୍ବାଚନ କମିଟି ପକ୍ଷରୁ ସେମାନଙ୍କ ନାମ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023

0: ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023 ନୂତନ ଅପରାଧିକ ଆଇନ ଜରିଆରେ କିପରି ବିଚାର ପ୍ରକ୍ରିୟା ସହଜ ଏବଂ ସୁଲଭ ହୋଇପାରିଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛୁ। 2024 ମସିହା ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ନୂତନ ଅପରାଧିକ ଆଇନଗୁଡ଼ିକ ନାଗରିକମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ନୂତନ ଆଇନଗୁଡ଼ିକର ସମସ୍ତଙ୍କ ପାଇଁ ଅଧିକ ଗ୍ରହଣୀୟ ସହାୟକ ଏବଂ ଦକ୍ଷ ବିଚାର ବ୍ୟବସ୍ଥାର ଲକ୍ଷ୍ୟ ରଖିଛି। ନୂତନ ଅପରାଧିକ ଆଇନ ଅଧୀନରେ ଶୂନ୍ୟ ମାମଲା ବ୍ୟବସ୍ଥା, ଫାଷ୍ଟ୍ରାକ୍ ତଦନ୍ତ, ସୀମିତ ସ୍ଥଗିତ, ଫୋରେନ୍ସିକ୍ ପ୍ରମାଣ ସଂଗ୍ରହ ଏବଂ ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ, ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର ହେଉଛି ନାଗରିକ ପ୍ରଥମ। ସେ କହିଛନ୍ତି ଏହି ଆଇନଗୁଡ଼ିକ ନାଗରିକ ଅଧିକାରର ରକ୍ଷକ ଏବଂ ସହଜ ନ୍ୟାୟ ପ୍ରଦାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥାଏ।
1: ହର କାନୁନ କା ବ୍ୟବହାରିକ ପକ୍ଷ ଦେଖା ଗୟା, ଫ୍ୟୁଚରିଷ୍ଟିକ ପାରାମିଟର ତ ଉସେ କସା ଗୟା, ତବ ଭାରତୀୟ ନ୍ୟାୟ ସଂହିତା ଅପନେ ଇସ୍ ସ୍ୱରୂପ ମେ ହମାରେ ସାମନେ ଆଇ। ମୈଁ ଇସ୍କେ ଲିଏ देश के सुप्रीम कोर्ट का मैं विशेष आभार प्रकट करता हूँ। इस न्याय संहिता की ओनरशिप ली, मुझे भरोसा है सबके सहयोग से बनी।
0: ସଂଗଠିତ ଅପରାଧର ମୁକାବିଲା କରିବା ଏବଂ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ ବୃଦ୍ଧି କରିବା ପାଇଁ ଆଇନଗତ ସଂସ୍କାରରେ ଭାରତୀୟ ନ୍ୟାୟ ସଂହିତା 2023 କଠୋର ବ୍ୟବସ୍ଥା ପ୍ରଚଳନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଧାରା 103 ଉପଧାରା 2 ଅଧୀନରେ ପିଟିପିଟି ଜଣେ ଲୋକକୁ ମାରିଦେବାକୁ ଏକ ସ୍ୱତନ୍ତ୍ର ଅପରାଧ ଭାବେ ବର୍ଗୀକୃତ କରାଯାଇଛି। ସେହିପରି ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ଲାଗି ଆଇନରେ ପ୍ରାଥମିକତା ଦିଆଯାଇଛି। ପୂର୍ବରୁ 16 ଏବଂ 12 କମ୍ ବର୍ଷ ବାଳିକାଙ୍କୁ ଦୁଷ୍କର୍ମ ପାଇଁ ଭିନ୍ନ ଭିନ୍ନ ଦଣ୍ଡବିଧାନ ରହିଥିଲା, ଏବେ ସେଥିରେ ପରିବର୍ତ୍ତନ କରାଯାଇଛି। ନୂତନ ଆଇନରେ 18 କମ୍ କିଶୋରୀମାନେ ଗଣଦୁଷ୍କର୍ମର ଶିକାର ହେଲେ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ 2.0 ଅଧୀନରେ ଆନ୍ଧ୍ରପ୍ରଦେଶରେ 3,00,000 ଆବାସ ପାଇଁ 3,600 କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଗୁଣ୍ଟୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଚୌହାନ ଏହା ପ୍ରଦାନ କରିଛନ୍ତି। ଶ୍ରୀ ଚୌହାନ 3D କଂକ୍ରିଟ୍ ପ୍ରିଣ୍ଟିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦେଶର ପ୍ରଥମ ପାଇଲଟ୍ ଗୃହ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ 14 କୋଟି ଟଙ୍କା ମୂଲ୍ୟରେ 177 ଘର ନିର୍ମାଣ କରାଯିବ। କାର୍ଯ୍ୟକ୍ରମରେ ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ସରକାର ମିଳିତ ଭାବେ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବେ ଏବଂ ଦେଶର ଶୀର୍ଷତମ ରାଜ୍ୟ ଭାବେ ଗଢ଼ି ତୋଳିବା ଲାଗି ପ୍ରୟାସ କରିବେ। ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ କରାଯିବ ବୋଲି ରୁଷ ଚେତାବନୀ ଦେଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେଲେନ୍ସ୍କି ରୁଷ୍ର ତୈଳ ବିଶୋଧନାଗାର ଉପରେ ଅଧିକ ଆକ୍ରମଣ କରିବ ବୋଲି ଦେଇଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରୁଷ୍ର ସେନାବାହିନୀ ୟୁକ୍ରେନ୍ର ସାମରିକ ସ୍ଥଳୀ, ପ୍ରତିରକ୍ଷା ଶିଳ୍ପାଞ୍ଚଳ ଏବଂ ତତ୍ସଂକ୍ରାନ୍ତ ଭିତ୍ତି ଉପରେ ଆକ୍ରମଣ ଜୋରଦାର କରିବ। ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ସପ୍ତଦଶ ପେନ୍ସନ୍ ଅଦାଲତରେ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଅଧ୍ୟକ୍ଷତା କରିବେ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ପଡ଼ିରହିଥିବା 897 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକର ସମାଧାନ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡକ୍ଟର ସିଂ ଆସନ୍ତାକାଲି 16 ପେନ୍ସନ୍ ଅଦାଲତର ସଫଳତା ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚନ କରିବେ। ପେନ୍ସନ୍ ଅଦାଲତର 16 ସଂସ୍କରଣରେ 28,797 ଅଭିଯୋଗ ମଧ୍ୟରୁ 20,676 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାପାନର ନାଗୋୟାସ୍ଥିତ ମିଜୁଓ ପାର୍କ ଆଥଲେଟିକ୍ ଷ୍ଟାଡିୟମ୍ଠାରେ ଦୀର୍ଘ 2 ଉର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା 2024 ଆଜି ଉଦ୍ଯାପିତ ହୋଇଛି। ଏଥିରେ 43 ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଲମ୍ପିକ୍ସ କାଉନ୍ସିଲ୍ ଅଫ୍ ଏସିଆ ଓସିଏର ଅଧ୍ୟକ୍ଷ ସରକାରୀ ଭାବେ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହେବା ଘୋଷଣା କରିଥିଲେ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଜ୍ୱଳିତ ମଶାଲ ଏବଂ ପତାକାକୁ କାତାରର ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଥିଲା। 2030 ଦୋହାଠାରେ ହେବାକୁ ଥିବା ପରବର୍ତ୍ତୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା କାତାର ଆୟୋଜନ କରିବ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଭାରତୀୟ ବନ୍ଧୁକ ଚାଳକ ନିରୁ ଧଣ୍ଡା ଭାରତୀୟ ପତାକା ଧରିଥିଲେ। ସେ ଏହି ପ୍ରତିଯୋଗିତାରେ 2 ସ୍ୱର୍ଣ୍ଣ ଏବଂ 1 ରୌପ୍ୟ ପତାକ ହାସଲ କରିଥିଲେ। ଭାରତ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ସହ ମୋଟ 85 ପଦକ ପାଇ ତାଲିକାରେ ଚତୁର୍ଥ ସ୍ଥାନ ଲାଭ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗର 5 ବିଧାନସଭା ଆସନ ପାଇଁ ପ୍ରଚାର ଶେଷ।

ଆସନ୍ତା ମଙ୍ଗଳବାର ହେବ ଭୋଟ୍ ଗ୍ରହଣ, ଆନ୍ତର୍ଜାତିକ ଶାନ୍ତି ଏବଂ ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ମଧ୍ୟମ ଶକ୍ତି ରାଷ୍ଟ୍ରଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ୟୁକ୍ରେନ୍ର କିଭ୍ ସହ ଅନ୍ୟ ଅଞ୍ଚଳରେ ଜୋରଦାର ଆକ୍ରମଣ ନେଇ ରୁଷ୍ର ଚେତାବନୀ। ନୂଆଦିଲ୍ଲୀରେ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସପ୍ତଦଶ ପେନ୍ସନ୍ ଅଦାଲତ। ଏବଂ ଉଦ୍ଯାପିତ ହେଲା ଏସିଆ କ୍ରୀଡ଼ା ପ୍ରତିଯୋଗିତା 2026। 85 ପଦକ ସହ ଚତୁର୍ଥ ସ୍ଥାନରେ ଭାରତ। ସମ୍ବାଦ ଶେଷ ହେଲା।

0: କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କେନ୍ଦୁଝର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ 1522 ଜଣ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବା ବେଳେ ଚୂଡ଼ାନ୍ତ ତାଲିକାରେ ମୋଟ 13,19,176 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରେ 6,69,899 ଜଣ ପୁରୁଷ, 6,69,215 ଜଣ ମହିଳା ଏବଂ 72 ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ସଂଶୋଧନ ପ୍ରକ୍ରିୟାରେ ମୃତ, ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଓ ଅନ୍ୟତ୍ର ପଞ୍ଜିକୃତ ଥିବା ଭୋଟରଙ୍କୁ ଚିହ୍ନଟ କରାଯାଇଥିଲା। ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି,
2: ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଏବଂ ଅଫିସ ଅଫ ଚିଫ ଇଲେକ୍ଟୋରାଲ ଅଫିସର ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମର କେନ୍ଦୁଝର ଜିଲ୍ଲାରେ ବି ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସବୁ ପର୍ଯ୍ୟାୟ ଶେଷ ହୋଇଛି। ଏଠି ଆମର ଡୋର ଟୁ ଡୋର ଏନ୍ୟୁମେରେସନ, ପବ୍ଲିକେସନ ଅଫ ଡ୍ରାଫ୍ଟ ଇଲେକ୍ଟୋରାଲ ରୁଲ, କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ, ହିୟରିଂ ଆଣ୍ଡ ଭେରିଫିକେସନ ସବୁ ପର୍ଯ୍ୟାୟ କମ୍ପ୍ଲିଟ ହୋଇଛି ଆଟ୍ ରେସ୍ପେକ୍ଟିଭ ଇଆର୍ଓ ଲେଭେଲ। ଆଫ୍ଟର ପବ୍ଲିକେସନ ଅଫ୍ ଫାଇନାଲ ଇଲେକ୍ଟୋରାଲ ରୁଲ ଡିଷ୍ଟ୍ରିକ୍ଟ ଲେଭେଲରେ ଏବଂ ସବୁ ଇଆର୍ଓ ଲେଭେଲରେ ଆମର 6 ଆସେମ୍ବଲି କନ୍ଷ୍ଟିଚୁଏନ୍ସିରେ ରେପ୍ରେଜେଣ୍ଟେଟିଭ ଅଫ୍ ରିଜନ ଆମର ସବୁ ପଲିଟିକାଲ ପାର୍ଟିର ମିଟିଂ ହୋଇଥିଲା। ଆମର କେନ୍ଦୁଝର ଜିଲ୍ଲାରେ ଟୋଟାଲ ଇଲେକ୍ଟର୍ସ ପ୍ରି ଏସ୍ଆଇଆର୍ ଏସ୍ଆଇଆର୍ ପୂର୍ଭ ଯୋଉ ଟୋଟାଲ ନମ୍ବର ଅଫ୍ ଇଲେକ୍ଟର୍ସ ଥିଲା ସେଟା ଆରାଉଣ୍ଡ 13,72,000 ଥିଲା। ଆଣ୍ଡ ଡ୍ୟୁରିଂ ଏସ୍ଆଇଆର୍ ଆମର ଆରାଉଣ୍ଡ 64,000 ଫର୍ମସ୍ ଅନ୍କଲେକ୍ଟେବୁଲ ଥିଲା। ନୂଆ ଭୋଟର୍ସର ଆଡିସନ୍ ହେଇଛି ଥ୍ରୁ ଫର୍ମ 6, ସେଟା ଆରାଉଣ୍ଡ 12,400 ଅଛି ଏବଂ ଫର୍ମ 7 ମାଧ୍ୟମରେ ଯୋଉ ଡିଲିସନ୍ କରାଯାଇଛି ସେଟା ଆରାଉଣ୍ଡ 1522 ଅଛି। ଆମର ଟୋଟାଲ ଇଲେକ୍ଟର୍ସ ଫର୍ ଫାଇନାଲ ପବ୍ଲିକେସନ ଯୋଉଟା ଅଛି ଆରାଉଣ୍ଡ 13,19,176 ଅଛି।
1: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗାନ୍ଧିଜୀ ଓ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଦରବାର ହଲ୍ରେ ସର୍ବଧର୍ମ ପ୍ରାର୍ଥନା ସଭା ହୋଇଥିଲା। ଏଥିରେ ଗୀତା, କୋରାନ ଓ ବାଇବେଲ ପାଠ କରାଯାଇଥିଲା। ଗାନ୍ଧିଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସାମ୍ପ୍ରଦାୟିକ ସଦ୍ଭାବର ଆଦର୍ଶକୁ ଜୀବନରେ ପ୍ରୟୋଗ କରିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ। କେନ୍ଦୁଝର ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମାନବ ହାତୀ ସହବସ୍ଥାନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ପ୍ରାୟ 160 ହାତୀ ଥିବା ସୂଚନା ଦିଆଯାଇଛି। ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ ରାତିରେ ଟର୍ଚ୍ଚ ବ୍ୟବହାର, ହାତୀଙ୍କୁ ନ ଗୋଡ଼ାଇବା ଏବଂ ବେଆଇନ ବିଦ୍ୟୁତ୍ ତାର ନ ଲଗାଇବା ଭଳି ସତର୍କତା ଅବଲମ୍ବନ ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ହାତୀ ସୁରକ୍ଷା ସହ ପରିବେଶ ସନ୍ତୁଳନ ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବନ୍ଧ ମହାଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ଗ୍ରାମାଞ୍ଚଳର ଲୋକ ଓ ଚାଷୀଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ି ଆର୍ଥିକ ସ୍ୱାବଲମ୍ବୀ କରିବା ଏହି ଅଭିଯାନର ଲକ୍ଷ୍ୟ। ଆଗାମୀ 2 ମାସ ଧରି କେନ୍ଦୁଝର ଜିଲ୍ଲାରେ ସଦସ୍ୟତା ଅଭିଯାନ ଚାଲିବ। ପ୍ରତ୍ୟେକ ପରିବାରରୁ ଅନ୍ତତଃ ଜଣେ ବ୍ୟକ୍ତିଙ୍କୁ ସମବାୟ ସଦସ୍ୟ ଭାବେ ସାମିଲ କରିବା ଲକ୍ଷ୍ୟ ରହିଛି। ସମବାୟ ସଂସ୍ଥାଗୁଡ଼ିକୁ କମ୍ପ୍ୟୁଟରୀକରଣ ଓ କୋର୍ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ସାମାଜିକ ଦାୟିତ୍ୱ, ସୃଜନଶୀଳତା ଓ ଚିନ୍ତନ ଶକ୍ତିର ବିକାଶ ପାଇଁ କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ 2026 ଅନୁଷ୍ଠିତ ହୋଇଛି। ପିଏମ୍ଶ୍ରୀ ଡିଏନ୍ ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର 13 ବ୍ଲକରୁ ପ୍ରାୟ 200 ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତାରେ ସେମାନେ ସେବା, ପରିବେଶ ଓ ସାମାଜିକ ଦାୟିତ୍ୱ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ଗ୍ରାମାଞ୍ଚଳ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆସୁଛି। ଷ୍ଟାର୍ସ ପ୍ରକଳ୍ପ ମାଧ୍ୟମରେ ଘୋଷା ପାଠ ପରିବର୍ତ୍ତେ ବ୍ୟବହାରିକ ଜ୍ଞାନ ସୃଜନଶୀଳ

0: ତା ଓ ବୈଜ୍ଞାନିକ ମନୋଭାବ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଶିକ୍ଷକମାନଙ୍କୁ ତାଲିମ ସହ ପିଲାମାନଙ୍କ ଭାଷା ଓ ଗଣିତ ଶିକ୍ଷା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ନିୟମିତ ଶିକ୍ଷାଗତ ମନିଟରିଂ ମାଧ୍ୟମରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଶିକ୍ଷଣ ସ୍ତରରେ ସୁଧାର ଅଣାଯାଉଛି। ବିଶେଷ କରି ଜନଜାତି ଓ ଅବହେଳିତ ବର୍ଗର ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ସହ ଯୋଡ଼ିବା ଉପରେ ଗୁରୁତ୍ୱ ରହିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ଭବାନୀପାଟଣା, ସମୟ ରାତି 7:30। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷପାସ। ତେବେ ତା ପୂର୍ବରୁ ଏହି ସୂଚନା।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା

0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ଭବାନୀପାଟଣା, ସମୟ ରାତି 7:30। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷପାସ। ତେବେ ତା ପୂର୍ବରୁ ଏହି ସୂଚନା।
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଯୁଗ ଦାଦା ଜୁହାର ଜୁହାର ଜୁହାର ଜୁହାର ଜୁହାର
1: ଜୁହାର ରେ ମକାରୁ ଜୁହାର ଜୁହାର ଜୁହାର ଜୁହାର ବାବୁ ମକାରୁ
0: ହଁ ଦାଦା
1: ଆଜି ଖଣେ ଚିକନ ଚାକନ ହେଇକି ଆସିଛୁ ବଡ଼ା ସୁନ୍ଦରା ଦିଶୁଛୁ ହଏ ବାବୁ ଆମେ ଚାଷୀ ମନେ ବୋଲୁ ସବୁବେଳେ ସେ କାଦୁ ଚିକନ ଘାଟି ହେମୁ କେ କେତେବେଳେ ଖଣେ ଟିକେ ଫୁରସତ ମିଳିଲେ ମନେ କରି ଧୁଆରେ ତା ହି କରି ଚିକନ ଚାକନ ହେଇକି ରହିବାର କଥା
0: ମନ ଚାଙ୍ଗା ଥିଲେ ଗାଡିଆ ଗଙ୍ଗା
1: ହଏ
0: ଆର ଦାଦା ମନ ଚାଙ୍ଗା ବୋଲତେ ଶରୀରରେ ଖଣେ ସଜାଉ ବସନା ହବା
1: ନା ନି ସଜାଲେ କେନ୍ତା ହବା
0: ହଁ ହସ ବୋଲିଆ ହବାକେ ପଡ଼ବା
1: ହଏ
0: କାଦୁ କେ ସମ୍ବୁ ମତ ବାହାରିରେ ବୋଲୁଛୁ ପରଛା
1: ଏ ବୁଆ ଦେଖୁ ତ କେନ୍ତା ଚିକନ ହେଇକରି ଥିସି
0: ଯେ ଆର ଗୋଟେ କଥା ଦାଦା ତ ଆଜି କାଁ ହେଲା ଜାଣିଲୁ କେ ମୁଇଁ ମୋର ଜର୍ସି ଗାଈ ଦୁଇ ପଟ ରଖିଛ ହୋ ତୁ ହେ ଚାଷ କଲାକେ ତାର ତର ତର ଯେନ ଘାସ ଖଣେ ହେସି କାଟି କରି ଆନ୍ସି ତ ଆଜି ଗଲା ବେଲକେ ବୋଲୁଛୁ ବେଲାକେ ହେ ସୁରକୁଳୁର ନାତି ଗୁଲେର ଗୁଟେ ଧରଲା ବୋଲୁଛେ ଗୁହେ ଗଞ୍ଚା ଠେସି ବୁଲୁଛି
1: ହାତେ
0: ପଣ୍ଡା ପଟେ ଧରିଛି ତାର ଦାଦି କେ ମୁଇଁ କହିଲି ହଏ ଓ ଭାଇ ଏଇଟା ବୁଝା ତୁ କି ନେଇ ବୋଲି ବୋଲେ କାଁ ବୋଲଛି ଜାଣିଲୁ କେ ହେତେ ତମର ଦାଦି ସମୟରୁ ମାରି ଆସୁଛନ୍ ଏବେ କାଁ ଅସୁବିଧା ହଉଛି
1: ଅସୁବିଧା ଅଛେ ରେ ବାବୁ ଦେଖ ଆମର ପୃଥିବୀ ଭିନ୍ନ ଭିନ୍ନ ପ୍ରକାର ଜୀବ ଜନ୍ତୁ
0: ଅଛନ୍ତି
1: ହେଲା ଦେଖ ବାଘ ଫୁନି ଅଛେ ହରିଣ ଫୁନି
0: ଅଛେ
1: ଘାସ ଫୁନି ଅଛେ ହେଲା ଗାଏ ଫୁନି
0: ଅଛେ
1: ଦେଖ ବାବୁ ଯେନ୍ତା ପ୍ରକୃତି ଗୋଟେ ଜିନିଷ ଦେଖ ଘାସ କେ ଖୋଉଛେ କିଏ ହରିଣ
0: ହରିଣ ଖାଇଲା
1: ହେଲା ଗାଏ ଖାଇଲା ଇ ହରିଣ କେ ବାଘ
0: ଖୋଉଛେ
1: ତ ଇ ପ୍ରକୃତି ଲାଗି ଭଗବାନ ସବୁ ଜିନିଷ କେ ଯାର ଜାଗାରେ ତାକେ ରଖିଛନ୍
0: ସଜେଇ କରି ରଖିଛି
1: ତ ଇ ଯେନ୍ ଇ ଗୁଞ୍ଚା ମୂଷାକେ ମାରୁଛେ କି ପଣକାକେ ମାରୁଛେ ସେମାନଙ୍କର ବି ଆମର ପ୍ରକୃତି ପ୍ରତି ଦାୟିତ୍ୱ
0: ଅଛେ
1: ସେମାନେ ନେଇ ରହିଲେ ଆମର ପ୍ରକୃତି ଠିକ ହିସାବରେ ନେଇ ରହେ
0: ତୁ ଗୋଟେ କଥା ଦେଖ ଦାଦା ଆଗ ଏନ୍ତା କରି ରୋଗ ପୋତ ହଉଥିଲା କେ ଧାନ କାଟିଲା ବେଳେ ତାର ସହ ହୁଦା ହୁଦା ବଙ୍କାର ବାଟି ଆସିକରି ବସୁଥିଲେ ଝିଟକା ଫିଟକା ଯାହା ହେଲା ଖାଇ ଦଉଥିଲେ ମତେ ସେମାନଙ୍କ ତ ନିପାତ କରିଦେଲା ମୁନୁ
1: ଦେଖ ରେ ବାବୁ ଆମେ ସାନେ ସାନେ ଟା ଥିଲା ବେଲକେ ଇ ଗିଦନ ଯେନ୍ଟା ଶାଗୁଣା ବୋଲସନ୍ ହେଲା ଯେନ୍ କେନ୍ ଗାଁରେ କେନ୍ ଗାଈ ଗୋଟେ ମରିଗଲା କି ମୁଲି ଗୋଟେ ମରିଗଲା ଆମେ ନିକରି ଆମର କ୍ଷେତେ ଫିଙ୍ଗି ଦଉଥିଲୁ ଗିଦନ ମାନେ ଖାଇ ଦଉଥିଲେ ହେଲା ଏବେ ସେ ଗିଦନ ଦେଖୁଛୁ
0: ନାଇଁ ନା
1: ହେଲା ଇ ଗିଦନ କେ ତ ଆମର ଲୋକମାନେ ବିଷ ଦେଇକରି ମାରିଲେ ଧୀରେ ଧୀରେ ତାଙ୍କର ବଂଶ ନିପାତ
0: ହେଇଗଲା
1: ତ ଇ ସବୁ ଜିନିଷ କେ ଆମେ ଚିନ୍ତା କରିବାର କଥା ଦେଖ ଯେନ୍ ଗିଦନ ଆମର ଯେନ୍ ମରିଗଲା ପ୍ରାଣୀ କେ ଖାଉଥିଲା କି ବାହାର ଅଖାଦ୍ୟ ଖାଇକରି ସେ ଆମର ପରିବେଶ କେ ସଫା ରଖୁଥିଲା ତାକେ ଆମେ ମାରିଦେଲୁ
0: ତୁ ଗୋଟେ କଥା ତ ଏବେ ଘର ଚଟିଆ ଦେଖୁଛୁ କେ ପଣକା ଆର ଦିଶୁଛେ କେ
1: କାଇଁ ଦିଶୁଛି
0: ଏନ୍ତା ହେଇ ହେଇ ବୋଲୁଛୁ ଅନେକ ଜୀବ ଜନ୍ତୁ ବୋଲୁଛୁ ପୃଥିବୀ ନୁ ଲୋପ ହେଇଗଲେ ନା ତ ଆମର ଦାୟିତ୍ୱ ରହିଲା ବୋଲନୁ ସୃଷ୍ଟିକେ ଯଦି ବଞ୍ଚାବାକେ ହେଲେ ଇ ଉପରେ ଗଲା ବଞ୍ଚା

0: ଶୁଣିଲି ବାବୁ, ଯେନ୍ତା ସୁନ୍ଦରା କରି ଗୀତ ପରିବେଷଣ କଲେ
1: କଲେ
0: ମୋର ମନ ତ ଉଲାସି ଗଲା ବାବୁ। ତୋର ମନ ଫୁଣି ଉଲାସି ଥିବା, ଆର ଯେନ୍ ଶ୍ରୋତା ବନ୍ଧୁ ମାନେ ଫୁଣି ଶୁଣିଲେ ଆମର ରେଡିଓ ମାଧ୍ୟମରେ, ତାଙ୍କର ମନ ବି ଉଲାସି ଥିବା
1: ଥିବା। ଧନ୍ୟବାଦ ଗୁଡ଼େ ଦଉ, ତାର ପଛେ ଖଣା ଆଗକେ ବଢ଼ୁ। ହେ ଦେଖ ବିଶେଷଜ୍ଞ ଆଜ୍ଞା ଖେଡ଼ିଲେ, ଚାଷବାସର କଥା ଖଣେ ଗଲା ଶୁଣୁ। ପ୍ରାୟତଃ ଆମେ ଯେତେବେଳେ ଲୋକମାନଙ୍କର ଖାଇବାର ପିଇବାର ଅଭ୍ୟାସ ଯେତେବେଳେ ଦେଖୁଛୁ, ତ ଆମର ସମାଜରେ ପ୍ରାୟତଃ ଦୁଇ ବର୍ଗର ଲୋକକେ ଆମେ ଦେଖୁଛୁ। ଗୋଟେ ବର୍ଗର ଲୋକମାନେ ଯେଉଁମାନେ ଆଇଁଷ ଖୁଅଛନ୍, ଆର୍ ଗୋଟେ ବର୍ଗର ଲୋକ ଯେନ୍ମାନେ କି ଆଇଁଷ ବିଷୟରେ କିଛି ନେଇ ଖୁଅଛନ୍। ତ ଯେନ୍ମାନେ ଆଇଁଷ ବିଷୟରେ ନେଇ ଖନ୍, ସେମାନେ ପ୍ରାୟତଃ ପନିର ହେଲା କି ଛତି ହେଲା, ଇ ଉପରେ ପ୍ରାୟତଃ ସେମାନେ ନିର୍ଭର କରସନ୍। ମତ ଭୋଜି ଭାତିମାନଙ୍କୁ ଆଜି ଆମେ ଦେଖୁଛୁ ଯେ ପ୍ରାୟ ଲୋକମାନେ ଇ ପନିର ଠାନୁ ଛତିକେ ଟିକେ ବେଶୀ ଆଦର କରୁଛନ୍। ହେଲେ ଛତିଟା ଆମେ ଯେତେବେଳେ ବଜାରନେ ଦେଖୁଛୁ ଯେ ପ୍ରାୟତଃ ସବୁ ସମୟକେ ମିଳୁଛି, ତ ସେଥିର କାଜେ ଆମର ମନେ ଗୋଟେ ପ୍ରଶ୍ନ ଆସୁଛି ଯେ ଛତି କାଏ ସବୁବେଳେ ଏମିତି କରି ଫୁଟୁଛେ କେ? ପ୍ରାୟତଃ ବର୍ଷା ଦିନେ ଏକା ଆମର ଅଞ୍ଚଳରେ ଫୁଟୁଛି। ଆଜି ଆମେ ଗୋଟେ ବିଷୟରେ ଆଲୋଚନା କର୍ମା ଯେ ପୁଆଲ ଛତି କାଏଟା, ଏଇଟା କେନ୍ ପ୍ରକାରେ ଆମକେ ଚାଷ କଲେ ବନେକରି ଦୁଇ ପଇସା ମିଳିପାର୍ବା, ଆର୍ ହେ ବାବଦେ କହିବାକାଜେ ବୋଲିକରି ଆଜି ଆମର ବୈଠକନେ ଜଣେ ବିଶେଷଜ୍ଞ ଆଜ୍ଞା ଅଛନ୍। ଆଜ୍ଞା ହେଲେ ଶ୍ରୀ ନରେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଉମରକୋଟ। ଆଜ୍ଞା ଜୁହାର।
2: ଜୁହାର ଆଜ୍ଞା।
1: ଆଜ୍ଞା ପ୍ରଥମେ ଆମକେ ଗୋଟେ କଥା କହିବେ ଆଜ୍ଞା, ଯେ ଆମେ ଦେଖିଛୁ ବର୍ଷା ଯେତେବେଳେ ହେଲେ ଆଜ୍ଞା ନାନାଦି ପ୍ରକାର ଛତୁ ସବୁ ଫୁଟୁଛି, ମତେ ସବୁ ପ୍ରକାର ଛତୁ ମନୁଷ୍ୟ କାଜେ ଖାଇବାର ଯୋଗ୍ୟ ନେଇଛେ। ଆଜି ପାଲ ଛତୁ ଉପରେ ଆମେ ଆଲୋଚନା କର୍ମା ଆଜ୍ଞା, ଯେ ପାଲ ଛତୁଟା କାଁଟା ଆଜ୍ଞା? ଏଇଟା
2: ଛତୁ ଗୋଟେ, ଏଇଟା ଗୋଟେ ଅଣୁଜୀବରୁ ସୃଷ୍ଟି ହେଇଛେ। ବାୟୁମଣ୍ଡଳରେ ମାଟିରେ ସବୁ ଯେତେ ଅଣୁଜୀବ ଅଛେ, ସେ ଭିତରେ ବ୍ୟାକ୍ଟେରିଆ ଗୋଟେ ଅଛେ, ଫଙ୍ଗସ ଗୋଟେ, କବକ ବୋଲି ଯେନ୍ଟା ଫଙ୍ଗସ ଏଇଟା ଗୋଟେ ଅଛେ। ତ ଏଇଟା ଏଇ ବ୍ୟାକ୍ଟେରିଆ ଦୁଇ ପ୍ରକାର, ଗୋଟେ ହେଲା ଉପକାରୀ, ଗୋଟେ ଅପକାରୀ। ତାପରେ ଫଙ୍ଗସ ବି ସେନ୍ତା ଉପକାରୀ ଅପକାରୀ ଅଛେ। ଫଙ୍ଗସଟା ରୋଗ ସୃଷ୍ଟି କରିସି, ଗଛର ରୋଗ ଯେତେ ସୃଷ୍ଟି କରିବାର ଫଙ୍ଗସ ଅଛେ, ଆଉ ଉପକାରୀ ଫଙ୍ଗସ ଗୋଟେ ଯେନ୍ଟା ଅଛେ ସେଥିରୁ ପାଲ ଛତୁ ବାହାରିଛି
1: ଆଜ୍ଞା।
2: ତ ଏଇ ଯେନେ ଫଙ୍ଗସଟା ମେନ୍

0: ତାହେଲେ ଆମେ ଆଇଡେଣ୍ଟିଫାଏ କରିବାର ଅଛି ଯେ ଏଇଟା ଇ ଫଙ୍ଗସ୍ ବୋଲିକରି ଆମେ ଭଲ୍ଭେରିଆ ଭଲ୍ଭେସିଆ ଯେନ୍ ଅଛି ଗୋଟେ ଭେରାଇଟି
1: ଆଜ୍ଞା,
0: ସେ ଫଙ୍ଗସ୍ଟା ଏକା ଆମକୁ ସିଲେକ୍ସନ୍ କରିକି ସେଟାକେ ଆମେ ଚାଷ୍ କଲେ ସେଟା ହେଲା ଆମର ପାଲଛତୁ ଏଇଟା ହେଇପାର୍ବା ସେଟା।
1: ଆର୍ ଗୋଟେ କଥା ରହିଛି ଆଜ୍ଞା, ଆମେ ଗୋଟେ ସମୟ ଦେଖୁଥିଲୁ ଆମର ଅଜାଦାଦୀ ମାନେ କ୍ଷେତେ ଯେନ୍ ପୁଆଲ ସବୁ କଟାକୁଟି କରି ରଖି ଦିଆ ହଉଥିଲା, ଘରେ ଆଣିକି ତାକୁ ଗୋଟେ ଗୁର୍ଲା କରି ଗଦଉଥିଲେ, ପାନ୍ ପଡ଼ିଲା ବେଲେ ସେନେ ଛତି ଫୁଟୁଥିଲା, ପୁଆଲ ଛତି ବୋଲିକରି ଆମେ ତାହେଲେ କହୁଥିଲୁ। ମାତ୍ର ଆଜି ଆମର ବଜାରରେ ଆମେ ଦେଖୁଛୁ ଆଜ୍ଞା, ପୁଆଲ ଛତି ବରସଗୁଲା ମିଳୁଛି, ତ ଏଇ ଯେନ୍ ପୁଆଲ ଛତିର ତାର ଉପାଦେୟତା ଆର୍ ଗୁରୁତ୍ୱ କାଣା ଅଛି ଆଜ୍ଞା, ହେ ବିଷୟରେ କ'ଣ କୁହନ୍ ଆଜ୍ଞା।
0: ପୁଆଲ ଛତୁ ଯେହେତୁ ତିନି ଚାରିଟା ପ୍ରକାର ଛତୁ ଅଛି, ସେ ଭିତରେ କାଣା ହେଉଛି ପାଲ ଛତୁ ଗୋଟେ ଅଛେ, ଧିଙ୍ଗରି ଛତୁ ଗୋଟେ ଅଛେ, ଦୁଧ ଛତୁ ଗୋଟେ ଅଛେ, ବଟମ ଛତୁ, ଏମିତି ବିଭିନ୍ନ ପ୍ରକାର ଛତୁ ଅଛି
1: ଆଜ୍ଞା।
0: କିନ୍ତୁ ପାଲ ଛତୁ ଏତେ ଟେଷ୍ଟ ଆଉ ଲୋକଙ୍କ ଅତି ପ୍ରିୟ ହେଇଛି
1: ଭାଇ,
0: ଆଉ ସେଟା ଗୋଟେ ଭଲ ପୁଷ୍ଟିକର ଖାଦ୍ୟ ସେଟା ଗୋଟେ ଅଛେ, ସେଥିର୍ଲାଗି ପାଲ ଛତୁ ଯେନ୍ କରାଯାଉଛେ ସେଟା ଯେତେବେଳେ ବି କରାଯାଇପାରେ କିନ୍ତୁ ଟେମ୍ପରେଚର୍ ଠିକ୍ ଥିବାର ଅଛି। ବର୍ଷା ସାରା ଛତୁ କରାଯିବା
1: ଆଜ୍ଞା,
0: ଏବେ ଧରନ୍ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଭିତରେ ନେଇକି ଆମର ପାଲ ଛତୁ କର୍ମା
1: ଆଜ୍ଞା।
0: ଟେମ୍ପରେଚର୍ ଯେନ୍ତା ଆମର ଥିବା ନେଇକି 25-38°C ଦରକାର ତାକୁ, ତାପରେ ଧିଙ୍ଗରି ଛତୁ ଅଛି ନେଇକି 20-30°C ଦରକାର, କମ୍ ଶୀତ ଦିନେ କରାଯିବା
1: ଆଜ୍ଞା।
0: ତ ସେଇ ସେନା ଆମର ପ୍ରାୟ ବର୍ଷ ସାରା କଭର୍ ହେଇଯାଉଛି। ଆଜି ଗୋଟେ କଥା କହିଲେ ପୁଲ ଗଦାନେ ପକାବାରଟା, ଏବେ ବି ପୁଲ ଗଦା ଗଦାଇ ଦଉଛନ୍
1: ଆଜ୍ଞା,
0: ଆଉ ସେଥିରେ ବିହନ ପକାବାର ଲୋକ ପକଉଛନ୍
1: ଆଜ୍ଞା,
0: କିଏ ଦହି ନେଇକି ଝିଟି ଦଉଛି
1: ଆଜ୍ଞା,
0: ତ ପାଣି ଝିଟି ଦଉଛି, ଯାହାଦ୍ୱାରା କି ସେଦିନ ଛତି ଫୁଟୁଛି
1: ଆଜ୍ଞା।
0: ଥରେ ଛତି ଯଦି ହେଲା ବୋଲେ ସେ ଫଙ୍ଗସ୍ଟା ରହିଗଲା
1: ଆଜ୍ଞା,
0: ବୋଲେ ସେଟା ଆର ବର୍ଷକେ ବି କାମ ଦେବା।
1: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା, ପ୍ରାୟ ଆମେ ଦେଖୁଛୁଁ ଲୋକମାନଙ୍କର ପସନ୍ଦ ଗଲା ଆଜ୍ଞା ଏ ପୁଆଲ ଛତି, ତ ଆର ଗୋଟେ ପ୍ରଶ୍ନ ଆମର ମନେ ଆସୁଛି ଆଜ୍ଞା, ଇ ପୁଆଲ ଛତୁ ଚାଷଟା କାଇଁ ଯେ କର୍ମା ଆଜ୍ଞା?
0: ପୁଆଲ ଛତୁର ଯେନ୍ତା ଟେଷ୍ଟ ଅଛି ଆଉ ଅନ୍ୟ ଛତୁର ସେତିକି ଟେଷ୍ଟ ନେଇ
1: ଆଜ୍ଞା।
0: ତ ପୁଆଲ ଛତି କରିସାରିଲା ପରେ ଯେନ୍ ନଡ଼ା ଯେନ୍ ବାହାରବା
1: ଆଜ୍ଞା,
0: ତ ସେ ନଡ଼ାକେ ଆମେ ଖତ ହିସାବରେ ବଢ଼ିଆ ଖତ କରିହେବା। ତ ଫଙ୍ଗସ୍ଟା ନଡ଼ାକେ କହିଦେସି
1: ଆଜ୍ଞା,
0: ଯାହାଦ୍ୱାରା କି ଆମେ ଖତ ଠିକ୍ ହେଇପାର୍ବା। ଆଉ ଛତୁରେ 18 ଆମିନୋ ଏସିଡ୍ ଅଛେ, ପୁଷ୍ଟିସାର
1: ଆଜ୍ଞା,
0: ତ ସେଥିରେ ଧାତବ ଲବଣ ମିନେରାଲ ଯେନ୍ଟା ଅଛେ ସେଟା, ଭିଟାମିନ୍ ଓ ଫୁଲିକ୍ ଏସିଡ୍, ପୁଷ୍ଟିସାରହୀନତାକୁ ଦୂର କରସି ସେଟା। ଆଉ ଗରିବ ଲୋକମାନେ ସେଟା ନେଇକି ମାଛ ମାଂସ ନେଇ ଖାଇପାରିଲେ ବି ସେଟା ଗୋଟେ ଖାଇଲେ ଠିକ୍ ଅଛେ
1: ଆଜ୍ଞା।
0: ଆଉ ଯେନ୍ଟା ଯଦି ସିଲେକ୍ସନ୍ କରିକରି ଜଙ୍ଗଲରେ ଯେନ୍ ଛତୁ ହେଉଛେ ସିଲେକ୍ସନ୍ କରିକରି ଠିକ୍ଟା ଆଣିପାରିଲେ ଭଲ ହେ
1: ଆଜ୍ଞା,
0: ସିଲେକ୍ସନ୍ ନେଇକରି ଜାଣିଲେ ସେଟାକେ ଆସିକରି ରାନ୍ଧି ଦେଉଛନ୍, ଯାହାଦ୍ୱାରା କି ଝାଡ଼ା ମାତ ହେଇକରି ଲୋକ ମରି ବି ଯାଉଛନ୍
1: ଆଜ୍ଞା।
0: ତ ଆମେ ସିଲେକ୍ସନ୍ଟା ଇ ଯେନ୍ ଆମର ଯେନ୍ ଭଲ୍ଭେରିଆ ମଲ୍ବେସିଆ ଅଛି, ଏଇଟା ଗୋଟେ ଭେରାଇଟି ଅଛି ଯେ କଳା କିମ୍ବା ପାଉଁଶିଆ ହେସି ତାର କଲର୍, ଆଉ ଗୋଟେ ଧଳାଟା ଅଛି ସେଟା ଭଲ୍ଭେରିଆ ଡିପ୍ଲିସିଆ
1: ଆଜ୍ଞା।
0: ତ ଏଇ ଦୁଇ ପ୍ରକାର ପାଲ ଚତୁର ଭେରାଇଟି କଲେ ଆମେ ଠିକ୍ ହିସାବରେ ଆମେ ସେଟା ପାଇପାର୍ମା, ଭଲ୍ ଭେରାଇଟି ପାଇପାର୍ମା, ସେଟା ଖାଦ୍ୟ ଉପଯୋଗୀ ଛତୁ ହେ
1: ଆଜ୍ଞା।
0: ଆଚ୍ଛା, ତାପରେ ଏଇଟା ହେଉଛି ଯେତେ ରୋଗୀମାନଙ୍କର
1: ଆଜ୍ଞା,
0: ହୃଦ ରୋଗୀ, ଅମ୍ଳ ରୋଗୀ, କୋଷ୍ଠକାଠିନ୍ୟ ରୋଗୀ, ରକ୍ତଚାପ ରୋଗୀ, ଗର୍ଭବତୀ ମହିଳା, ଏମାନଙ୍କୁ ଆରାମରେ ଖାଇବାକେ ଦିଆଯାଇପାରେ। ଆମେ ମାଛ ମାଂସ ଏଇଟା ସବୁ ନେଇକି ଖାଇବାର ଲୋକ ହେଉଛନ୍, ଠିକ୍ ହେ ସେଟା ପୁଷ୍ଟିସାର ଜିନିଷଟିଏ, କିନ୍ତୁ ମାଛ ମାଂସର ଅଣ୍ଡାର ତାର ବିକଳ୍ପ ହେଉଛି ଖାଦ୍ୟ ହେଉଛି ଛତୁ
1: ଆଜ୍ଞା।
0: ତାପରେ ଆଉ ଗୋଟେ ଦେଖନ୍, ଆମର ଏଗ୍ରିକଲଚରରେ ଯେକୌଣସି ଚାଷ କଲେ ଖତ ଟିକେ, ସାର ଟିକେ, ଔଷଧ ଟିକେ ନେଇଦେଲେ ନେଇକି
1: ନାଇଁ ହୁଏ ଆଜ୍ଞା।
0: ତ ସେଥିରେ ତାର ଯେନ୍ ଟକ୍ସିକ୍ ରେସିଡ଼ିଓ ବିଷାକ୍ତ ଜିନିଷଟା ସେ କୃଷିଜାତ ଦ୍ରବ୍ୟରେ ଯେନ୍ଟା ଆମେ ପନିପରିବା କରୁଛୁ କି ଧାନ ଯାହା କିଛି କରୁଛୁ ସେଥିରେ ରହିଯାଉଛି
1: ଆଜ୍ଞା।
0: ଛତୁ ଗୋଟେ ଏନ୍ତା ଜିନିଷ ଯେ 18-20 ସେଟା ଅମର ହେଇଯାଉଛି
1: ଆଜ୍ଞା,
0: ସେଥିରେ ଔଷଧ କି ସାର କିଛି ଦେବାର ନାଇଁ ନା
1: ଆଜ୍ଞା।
0: ହର ଡାଲି ଗୁଣ୍ଡ ଟିକେ ପକେଇଦେବେ, ସେ ବିହନ ଟିକେ ପକେଇଦେଲେ ନେଇକି ସେଟା ଛତି ବାହାରିଯିବା, ଆଉ ସେଥିରେ ନିରୋଗୀ ଜିନିଷଟିଏ ଆରାମରେ ସେଟାକେ ଭଜା କରିପାରିବେ, ତରକାରୀ କରିପାରିବେ, ପକୋଡ଼ା କରିପାରିବେ, ଲୋକଙ୍କର ଆଦୃତ ବେଶୀ ଅଛି
1: ଆଜ୍ଞା। ଆଜ୍ଞା, ଯେନ୍ କେନ୍ସି ଜିନିଷ ଗୁଡ଼େ କଲେ ଧର ଚାଷ୍ଟେ କଲେ ବୋଲେ ହଲ୍ ନଗଲ ଦରକାର ହେବା, ଟ୍ରାକ୍ଟର ପାୱାର୍ ଟିଲର୍ ଦରକାର ହେଇଛି, ତ ଏଇ ପାଲ ଛତୁ ଚାଷ ଯଦି ଆମେ ବରସଗୁଲା ଯଦି କର୍ମା ଆଜ୍ଞା, ତାର ଉପକରଣ ସବୁ କାଣା କାଣା ସବୁ ଲାଗ୍ବା ଆଜ୍ଞା?
0: ଉପକରଣ ଭିତରେ ପ୍ରଥମରେ ହେଉଛେ ମଞ୍ଜି
1: ଆଜ୍ଞା,
0: ମଞ୍ଜି ଠିକ୍ ଜାଗାରୁ ଆଣବାର ଅଛି। ଆମର କେ ଭି କେ ଯେନ୍ ଅଛେ ଯେନ୍ଟା ନେଇକି ବିହନ ପ୍ରଦର୍ଶନ ହେଉଛେ ଭଲ ଜାଗାରୁ, ନିର୍ଭରଯୋଗ୍ୟ ସଂସ୍ଥାରୁ ବିହନ
1: ଆଜ୍ଞା,
0: ସେଟା ଗୋଟେ ଦରକାର। ଗୋଟେ ଭାଡ଼ିର ଲାଗି 400 ବିହନ ଦରକାର, ଗୋଟେ ସେମାନେ ବୋତଲରେ ବି ପ୍ୟାକିଂ କରିଥିସନ୍ କି ଜରିରେ ବି ପ୍ୟାକିଂ କରିଥିସନ୍
1: ଆଜ୍ଞା,
0: ସେଟା ଗୋଟେ ଅସଲ ଜିନିଷ ନା, ଭଲ୍ଟା ଆନ୍ବେ ଯେନ୍ତାକି ତାପରେ ସେଟା କାଣା ବିଭିନ୍ନ ଷ୍ଟେଜ୍ ଥିସି, ସେମାନେ ଛତି ବିହନକେ ଇନୋକୁଲେସନ୍ କରିସାରିଲା ପରେ ସେଥିରେ ଫଙ୍ଗସ୍ ସବୁ ମାଡ଼ି ଯାଇଥିବ, ଯେନ୍ତାକି ଗୋଟେ ଦହି ଭଳିଆ ଧଳା ହେଇକରି ଦିଶୁଥିବା
1: ଆଜ୍ଞା,
0: ସେଟା ହେଲା ଭଲ ବିହନ। ପ୍ରଥମଟା ହେଲା ବିହନ
1: ଆଜ୍ଞା।
0: 2 ହେଉଛେ ନଡ଼ା
1: ଆଜ୍ଞା,
0: ଆମ ନଡ଼ା ନେଇ ନଡ଼ା ବେଲେ ପତର ଉପରେ ପତର

0: ଧାନର ଯେ ପତରାରେ ଯେନ୍ ଧାନ ଫଲିଥିସି
1: ଆଜ୍ଞା,
0: ସେ ଜିନିଷଟା ନେଇ ରହିବାର ଅଛେ।
1: ଆଜ୍ଞା,
0: ଧାନ କାଟି ସାରିଲା ପରେ ଯେନ୍ ତଲେ ନଡ଼ା ଅଛେ, ହେଲେ ଲୋକମାନେ ସମସ୍ତେ ଏବେ କାଟି କାଟି କରି ପ୍ରାୟ ରଖୁଛନ୍।
1: ଆଜ୍ଞା,
0: ସେ ନଡ଼ା ଦରକାର ଆମକୁ। ଆର୍ ଏବେ ଧରନ୍, ଏବେ ଆମେ
1: ଆଜ୍ଞା
0: ଡାଲୁଆ ଚାଷ ଯେନ୍ କଲୁ, ସେଟା ଏବେ ଧାନ କାଟି କରି ଯେନ୍ ନଡ଼ା ହେଲା, ଇ ନଡ଼ାକେ ନେଇକି ଆମେ ପରିଶୋଧ କରୁ ବୋଲି ନେଇ।
1: ଆଜ୍ଞା ଆଜ୍ଞା,
0: ସାଙ୍ଗେ ସାଙ୍ଗେ ନେଇ, ଅତି କମ୍ରେ ନଡ଼ାଟା 3 ମାସରୁ ବର୍ଷେ ପୁରୁଣା ହେବାର ଅଛି। ଗଲା ବର୍ଷର ବର୍ଷା ଦିନର ନେଇକି ଯେନ୍ ନଡ଼ା ଥିବା,
1: ଆଜ୍ଞା,
0: ତାକୁ ଆପଣ କାଟିକରି ରଖିଛନ୍। ଇ ବର୍ଷର ବର୍ଷା ଦିନ ନାଇଁ, ଏବେ ଏପ୍ରିଲ ମାସରେ ବଢ଼ିଆ କରିହେବା, ସେଟା ଭଲ ଠିକ୍ ନଡ଼ା ହେଇପାର୍ବା।
1: ଆଜ୍ଞା,
0: ନଡ଼ା ମାନକେ କାଟି କାଟି କରି ଆପଣ ବିଡ଼ା ବିଡ଼ା କରି ରଖ୍ବେ, ଇଟା ହେଲା 2 ନମ୍ବର୍ଟା। 3 ନମ୍ବର୍ ହେଉଛେ ହରଡ଼ ଗୁଣ୍ଡ କିମ୍ବା ବୁଟ ଗୁଣ୍ଡ, ଇଟା ତାର ଖାଦ୍ୟ।
1: ଆଜ୍ଞା,
0: ସେଟା ଗୋଟେ ଭାଡ଼ିରେ ପାଏ ଦରକାର ହେସି, ତ ସେଟା ଗୋଟେ ଦରକାର। ଆଉ ଗୋଟେ ତାକୁ ଡାବା ଲାଗି ପଲିଥିନ୍ ଜରି ଗୋଟେ ଡାବଲେ ଯାଇକି ଭିତରେ ଘୁମ୍ ଘୁମ୍ବା ନେଇକି, ସେଟା ସେ ଭିତରେ ମାଇସିଆଲ ଗ୍ରୋଥ୍ ହେବା, ଭିତରେ ରୁହା ଭଳିଆ ନେଇକି ସବୁ ହିସ ହେଲା ପରେ ତାପରେ ସେଟା ଛତି ଫୁଟ୍ବା।
1: ଆଜ୍ଞା,
0: ଏତ୍କି ଜିନିଷ୍ ହେଲା ବେଲେ ବାକି ଜିନିଷ୍ ଆପଣ ଭାଡ଼ି କର୍ବେ। ଭାଡ଼ି କର୍ବାର୍ ଲାଗି ବଉଁଶ ଟିକେ ଦରକାର, ଇଟା ସବୁ ଆରେଞ୍ଜମେଣ୍ଟ କରିସାରିଲେ ନେଇକି ଆପଣ କିଏ ହେଲେ ଆପଣଙ୍କର ହେଇଯିବା। ଛତୁ
1: ଯେନ୍ କେନ୍ ସେ ଚାଷ ଆମେ ଯେତେବେଳେ କରୁଛୁଁ, ତା'ର ଗୋଟେ ପଦ୍ଧତି ଗୋଟେ ଅଛେ ଆଜ୍ଞା। ଯତ ଖତ କରି କରିଦେଲେ ହୁଏତ ହେଇବି ଯିବା, ନେଇ ବି ହେବା, ଆର୍ ଯେତ୍କି ଆଇଦା ହେବା କଥା ସେତ୍କି ନେଇ ଗଲା ହୁଏ, ଚାଷୀକେ ହାତ୍କେ ଲାଗ୍ବା, ଠୁକର୍ ବାଜ୍ବା। ତ ଯେନ୍ ପୁଆଲ ଛତୁ ଚାଷ ଆମେ କର୍ମା ଆଜ୍ଞା, ତାର୍ ପଦ୍ଧତି କାଁଟା ଅଛେ ସେଟା ଟିକେ ଆମର ଚାଷୀ ତ ଆମକୁ ଟିକେ କହିବେ।
0: ହଁ, ନିହାତି ଏଇଟା ଜାଣ୍ବା କଥା ହେ, ପଦ୍ଧତିଟା ନେଇ ଜାଣିକି ଯାହା ତାହା କରିଦେଲେ ନେଇ ହିଏ। ଏବେ ତ ଆପଣ ପୁଏଲ ଗଦାନେ ପକେଇଦେଲେ ବି ପୁଏଲ ଛତୁ ହେଇଯାଇଛି, ଠିକ୍
1: ଆଜ୍ଞା,
0: କିଛି କଥା ନାହିଁ। ସେଥିରେ ବି କେତେ ଖରାପ ଛତୁ ଯଦି ମିଶିଗଲା,
1: ଆଜ୍ଞା,
0: କଣ୍ଟାମିନେସନ୍ ହେଇଗଲା, ଆପଣ ଫୁଡ଼ ପଏଜନ୍ ହେଇଯିବା।
1: ହୁଁ
0: ହୁଁ, ତ ଆପଣ ପଦ୍ଧତି ଜାଣ୍ବାର ଅଛେ। ଠିକ୍ ସଫା ଜାଗାରେ ହଲ୍ ଗୋଟେ ନେବେ, ଯେନ୍ ଘର କି ଉତ୍ତର ଦକ୍ଷିଣ ହିସାନା ଘର ଥିବା ବେଲେ ବଢ଼ିଆ ହେ।
1: ଆଜ୍ଞା,
0: କାହିଁକି ଯେ ଯେନ୍ ସୂର୍ଯ୍ୟକିରଣ ଆସ୍ବା,
1: ଆଜ୍ଞା,
0: ତାକେ ତ ପ୍ରପର୍ ଡାଇରେକ୍ଟ ସୂର୍ଯ୍ୟକିରଣ ଦରକାର ନାଇଁ ହେ।
1: ଆଜ୍ଞା,
0: ଏନ୍ତି ସାଧା ଆଲୋକ ଆକାରରେ ହେଇଯିବା, ତ ସେଥିର୍ଲାଗି ଆମେ ଯେନ୍ଟା ଉତ୍ତର ଦକ୍ଷିଣ ମୁହାଁ ଥିବା ଘରଟାକେ ନେଲେ ଭଲ୍ ହେ।
1: ଆଜ୍ଞା,
0: ପ୍ରଥମରେ ଆମେ ଛତି ଚାଷ କରବାର ଆଗରୁ ଏଇ ଘରଟା ସିଲେକ୍ସନ୍ କରିସାରିଲା ପରେ,
1: ଆଜ୍ଞା,
0: ଆମେ ନଡ଼ା,
1: ଆଜ୍ଞା,
0: ନଡ଼ାକେ ଆମେ ବତରେଇ ଦେମା ଗୋଟେ ରାତି।
1: ଆଜ୍ଞା,
0: ଗୋଟେ ରାତି ବତରେଇ ସାରିଲା ପରେ ତାକୁ ଆମେ 15 ମିନିଟ୍ ଖଣ୍ଡେ ଫୁଟେଇମା, ଗରମ ପାଣିରେ ଫୁଟେଇ କରି କିମ୍ବା ଗରମ ପାଣି ତାର ଉପରେ ଛିଞ୍ଚି କରିବି, 15 ମିନିଟ୍ ଖଣ୍ଡେ ସେଟା ରଖମା। ତା ନଡ଼ା ମାନକେ ଠିଆ ଠିଆ କରିଦେମା, ଗୋଟେ ଚଟାଣରେ ଠିଆ ଠିଆ କରିଦେଲେ ସବୁ ପାଣି ଝଡ଼ିଯିବା।
1: ଆଜ୍ଞା,
0: କେତେ ସମୟ ପରେ ନେଇକି ଉପରଟା ଶୁଖିଯିବା, ନଡ଼ାକେ ଚିପି ଦେବେ ଖାଲି ହାତରେ ଲାଗୁଥିବା, ମାତ୍ର ଉପରେ ପାଣି ନେଇଥିବ, ଏଟା ହେଲା ଠିକ୍ ବତର, ଆପଣ ନଡ଼ା ବତର ହେଇଗଲା।
1: ଆଜ୍ଞା,
0: ତାପରେ ବିହନ ଯେନ୍ଟା ଅଛେ, ବିହନକେ ଆପଣ ପଲିଥିନ୍ରେ ଥଉ କି ବୋତଲରେ ଥଉ, ସଫା କାଠି ଗୋଟି କାଢ଼ବେ, କାଠିକି ଗୋଟେ ଜାଗାରେ ରଖ୍ବେ, ତାକୁ ଚେର୍ ଭାଗ କର୍ବେ। ଆଉ ଗୋଟେ ହେଉଛେ ବୁଟ ଗୁଣ୍ଡ, ମୁଁ ଯେନ୍ କହିଲି ଡାଲି ଗୁଣ୍ଡ ବୁଟ ଗୁଣ୍ଡ ଯେନ୍ଟା ଅଛେ, ତାକୁ ବି ଆପଣ ଯେନ୍ ବେସନ ବି ଦିଆଯାଇଛି, ତ ତାକୁ ବି ଆପଣ 250 ଗ୍ରାମ ନେଇକରି ଚେର୍ ଭାଗ କର୍ବେ। ଏତ୍କି ସରଞ୍ଜାମ ରେଡ଼ି କରିସାରିଲା ପରେ ଆପଣ ଭାଡ଼ି ପକାବେ। ତାପରେ ଦେଖନ୍, ଏଇଟା ଯଦି ଆପଣ ଭାଡ଼ି କରିପାରୁଛନ୍ତି ଭଲ କଥା, ନେଲେ 2-2ଟା 3-3ଟା ଏଇଟା ଦି କରିବି, ତାର ଉପରେ ବାଉଁଶ ଦି କରିବି, ଆପଣ ଗୋଟେ ଭାଡ଼ି କରାଯାଇପାରେ। ତଲେ ଯେନ୍ତାକି 6 ଇଞ୍ଚ ନେଇକି ଗ୍ୟାପ୍ ଥିବାର ଅଛି, ତ ଭାଡ଼ିରେ ପ୍ରଥମରେ ଆପଣ ଯେନ୍ ବିଡ଼ାଟା ମାନେ ନଡ଼ା ଥିବା,
1: ଆଜ୍ଞା,
0: ତାକୁ ଆପଣ ପୂର୍ବ ପଶ୍ଚିମ ହିସାବରେ ଆପଣ ସବୁ ସାଇଜ୍ କରି ରଖିନିଅ। ରଖିଦେଇ ସାରିଲା ପରେ ଗୋଟେ ଥାକ ଯିବା, ଦେଇସାରିଲା ପରେ ତାର ତରା ତରା ବେସନ ଗୁଣ୍ଡ ଟିକେ ଦେଇଦେବେ।
1: ଆଜ୍ଞା,
0: ତରା ତରା ମଝିରେ ନେଇଦେବେ, ତରା ତରା ଦେବେ, ଚେର ଆଙ୍ଗୁଳି ଛାଡ଼ି କରି ଦେଇଦେବେ। ଦେଇସାରିଲା ପରେ ତାପରେ ଯେନ୍ ଗୋଟେ ଭାଗ ବିହନ,
1: ଆଜ୍ଞା,
0: ବିହନକେ ବି ତାର ଉପରେ ଉପରେ ଦେଇଦେବେ। ଆପଣ ପୂର୍ବ ପଶ୍ଚିମ ଦେଇଛନ୍ ନଡ଼ା, ହେଲେ ଏବେ ଉତ୍ତର ଦକ୍ଷିଣ ନେଇକି ଆର୍ ତା କ୍ରସ୍ ଆର୍ ଗୋଟେ ଚାପ ଦେଇଦିଅନ୍। ଗୋଟେ ଚାପ ବେଲେ ଆପଣ ଗୋଟେ ଗୋଟେ ନଡ଼ା ହେଲେ ପ୍ରାୟ 3-4 ଇଞ୍ଚ ଖଣ୍ଡେ ସେଟା ରହୁଛି ମୋଟା, ତ 5-6 ଇଞ୍ଚ ରହିଲେ ଠିକ୍ ହେ। ତାପରେ ସେଥିରେ ବି ଆଉ ସେନ୍ତା ଆଉ ଗୋଟେ ଭାଗ ଦେବେ, ଆଗେ ଯେନ୍ ବେସନ କି ବୁଟ ଗୁଣ୍ଡ ଥିବା ତାକେ ଗୋଟେ ଭାଗ ନେଇକି ଆର୍ ଦେଇଦେବେ, ବେଲେ ପ୍ରାୟ 50-100 ଗ୍ରାମ ଖଣ୍ଡେ ଦେଇଦେବେ ତରା ତରା। ଆଉ ଫେର୍ ବିହନ ପକାବେ, 2 ଥାକ ହେଲା, ଏନ୍ତା 3 ଥାକ କର୍ବେ, 4 ଥାକ ବେଲେ କାଣ କର୍ବେ, ତରା ତରା ନେଇ ଦେବେ ନା, ସେଟା ସବୁଆଡ଼େ ଦେବେ, ଉପରେ ବି ସବୁଆଡ଼େ ଦେବେ। କାହିଁକି ଯେ ଯେନ୍ ଭିତରଟା ମାନେ ସବୁ ଯେତେ ଛତୁ ବାହାରିନିପାରେ, ଉପରେ ଯଦି ଖୋଲା ଥିବା ବେଲେ ଉପରେ ବି ଛତି ବାହାରବା। ତ ଏଇଟା ହେଲା କରି କରି ଆପଣ ଉପରେ ଟିକେ ପ୍ରେସ୍ କରିଦେବେ, ଆଉ ହଲା ପଲିଥିନ୍ ଜରିକି ସେଟାକେ ଗୋଡ଼େଇଦେବେ, ତ ଗୋଡ଼େଇ ଦେଇ କରିକି ଆପଣ ତାକୁ ଛାଡ଼ିଦେବେ। ଏଇଟା ହେଲା ଆପଣଙ୍କର ଛତି ଭାଡ଼ି ରେଡ଼ି ହେଇଗଲା। ଏହାକୁ ଆପଣ ତାପରେ 6-7 ଦିନ ଛାଡ଼ିଦେବେ, ସେ ଭିତରେ ଯେନ୍ ଜଳୀୟ ଅଂଶ ଯେନ୍ ଅଛି ନଡ଼ା ନେ, ସେ ହେଲା

0: ଘୁମୁଥିବା ଭିତରେ ଘୁମୁଘୁମି କରି ଆର୍ଦ୍ରତା ସୃଷ୍ଟି କରିବା, ଆର୍ଦ୍ରତା ଯେନ୍ ସୃଷ୍ଟି କଲେ ସେ ଭିତରେ ମାଇସଲି ମାନେ ସବୁ ଗ୍ରୋଥ୍ ହେବା, ବେଲେ ଜାଲି ସବୁ ଫୁମ୍ପିକି ଜାଲି ମାରବା, ନଡ଼ାକେ ନଡ଼ା ଜାଲି ମାରବା, ନଡ଼ା ଭିତରେ ନିକ ସେ ମାଇସଲିୟମ୍ ଭିତରେ ପଶିକରି ବି ସେଟା ସେ ଭିତରେ ଚରିଯିବା। ତ ଛଅ ସାତ ଦିନ ହେଲା ପରେ ଏଇଟା ଏସବୁ ମାଇସଲିୟମ୍ ଗ୍ରୋଥ୍ ହେଇଯାଇସି। ତାପରେ ଜରିକି ଉଠେଇଦେବେ, ଗୋଟେ ଦିନ ଶୁଖା ଛାଡ଼ିଦେବେ, ଛାଡ଼ି ଦେଇ ସାରିଲା ପରେ ତାପରେ ପାଣି ସ୍ପ୍ରେ କରିବେ, ତାର ଉପରେ ବେଶୀ ପାଣି ନେଇ ଦେବେ, ସ୍ପ୍ରେ କରୁଥିବେ, ସ୍ପ୍ରେ ଯେମିତି ହ୍ୟାଣ୍ଡ ସ୍ପ୍ରେ ହଉ ଯାହା ହଉ ସ୍ପ୍ରେ କରିବେ, ଦିନକେ ଦୁଇ ଥର ବି ଦେବେ, ତିନି ଥର ଦେବେ। ତାପରେ ତାକେ ଶୁଖା ନେଇ କରିବେ, କିନ୍ତୁ ବେଶୀ ବହିଯିବା ଭଳିଆ ବି ନେଇ କରିବେ, ଜଷ୍ଟ ଶୁଖା ଭଳିଆ ଶୁଖା ଶୁଖା ସ୍ପ୍ରେ କରୁଥିବେ। ଏନ୍ତା କରି ହେଲେ ଆପଣଙ୍କର ପନ୍ଦର ସତର ଦିନରେ ଏସବୁ ବାହାରିଯିବା। ପ୍ରଥମେ କଢ଼ ବାହାରବା, ଛୋଟ ସାଗୁଦାନା ବୋଲେ ଗୋଟେ ବାହାରବା, ତାପରେ ନେଇ କଢ଼ ବାହାରବା, କଢ଼ଟାକେ ତୋଲବେ। ଆଉ ଯଦି ବେଶୀ ଦିନ ରଖିଥିବେ ବୋଲେ ସେଟା ଫୁଟିଯିବା, ଟେଷ୍ଟ ନେଇ ଲାଗେ। ଇ ପନ୍ଦର ଦିନ ପରେ ଗୋଟେ ଯେନ୍ ଗୋଟେ ଫ୍ଲସ୍ ହେବା, ତାପରେ ସବୁ ତୋଲି ଦେଇ ସାରିଲା ପରେ ପାଣି ଦେଉଥିବେ, ଆର୍ ଚାର ପାଞ୍ଚ ଦିନ ଗଲେ ଆଉ ସେଟା ନେଇକି ଆପଣଙ୍କର ଆଉ ଥରେ ବାହାରବା। ତ ଏମିତି ଗୋଟେ ହିସାବରେ ଆପଣଙ୍କର ଅଠର କୋଡ଼ିଏ ଦିନ ପଚିଶ ଦିନ ଭିତରେ ଛତୁ ଚାଷର ଅଧିକା ଶେଷି, ଏଇଟା ହେଲା ପ୍ରୋସିଜର।
1: ଶେଷକି ଆଜ୍ଞା ଆଉ ଗୋଟେ କଥା ରହିଲା, ମନୁଷ୍ୟ ଯେତେବେଳେ ସବୁ ଚାଷବାସ କରୁଛି, ଆୟ ବ୍ୟୟ ହିସାବ କରୁଛି ଆଜ୍ଞା, ଖର୍ଚ୍ଚ ହାତକେ ଲାଗିଲେ ଆର ବର୍ଷ ସେ ମୁଡ଼ି ଗାଜି ଦେବା, ତୁ ପୋଡ଼ିଦେବା, ତ ଇନେ ଇତାର ଆୟ ବ୍ୟୟ ହିସାବ ଟିକେ ବତେଇ ଦେଲେ ଭଲ ହେତା ଆଜ୍ଞା, କେତେ ଲାଭ ହେବା, କେତେ କାଣା ରହିବା ଇନେ ହିସାବ କିତାବ।
0: ହଁ ହଁ ଠିକ୍ କଥା କହିଲେ, ଚାଷୀ କେ ଲାଭ ନେଇ ହେଲେ କେନ୍ତା କରି ସେ ଚାଷ କରବା
1: ଆଜ୍ଞା।
0: ତ ଖର୍ଚ୍ଚ ବେଶୀ କିଛି ନେଇ ହିଏ
1: ଆଜ୍ଞା,
0: ତିରିଶ ଟଙ୍କାରୁ ପଇଁତିରିଶ ଟଙ୍କା ଏନ୍ତା ଏଇ ଭିତରେ ହେବା, ବେଲେ ଛତିଶ ଘଣ୍ଟେ ପନ୍ଦର କୋଡ଼ିଏ ଟଙ୍କା ହେଉଛେ
1: ଆଜ୍ଞା।
0: ଆଉ ଯେନ୍ ଜିନିଷ ମାନେ ସବୁ ଯଦି ହିସାବ କରିବେ ବୋଲେ ପ୍ରାୟ ତିରିଶ ଟଙ୍କା ଖର୍ଚ୍ଚ ହେଉଛେ, ଆଉ ଅତି କମ୍ରେ ଶହେ ଟଙ୍କା ଗୋଟେ ପାଇବେ। ଗୋଟେ ଭାଡ଼ିରେ ଆପଣ ଅଧା କେଜିରୁ କେଜି ବାହାରବା
1: ଆଜ୍ଞା,
0: ଅଧା କେଜି ହେଲେ ବି ନେଇକି ଆପଣ ଏବେ ତ ତିନିଶହ ଚାରିଶହ ଟଙ୍କା ବିକୁଛନ୍, ଏବେ ମାର୍କେଟରେ ତିନିଶହ ଚାରିଶହ ଟଙ୍କା ବିକୁଛନ୍, ସେ ଯାହା ହେଉ ଆପଣ ଅତି କମ୍ରେ ଶହେ ଟଙ୍କାର ଛତୁ ପାଇବେ
1: ଆଜ୍ଞା।
0: ତିରିଶ ଟଙ୍କା ଖର୍ଚ୍ଚ କଲେ ଶହେ ଟଙ୍କା ପାଇବେ
1: ଆଜ୍ଞା,
0: ବେଲେ ତିରିଶ ଟଙ୍କା କାଟିଦେଲେ ଆପଣ ସତୁର ଟଙ୍କା ଲାଭ ପାଇବେ। ପନ୍ଦର ଦିନେ ଅଠର ଦିନେ ସତୁର ଟଙ୍କା ଗୋଟେ ଭାଡ଼ିରେ, ବେଲେ ଗୋଟେ ଭାଇ ଯଦି ଦଶ ଭାଡ଼ି କଲା ବେଲେ ସାତଶହ ଟଙ୍କା ପାଇବା ପନ୍ଦର ଅଠର ଦିନେ। ତ ସେଥିର୍ଲାଗି ଏଥିରେ ଘରେ ଘରେ ମା ମାନେ ଅଛନ୍, ମା ମାନଙ୍କର ଭୂମିକା ବେଶୀ, ଅତି କମ୍ରେ କୋଡ଼ିଏ ଫୁଟ ତିରିଶ ଫୁଟର ଗୋଟେ ଜାଗା ଗୋଟେ ହେଇଗଲା, ଆପଣ କୋଠି ଗୋଟେ ହେଇଗଲା ବେଲେ ମା ମାନଙ୍କର ଖର୍ଚ୍ଚ ବା ଘର ଖର୍ଚ୍ଚ ବାହାର କରିଦେଇପାରିବେ
1: ଆଜ୍ଞା। ବାସ୍ତବରେ ବଢ଼ିଆ କଥା ଗୋଟେ ଆଜ୍ଞା ଆପଣ କହିଲେ, ଯେ ଯେନ୍ ବେଲେକେ ଆମର ସମୟ ମିଳୁଛେ ଚାଷବାସ ଗଲା ପରେ ପରେ ଆମେ ବେଲା ହଉ ବେଲା ଯେନ୍କେ ଗୁଲିଗୁପ କରି ବୁଲୁଛୁଁ, କଥାବାର୍ତ୍ତା ହେଇ ବୁଲୁଛୁଁ, ଇ ସମୟକେ ଆମେ ଯଦି ଏଇଭଳିଆ ଛତୁ ଚାଷ ଗୁଡ଼େ ଯଦି କର୍ମା ବେଲେ ଆମର ସମୟ ଗଲା ସିନା କଟିଯିବା, ଆର୍ ଘର ଖର୍ଚ୍ଚା ଦୁଇ ପଇସା ଗଲା ଆମର ମିଲ୍ବା ଆଜ୍ଞା। ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ, ଆର୍ ଇ ପାଲ ଛତୁ ଚାଷ ଆମେ କେନ୍ ହିସାବେ କଲେ ବନେକରି ଦୁଇ ପଇସା ପାଇପାର୍ମା ସେ ବିଷୟରେ ଆମର ଚାଷୀ ଦା ମା ବହିନ ମାନକେ ବୁଝାଲେ। ଆମର ବୈଠକ ତରଫରୁ ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର ଆଜ୍ଞା।
0: ଜୁହାର ଜୁହାର, ନମସ୍କାର।
2: ଶୁଣିଲି ବାବୁ,
1: ହଁ
2: ଯେନ୍ତା ସୁନ୍ଦରା କରି ବୁଝେଇ ଦେଲେ ସବୁ କଥା ଜାନି ହେଲା,
1: ଜାନି ହେଲା। ଆଉ ସକାଳେ ବୋଲେ ଆମର ଚାଷୀ ଦାଉଟକୁ ମୁଇଁ ଭେଟିଲି, କେନ୍ ପ୍ରକାର ସେ ତାଙ୍କର ଦୁଃଖର କଥା କହିଲେ, ସୁଖର କଥା କହିଲେ, ହଉ ହେଟା କ'ଣ ଗଲା ତାର ଶୁଣୁ।
3: ପ୍ରାୟତଃ ଆମେ ଯେତେବେଳେ ଆମର ଚାଷୀ ଦୁଆ ଆମର ଘର ମାନକେ ଯାଇସୁଁ, ତ ଆମର ବାବା ମାନେ ଚାଷବାସ ସାଙ୍ଗେ ସାଙ୍ଗେ ଛେଲ ମେଢ଼ା ଗଲା ରଖିଥିସନ୍। ତ ଚାଲନ୍ ହେନ୍ତି ଆଜି ଆମର ବାବା ଗୋଟେ ସାଙ୍ଗେ ଆମେ କଥାବାର୍ତ୍ତା ହେମା, ସେ ଛେଲ ମେଢ଼ା ରଖିଛନ୍, କେନ୍ ପ୍ରକାର ତାର ଯତ୍ନ ପାତନ କରୁଛନ୍, ଲାଭ କ୍ଷତି କାଣା ଅଛେ ବାବା ସାଙ୍ଗେ କଥା ହେମା। ବାବା ନମସ୍କାର।
4: ନମସ୍କାର।
3: ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ବାବା, ନାଁ ଗାଁ ଟିକେ କହନ୍।
4: ଭୈରବ ସବର।
3: ହଁ ହଁ, କେନ୍ ଗାଁ ବାବା?
4: ବଡ଼ରାମପୁର।
3: ବୟସ କେତେ ହେବା? ନା
4: ଷାଠିଏ
3: ସତର ବରଷ ହେଇଗଲା ବାବା। ତ ବାବା ଆଜିକାଲି ପ୍ରଥମେ ଦେଖମା ପାଣି ପାଗ ଯେନ୍ ପ୍ରକାର ହଉଛେ ବାବା, ତମର ଆଡ଼େ କେନ୍ତା ଅଛେ ବୋଲଛେ?
4: ଆମର ବର୍ଷା ହଉଛି।
3: ହଁ ହଁ, କାମ ଧନ୍ଦା ସବୁ ଚାଲିଛି?
4: କାମ ନା ଚାଲିଛି।
3: କାମ
4: ବନ୍ଦ
3: ହେବା। ତମେ ଚାଷବାସ କିଛି କରସ ବାବା?
4: ଆମର ଜମିବାଡ଼ି ନାମ ଗରିବ ସୁରବାସୀ। ହଁ
3: ହଁ, ତ ଧନ୍ଦା ବାଡ଼ି ବୋଲେ କାଣା କରସବ?
4: କୁଲି ବୁଝି କରସୁ।
3: ହଁ ହଁ,
4: କୁଲି ବୁଝି ମୁଇଁ ନେଇ ପାରବା ନା?
3: ହଁ ହଁ,
4: ବେମାର ହେଇଗଲା ତ।
3: ହଁ ହଁ,
4: ବେମାର ହେଲା ମୁଁ ନେଇ ପାରବା ନା? ଘରେ ବଇଛେ ନା?
3: ହଁ
4: ହଁ, ସେ ଡିପର ଚଳୁଛେ।
3: ହଁ ହଁ ହଁ, ଦେଖୁଛୁ ତ ଛେଲ ମେଢ଼ା କିଛି ଅଛନ୍। ତ ବାବା ଇ ଯେନ୍ ଛେଲ ଇଟା କେତେ ପଟ ବାକି ଅଛନ୍?
4: ଅଛେ ଛଅ ସାତ ପଟ।
3: ହଁ
4: ହଁ, ଅଛେ ସାତ ସାତ ପଟ, ଚାରି ପଟ, ଆଉ ଗୋଟେ ଦୁଇ ପଟ, ଚାରି
3: ଅଟା। ହଁ, ମିଶେଇ କରି କୋଡ଼ିଏ ପଚିଶ ପଟ ବାକି ହେଇଯାଉଛନ୍। କେତେ ଲୋକ ବାକି ଚରଉଛ ବାବା?
4: ଦୁଇ ଲୋକ।
3: ଦୁଇ ଲୋକ ଚରଉଛ? ତ ଏଇ ଆମେ ଦେଖୁଛ ବା ଛେଲ ରଖିଛ, ତ ଏଇ ଛେଲ ମେଢ଼ା ଭିତରେ ଫରକ କାଟା ରହିଛି ବାବା?
4: ଛେଲ ଭଲ
3: ଆଜ୍ଞା।
4: ହଁ ହଁ ହଁ, ମେଢ଼ା ଟିକେ ଚର୍ସି କମ୍ ରେଟ୍।
3: ହଁ ହଁ, ରେଟ୍ କମ୍ ରହିବା,
4: ଛେଲ ନି ବାଛ ନା?
3: ହଏ ହଏ। ତ ଏଇ ଯେ ଛେଲ ମାଇଁ କେତେ ପଟ ଅଛେ ବାବା ତମର?
4: ତିନିଟା ମାଇଁ ଅଛେ।
3: ହଁ ହଁ,
4: ମେଲଚା ଗୋଟେ, ବୁକା ଦୁଇଟା।

0: ବେଟ୍ରିକ୍ ଗୁଟେ ଅଛେ। ତ ଆମେ ଦେଖ୍ସୁଁ ବାବା, ଆମର୍ ଲୋକମାନେ କହସନ୍ ଯେ ସେ ପଟକି ଆଟା ଦୁଇ ପଟକି ଆଟା ବସନ୍, ତମର କେତେ ପଟିଆ ଛେଲ?
1: ଚାର୍ପଟିଆ
0: ଘରର ବିହନ ନେବ ଦରକାର ହେସି କେନ୍ତା କରସୁ ବାବା? ଡଙ୍ଗର ଅଛେ ଡାଲ ପତର ଅଛେ ବାବା? ତ ଗୋଟେ ସମୟ ଥିଲା ବାବା, ଆମେ ଶୁଣୁଥିଲୁ ସେ ଗଧ ଆସୁଛେ, ଲେଞ୍ଚା ଆସୁଛେ ବୋଲି କରି, ଏବେ ଆର ଅଛେ କେ ବାବା? ବୋଲେ ତମର ଛେଲ ମେଢା କେ ନେସନ ବାବା?
1: ନାଇଁ
0: ନିଅ,
1: ଭାଲୁ ବି ଅଛେ।
0: ଭାଲୁ ଅଛେ?
1: ଭାଲୁ
0: ହଁ, ବୁଦ୍ଧ ବୁଦ୍ଧିଆ ଜଙ୍ଗଲ ଟିକେ ରହୁଛେ ତ?
1: ଭାଲୁ ଅଛେ, ଗଧ ଅଛେ,
0: ହଇ
1: ଦୁର୍କା ବି ଅଛେ।
0: ହଁ ହଁ ହଁ ବାବା, ଆର ଗୋଟେ କଥା ଆମେ ଦେଖସୁଁ ଯେ ଗରା ଗୋଟେ କର ଦାମ ଆର ଛେଲ ଗୋଟେ ମେଲଛା ଗୋଟେ କର ଦାମ, ଫରକ ତ ଆଇସି ନ ବାବା?
1: ଫରକ ନାଇଁ,
0: ଫରକ ଆସବା। ହଁ ହଁ ହଁ ହେଲେ ଇମନକେ ଟିକେ ରୋଗ ଲାଗ୍ସି ବୋଲସନ୍ ବାବା?
1: ରୋଗ ଲାଗ୍ସି
0: ଛେଲ ମନକେ? ତ ଏବେ ଦେଖ ବାବା, ଲଗାତାର ଆମେ ଦେଖୁଛୁ, 15 ଦିନ 17 ଦିନ ବି ପାଇନ ଆଣିଦେଲା। ତ ଏଇ ଭଳିଆ ସମୟ ଆଣି ମୁଁ କିଛି ସମସ୍ୟା ହଉଛୁ ବାବା?
1: ଆମର ଛେଲ ମନ ବର୍ଷା 2 ଦିନ ପିଲା ଜରି
0: ଗଲା।
1: ହଁ ହଁ ହଁ ଇନି ସେ ମାରିଲା ବନାଇଲା
0: ତାପରେ ବନେଇ ହେଇଛ? ହଁ, ଆମେ ସବୁଆଡ଼େ ଦେଖୁଥିଲୁ ବା, ଛେଲ ମେଢା ଆମର କଣ ରୋଗିଆ ହେଇଯାଉଥିଲେ?
1: ରୋଗିଆ
0: ଏବେ ତ ଖରା ଟିକେ ଟିକେ ଆସୁଛି, ଭାଇ ମାନେ କଣ ବନେ ଅଛ?
1: ଆଜି ଖରା ହଉଛେ, ମାସେ ଖରା ବର୍ଷା ହଉଛେ ନା,
0: ଝିପିର ଝାପୁର ତ ଲଗେଇଛେ ନା ବାବା? ହଁ ହଁ ତ ବାବା, ଏମିତି ରୋଗ ବେମାର ସବୁ ହେଲେ କେନ୍ତା କରସ? ଉଷ କଷା
1: ନେସୁ ଅଫିସ
0: ଷ୍ଟକମ୍ୟାନ୍ ନେକା ଯାସ? ଛେଲ ମେଳା ଧନ୍ଦା ଗୋଟେ କରୁଛ ଏବେ, ତ ଏଇ ଭଳିଆ ଯଦି ଆମର ଯେନ୍ ଚାଷୀ ଦାମ ରହିଲେ, ଏବେ ଯେନ୍ ଯୁବକ ମାନେ ରହିଲେ ବାବା, ଏମିତି ଯେ ଛେଲ ମାଇ ମୁଁ ଯଦି 5-7 ପଟ ରଖିବି କରି ଚଲାବେ ବୋଲେ ତାଙ୍କର ଖାତ ଖର୍ଚ୍ଚ ବାହାରିବ?
1: ବାହାରି
0: ଯିବା। ଶେଷରେ ଆର ଗୋଟେ କଥା ମୁଇଁ ପଚାରିମି ବାବା, ଯେ ସବୁ ଲୋକ ଯେନ୍ ଛେଲ ମେଢା ସବୁ ରଖୁଛନ୍, ସେମାନେ ଘର ଦ୍ୱାର ସବୁ ବନାସନ୍ ବା, ସେ ଚାଲ ପିଟି କରିବେ ରଖସନ୍, ସେଟା କଲେ ସୁବିଧା କାଣ ଆସିବ?
1: ସେଟା ଛେଲ ସଫା ରହିସି, ଗୋମୂତ୍ର ନେଇ ଗଲା
0: ହଇ,
1: ମୁତ୍ର ହଗଲେ ତଳେ ପଡ଼ବା।
0: ହଁ ହଁ,
1: ଉପରେ ରହିବା
0: ହଇ,
1: ସୁବିଧା ନା
0: ହଇ, ଖଣ୍ଡେ ରୋଗିଆ ନେଇ ହଁ
1: ହଁ
0: ଯାହ ବାବା, ଆଜି ଆପଣଙ୍କ ସମୟ ଦେଲେ, ଆପଣଙ୍କ ଛେଲ ମେଳା କଥା କହିଲେ, ସୁଖ ଦୁଃଖ କହିଲେ, ବହୁତ ବହୁତ ଧନ୍ୟବାଦ ବାବା। ନମସ୍କାର ବାବା।
2: ନମସ୍କାର। କା କରିବୁ ରେ ବାବୁ, ଏ ଭିତରେ ସମୟ ହେଇଗଲା,
3: ହେଲା ନା ହେଲା,
2: ତ ବୈଠକ ଶେଷ କରିବାକୁ
3: ପଡ଼ବା। ତ ବୈଠକ ଛାଡିକରି ଗଲା ହେଲା ବେଲକେ ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦଦା କକା ବାବା ମା ବହିନ ମନକେ ମକାରୁ ଦଦା
2: ଆର୍ ଯୁଗେ ଦଦାର ଜୁହାର।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ।

0: ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ସୁଚିନ୍ତିତ ମତାମତ ସବୁକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁକୁ ଆଜି ପୁଣି ଦୁଇ ସପ୍ତାହ ପରେ ଶ୍ରୋତାଙ୍କର ନୂତନ ମତାମତ, ନୂତନ ଚିଠିପତ୍ରକୁ ନେଇ ଚିଠି ପାଇଛୁର ଅଗଣାରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ,
0: ନମସ୍କାର। ଆଶ୍ୱାସନା, ଦେଖିବା ଆମର ଶ୍ରୋତାବନ୍ଧୁମାନଙ୍କର ମତାମତ କୋଉଠୁ ଆସିଛି ଏବଂ କ'ଣ ନୂତନ ମତାମତ ଆସିଛି।
1: ହଁ, କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆସିଛି ହାଟପଦା ପଡ଼ା ତିତଲାଗଡ଼ ଜିଲ୍ଲା ବଲାଙ୍ଗୀରରୁ। ଲେଖିଛନ୍ତି ସୁବାସ ଭୋଇ ଏବଂ ରଜନୀ ଭୋଇ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିବା ଅପା ଏବଂ ଭାଇଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆଗକୁ ଆସୁଥିବା ଆମର ଗଣପର୍ବ, ଭାତୃଭାବର ପର୍ବ, ପବିତ୍ର ନୂଆଖାଇ ପାଇଁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଏବଂ ନୂଆଖାଇ ଜୁହାର।
1: ସେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗୁଛି। ମଲ୍ଲିକ ସାର୍ଙ୍କର ପରିକ୍ରମା ବହୁତ ଭଲ ଲାଗେ, ଆମେ ସବୁଥର ଶୁଣୁ। ଗତ ପରିକ୍ରମା କାର୍ଯ୍ୟକ୍ରମରେ ହଳିଆ ଗୀତ ବିଷୟରେ ବହୁତ କଥା ଜାଣିହେଲା। ପୁଣି ଶେଷରେ ଗୋଟିଏ ଅନୁରୋଧ ମଧ୍ୟ କରି ଲେଖିଛନ୍ତି ଯେ ନୂଆଖାଇ ହେଉଛି ଆମର ବଡ଼ ପର୍ବ, ସେହି ବିଷୟରେ ଗୋଟିଏ ପରିକ୍ରମା କାର୍ଯ୍ୟକ୍ରମ ଶୁଣେଇବେ।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଶନିବାର ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଶୁଣୁଛନ୍ତି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି ଏବଂ ଆପଣ ଯାହା ଅନୁରୋଧ କରିଛନ୍ତି ଯେ ଆଗାମୀ ପରିକ୍ରମା କାର୍ଯ୍ୟକ୍ରମ ମାନଙ୍କରେ ଆମେ ଆମର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଏକ ପରିକ୍ରମା କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ନିଶ୍ଚିତ ଭାବରେ ଆମେ ଏଭଳିଆ ଏକ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବୁ। ଆପଣ ଶୁଣନ୍ତୁ ଏବଂ ପରବର୍ତ୍ତୀ ସମୟରେ ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି କେତେ ଜଣ ଶ୍ରୋତା ମିଶିକି ଲେଖିଛନ୍ତି, ସେମାନେ ହେଲେ ସୁମିତ୍ରା ସାହୁ, କ୍ଷମାସାଗର ସାହୁ, ଉର୍ମିଳା ସାହୁ, ପ୍ରକାଶ ସାହୁ ଏବଂ ଆକାଶ ସାହୁ, ଗ୍ରାମ ପାକେଲପଡ଼ା ପୋଷ୍ଟ ମୁଣି ଭାୟା ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମ ଅଗଣାରେ ଥିବା ମହାଶୟ ଏବଂ ମହାଶୟଙ୍କୁ ଆମର ସ୍ନେହଭରା ନମସ୍କାର ବୋଲି ଲେଖିଛନ୍ତି।
0: ଆପଣ ସମସ୍ତଙ୍କୁ ଚିଠି ପାଇଛିରେ ଉପସ୍ଥିତ ଥିବା ଆପଣଙ୍କର ପ୍ରିୟ ଅପା ଭାଇଙ୍କ ତରଫରୁ ପ୍ରତି ନମସ୍କାର ଏବଂ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା।
1: ଗତ ମଙ୍ଗଳବାର 1 ତାରିଖ ଶକ୍ତିରୂପା କାର୍ଯ୍ୟକ୍ରମରେ ଭାଇରାଲ ରୋଗର ଲକ୍ଷଣ ଫୋନ୍ ଇନ୍ରେ ସିଧା ପ୍ରସାରଣ କରାଯାଇଥିଲା, ଯେଉଁଥିରେ ଶ୍ରୋତାଙ୍କର ପ୍ରଶ୍ନ ଉତ୍ତରରୁ ବହୁତ କିଛି ଜାଣିହେଲା। ଏଣୁ ଡକ୍ଟର ଦୀନବନ୍ଧୁ ସାହୁ ଏବଂ ଦୀପ୍ତିମୂଳ ଅପାଙ୍କୁ ଆମ ସମସ୍ତଙ୍କର ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚିତ ଭାବରେ, କିନ୍ତୁ ପ୍ରକୃତରେ ଶ୍ରୋତାବନ୍ଧୁ ଆପଣ ଯେଉଁ ବିଷୟରେ ଆମକୁ ଚିଠି ଲେଖିଛନ୍ତି ସମ୍ପୃକ୍ତ ବିଷୟ ଉପରେ ସମ୍ପୂର୍ଣ୍ଣ ଉପରେ ଆଧାରିତ ନଥିଲା। ଗତ ମଙ୍ଗଳବାର ଶକ୍ତିରୂପା କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଥିଲା ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତା। ଏ ସମ୍ପର୍କରେ ବିଶେଷଜ୍ଞ ଭାବରେ ଆମ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଚିକିତ୍ସକ ଡକ୍ଟର ଦୀନବନ୍ଧୁ ସାହୁ ଉପସ୍ଥିତ ଥିଲେ ଏବଂ ଆପଣମାନଙ୍କର ପ୍ରଶ୍ନର ଉତ୍ତର ସେ ସିଧାସଳଖ ଫୋନ୍ ମାଧ୍ୟମରେ ଦେଇଥିଲେ। ତେଣୁ ଆଶା କରୁଛୁ ଆପଣଙ୍କୁ ସେ କାର୍ଯ୍ୟକ୍ରମ ଭଲ ଲାଗିଥିବ। ଆଉ କ'ଣ ମତ ରହିଛି?
1: ପୁଣି ସେମାନେ ମତାମତ ଏବଂ ଅଭିଯୋଗ କରି ଲେଖିଛନ୍ତି, ଏହି କାର୍ଯ୍ୟକ୍ରମରେ ଦୀପ୍ତିମୁଣ୍ଡ ମହାଶୟଙ୍କର କଥା ବେଶୀ ଶୁଣାଯାଉନଥିଲା, ଡାକ୍ତରଙ୍କ କଥା ଶୁଣାଯାଉଥିଲା, ତା ପରେ ପରେ ଠିକ୍ ଶୁଭା ଗଲା। ଏଥିପ୍ରତି ଟିକିଏ ଦୃଷ୍ଟି ଦିଅନ୍ତୁ ଏବଂ କାର୍ଯ୍ୟକ୍ରମଟି ପ୍ରସାର କରନ୍ତୁ। ତାହାପରେ ପରେ ଫୋନ୍ଟି ଖରାପ ହେବା ହେତୁ ଅନେକ ଶ୍ରୋତା ଫୋନ୍ କରିପାରିଲେ ନାହିଁ। ଅଧିକାଂଶ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଏହିପରି ବ୍ୟାଘାତ ଘଟୁଛି, ଆଉ କାର୍ଯ୍ୟକ୍ରମଟି ସରିଲା ପରେ ଫୋନ୍ ରିଙ୍ଗ ହେଉଛି, ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
0: ଶ୍ରୋତାବନ୍ଧୁ, ପ୍ରକୃତରେ ଆମେ ଅନେକ ଥର ସୂଚନା ଦେଇସାରିଛୁ ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ତକ ଠିକ୍ ଥାଏ ଏବଂ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ସିଗ୍ନାଲ ମିଳେ ନାହିଁ, ଆପଣଙ୍କ ସହିତ ଯୋଗାଯୋଗ ହୋଇପାରେ ନାହିଁ, ତାହା ତ ଆମର ହାତର କଥା ନୁହେଁ। ଆମେ ସବୁବେଳେ ସମ୍ପୃକ୍ତ ବିଭାଗ ସହିତ ଯୋଗାଯୋଗରେ ଅଛୁ ଏବଂ କେମିତି ଫୋନ୍ ଲାଇନ୍ ସବୁବେଳେ ଠିକ୍ ରହିବ ଏବଂ ଏହି କାର୍ଯ୍ୟକ୍ରମମାନଙ୍କରେ ଆମର ଶ୍ରୋତାଙ୍କ ସହିତ ଯୋଗାଯୋଗ ଠିକ୍ ଭାବରେ ହୋଇପାରିବ ଆମେ ଚେଷ୍ଟା କରୁଛୁ, କିନ୍ତୁ ଏମିତି ଏକ ଅବ୍ୟବସ୍ଥା ବେଳେବେଳେ ଉପୁଜିଥାଏ ଯାହାଫଳରେ କି କାର୍ଯ୍ୟକ୍ରମର ମାନ ହ୍ରାସ ହୋଇଥାଏ। ସେଦିନ ଏଭଳିଆ କିଛି କାରଣବଶତଃ ଆପଣ ଦୀପ୍ତି ଅପାଙ୍କର କଥା ସ୍ପଷ୍ଟ ଭାବରେ ଶୁଣିପାରୁନଥିଲେ, ତେଣୁ ଆଗକୁ ଆହୁରି ଆମେ ଯତ୍ନବାନ ହେବୁ। କିନ୍ତୁ ବେଳେବେଳେ କ'ଣ ହୁଏ, ଏହି

0: ସବୁ ଯନ୍ତ୍ରାଂଶର କଥା ନା, ତା ଉପରେ କିଛି ଗ୍ୟାରେଣ୍ଟି ଦିଆଯାଇପାରେ ନା। ଆଶା କରୁଛୁ ଆପଣ ଆମକୁ ସହଯୋଗ କରିବେ, ବୁଝିବେ, କିନ୍ତୁ ଆପଣଙ୍କର କଥାକୁ ଆମେ ମନେ ରଖୁଛୁ। ଆମେ ନିଶ୍ଚିତ ଭାବରେ ଆଗକୁ ଧ୍ୟାନ ଦେବୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ନୂଆପଡ଼ାରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି, ମୁଁ ଆପଣଙ୍କ କେନ୍ଦ୍ରର କାର୍ଯ୍ୟକ୍ରମ ମଝି ମଝିରେ ଶୁଣି ସମୟ ବାହାର କରିକି ବହୁତ କମ୍ କାର୍ଯ୍ୟକ୍ରମ ଶୁଣିପାରେ ସମୟ ଅଭାବରୁ। ମୋର ଗୋଟିଏ ଅନୁରୋଧ ରହିଛି ଯାହା ବିଷୟରେ ମୁଁ ବହୁତ ଦିନରୁ ଭାବୁଛି କହିବା ପାଇଁ, ହେଲେ ସୁବିଧା ସୁଯୋଗ ହୋଇପାରୁନଥିଲା। ଅନୁରୋଧ ଏହାକି ଯେ ବର୍ତ୍ତମାନ ଆସୁଛି ଆମର ଗଣପର୍ବ ନୂଆଖାଇ, ଯାହାକି ଆମ ସମସ୍ତଙ୍କୁ ସମସ୍ତଙ୍କ ସହିତ ଯୋଡ଼ିକି ରଖିବାର ଏକ ପରମ୍ପରା। ସମସ୍ତେ ଯେଉଁଠି ଥାଆନ୍ତୁ ନା କାହିଁକି, ନୂଆଖାଇ ଦିନ ନିଜ ନିଜ ଘରକୁ ଫେରିଥାନ୍ତି, ଏକ ନିଆରା ପରମ୍ପରା। ଗ୍ରାମଦେବୀ ଏବଂ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ନୂଆ ଲାଗି ହୋଇଥାଏ। ଆନନ୍ଦ ଉଲ୍ଲାସର ପର୍ବ ହେଉଛି ନୂଆଖାଇ ପର୍ବ। ତେବେ ଏହି ନୂଆଖାଇରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରାଗଲେ ଆମେ ଶ୍ରୋତା ବହୁ ଖୁସି ଅନୁଭବ କରିବୁ, କାରଣ ଆମେ କାମ ସରିକି ସନ୍ଧ୍ୟାରେ ଘରକୁ ଫେରୁ ତ ଶୁଣିପାରିବୁ ଏହି କାର୍ଯ୍ୟକ୍ରମ। ଏହି ଅନୁରୋଧଟି ଆପଣ କେତେ ଦୂର ପୂରା କରିପାରିବେ ସେହି ଅପେକ୍ଷାରେ ରହିଲେ।
0: ଶ୍ରୋତାବନ୍ଧୁ, ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଯେ ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ସମୟ ଟିକକ କାଢ଼ିକି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆପଣ ଚିଠି ଦେଇଛନ୍ତି। ଆଜି ଚିଠି ପାଇଛୁ କାର୍ଯ୍ୟକ୍ରମରେ ତାକୁ ଆମେ ସାମିଲ କରୁଛୁ। ଆଗକୁ ଆସୁଛି ଆମର ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ଗଣପର୍ବ, ପବିତ୍ର ନୂଆଖାଇ। ଏହି ନୂଆଖାଇକୁ ନେଇ ଆମେ ନିଶ୍ଚିତ ଭାବରେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଚେଷ୍ଟା କରିବୁ, କିନ୍ତୁ କଥା ହେଉଛି ସାନ୍ଧ୍ୟ ଅଧିବେଶନରେ ଆମର କାର୍ଯ୍ୟକ୍ରମ ସାରିଣୀ ଅନୁସାରେ ଯଦି କାର୍ଯ୍ୟକ୍ରମ ପ୍ରଚାର କରିବାର ସମୟ ଥାଏ ତାହେଲେ ଆମେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରିବୁ, କିନ୍ତୁ ସପ୍ତାହକୁ ଥରେ ପ୍ରଚାର ହେଉଥିବା ଶନିବାର ପରିକ୍ରମା କାର୍ଯ୍ୟକ୍ରମରେ ଆପଣ ନିଶ୍ଚିତ ଭାବରେ ଆମ ଗଣପର୍ବ ନୂଆଖାଇର ବିଶେଷତ୍ୱ ଏବଂ କିଛି ନୂଆଖାଇ ଗୀତ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ପୁଣି ଥରେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ରାଧାରାଣୀ ପଡ଼ା, ଜିଲ୍ଲା ବଲାଙ୍ଗୀରରୁ। ଲେଖିଛନ୍ତି ସୁମନ ପୂଜାରୀ, ଅନିଲ ମିସ୍ତ୍ରୀ ଏବଂ ବିଭୁ ସାହୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମର ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେମାନେ ଲେଖିଛନ୍ତି, ଆମେ ବହୁତ ଦିନରୁ ଚିଠି ଦେବୁ ଭାବୁଥିଲୁ ହେଲେ ଦେଇପାରି ନଥିଲୁ, ତେଣୁ ଦୁଃଖ ଲାଗୁଛି। ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବିଶେଷ କରି ଖୋଲା ଝରକା, ପରିକ୍ରମା ଆଉ ଅନୁରୋଧ ଗୀତ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ। ତେବେ ଶେଷରେ ଗୋଟିଏ ଅନୁରୋଧ କରି ଲେଖିଛନ୍ତି, ଆଗକୁ ଆସୁଛି ଦଶହରା, ମା ଦୁର୍ଗାଙ୍କ ଉପରେ କିଛି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବେ, ଏହି ଅନୁରୋଧ ରହିଲା ବୋଲି ସେମାନେ ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ବହୁତ ଦିନରୁ କାର୍ଯ୍ୟକ୍ରମ ଶୁଣିକି ଚିଠିପତ୍ର ଦେବା ପାଇଁ ଚାହୁଁଥିଲେ, ସମୟ ଅଭାବରୁ ଆପଣ ଚିଠି ଦେଇପାରୁ ନଥିଲେ, କିନ୍ତୁ ଆଜି ଆପଣ ଚିଠି ଲେଖିଛନ୍ତି, ଆମର ହସ୍ତଗତ ହୋଇଛି, ତାକୁ ନିଶ୍ଚିତ ଭାବରେ ଆପଣ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଶୁଣୁଥିବେ। ଆପଣ ଯାହା ଅନୁରୋଧ କରିଛନ୍ତି, ଆଗକୁ ଆସୁଛି ପବିତ୍ର ଦଶହରା ପର୍ବ ଏବଂ ଏହି ଦଶହରାରେ ଆମେ 9 ଦିନ ଯାକ ରାତିରେ ମା' ଦୁର୍ଗାଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ ନାଟକମାଳା କାର୍ଯ୍ୟକ୍ରମ ପ୍ରଚାର କରିବୁ ଏବଂ ପ୍ରତ୍ୟେକ ଦିନ ଦଶହରାରେ ଆମେ ସକାଳର ଯେଉଁ ବନ୍ଦନା କାର୍ଯ୍ୟକ୍ରମ ରହିଛି ତାହା ଏକ ବିଶେଷ ବନ୍ଦନା କାର୍ଯ୍ୟକ୍ରମ, ଯାହା ସୂଚନା ସହିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ହେବ ଏବଂ ଏଥିରେ ବିଶେଷ ଉପସ୍ଥାପନା ରହିବ, ତାକୁ ଆପଣ ଶୁଣନ୍ତୁ ଏବଂ ସେହି କାର୍ଯ୍ୟକ୍ରମ ଗୁଡ଼ାକ କେମିତି ଲାଗୁଛି ପରବର୍ତ୍ତୀ ସମୟରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗୋଲାମୁଣ୍ଡା, ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଧବଳ ମାଝି ଏବଂ ସୁକାନ୍ତ ମାଝି। ପ୍ରଥମେ ସେମାନେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବହୁତ ଭଲ ଲାଗେ। ଆମେ ହେଉଛୁ ଚାଷୀ, ତେଣୁ ଚାଷବାସ କାର୍ଯ୍ୟକ୍ରମ ଶୁଣୁ। ବର୍ତ୍ତମାନ ପାଣିପାଗର କିଛି ବି ଭରସା ରହୁନାହିଁ, ସମୟରେ ବର୍ଷା ନ ହୋଇ ଅସମୟରେ ବର୍ଷା ହୋଇ ଚାଷ କାମ ସବୁ ଉଜୁଡ଼ି ଯାଉଛି। ଆମେ ବହୁତ ପରିଶ୍ରମ କରୁଛୁ ହେଲେ ଅସମୟରେ ଯେଉଁ ବର୍ଷା ହେଉଛି ତା ପାଇଁ ଆମେ ଆମର ଚାଷକୁ ଭଲରେ ସାଇତି ବି ରଖିପାରୁନୁ। ତେବେ ଏହି ବିଷୟରେ ଯଦି କିଛି କାର୍ଯ୍ୟକ୍ରମ କରାଯାଏ ଏବଂ କିଛି ବିଶେଷଜ୍ଞଙ୍କ ସାକ୍ଷାତକାର ପରାମର୍ଶ ଯଦି ଆମେ ଶୁଣିବାକୁ ପାଇବୁ ତାହେଲେ ଆମେ ଚାଷୀ ଉପକୃତ ହେବୁ। ଚାଷବାସରେ ମଧ୍ୟ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆମେ ସାମିଲ ହୋଇ ବିଶେଷଜ୍ଞଙ୍କ ସହ ଏହି ଅନିୟମିତତା ସମ୍ପର୍କରେ କଥା ହୋଇ ଚାଷ ବିଷୟରେ ବୁଝିପାରିବୁ। ତେଣୁ ଅନୁରୋଧ ଯେ ଏପରି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆମକୁ ଜଣାଇଲେ ଆମେ କଲ୍ କରିକି ସିଧାସଳଖ ଜାଣିପାରିବୁ।
0: ଶ୍ରୋତାବନ୍ଧୁ, ଭାରି ଖୁସି ଲାଗିଲା ଯେ ଆପଣ ଚାଷ କରୁଛନ୍ତି ଏବଂ ଆକାଶବାଣୀ ଶୁଣୁଛନ୍ତି, ଆପଣଙ୍କର ସମୟ ବାହାର କରିକି ଆମକୁ ଚିଠି ଲେଖିଛନ୍ତି। ଆପଣ ଯାହା ଲେଖିଛନ୍ତି ଯେ

0: ଅଦିନିଆ ବର୍ଷା ଯୋଗୁଁ ଏବଂ ବର୍ଷାରେ ଅନିୟମିତତା ଯୋଗୁଁ ଚାଷ କାମ ଯେମିତି ବାଧାପ୍ରାପ୍ତ ହେଉଛି, ଏ ସମ୍ପର୍କରେ ଆମେ ଅନେକ କାର୍ଯ୍ୟକ୍ରମ ଆଗରୁ ପ୍ରସ୍ତୁତ କରିକି ପ୍ରଚାର କରିସାରିଛୁ। ତଥାପି ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ, ଆଗାମୀ ଦିନମାନଙ୍କରେ ବହୁଳ ବର୍ଷାରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷା ଅଭାବରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷାର ଅନିୟମିତତା ଯୋଗୁଁ ଚାଷ କେମିତି ନଷ୍ଟ ହୁଏ, ଏ ସମ୍ପର୍କରେ ଆମେ ଚାଷବାସ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମଟି ପ୍ରଚାର କରିବୁ। ତା ପୂର୍ବରୁ ନିଶ୍ଚିତ ଭାବରେ ଆପଣମାନେ ସୂଚନା ପାଇପାରିବେ, ସେହି କାର୍ଯ୍ୟକ୍ରମରେ ଆପଣ ଭାଗ ନିଅନ୍ତୁ ଏବଂ ଷ୍ଟୁଡ଼ିଓରୁ ଉପସ୍ଥିତ ଥିବା ବିଶେଷଜ୍ଞଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ। ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ, ଆପଣଙ୍କୁ ବହୁତ ଧନ୍ୟବାଦ ଏହି ସୁଚିନ୍ତିତ ମତାମତ ପାଇଁ। ତାହେଲେ ଆଶ୍ୱାସନା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠି ପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ଯେହେତୁ ଚିଠିପତ୍ର ଆଉ ନାହିଁ ହାତରେ, ତେଣୁ ଆମେ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳିଆ ଏଥର ବି ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବା ଯେ ଆମର କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମକୁ ପଠାନ୍ତୁ। ଆମକୁ ମତାମତ ସବୁ ପଠାଇବା ପାଇଁ ଆମର ଠିକଣା ଟିପି ରଖନ୍ତୁ, ହ୍ୱାଟ୍ସଆପ୍ ନମ୍ବର ଟିପି ରଖନ୍ତୁ।
1: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରୁ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ,
0: ଏବେ ଆମକୁ ବିଦାୟ ଦିଅନ୍ତୁ।
1: ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚିଦାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ। ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା, ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର 3 ତାରିଖରୁ ଅକ୍ଟୋବର 21 ତାରିଖ ପର୍ଯ୍ୟନ୍ତ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ପୀଠ ପରିକ୍ରମା। ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ କରିବ ସୋମବାର 5 ତାରିଖ ସକାଳ 8:30 ମା ମାଣିକେଶ୍ୱରୀ, ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ। 6 ତାରିଖ ମଙ୍ଗଳବାର କେନ୍ଦୁଝର କେନ୍ଦ୍ରର ପ୍ରସ୍ତୁତି ଘଟଗାଁ ମା ତାରିଣୀ, ପ୍ରଯୋଜନା ଜୟରାମ ମୁଣ୍ଡା। ବୁଧବାର 7 ତାରିଖ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ସମଳେଶ୍ୱରୀ, ପ୍ରଯୋଜନା ମୁରଲୀଧର ପଣ୍ଡା। ଗୁରୁବାର 8 ତାରିଖ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମା ପାଟଣେଶ୍ୱରୀ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମାଝି। 9 ତାରିଖ ଶୁକ୍ରବାର ପ୍ରଯୋଜନା ହୃଷିକେଶ ପଣ୍ଡାଙ୍କ ଦ୍ୱାରା କୁରୁମା ପାଇଁ ମା ତାରାତାରିଣୀ, ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଶୁଣିପାରିବେ। 10 ତାରିଖ ଶନିବାର ମା ବିମଳା, ପ୍ରଯୋଜନା ଅଜିତ ଦାସ। 11 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ବିରଜା, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 12 ତାରିଖ ସୋମବାର ମା କଣ୍ଟା ବାଉଁଶୁଣୀ ପୀଠ, ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା, ପ୍ରସ୍ତୁତି ଆକାଶବାଣୀ ଜୟପୁର କେନ୍ଦ୍ର। ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ କରିବ 13 ତାରିଖ ମଙ୍ଗଳବାର ଦିନ ମା ସିଦ୍ଧକାଳୀ, ପ୍ରଯୋଜନା ଜୟରାମ ମୁଣ୍ଡା। ମା ଭଦ୍ରକାଳୀ, ପ୍ରଯୋଜନା ଅନନ୍ତ ଚରଣ ଜେନା, ପ୍ରସ୍ତୁତି ଆକାଶବାଣୀ କଟକ କେନ୍ଦ୍ର, ଶୁଣିପାରିବେ ବୁଧବାର 14 ତାରିଖ। 15 ତାରିଖ ଗୁରୁବାର ଶୁଣିବେ ଆକାଶବାଣୀ କେନ୍ଦ୍ର ଜୋରନ୍ଦାର ପ୍ରସ୍ତୁତି ମା ହିଙ୍ଗୁଳା ଦେବୀଙ୍କ ପୀଠ, ପ୍ରଯୋଜନା ଭାଗୀରଥୀ ମିଶ୍ର। 16 ତାରିଖ ଶୁକ୍ରବାର ଦିନ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ଭଗବତୀ, ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। ପୁଣି ଶନିବାର 17 ତାରିଖ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା ଝଙ୍କଡ଼ର ମା ସାରଳା, ପ୍ରଯୋଜନା ଲଳିତ କାନୁନଗୋ। 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା କଟକ ଚଣ୍ଡୀ, ପ୍ରଯୋଜନା ସୁମିତ୍ରା ମହାପାତ୍ର। ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ କରିବ 19 ତାରିଖ ସୋମବାର ଦିନ ମା ବାଳକୁମାରୀ, ପ୍ରଯୋଜନା ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ର।

ପ୍ରସ୍ତୁତ ମା ବଟ ମଙ୍ଗଳା, ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। 22 ତାରିଖ ବୁଧବାର, ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିଜୟର ପର୍ବ ବିଜୟା ଦଶମୀ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଆପଣମାନେ ଶୁଣିପାରିବେ ପୀଠ ପରିକ୍ରମା କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ 8:30 ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସୂଚନାଟି ଏତିକିରେ ଶେଷ ହେଲା। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ଆଜି ପାଇଁ ଶିଳ୍ପୀ ହେଲେ ହରିଓମ ଶରଣ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ନିଜସ୍ୱ ରଚନାରୁ।

ଶ୍ରୋତାବନ୍ଧୁ, ପ୍ରଚାର କଲୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆଜି ପାଇଁ ଶିଳ୍ପୀ ଥିଲେ ହରିଓମ୍ ଶରଣ। ଗୀତଗୁଡ଼ିକୁ ରଚନା କରିଥିଲେ ହରିଓମ୍ ଶରଣ ଓ ନିର୍ଦ୍ଦୋଷ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର୍ ଆପ୍ ଆପ୍ଲିକେସନ୍ ମାଧ୍ୟମରେ।